ଆକାଶବାଣୀ କଟକ ଆଜି ବୁଧବାର 1948 ଶତାବ୍ଦ ଜ୍ୟେଷ୍ଠ 20 ଦିନ ଇଂରାଜୀ 2026 ମସିହା ଜୁନ୍ ମାସର 10 ତାରିଖ ସମୟ ସକାଳ 5:58 35 ସେକେଣ୍ଡ ଆପଣମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ବନ୍ଦନାର ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ଶିଳ୍ପୀ ସୁଶ୍ରୀ ସଙ୍ଗୀତ ମହାପାତ୍ର ଅଚ୍ୟୁତାନନ୍ଦ ଦାସଙ୍କ ରଚନାରୁ।

ବନ୍ଦନାରେ ଆପଣମାନେ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପରବର୍ତ୍ତୀ କଣ୍ଠଶିଳ୍ପୀ ବିଜୟ କୁମାର ମିଶ୍ର, ଶିଳ୍ପୀ ଗାଇଛନ୍ତି ଭୀମଭୋଇଙ୍କ ରଚନାରୁ।

ବନ୍ଦନାର ପରବର୍ତ୍ତୀ ଭକ୍ତିଗୀତ ଅଲେଖଚନ୍ଦ୍ର ବିଶ୍ୱାଳଙ୍କ ରଚନାରୁ ଗାଇଛନ୍ତି ଶିଳ୍ପୀ ସ୍ୱାଗତିକା ମହାପାତ୍ର।

0: ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆଜି ପାଇଁ ଏତିକି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ କଟକ ପ୍ରଚାର କରୁଛୁ ଅନୁଚିନ୍ତା, ନିବେଦନ କରିଛନ୍ତି ଶାରଦା ପ୍ରସାଦ କର।
4: ଶ୍ରୋତାବନ୍ଧୁ ପ୍ରଣାମ। ଗୋଟିଏ ଗାଁରେ ଥରେ ନିଆଁ ଲାଗିଗଲା। ବିକଳରେ ସମସ୍ତେ ନିଜ ନିଜର ପ୍ରାଣ ବଞ୍ଚାଇବାକୁ ଯାଇ ଦୌଡ଼ିଲେ, କିନ୍ତୁ ଦୁଇଜଣ ଯାଇପାରୁନଥାନ୍ତି। ଜଣେ ଦେଖିପାରୁନଥିବା ଲୋକ, ଆଉ ଜଣେ ଚାଲିପାରୁନଥିବା ଲୋକ। ଦେଖିପାରୁନଥିବା ଲୋକର ଦୌଡ଼ିଯିବାର ସାମର୍ଥ୍ୟ ଅଛି, କିନ୍ତୁ ଯିବ କୁଆଡ଼େ?

0: ଜାଣିପାରୁନି, ଆଉ ଚାଲିପାରୁନଥିବା ଲୋକଟି ଜାଣିପାରୁଛି କେଉଁ ଦିଗରେ ଯିବାକୁ ପଡ଼ିବ, କିନ୍ତୁ ସାମର୍ଥ୍ୟ ନାହିଁ। କ'ଣ କରିବେ, କିପରି ଏ ନିଆଁରୁ ଉଦ୍ଧାର ପାଇବେ ବିଚାର କରି ଚାଲିପାରୁନଥିବା ଲୋକ ଜଣକ ଅନ୍ୟ ଜଣକୁ କହିଲା, ଭାଇ ଗୋଟେ କାମ କରିବା, ତୁମେ ତୁମ କାନ୍ଧ ଉପରେ ମୋତେ ବସାଅ, ଆଖି ମୋର ଓ ପାଦ ତୁମର, ଆମେ ଉଭୟ ମିଶିଗଲେ ଏ ନିଆଁରୁ ନିଶ୍ଚୟ ରକ୍ଷା ପାଇପାରିବା। ଦେଖିପାରୁନଥିବା ଲୋକ ନିଜର କାନ୍ଧରେ ଚାଲିପାରୁନଥିବା ଲୋକକୁ ବସାଇଲା ଓ ଉଭୟେ ବିପଦରୁ ବଞ୍ଚିଗଲେ। ଶ୍ରୋତାବନ୍ଧୁ, ଏ କାହାଣୀଟି ସାଧାରଣ ମନେ ହୋଇପାରେ, କିନ୍ତୁ ଏହାରି ଭିତରେ ରହିଛି ବଞ୍ଚିବାର ଓ ଜୀବନ ଗଢ଼ିବାର ଅଭିନବ କଳା ଓ କୌଶଳ। ଆଜି ମଧ୍ୟ ସମାଜର ଚାରିଆଡ଼େ ରାଗ, ଦ୍ୱେଷ, ଈର୍ଷା, ଅଶାନ୍ତିର ନିଆଁ ହୁ ହୁ ହୋଇ ଜଳୁଛି। ପ୍ରତ୍ୟେକ ନିଶ୍ୱାସରେ ଅବିଶ୍ୱାସର ଗନ୍ଧ ମଣିଷକୁ ଅଣନିଶ୍ୱାସୀ କରିପକାଉଛି। ତେବେ ଆଜି ବି ଯଦି ଜଣେ ଦେଖିପାରୁନଥିବା ଲୋକ ଓ ଜଣେ ଚାଲିପାରୁନଥିବା ଲୋକ ମିଳିଯାଆନ୍ତେ, ତେବେ ଏ ନିଆଁରୁ ସମାଜ ବଞ୍ଚିଯାଆନ୍ତା। ତେବେ ଦେଖିପାରୁନାହିଁ କିଏ? ଯେ ଦେଖିପାରୁନି ସେ ହେଉଛି ସମାଜର ଯୁବକବର୍ଗ, ଆଉ ଯେ ଚାଲିପାରୁନି ସେ ହେଉଛି ସମାଜର ବୟସ୍କ ଓ ଗୁରୁଜନ ବର୍ଗ। ଆଜି ଯଦି ଯୁବବର୍ଗ ବୃଦ୍ଧଙ୍କୁ କାନ୍ଧରେ ଧରି ପଥ ଚାଲିବାର ଏ ଦୁର୍ଲଭ କଳା ଶିଖିଯାଆନ୍ତେ, ତେବେ ଘରେ ଘରେ ଜଳୁଥିବା ଅଶାନ୍ତିର ନିଆଁ ଆପେ ଆପେ ଲିଭିଯାଆନ୍ତା। ବୃଦ୍ଧଙ୍କର ଅନୁଭବୀ ଆଖି ଓ ଯୁବଗୋଷ୍ଠୀର ଉତ୍ସାହୀ ଚରଣ ଯଦି ଏକ ହୋଇପାରନ୍ତା, ତେବେ ଅଖଣ୍ଡ ରାଷ୍ଟ୍ର ନିର୍ମାଣ କରିବାର ସ୍ୱପ୍ନ ସାକାର ହୋଇପାରନ୍ତା। କିନ୍ତୁ ଦୁର୍ଭାଗ୍ୟର କଥା, ବର୍ତ୍ତମାନ ସମାଜରେ ଯୁବଗୋଷ୍ଠୀକୁ ସଠିକ୍ ରାହା ନାହିଁ କି ବୃଦ୍ଧ ବୟସ୍କମାନଙ୍କ ପାଇଁ କାହାର ଆହାପଦ ବି ନାହିଁ। ଯୁବଗୋଷ୍ଠୀ ହୋଇଛି ଦୁର୍ବଳ, କାରଣ ମୋହଗ୍ରସ୍ତ ପିତାମାତା ପିଲାଙ୍କୁ ସଠିକ୍ ଅନୁଶାସନ ଦେବାରେ ପ୍ରାୟତଃ ବିଫଳ ହେବାର ଦେଖାଯାଉଛି। ଥରେ ପୁରାଣ ପୃଷ୍ଠାକୁ ଲେଉଟାଇଲେ, ଦୁର୍ଯ୍ୟୋଧନର ବ୍ୟକ୍ତିତ୍ୱ ଯେତିକି ଦୁର୍ବଳ ନୁହେଁ, ତାଠାରୁ ଅଧିକ ଦୁର୍ବଳ ହେଉଛି ଧୃତରାଷ୍ଟ୍ରଙ୍କର ବ୍ୟକ୍ତିତ୍ୱ। ଧୃତରାଷ୍ଟ୍ର ସବୁବେଳେ ମୋହପଥରେ ଚାଲୁଥିବାରୁ ପିଲାଙ୍କୁ ସଠିକ୍ ଅନୁଶାସନ ଦେଇପାରିଲେ ନାହିଁ। ସଠିକ୍ ପରାମର୍ଶ ଦେଇଥିଲେ କ'ଣ କେବେ ମହାଭାରତ ସୃଷ୍ଟି ହୋଇଥାନ୍ତା? କିନ୍ତୁ ମୋହର ଆସକ୍ତି ଏତେ ପ୍ରବଳ ଯେ ସେ ନିଜର ପିଲାମାନଙ୍କ ଚରିତ୍ରକୁ ସଂଶୋଧନ କରିପାରିଲା ନାହିଁ। ଏହା ହିଁ ଦୁଃଖର କାରଣ। ମୋହ ହେଉଛନ୍ତି ଧୃତରାଷ୍ଟ୍ର, ଆଉ ଗାନ୍ଧାରୀ ହେଉଛନ୍ତି ମମତା। ମମତା ହେଉଛି ମୋହର ପତିବ୍ରତା ନାରୀ। ସେ ଦେଖି ମଧ୍ୟ ଅଣଦେଖା କରିଦିଏ। ଯେଉଁଠି ବାପା ମାଙ୍କର ଠିକ୍ ଦୃଷ୍ଟି ନାହିଁ, ସେଠି ପିଲାମାନେ ଠିକ୍ ଦୃଷ୍ଟି ପାଇବେ କିପରି? ତେଣୁ ଫଳସ୍ୱରୂପ କୌରବଙ୍କର ନାଶ ହେଲା। ଅନୁରୂପ ଭାବରେ ଆଜିର ସମାଜରେ ବୟସ୍କ ଗୁରୁଜନମାନଙ୍କ ପ୍ରତି ଆମର ସମ୍ମାନବୋଧ ମଧ୍ୟ ନାହିଁ। ସେମାନଙ୍କୁ ଅଲୋଡ଼ା ଅଦରକାରୀ ବୋଲି ଭାବି ଆମେ ନିଜେ ଦୁଃଖ ଅଶାନ୍ତିକୁ ନିମନ୍ତ୍ରଣ କରୁଛେ। ସେଇଥିପାଇଁ ସମାଜ ହୋଇଛି କଂସେଇଖାନା। ପୁରାଣରେ ବିଦୁରଙ୍କୁ ଧର୍ମାତ୍ମା ରୂପେ ବିବେଚନା କରାଯାଏ, କିନ୍ତୁ ଅଭିମାନୀ ଦୁର୍ଯ୍ୟୋଧନ ବିଦୁରଙ୍କ ପରି ଅନୁଭବୀ ମହାତ୍ମାଙ୍କୁ ସର୍ବସମ୍ମୁଖରେ ଭର୍ସନା କଲା, ଯାହାର ପରିଣତି ହେଲା ନିଜର ଅଧୋପତନ। ତେଣୁ ଯଥାର୍ଥରେ ମନୁ ମହାରାଜ କହିଛନ୍ତି ଯେ ବୟସ୍କମାନଙ୍କୁ ସମ୍ମାନ କଲେ ସେମାନଙ୍କ ଆଶୀର୍ବାଦରୁ ଆୟୁ, ବିଦ୍ୟା, ଯଶ ଓ ବଳ ବୃଦ୍ଧି ପାଏ। ସେଇଥିପାଇଁ ରାମାୟଣରେ ପ୍ରଭୁ ରାମଚନ୍ଦ୍ର ରାଜା ଦଶରଥଙ୍କଠାରୁ ଆରମ୍ଭ କରି କୁଳଗୁରୁ ବଶିଷ୍ଠ, ମନ୍ତ୍ରୀ ସୁମନ୍ତ୍ର ଓ ପୁଷ୍ପବାଟିକାର ମାଳି ପର୍ଯ୍ୟନ୍ତ ସମସ୍ତଙ୍କୁ ଦେଇଛନ୍ତି ଉପଯୁକ୍ତ ସମ୍ମାନ। ବନବାସ ପରେ ପ୍ରଭୁ ଯେତେବେଳେ ଅଯୋଧ୍ୟାକୁ ଫେରି ସିଂହାସନରେ ଆରୂଢ଼ ହେଲେ ରାଜ୍ୟ ଶାସନ କରିବା ପାଇଁ, ସେତେବେଳେ କୁଳଗୁରୁ ବଶିଷ୍ଠଙ୍କୁ ଚାହିଁ ବିନମ୍ରତାର ସହ କହିଲେ, ହେ ଗୁରୁଦେବ, ଆପଣ ହେଉଛନ୍ତି ଅନୁଭୂତିର ଗନ୍ତାଘର, ତେଣୁ ମୁଁ ସିନା କରିବି ଶାସନ, କିନ୍ତୁ ମୋ ଉପରେ ରହିବ ଆପଣଙ୍କର ଅନୁଶାସନ, ତେବେ ଯାଇ ରାମରାଜ୍ୟ ସମ୍ଭବ ହେବ। ଏହା ହିଁ ରାମାୟଣର ଆଦର୍ଶ। ତେଣୁ ଭଗବାନଙ୍କର ସେ ମହାନ ମୂଲ୍ୟବୋଧ ଆମର ଆଦର୍ଶ ହେଉ। ଅନୁଶାସନରେ ସିକ୍ତ ହୋଇ ଉତ୍ସାହୀ ଯୁବବନ୍ଧୁମାନେ ରାଷ୍ଟ୍ରପ୍ରେମରେ ଅଭିପ୍ରେତ ହୁଅନ୍ତୁ ଓ ବୟସ୍କ ବୃଦ୍ଧମାନେ ଅନୁଭୂତିର ବାର୍ତ୍ତା ଦେଇ ବିଚାରକୁ ଆହୁରି ବଳିଷ୍ଠ କରନ୍ତୁ। ତେବେ ସମାଜରେ ଜଳୁଥିବା ଅଶାନ୍ତିର ନିଆଁ ଆପେ ଆପେ ଲିଭିଯାଇ ଅମୃତର ଧାରା ବିଚ୍ଛୁରିତ ହେବ।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଶାରଦା ପ୍ରସାଦ କର, ଆକାଶବାଣୀ କଟକ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 62ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି।

ରାଜା ପରୀକ୍ଷିତଙ୍କୁ ଭାଗବତ ମହାପୁରାଣର ଅଷ୍ଟମ ଲକ୍ଷଣ ନିରୋଧ ବିଷୟରେ ବୁଝାଇଲେ। ଭଗବାନ ଯୋଗ ନିଦ୍ରାରେ ଥିବାବେଳେ ଜୀବମାନେ ଯେପରି ତାଙ୍କର ଶକ୍ତି ସହ ଲୀନ ହୋଇଥାନ୍ତି ତାହା ନିରୋଧ। ଯେଉଁଠି ଜୀବକୁ ପୁନର୍ବାର ଫେରିବାକୁ ହୁଏ ନାହିଁ ତାହା ମୁକ୍ତି। ଆଭାସ ଓ ନିରୋଧ ଯାହାଙ୍କଠାରୁ ପ୍ରକାଶିତ ହୁଏ ସେ ହେଉଛନ୍ତି ଆଶ୍ରୟ, ସ୍ୱୟଂ ପରମ ବ୍ରହ୍ମ। ସେହି ନରହରିଙ୍କର ଅଂଶ ଅଶେଷ ଘଟରେ ପୂରିଥିବାରୁ ସେ ପ୍ରତ୍ୟେକ ଲୋକ ଭିତରେ ଆଧ୍ୟାତ୍ମିକ ପୁରୁଷ ରୂପେ ବିରାଜମାନ। ରାଜାଙ୍କୁ ସେବକମାନେ ଅନୁସରଣ କଲାପରି ମୂଳ ପଦ୍ମରୁ ବ୍ରହ୍ମରନ୍ଧ୍ରକୁ ପ୍ରାଣର ଆତଜାତ ହେବା ଫଳରେ କ୍ଷୁଧା ଓ ତୃଷା ତାକୁ ଅନୁସରଣ କରନ୍ତି। ଏହି କ୍ଷୁଧା ତୃଷା ନିବାରଣ ପାଇଁ ମୁଖ ସୃଷ୍ଟି ହେଲା। ମୁଖର ମୂଳ ହେଲା ତାଳୁ ଏବଂ ତାହା ଜିଭ ଦ୍ୱାରା ସଂଯୁକ୍ତ।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 62ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ସେବାରାଣୀ ମହାପାତ୍ର, ମଧୁଲିତ ମହାନ୍ତି, ଲକ୍ଷ୍ମୀକାନ୍ତ ପଲିତ ଏବଂ ସୁବାସ ଦାସ। ବେଦାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଚିନାବାଦାମ ବର୍ଷା ଋତୁରେ ଚାଷ ହେବା ସଙ୍ଗେ ସଙ୍ଗେ ଗ୍ରୀଷ୍ମ ଋତୁରେ ମଧ୍ୟ ଜଳସେଚନର ସୁବିଧା ଥିବା ଅଞ୍ଚଳରେ ଚାଷ ହୋଇଥାଏ। ଏହା ଏକ ତୈଳବୀଜ ଜାତୀୟ ଫସଲ। ହେକ୍ଟର ପ୍ରତି ଜାତୀୟ ସ୍ତରରେ ଅମଳ ତୁଳନାରେ ଓଡ଼ିଶାରେ ଏହା କମ୍ ଅମଳ ହେଉଛି। ଆଶାନୁରୂପ ଅମଳ ମିଳିବା ଅନେକ ପ୍ରତିବନ୍ଧକ ରହିଛି। ଏଥିମଧ୍ୟରୁ ଫସଲକୁ ଆକ୍ରମଣ କରୁଥିବା ରୋଗପୋକ ଅନ୍ୟତମ କାରଣ। ଚିନାବାଦାମ ମଞ୍ଜି ଜମିରେ ବୁଣିବାଠାରୁ ଏହାର ଅମଳ ମଧ୍ୟରେ ଫସଲକୁ ବିଭିନ୍ନ ପ୍ରଜାତିର ପୋକ ଆକ୍ରମଣ କରନ୍ତି। ମଞ୍ଜିରୁ ଅଙ୍କୁରୋଦ୍ଗମ ସମୟରେ ଭଲ ମଞ୍ଜିଗୁଡ଼ିକ ଖାଇଦିଅନ୍ତି, ତେଣୁ ଜମିରେ ଗଛ ସଂଖ୍ୟା କମିଯାଏ। ତଦନୁଯାୟୀ ଫସଲ ଅମଳ ହ୍ରାସ ପାଏ। ଗଛ ହେବା ପରେ ଗଛକୁ ପତ୍ରକଟା, ପତ୍ର ଉଙ୍କୁଣି, ପତ୍ର ଡିଆଁ, ଧଳାମାଛି, ନାଲି ରଙ୍ଗର ପତ୍ରକଟା ଶୁକ ଓ ବରିହା ପୋକମାନେ ଆକ୍ରମଣ କରନ୍ତି। ବାଲି ଦୋରସା ମାଟିରେ ଉଇ ଓ ଧବଳ ଭୃଙ୍ଗ ଶାବକ ଚିନାବାଦାମ ଗଛର ମୂଳ ଏବଂ ଚେରକୁ କାଟି ଦିଅନ୍ତି। ଏହାଫଳରେ ଗଛଗୁଡ଼ିକ ଝାଉଁଳି ମରିଯାଏ। ପତ୍ରକଟା ସମ୍ବାଳୁଆ, ପତ୍ର ସୁଡ଼ଙ୍ଗକାରୀ ଏବଂ ପତ୍ର ଉଙ୍କୁଣି ବିଶେଷ କ୍ଷତିକାରକ। ଚିନାବାଦାମ ଫସଲରେ କଟୁ ରାସାୟନିକ କୀଟନାଶକ ପ୍ରୟୋଗ ନିଷେଧ କରାଯାଇଛି। ଏହା ପରିବର୍ତ୍ତେ ଜୈବିକ କୀଟନାଶକ ପ୍ରୟୋଗ ଏବଂ ପୋକ ନିରୋଧକ ଶକ୍ତି

0: ସମ୍ପନ୍ନ କିସମ ଚାଷ କରିବା ପାଇଁ ଚାଷୀମାନଙ୍କୁ ବିଭିନ୍ନ ସମୟରେ ପରାମର୍ଶ ଦିଆଯାଉଛି। ପୋକ ନିରୋଧକ ଶକ୍ତି ଥିବା ଚିନାବାଦାମ କିସମ ଯଥା ସ୍ମୃତି, କାଦିର ତିନ, ଆଇସିଜିଏସ୍ ପାଞ୍ଚ ଏବଂ ଆଇସିଜିଏସ୍ ଏଗାର ଚାଷ କରନ୍ତୁ। ସୁସ୍ଥ ଓ ସବଳ ମଞ୍ଜି ସର୍ବଦା ବ୍ୟବହାର କରନ୍ତୁ। ଏହା ସତ୍ତ୍ୱେ ପତ୍ରକଟା ଓ ଅନ୍ୟାନ୍ୟ ପୋକ ଦମନ ନିମନ୍ତେ 500 ମିଲିଲିଟର ଭୂତାଣୁ ଜନିତ ସୋଡାସାଇଡ୍ 500 ଲିଟର ପାଣିରେ ମିଶାଇ ଫସଲରେ ସମ୍ପୂର୍ଣ୍ଣ ରୂପେ ସିଞ୍ଚନ କରନ୍ତୁ। ଉଇ ଏବଂ ଧବଳଭୃଙ୍ଗ ଶାବକମାନଙ୍କ ପାଇଁ କ୍ଲୋରୋପାଇରିଫସ୍ ଗୁଣ୍ଡ 25 କିଲୋଗ୍ରାମ ଏକ ହେକ୍ଟର ଚାଷ ଜମିରେ ମଞ୍ଜି ବୁଣିବା ପୂର୍ବରୁ ପ୍ରୟୋଗ କରନ୍ତୁ। ପତ୍ରଖିଆ ପୋକର କ୍ଷତି କରିବାର ଲକ୍ଷଣ ଚିନାବାଦାମ ଗଛରେ ଦେଖାଦେଲେ ଏକ ହେକ୍ଟର ଫସଲରେ 6-8 ଆକର୍ଷକ ସ୍ପୋଡୋଲିଓର ଓ ଥୋପ ବ୍ୟବହାର କରନ୍ତୁ। ଏହାଦ୍ୱାରା ପୁରୁଷ ପୋକମାନେ ଜନ୍ତାରେ ପଡ଼ନ୍ତି। ଏହି ଜନ୍ତାରେ ପଡ଼ୁଥିବା ପୋକଗୁଡ଼ିକ ସଂଗ୍ରହ କରି ମାରିଦିଅନ୍ତୁ। ସ୍ପୋଡୋଲିଓର ଥୋପଗୁଡ଼ିକ 15 ଦିନରେ ବଦଳାଇ ନୂଆ ଥୋପ ପ୍ରୟୋଗ କରନ୍ତୁ। ସ୍ପୋଡୋସାଇଡ୍ ଏବଂ ସ୍ପୋଡୋଲିଓର ବାୟୁମଣ୍ଡଳ ଏବଂ ଉପକାରୀ ପରାଶ୍ରୟୀ ପରାଙ୍ଗ ଭୋଜି ଏବଂ ପରାଗ ସଂଗମକାରୀ ପୋକଙ୍କ ପ୍ରତି ନିରାପଦ। ସଦାସର୍ବଦା ଚିନାବାଦାମ ଫସଲ ବିଷୟରେ ଅଧିକ ଜାଣିବା ପାଇଁ ଆପଣମାନେ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର କିମ୍ବା ନିକଟରେ ଥିବା କୃଷି କର୍ମଚାରୀଙ୍କ ସହିତ ପରାମର୍ଶ କରି ଔଷଧ ସିଞ୍ଚନ କରନ୍ତୁ। ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ପ୍ରତ୍ୟେକ 3 ବର୍ଷ ଅନ୍ତରରେ ଜମିରେ ମାଟି ପରୀକ୍ଷା କରି ଅନୁମୋଦିତ ହିସାବରେ ସାର ପ୍ରୟୋଗ କରନ୍ତୁ। ବାଇଗଣ ଗଛର ଡାଳ ଓ ଫଳବିନ୍ଧା ପୋକ ଲାଗିଲେ ହେକ୍ଟର ପ୍ରତି 200 ଗ୍ରାମ ଫ୍ଲୁବେଣ୍ଡିଆ ମାଇଡ୍ ବା 800 ଗ୍ରାମ କାଟାପ୍ ହାଇଡ୍ରୋକ୍ଲୋରାଇଡ୍, 40% ସେଚିତ ଗୁଣ୍ଡ ଔଷଧକୁ 500 ଲିଟର ପାଣିରେ ମିଶାଇ 15 ଦିନ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ସିଞ୍ଚନ କରିବା ଆବଶ୍ୟକ। ଖରାଦିନିଆ ଭେଣ୍ଡି, ଜହ୍ନି, କଖାରୁ, ପୋଟଳ, କାଙ୍କଡ଼, କଲରା, କାକୁଡ଼ି, ଲାଉ ଏବଂ ବାଇଗଣ ଆଦି ଲଗାନ୍ତୁ। ଯେଉଁଠି ଏହି ସମୟରେ ଅଧିକ ଗରମ ଅନୁଭୂତ ହୁଏ ନାହିଁ ସେଇଠି ଅଦିନିଆ ପନିପରିବା ଯଥା ବିଲାତି ବାଇଗଣ, ବିନ୍, ମୂଳା ଜଳବାୟୁ ଅନୁସାରେ ଚାଷ କରିପାରିବେ। 1 ମାସର ବାଇଗଣ ତଳି ମୁଖ୍ୟ ଜମିରେ ଲଗାନ୍ତୁ। ସମସ୍ତ ପ୍ରକାର କଖାରୁ ଜାତୀୟ ପନିପରିବା ଯଥା କଖାରୁ, କାକୁଡ଼ି, ଜହ୍ନି, କଲରା ଇତ୍ୟାଦିକୁ ଜମିରେ ଲଗାନ୍ତୁ। ପ୍ରତ୍ୟେକ ମନ୍ଦାରେ 2-3 ସୁସ୍ଥ ସବଳ ଗଛ ରଖି ଅନ୍ୟାନ୍ୟ ଚାରାଗୁଡ଼ିକୁ ଉପାଡ଼ି ଦିଅନ୍ତୁ। ଉନ୍ନତ କିସମ ବା ଶଙ୍କର ଜାତୀୟ ଭେଣ୍ଡି ମଞ୍ଜି ଲଗାନ୍ତୁ। ଜମିକୁ ଭଲ ଭାବରେ ଚାଷ କରି ଶାଗଜାତୀୟ ଫସଲ ଲଗାନ୍ତୁ। ସବୁ ସମୟରେ ଶାଗଜାତୀୟ ଫସଲରେ ଅଧିକ ମାତ୍ରାରେ ଶୁଖିଲା ସଢ଼ା ଗୋବର ଖତ ବା ଜିଆ ଖତ ବ୍ୟବହାର କରନ୍ତୁ। ବାଇଗଣ ଗଛରେ ଡାଳ ଓ ଫଳବିନ୍ଧା ପୋକ ଲାଗିଲେ ହେକ୍ଟର ପ୍ରତି 200 ଗ୍ରାମ ଫ୍ଲୁବେଣ୍ଡିଆ ମାଇଡ୍ ବା 800 ଗ୍ରାମ କାଟାପ୍ ହାଇଡ୍ରୋକ୍ଲୋରାଇଡ୍, 40% ସେଚିତ ଗୁଣ୍ଡ ଔଷଧକୁ 500 ଲିଟର ପାଣିରେ ମିଶାଇ 15 ଦିନ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ସିଞ୍ଚନ କରନ୍ତୁ।
1: ପାଣିପାଗର ସୂଚନା ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି, ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟରେ ଆକାଶ ମେଘାଚ୍ଛନ୍ନ ରହିବା ସହିତ ସ୍ଥାନେ ସ୍ଥାନେ କାଳବୈଶାଖୀର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

0: ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 44ତମ ଭାଗ ପ୍ରଚାର କରିବ ସନ୍ଧ୍ୟା 6:10। କେନ୍ଦୁଝର ଆକାଶବାଣୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30। ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55। ଓଡ଼ିଆ କଥା ଚିତ୍ର ଗୀତ ପ୍ରଚାର କରିବୁ ରାତି 7:02। ରାତି 7:25 ଜିଲ୍ଲା ହାଲଚାଲ ଏଥିରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। କୃଷି ସଂସାର ରାତି 7:30 ଏଥିରେ ଧାନତଳୀର ଯତ୍ନ ସମ୍ପର୍କରେ କୁମାର ସମ୍ଭବ ଗିରିଙ୍କ ସହିତ ରହିଛି ଆଲୋଚନା। ରାତି 8:02 ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ। କନ୍ନଡ଼ ଭାଷାରେ ଗୋଷ୍ଠୀ ସଂଗୀତ ଶିକ୍ଷା ପ୍ରଚାର କରିବୁ ରାତି 8:02। ରାତି 9:30 ଚର୍ଚ୍ଚା ବିଷୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଓ ଆମ କେନ୍ଦ୍ରରେ ରେକର୍ଡିଂ ଯୋଗେ ଗୃହୀତ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 10:00। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ରାତି 10:35। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ନୂଆଦିଲ୍ଲୀରେ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ଏକ ବୈଠକ ଅନୁଷ୍ଠିତ ହେବ। ଏନ୍ଡିଏ ସରକାରଙ୍କର 12 ବର୍ଷ ପୂର୍ତ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିରନ୍ତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବା ପରିପ୍ରେକ୍ଷୀରେ ଏହି ବୈଠକର ଆୟୋଜନ କରାଯାଇଛି। ଶ୍ରୀ ମୋଦିଙ୍କ ସମେତ ବିଜେପିର ଶୀର୍ଷ ନେତୃତ୍ୱ ଏବଂ ଏନ୍ଡିଏର ସମସ୍ତ ଅଂଶୀଦାର ଦଳର ନେତୃମଣ୍ଡଳୀ ଏଥିରେ ଅଂଶଗ୍ରହଣ କରିବେ। ବୈଠକରେ ସମସ୍ତ 22ଟି ଏନ୍ଡିଏ ଶାସିତ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗଠିତ ଏନ୍ଡିଏ ସରକାର ଦେଶରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। 140 କୋଟିରୁ ଅଧିକ ଲୋକଙ୍କ ଭାଷା, ସଂସ୍କୃତି, ଧର୍ମ ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ରାଜ୍ୟ ସରକାର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ଚିକିତ୍ସା ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନ ଓ ରୋଗୀସେବାକୁ ସୁଦୃଢ଼ କରିବା ପାଇଁ 755ଟି ନୂତନ ପଦବୀ ମଞ୍ଜୁର କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛନ୍ତି। ନୂତନ ପଦବୀ ମଞ୍ଜୁର ହେବା ଫଳରେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଅଧିକ ସଶକ୍ତ ହେବ। ରାଜ୍ୟ ସରକାର ଗୃହରକ୍ଷୀମାନଙ୍କ ଦୈନିକ ଭତ୍ତାକୁ 639 ଟଙ୍କାରୁ 650 ଟଙ୍କାକୁ ବୃଦ୍ଧି କରିଛନ୍ତି।

0: ବର୍ଦ୍ଧିତ ଭତ୍ତା ଗତ ଜାନୁଆରୀ ମାସରୁ ଲାଗୁ ହେବ। ପୂର୍ବରୁ ଗତବର୍ଷ ଜୁଲାଇ ପହିଲାରେ ଗୃହରକ୍ଷୀଙ୍କ ଦୈନିକ ଭତ୍ତା 623 ଟଙ୍କାରୁ 648 ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ଓଡ଼ିଶା ରାଇସ୍ ମିଲର ସଂଘ ପ୍ରତିନିଧିମାନେ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସୂଚନା ଅନୁସାରେ ନିକଟରେ ମୁଖ୍ୟମନ୍ତ୍ରୀ ମିଲିଂ ଦରକୁ ଦୁଇଗୁଣା ବୃଦ୍ଧି ଘୋଷଣା କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନର ଜିଲ୍ଲାସ୍ତରୀୟ ସମୀକ୍ଷା ଓ ଯୋଜନା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପାଞ୍ଚଟି ବ୍ଲକରୁ ଅତି କମ୍ରେ 100 ଜଣ ମହାଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟଧାର୍ଯ୍ୟ ସହ ଯୋଜନା ପ୍ରସ୍ତୁତ ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମା ମାଟିର ସୁରକ୍ଷା, ଜଳ ଜୀବିକା ସଂରକ୍ଷଣ ଓ ବିପଣନର ସୁବ୍ୟବସ୍ଥା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦିନକୁ ଦିନ ଭୂତଳ ଜଳ ହ୍ରାସ ପାଉଥିବାରୁ ବର୍ଷା ଜଳର ସଂରକ୍ଷଣ ଏବଂ ଏହାର ପୁନଃ ବ୍ୟବହାର ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ସେହିପରି ଚେକ୍ଡ୍ୟାମ୍ଗୁଡ଼ିକର ମରାମତି କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। କଟକ ମହାନଗର ନିଗମ ପକ୍ଷରୁ ରଜ ପର୍ବକୁ ଧୁମ୍ଧାମ୍ରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତଳ ବାଲିଯାତ୍ରା ପଡ଼ିଆରେ ଥିବା କଟକ ଇନ୍ କଟକରେ ରଜୋତ୍ସବର ଆୟୋଜନ କରାଯିବ। ଏଥିରେ 200ରୁ ଅଧିକ ବସ୍ତି ପିଲା ସାମିଲ ହେବେ ବୋଲି ମହାନଗର ନିଗମ କମିଶନର କିରଣଦୀପ କୌର ସହତା କହିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ ବାଲ୍ୟବିବାହ ରୋକିବା ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ବାଲ୍ୟବିବାହ ରୋକିବା ପାଇଁ ଆଇନଗତ ପଦକ୍ଷେପ ସହ ସଚେତନତା ପରାମର୍ଶ ଓ ସମନ୍ୱୟକୁ ଗୁରୁତ୍ୱ ଦେଇଥିଲେ। ଭଦ୍ରକ ଜିଲ୍ଲାରେ ମଧ୍ୟ ବାଲ୍ୟବିବାହ ରୋକିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଜାପାନରେ ଅନୁଷ୍ଠିତ 18 ବର୍ଷରୁ କମ୍ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଥିବା ପୁରୁଷ ଓ ବ୍ରୋଞ୍ଜ ପଦକ ବିଜେତା ମହିଳା ଦଳର ଖେଳାଳିମାନଙ୍କୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆର୍ଥିକ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସ୍ୱର୍ଣ୍ଣପଦକ ଜିତିଥିବା ଭାରତୀୟ ପୁରୁଷ ଦଳରେ ସାମିଲ ଓଡ଼ିଆ ଖେଳାଳି ଅର୍ମାନ ସୋରେନ୍ଙ୍କୁ 2,50,000 ଟଙ୍କା ଏବଂ ମହିଳା ଦଳରେ ସାମିଲ ଥିବା 4 ଜଣ ଖେଳାଳିଙ୍କୁ 83,500 ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ଚଳିତ ସପ୍ତାହରେ ସ୍ପର୍ଶ କରିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି। ଅପରପକ୍ଷରେ ଗତକାଲି 7ଟି ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିଲା। ସକାଳର ଆଞ୍ଚଳିକ ସମ୍ଭାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଆପଣମାନେ ଶୁଣିପାରିବେ ଅପରାହ୍ନ 2:32 ସମୟରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା, ମାନସିକ ରୋଗୀ ପ୍ରତି ପରିବାର ଲୋକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଆଲୋଚକ ଡାକ୍ତର ନୀଳମାଧବ ରଥ।
2: ସମଗ୍ର ବିଶ୍ୱରେ ମାନସିକ ରୋଗୀଙ୍କୁ ଭୟ, ଅବହେଳା, ସାମାଜିକ ଘୃଣା ବା ଅସମାନ ଦୃଷ୍ଟିରେ ଆମେ ଦେଖିଥାଉ। ବ୍ୟକ୍ତି ନିଜେ, ବ୍ୟକ୍ତିର ପରିବାର ଦୁଃଖରେ ଆଶଙ୍କାରେ ପଡ଼ିଯାନ୍ତି। ରୋଗୀ ଦୁର୍ଭାବନାର ଶିକାର ହୋଇ ନିଜର ବା ଅନ୍ୟର କ୍ଷତି କରିପାରେ। ମାନସିକ ରୋଗଗ୍ରସ୍ତ ହୋଇ ପିତାମାତା ପଙ୍ଗୁ ହେଲେ ପରିବାର ଅନାଥ ହୋଇଯାଏ। ବୁଦ୍ଧିଶୂନ୍ୟ ଅନଗ୍ରସର ଶିଶୁ ତଥା ରୋଗୀଙ୍କୁ ଆମେ ପରିବାର ଉପରେ ବୋଝ ବୋଲି ଭାବୁ। ଝିଅଟିଏ ବାହା ହୋଇ ସାମାନ୍ୟ ମାନସିକ ଭାରାକ୍ରାନ୍ତ ହେଲେ ତାକୁ ବାପ ଘରକୁ ପଠାଉ, ଛାଡ଼ପତ୍ର ତଥା ପଞ୍ଚାୟତ, ପରିବାର, ଅଦାଲତ ପର୍ଯ୍ୟନ୍ତ ଯିବାକୁ ହୁଏ। ଅସହାୟତା ବା ଚଞ୍ଚକତା ପୂର୍ବକ ରୋଗୀକୁ ରାସ୍ତାଘାଟରେ ଛାଡ଼ି ଦିଅନ୍ତି। ଡାକ୍ତରଖାନା, ବାରଣ୍ଡା ଓ ମନ୍ଦିରରେ ବା ମସ୍ଜିଦ୍ ପାଖରେ ଅନେକ ଛାଡ଼ି ପଳାନ୍ତି ବା ମାନସିକ ଚିକିତ୍ସା କେନ୍ଦ୍ରରେ ଭୁଲ ଠିକଣା, ଭୁଲ ନାମ ଦେଇ ପରିତ୍ୟାଗ କରିଥାନ୍ତି। ମାନସିକ ରୋଗ ଯେକୌଣସି ରୋଗ ପରି ଶାରୀରିକ, ମାନସିକ, ସାମାଜିକ ଓ ଆଧ୍ୟାତ୍ମିକ ଚାପ ହେତୁ ମନ ତଥା ବୁଦ୍ଧି ବିକୃତ ହୁଏ ଏବଂ ଚିକିତ୍ସା ମାଧ୍ୟମରେ ଭଲ ମଧ୍ୟ ହୁଏ। 90% ଲୋକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିବାରିକ, ସାମାଜିକ ଓ ବ୍ୟକ୍ତିଗତ ଜୀବନକୁ ଫେରନ୍ତି ଏବଂ କାର୍ଯ୍ୟକ୍ଷମ ହୋଇଥାନ୍ତି। କେବଳ ଔଷଧ ନୁହେଁ, ସ୍ନେହ, ସହାନୁଭୂତି, ନିରାପତ୍ତା ଓ ସେବା ଶୁଶ୍ରୂଷା ସେମାନେ ଆଶା କରନ୍ତି। ବ୍ୟକ୍ତିଗତ ଭାବେ ସମସ୍ତ ସୁବିଧା, ସଫାସୁତୁରା ହେବା, ସ୍ୱାଭାବିକ ଜୀବନଯାପନ ତାଙ୍କୁ ଦେବା ଆମର ନୈତିକ ଦାୟିତ୍ୱ। ରୋଗ, ଔଷଧ, ବିଜୁଳି ଚିକିତ୍ସା, ବ୍ୟବହାରିକ ଚିକିତ୍ସା ବିଷୟରେ ରୋଗୀ ଓ ସେମାନଙ୍କ ଲୋକମାନଙ୍କୁ ଏବଂ ସେମାନଙ୍କ ପ୍ରିୟଜନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଜଣାଇବା ବା ଜାଣିବାର ଅଧିକାର ରୋଗୀ ତାଙ୍କ ଲୋକଙ୍କର ଅଛି। ଏହା ଡାକ୍ତରଙ୍କ ନୈତିକ ଦାୟିତ୍ୱ ଯେ ରୋଗ ଚିକିତ୍ସାର ମାଧ୍ୟମ, ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଏସବୁ ବିଷୟରେ ଆମେ ତାଙ୍କୁ ଜଣାଇବା ଉଚିତ। ତାଙ୍କର ପୂର୍ଣ୍ଣ ସ୍ୱାସ୍ଥ୍ୟ, ଖାଦ୍ୟପେୟ, ନିରାପତ୍ତା ଓ ସୁସ୍ଥ ପରିବେଶର ସୁରକ୍ଷା ପ୍ରତ୍ୟେକ ଚିକିତ୍ସାଳୟ ଓ ନିଜ ଘରେ ତାଙ୍କୁ କିପରି ଆମେ ରଖିବା ଏ ପ୍ରକାର ସୁସ୍ଥ ପରିବେଶ ମିଳିବା ଉଚିତ। ଅନେକ

0: ତମର ଆମେ ରୋଗୀକି ଚାବି ଦେଇ ରଖିଦେଇଥାଉ, ଲୋକ ବନ୍ଧୁବାନ୍ଧବ ସାଙ୍ଗରେ ମିଶେଇବାକୁ ଦେଉନା, ଏ ବିଷୟରେ ଆମେ ସଚେତନ ହେବା ଉଚିତ ଏବଂ ଯେତିକି ଆମେ ସାମାଜିକ କର୍ମରେ ତାଙ୍କୁ ମିଶେଇବା ଏବଂ ଆମ ସହିତ ପର୍ବପର୍ବାଣି ପାଳନରେ ସାହାଯ୍ୟ କରିବା ତାହେଲେ ସେମାନଙ୍କ ଜଲ୍ଦି ରୋଗ ଭଲ ହେବ। ସାଇକୋ ସୋସିଆଲ ଭାକ୍ୟୁମ୍ ଭିତରେ ବା ଯୋଉଠି ସାମାଜିକତା ନାହିଁ, ମାନସିକତା ନାହିଁ, ସ୍ନେହ ସମ୍ବନ୍ଧ ନାହିଁ, କୌଣସି ମାନସିକ ଔଷଧ ମଧ୍ୟ କାମ କରେ ନାହିଁ। ମାନସିକ ରୋଗରେ ପୀଡ଼ିତ ହେଲେ ବି ରୋଗୀ ଭିତରେ ମାନବିକତା, ମୂଳ ମାନସିକ ସୁସ୍ଥ ଭାବଧାରା ଉଜ୍ଜୀବିତ ଥାଏ। ଅନ୍ୟର ଜୀବନ ସମ୍ପତ୍ତି ତଥା ସମ୍ମାନ ପାଇଁ ସେ ବ୍ରତୀ ହେବା ଉଚିତ। ଠିକ୍ ସମୟରେ ଔଷଧ ଖାଇବା, ଲୋକଙ୍କର କଥା ମାନିବା ଦ୍ୱାରା 90% ରୋଗର ଉପଶମ ହୁଏ, ରୋଗୀର ଭ୍ରମ ଦୂର ହୋଇଥାଏ। ନିଶା ବର୍ଜନ କରିବା, ଅସାମାଜିକତା ଠାରୁ ଦୂରରେ ରହିବା, ରାତି ଅନିଦ୍ରା ନ ହେବା ଏବଂ ଯଥାଶକ୍ତି ଘର କାମରେ ସାହାଯ୍ୟ କରିବା, ବିଲବାଡ଼ିରେ କାମ କରିବା, ନିଜର କର୍ତ୍ତବ୍ୟ ଏବଂ ବହି ପଠନ କରିବା, ପ୍ରାର୍ଥନା, ଯୋଗାଭ୍ୟାସ, ବ୍ୟାୟାମ ଆଦିରେ ନିୟୋଜିତ ରହିବା ରୋଗୀକୁ ସୁସ୍ଥ କରିଥାଏ। କେବଳ ଶାରୀରିକ ଅବସ୍ଥା ନୁହଁ, ମାନସିକ, ସାମାଜିକ ଏବଂ ଆଧ୍ୟାତ୍ମିକ ପରିବେଶରେ ରୋଗୀ ରହିଲେ ଜଲ୍ଦି ସମ୍ପୂର୍ଣ୍ଣ ରୂପେ ରୋଗମୁକ୍ତ ହୋଇଥାଏ। ଆଇନ ସହାୟତା, ଚିକିତ୍ସାଳୟ, ଜାତୀୟ ତଥା ଜିଲ୍ଲା ମାନସିକ ଚିକିତ୍ସା କେନ୍ଦ୍ର ଆଉ ନିଶାମୁକ୍ତି କେନ୍ଦ୍ରର ସାହାଯ୍ୟ ନେବା ଦ୍ୱାରା ରୋଗୀର ସାମାଜିକ, ଆର୍ଥିକ, ଆଇନଗତ ଥଇଥାନ ସୁଦୃଢ଼ ହୋଇଥାଏ। ନିଶା ଖାଇ ସନ୍ଦେହରେ ଭ୍ରମରେ ଅନ୍ୟର କ୍ଷତି କରିବା ବା ଅପରାଧରେ ଜଡ଼ିତ ହେବା ଦ୍ୱାରା ରୋଗୀକୁ ଅପରାଧ ପାଇଁ ଦଣ୍ଡ ନିଶ୍ଚିତ ଦିଆଯିବ। ମାନସିକ ରୋଗ ଆଳରେ ଜଣେ ଜଘନ୍ୟ ଅପରାଧ କରି ଆଇନ ଆଖିରୁ ଖସିଯିବା ଏତେ ସହଜ ନୁହେଁ। ରୋଗୀର ଅବଶେଷ ମାନସିକ ସୁସ୍ଥତାର ସାହାଯ୍ୟ ନେଇ ତା ତରଫରୁ ନିଜର ମନକୁ ଭଲ କରିବାର ପ୍ରଚେଷ୍ଟା ରୋଗୀ ମଧ୍ୟରେ ରହିବା ଉଚିତ, ଏହା ତାର ଅଧିକାର ଏବଂ ଦାୟିତ୍ୱ ମଧ୍ୟ। ରୋଗୀ ଉଚିତ ଚିକିତ୍ସା, ସାମାଜିକ ନିରାପତ୍ତା, ସମ୍ମାନର ଯୋଗ୍ୟ ଏବଂ ଏହାଦ୍ୱାରା ସେ ରୋଗମୁକ୍ତ ହେବ ଏଇଟା ତାର ଅଧିକାର। ଏଥିରେ ଉଦାତ୍ତ ଭାବନା ଓ ସମ୍ପୂର୍ଣ୍ଣ ଦାୟିତ୍ୱବାନ ହେବା ଆମ ସମସ୍ତ ଡାକ୍ତର ଏବଂ ଜନସମାଜର ତଥା ପ୍ରଶାସନର ନୈତିକ ତଥା ପବିତ୍ର କର୍ତ୍ତବ୍ୟ ହେବା ଉଚିତ।
1: ଆମର ସ୍ୱାସ୍ଥ୍ୟରେ ଆପଣମାନେ ଶୁଣୁଥିଲେ ଆଲୋଚନା, ମାନସିକ ରୋଗୀ ପ୍ରତି ପରିବାର ଲୋକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଆଲୋଚକ ଥିଲେ ଡାକ୍ତର ନୀଳମାଧବ ରଥ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରତିନିଧି ଭାବେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃତ୍ୱ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ବୈଠକ। ବୁଲ୍ଗେରିଆ ଏବଂ ଫିନ୍ଲାଣ୍ଡକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ୍ର ବିଭିନ୍ନ ଅଞ୍ଚଳରେ ଆମେରିକାର ଆକ୍ରମଣ ଏବଂ ଓଡ଼ିଶା ସମେତ କୋଙ୍କଣ ଗୋଆରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1952 ମସିହା ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରତିନିଧି ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କର କାର୍ଯ୍ୟକାଳ 4398 ଦିନ ରହିଥିଲା। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି, ଯାହାକି ତାଙ୍କୁ ଭାରତ ଇତିହାସରେ ସବୁଠାରୁ ଅଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ମାନ୍ୟତା ପ୍ରଦାନ କରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗଠିତ ଏନ୍ଡିଏ ସରକାର ଦେଶର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। 140 କୋଟିରୁ ଅଧିକ ଲୋକଙ୍କ ଭାଷା, ସଂସ୍କୃତି, ଧର୍ମ ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି।

30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଭାରତ ଇତିମଧ୍ୟରେ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ବିଭିନ୍ନ ରାଷ୍ଟ୍ର ସହ ବାଣିଜ୍ୟ ଚୁକ୍ତିନାମା, ବିକାଶ, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା, ଦକ୍ଷିଣ ବିଶ୍ୱକୁ ପ୍ରାଥମିକତା ଆଦି ବିଭିନ୍ନ ବୈଷୟିକ ପ୍ରସଙ୍ଗରେ ଭାରତ ନିଜର ପ୍ରଭାବଶାଳୀ ପ୍ରଦର୍ଶନ କରିପାରିଛି। ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ନେତା ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକ ପ୍ରଦାନ କରିଥିବା ଶୁଭେଚ୍ଛା ପତ୍ରରେ କହିଛନ୍ତି, ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଶ୍ରୀଲଙ୍କା ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରେରଣା ପ୍ରଦାନ କରିଛି। ପପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦିଙ୍କୁ ଏକ ଆଦର୍ଶ ନେତୃତ୍ୱର ଉଦାହରଣ ଭାବେ ବର୍ଷ୍ଣନା କରିଛନ୍ତି। 25 କୋଟି ନାଗରିକଙ୍କୁ ଦାରିଦ୍ର୍ୟ ସୀମାରେଖାର ଉର୍ଦ୍ଧ୍ୱକୁ ଉତ୍ଥାନ କରିବା ଶ୍ରୀ ମୋଦିଙ୍କର ଏକ ଉଲ୍ଲେଖନୀୟ ସଫଳତା ବୋଲି ସେ କହିଛନ୍ତି। ତ୍ରିନିଦାଦ ଓ ଟବାକୋ ପ୍ରଧାନମନ୍ତ୍ରୀ କମଳା ପ୍ରସାଦ ବିଶେଷର କହିଛନ୍ତି, ଶ୍ରୀ ମୋଦିଙ୍କ ନେତୃତ୍ୱରେ ବୈଷୟିକ ପ୍ରସଙ୍ଗରେ ଭାରତ ଏକ ପ୍ରମୁଖ ରାଷ୍ଟ୍ର ଭାବେ ବିକଶିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଶେଷର ଭାରତର ବୈଦେଶିକ ନୀତି, ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାମାଜିକ ଆର୍ଥିକ ବିକାଶ ଉପରେ ଆଲୋକପାତ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏରେ ଏକ ବୈଠକ ଅନୁଷ୍ଠିତ ହେବ। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂରଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିରନ୍ତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବା ପରିପ୍ରେକ୍ଷୀରେ ଏହି ବୈଠକର ଆୟୋଜନ କରାଯାଇଛି। ଶ୍ରୀ ମୋଦିଙ୍କ ସମେତ ବିଜେପିର ଶୀର୍ଷ ନେତୃତ୍ୱ ଏବଂ ଏନ୍ଡିଏର ସମସ୍ତ ଅଂଶୀଦାର ଦଳର ନେତୃମଣ୍ଡଳୀ ଅଂଶଗ୍ରହଣ କରିବେ। ବୈଠକରେ ସମସ୍ତ 22ଟି ଏନ୍ଡିଏ ଶାସିତ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ। ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ, ଭିଭିଭୂମି ବିକାଶ ଏବଂ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରିତ ପ୍ରସଙ୍ଗ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ଦୁଇଦିନିଆ ବୁଲ୍ଗେରିଆ ଏବଂ ଫିନ୍ଲାଣ୍ଡ ଗସ୍ତରେ ଯିବେ। ବୈଦେଶିକ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବୁଲ୍ଗେରିଆ ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସେଠାକାର ପ୍ରତିପକ୍ଷ ଏବଂ ଶୀର୍ଷ ନେତୃତ୍ୱଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଫିନ୍ଲାଣ୍ଡରେ ଆୟୋଜିତ ଚତୁର୍ଦ୍ଦଶ କୁଲତରନ୍ତା ଆଲୋଚନାରେ ଡକ୍ଟର ଜୟଶଙ୍କର ଅଂଶଗ୍ରହଣ କରିବେ। ପରିବର୍ତ୍ତିତ ବିଶ୍ୱ ଆଞ୍ଚଳିକ ଏବଂ ସ୍ଥାନୀୟ ଦୃଷ୍ଟିକୋଣ ପ୍ରସଙ୍ଗ ଆଧାରରେ ଏହି ଆଲୋଚନା ଅନୁଷ୍ଠିତ ହେଉଛି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ଫିନ୍ଲାଣ୍ଡ ପ୍ରତିପକ୍ଷ ଏବଂ ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଇରାନ ବିରୁଦ୍ଧରେ ଆମେରିକା ସେନା ପକ୍ଷରୁ ଆକ୍ରମଣ ଜୋରଦାର ହୋଇଛି। ଓମାନ ଉପକୂଳରେ ଆମେରିକା ଏକ ଆପାଚି ହେଲିକପ୍ଟରକୁ ଇରାନ ଡ୍ରୋନ୍ ମାଧ୍ୟମରେ କରିଥିବା ଆକ୍ରମଣ ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଆମେରିକା ଅଧିକାରୀ ସୂଚନା ଦେଇଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ହେଲିକପ୍ଟରରୁ ଦୁଇଜଣ ଯାକ ପାଇଲଟ୍କୁ ଉଦ୍ଧାର କରାଯାଇଛି ବୋଲି ଆମେରିକା ସେନା ସୂଚନା ଦେଇଛି। ଆମେରିକାର ପ୍ରତିଆକ୍ରମଣ ପରିପ୍ରେକ୍ଷୀରେ ଇରାନର ସିରିକ୍, ମିନାଭ ବନ୍ଦର ଅଞ୍ଚଳ ଆବାସ ଏବଂ ହର୍ମୁଜ ପ୍ରଣାଳୀ ସୀମାବର୍ତ୍ତୀ କ୍ୱେସମ୍ ଦ୍ୱୀପରେ ବିସ୍ଫୋରଣ ହୋଇଛି। ଆମେରିକାର ହେଲିକପ୍ଟର ଉପରେ ଇରାନ ଆକ୍ରମଣର ଜବାବ ଅତ୍ୟନ୍ତ ଶକ୍ତିଶାଳୀ ଭାବରେ ପ୍ରଦାନ କରାଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସତର୍କ କରାଇ ଦେଇଛନ୍ତି। ଅନ୍ୟପକ୍ଷରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅରଘାଚି କହିଛନ୍ତି, ଆମେରିକା ଆକ୍ରମଣର କଠୋର ଜବାବ ଦିଆଯିବ। ହର୍ମୁଜ ପ୍ରଣାଳୀ ଛାଡ଼ିବାକୁ ବିଦେଶୀ ସେନାଙ୍କୁ ଶ୍ରୀ ଅରଘାଚି ସତର୍କ କରାଇଛନ୍ତି। ବିଶ୍ୱର 3ଟି ପ୍ରତିଷ୍ଠିତ ଉଚ୍ଚଶିକ୍ଷା ପ୍ରତିଷ୍ଠାନକୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ପତ୍ର ପ୍ରଦାନ କରାଯାଇଛି। ସେଗୁଡ଼ିକ ହେଉଛି ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟ, ୟର୍କ ବିଶ୍ୱବିଦ୍ୟାଳୟ ଏବଂ ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟ। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ଡକ୍ଟର ବିନୀତ ଯୋଶୀ ଏହି ଅନୁଦାନ ପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ପକ୍ଷରୁ ଭାରତରେ ପ୍ରତିଷ୍ଠା ହେବାକୁ ଥିବା ଅନୁଷ୍ଠାନ ଜାତୀୟ ଶିକ୍ଷାନୀତି 2020 ଆନ୍ତର୍ଜାତିକ ଦୃଷ୍ଟିକୋଣକୁ ଗତିଶୀଳ କରିବାରେ ସହାୟକ ହେବ। ଦେଶରେ ଗୁଣାତ୍ମକ ଶିକ୍ଷା, ଶିକ୍ଷା କ୍ଷେତ୍ରରେ ବିଶ୍ୱ ସହଭାଗିତା ଏବଂ ନବସୃଜନ ଗବେଷଣା କ୍ଷେତ୍ରକୁ ଏହି ପଦକ୍ଷେପ ଅଧିକ ସୁଦୃଢ଼ କରିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସମେତ କେତେକ ରାଜ୍ୟରେ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ତରଫରୁ କ୍ୟାମ୍ପସ୍ ପ୍ରତିଷ୍ଠା କରାଯିବ। ବିଶ୍ୱସ୍ତରରେ ପ୍ରତିଯୋଗିତା, ସମାବେଶ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ବ୍ୟାପକ

0: କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଶିକ୍ଷା ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 12 ବର୍ଷର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ ଦେଶରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ କୃଷକ ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆକାଶବାଣୀ ସମ୍ଭାଦ ବିଭାଗ ସରକାରଙ୍କ 12 ବର୍ଷର କାର୍ଯ୍ୟକାଳରେ ଗ୍ରହଣ କରାଯାଇଥିବା ବିଶେଷ ପଦକ୍ଷେପଗୁଡ଼ିକ ଉପରେ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରୁଛି। ଆଜି ଆସନ୍ତୁ ଶୁଣିବା ଯୁବବର୍ଗଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ଗତ 12 ବର୍ଷ ମଧ୍ୟରେ ଦେଶର ଯୁବଶକ୍ତିକୁ ପ୍ରାଥମିକତା ପ୍ରଦାନ କରିଛନ୍ତି। ବିକଶିତ ଭାରତ ନିର୍ମାଣ ଏବଂ ବିଭିନ୍ନ କ୍ଷେତ୍ରରେ ଭବିଷ୍ୟତକୁ ଅଧିକ ସଶକ୍ତ କରିବାରେ ଯୁବବର୍ଗଙ୍କ ଭୂମିକା ଉପରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। 12 କୋଟିରୁ ଅଧିକ ନୂତନ ଉଦ୍ୟୋଗୀଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମାଧ୍ୟମରେ ସହଯୋଗ ପ୍ରଦାନ କରାଯାଇଛି। ନିଯୁକ୍ତି ପଛରେ ନ ଗୋଡ଼ାଇ ଆତ୍ମନିର୍ଭରଶୀଳ ଏବଂ ନିଯୁକ୍ତି ପ୍ରଦାନକାରୀ ଭାବେ ଯୁବବର୍ଗଙ୍କୁ ସରକାର ପ୍ରେରଣା ପ୍ରଦାନ କରିଛନ୍ତି। ଆଗାମୀ ଆୟାରଲାଣ୍ଡ ଏବଂ ଇଂଲଣ୍ଡ ଗସ୍ତରୁ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ବାଦ୍ ଦିଆଯାଇଛି। ତାଙ୍କ ବଦଳରେ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଥିବା ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ସୂଚନା ଦେଇଛି। ଏହି ଦୁଇ ଦେଶରେ ଭାରତୀୟ ଦଳ ଟି20 ସିରିଜ୍ ଖେଳିବ। ମ୍ୟାଚ୍ ଖେଳିବା ନେଇ ଫିଟ୍ ନ ଥିବାରୁ ମହମ୍ମଦ ସିରାଜଙ୍କୁ ଦଳରୁ ବାଦ୍ ଦେବା ପାଇଁ ନିଷ୍ପଭି ଗ୍ରହଣ କରାଯାଇଥିଲା ବୋଲି ବିସିସିଆଇ ସୂଚନା ଦେଇଛି। ଭାରତୀୟ ପାଣିପାଗ ବିଭାଗ ଆଜି ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଗରମ ହେବା ନେଇ ଆକଳନ କରିଛି। ଦିଲ୍ଲୀ ହରିୟାଣା ଚଣ୍ଡିଗଡ଼ ପଞ୍ଜାବ ହିମାଚଳ ପ୍ରଦେଶ ଜାମ୍ମୁ କାଶ୍ମୀର ଲଦାଖ ଉତ୍ତରପ୍ରଦେଶ ଏବଂ ପଶ୍ଚିମ ରାଜସ୍ଥାନର କେତେକ ଅଞ୍ଚଳରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ଓଡ଼ିଶା ସମେତ କୋଙ୍କଣ ଏବଂ ଗୋଆରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଅନ୍ୟପକ୍ଷରେ ଆସନ୍ତା 3 ଦିନ ମଧ୍ୟରେ ଦେଶର କେତେକ ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଓଡ଼ିଶା ସମେତ ଅନ୍ୟ କେତେକ ଅଞ୍ଚଳରେ ଆଜି ଘୂର୍ଣ୍ଣିଝଡ଼ ସହିତ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃତ୍ୱ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ବୈଠକ। ବୁଲ୍ଗେରିଆ ଏବଂ ଫିନ୍ଲାଣ୍ଡକୁ ଆଜିଠାରୁ 2 ଦିନିଆ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ୍ର ବିଭିନ୍ନ ଅଞ୍ଚଳରେ ଆମେରିକାର ଆକ୍ରମଣ ଏବଂ ଓଡ଼ିଶା ସମେତ କୋଙ୍କଣ ଗୋଆରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛି ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ। ଉପସ୍ଥାପନାରେ ସମୀର ମିଶ୍ରା।

ନମସ୍କାର ଶ୍ରୋତା ବନ୍ଧୁ, ପ୍ରଭାତର ଏହି ମଙ୍ଗଳ ମୁହୂର୍ତ୍ତରେ ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା।

ଶ୍ରୋତାବନ୍ଧୁ, ଜଗତରେ ମଣିଷ ହେଉଛି ଶ୍ରେଷ୍ଠ ପ୍ରାଣୀ। ମଣିଷଠାରେ ଭଗବାନ ଅନେକ ଗୁଣ ଦେଇଛନ୍ତି, ଯାହା ଅନ୍ୟ କାହାରିଠାରେ ଦେଖାଯାଏ ନାହିଁ। ମଣିଷ ହିଁ ଭୁଲ ଠିକ୍, ଭଲ ମନ୍ଦ ଆଉ ଉଚିତ ଅନୁଚିତର ବିଚାର କରିପାରେ। ଅତୀତର ଅନେକ କଥାକୁ ସେ ମନେ ରଖିପାରେ, ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରେ, ଶୃଙ୍ଖଳିତ ଜୀବନଯାପନ ପାଇଁ ଅନେକ ନୀତି ନିୟମ ପ୍ରସ୍ତୁତ ବି କରେ। ଏସବୁ ସତ୍ତ୍ୱେ ମଣିଷ ହିଁ ବେଳେବେଳେ ଦିଗଭ୍ରଷ୍ଟ ହୁଏ, ଅନେକ ଭୁଲ କାମ କରିବସେ, ଯେଉଁ କାମ ପାଇଁ ସେ ଅନେକ ଦୁଃଖ ଭୋଗ କରେ। ମଣିଷର ଏକ ବଡ଼ ଶତ୍ରୁ ହେଉଛି ଆଳସ୍ୟ। କିଛି ଲୋକ ସବୁ ଜାଣି ସବୁ ବୁଝି ନିଜ ଆଳସ୍ୟ ଗୁଣ ଯୋଗୁଁ ଅଭାବରେ ଦିନ କାଟନ୍ତି, ଅନେକ ଦୁଃଖ ପାଇଥାନ୍ତି। ମଣିଷକୁ ଭଲ ବାଟକୁ ଆଣିବା ପାଇଁ ତାକୁ ଉତ୍ତମ ରାସ୍ତା ଦେଖା

ଜଣାଇବା ପାଇଁ ଆମ ପୂର୍ବପୁରୁଷମାନେ ଭାରତର ବିଜ୍ଞ ପଣ୍ଡିତମାନେ ଅନେକ ହିତ ଉପଦେଶ ଓ ହିତବାଣୀ ରଚନା କରିଯାଇଛନ୍ତି, ଯାହା ମଣିଷର ଜୀବନକୁ ତାର ପ୍ରକୃତିକୁ ସୁସଂଗଠିତ ଓ ଶୃଙ୍ଖଳିତ କରିଥାନ୍ତି। ସେଭଳି ଏକ ଉପାଦେୟ ସଂସ୍କୃତ ଶ୍ଳୋକ ହେଉଛି, ଉଦ୍ୟୋଗେ ନାସ୍ତି ଦାରିଦ୍ର୍ୟମ୍ ଜପତୁ ନାସ୍ତି ପାତକମ୍ ମୋନେ ଚ କଳହୋ ନାସ୍ତି ନାସ୍ତି ଜାଗରିତୁ ଉଭୟମ୍। ଶ୍ଳୋକଟିର ଅର୍ଥ ହେଉଛି, ଉଦ୍ୟୋଗୀ ବା ଉଦ୍ୟମୀ ମଣିଷର ଦାରିଦ୍ର୍ୟ ନଥାଏ, ଭଗବାନଙ୍କ ନାମ ଜପ କରୁଥିବା ମଣିଷକୁ ପାପ ସ୍ପର୍ଶ କରେ ନାହିଁ, ମୌନ ରହୁଥିବା ବ୍ୟକ୍ତିର କାହା ସହ କଳହ ହୁଏ ନାହିଁ, ଆଉ ଜାଗ୍ରତ ରହୁଥିବା ବ୍ୟକ୍ତିର ଭୟ ନଥାଏ।

0: କଥାରେ ଅଛି ଜ୍ୟେଷ୍ଠାୟ ଶ୍ରେଷ୍ଠାୟ, ଯିଏ ବୟସରେ ବଡ଼ ଜଗତକୁ ଅଧିକ ଦିନ ଦେଖିଛନ୍ତି ତାଙ୍କର ଅନୁଭୂତି ଅଭିଜ୍ଞତା ନିଶ୍ଚୟ ଅଧିକ। ଆମ ସଂସ୍କୃତିରେ ଜ୍ୟେଷ୍ଠ ବା ବୟସ୍କମାନଙ୍କୁ ଉପଯୁକ୍ତ ସମ୍ମାନ ଦେବାର ପରମ୍ପରା ରହିଛି। ବଡ଼ମାନଙ୍କୁ ସମ୍ମାନ ପ୍ରଦର୍ଶନ କରି ଆଶୀର୍ବାଦ ମିଳିଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି। ତେବେ ଏହି ପ୍ରସଙ୍ଗରେ ନିଜ ମନର କଥା କହନ୍ତି ଶୋଭନୀୟ ଆନ୍ଦୋଳନର କର୍ମକର୍ତ୍ତା ଡକ୍ଟର ଅରୁନ୍ଧତୀ ଦେବୀ।
1: ନମ୍ରନ୍ତି ଫଳିନ ବୃକ୍ଷା ନମ୍ରନ୍ତି ଗୁଣିନ ଜନାହା। ଗୁଣୀ ଲୋକମାନେ ସବୁବେଳେ ନମ୍ର ଥାନ୍ତି, ଅର୍ଥାତ୍ ସେମାନଙ୍କର ସମସ୍ତଙ୍କ ପ୍ରତି ସଦ୍ବ୍ୟବହାର ଥାଏ। ଏଇଟା ପିଲାଦିନୁ ପିଲା ମନରେ ସୃଷ୍ଟି କରାଯାଇଥାଏ, ଯାହାଦ୍ୱାରା ସେ ଆଗକୁ ଗୋଟେ ଭଲ ମଣିଷ ହେବା ପାଇଁ ଗୋଟେ ମୂଳଦୁଆ ପଡେ। ବର୍ତ୍ତମାନ ସମାଜରେ ଦେଖାଯାଉଛି ଯେ ପିଲାମାନଙ୍କୁ ବାପା ଦାଦା ଏମାନେ ସବୁ କେମିତି ବନ୍ଧୁ ଭାବରେ ଦେଖିବା ପାଇଁ ଚାହୁଁଛନ୍ତି। ଶିକ୍ଷକ ମାନଙ୍କୁ ସେ ମଧ୍ୟ ସେଭଳି ଗୋଟେ ଏକ ଷ୍ଟାଣ୍ଡାର୍ଡର ବ୍ୟବହାର ଆଦାନ ପ୍ରଦାନ ଭଳିଆ ଯୋଉ ଦେଖାଯାଉଛି, ଏହାଦ୍ୱାରା ପିଲାର ଚାରିତ୍ରିକ ଗଠନରେ କିଛି ବାଧା ସୃଷ୍ଟି ହେଉଛି, ଯୋଉଥିରେ ସେ ଆଜ୍ଞାନୁବର୍ତ୍ତୀ ହେବା କଥା ତାହା ନ କରି ଅନେକ କଥାରେ ଡିଫାଏ କରନ୍ତି, ଯେମିତି ସେଭଳି ଭାବରେ ମନୋଭାବ ଆସୁଛି। ସେଇ ସ୍ୱାଧୀନତାଟା ତାର ସ୍ୱେଚ୍ଛାଚରିତରେ ପରିଣତ ହେଉଛି, ଯୋଉ ସ୍ୱେଚ୍ଛାଚରିତା ପରିବାର ଭିତରେ ଅଶାନ୍ତି ଆଣିଦେଉଛି। ଗୁରୁ ଗୁରୁଜନଙ୍କ ପ୍ରତି ଭକ୍ତି ରହିଲେ ତାଙ୍କର ଆଶୀର୍ବାଦ ମିଳେ, ତାଙ୍କର ସଦିଚ୍ଛା ମିଳେ, ଶୁଭାଶିଷ ମିଳେ। ଗୋଟେ ଆଣ୍ଠେଇକିରି ପ୍ରଣାମ କରିବାର ଯୋଉ ସଂସ୍କୃତି, ଇଟ୍ ଇଜ୍ ଏ ସାଇକୋଲୋଜିକାଲ ସପ୍ରେସନ୍ ଅନ୍ ଭ୍ୟାନିଟି। ଭିତରେ ଯୋଉ ଗର୍ବ ଅହଙ୍କାର ଆସେ, ଏ ଅହଙ୍କାର ଉପରେ ଏକ ମନସ୍ତାତ୍ତ୍ୱିକ ଚାପା। ଅତଏବ ଆଣ୍ଠେଇକିରି ପାଦ ଛୁଇଁକିରି ବା ପାଦ ତଳେ ପ୍ରଣାମ କରିବା ଦ୍ୱାରା ଏହା ତ ଏକ ଭଲ ବ୍ୟାୟାମ, ତା ସହିତ ନମ୍ର ଭାବଟା ତାଙ୍କ ଭିତରେ ସୃଷ୍ଟି ହୁଏ। ଏହାଦ୍ୱାରା ଗୁରୁଜନଙ୍କୁ ରିପ୍ଲାଏ ବ୍ୟାକ୍ କରିବା, ଏହାଦ୍ୱାରା ସେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ଗୁରୁଜନଙ୍କ ମନରେ ମଧ୍ୟ ଦୁଃଖ ଭାବ ଆସେ। ଏସବୁ ନହେଲେ ନିଶ୍ଚୟ ଭଲ ହେବ ଏବଂ ଏକ ଗୋଟେ ସୁସ୍ଥ ବାତାବରଣ ସୃଷ୍ଟି ହେବ, ଯାହା ଆଜିକାଲି ଅଭାବ ଦେଖାଦେଇଛି। ବାପା ମା ହେଲେ କିମ୍ବା ଗୁରୁଜନ ହେଲେ ପିଲାର ନିଶ୍ଚୟ ଭଲ ଚାହାନ୍ତି, କିନ୍ତୁ ସେ କଥାକୁ ସେ ବେଳେବେଳେ ବୁଝିପାରେ ନା ତାର ନମ୍ର ଗୁଣର ଅଭାବରୁ। ନମ୍ରତା ଥିଲେ ସେ ତାକୁ ଗ୍ରହଣ କରି ନିଜ ଜୀବନରେ ଆଚରଣରେ ଲଗାଇପାରେ, ଏହାଦ୍ୱାରା ନିଜେ ସେ ଉପକୃତ ହୁଏ। ବର୍ତ୍ତମାନ ତାହା କମିଯାଉଥିବାରୁ ଆମର ଆଡଭାନ୍ସମେଣ୍ଟ କହିକିରି, ପାଶ୍ଚାତ୍ୟ ସଂସ୍କୃତି କହିକିରି, ଯୋଉ ଆମର ଭାରତୀୟ ଗରିମାମୟ ଯୋଉ ଐତିହ୍ୟ ପରମ୍ପରା, ଏଗୁଡିକୁ କୁଠାରଘାତ କରାଯାଇଛି, ଯାହାଦ୍ୱାରା ଆମ ପାରିବାରିକ ଜୀବନ ଦୁଃଖମୟ ହେଇଯାଉଛି, ଅଶାନ୍ତିମୟ ହେଇଯାଉଛି। ଶାନ୍ତିରେ ରହିବାକୁ ହେଲେ, ସୁସ୍ଥ ଭାବରେ ଚଳିବାକୁ ହେଲେ ପରିବାର ହେଉ, ଗ୍ରାମ ହେଉ, ସହର ହେଉ ବା ପରିବେଶ ହେଉ, କମ୍ୟୁନିଟି ହେଉ, ଏଥିରେ ନମ୍ର ଭାବଟା ରହିବା ଉଚିତ ଏବଂ ଗୁରୁଜନଙ୍କ ପ୍ରତି ଓବିଡିଏଣ୍ଟ ହେବା ଦରକାର। ମୁଁ ଓବିଡିଏଣ୍ଟ ମାନେ କହୁନାହିଁ ଯେ ସେ କିଛି ଭୁଲ କଥା କଲେ ଆମେ ତାକୁ ସମର୍ଥନ କରିବା, କିଛି ଯଦି ଭୁଲ କୋଉଠି ରହିଛି କି କିଏ କୋଉଠି ନିଶା ଖାଉଛନ୍ତି, ଭୁଲ ଜିନିଷକୁ ଆମେ ଗ୍ରହଣ କରିବା ନାହିଁ, କିନ୍ତୁ ନମ୍ରତା କୁ ହରେଇ ସ୍ଥାନ ମାନେ ଯଥାରୀତି ରେସ୍ପେକ୍ଟ ଯୋଉ ଦଉନାହାନ୍ତି, ଯୋଉ ସମ୍ମାନ ଦଉନାହାନ୍ତି, ଏହାଦ୍ୱାରା ଗୋଟେ ବିଶୃଙ୍ଖଳିତ ବାତାବରଣ ସୃଷ୍ଟି ହେଉଛି। ତତେ ଗୁରୁଜନଙ୍କ ପ୍ରତି ଯୋଉ ଭକ୍ତିଭାବ, ଯୋଉ ଆଜ୍ଞାନୁବଦ୍ଧତା, ଏସବୁ ଦରକାର ହେଉଛି ଆମ ସମାଜ ପାଇଁ।

ଯୋଗ ଆମ ଦେଶରେ ବୈଦିକ ଯୁଗରୁ ଚଳିଆସୁଥିବା ଏକ ପ୍ରାଚୀନ ପରମ୍ପରା। ଯୋଗ ମାଧ୍ୟମରେ ଆମ ଦେଶର ସାଧୁ ସନ୍ଥ ମୁନି ଋଷି ଯୋଗୀ।

0: ସନ୍ନ୍ୟାସୀ ଅସାଧ୍ୟ ସାଧନ କରିବା ସହ ସୁସ୍ଥ ଓ ଦୀର୍ଘ ନିରାମୟ ଜୀବନଯାପନ କରୁଥିଲେ। ମୁକ୍ତ ବାୟୁ, ସୁସ୍ଥ ମାଟି, ପୁଷ୍ଟିକର ଖାଦ୍ୟ ଓ ନିର୍ମଳ ଜଳ, ଏସବୁ ଥିଲା ସେମାନଙ୍କର ସାଧନ। ଆଜି ମଣିଷ ପ୍ରଦୂଷଣର ବଳୟ ମଧ୍ୟରେ ଜୀବନ ଅତିବାହିତ କରିବାକୁ ବାଧ୍ୟ ହେଉଛି। ସୁସ୍ଥ ଜୀବନ ପାଇଁ ପ୍ରତି ମୁହୂର୍ତ୍ତରେ ସଂଗ୍ରାମ କରିବାକୁ ପଡ଼ୁଛି। ଯୋଗ ଏମିତି ଏକ ମାଧ୍ୟମ ଯାହା ସାହାଯ୍ୟରେ ମଣିଷ ପ୍ରକୃତି ସହ ଯୋଡ଼ି ହୁଏ, ସୁସ୍ଥ ଜୀବନର ମାର୍ଗ ପାଇଯାଏ। ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଯୋଗର ଆବଶ୍ୟକତା ଅପରିହାର୍ଯ୍ୟ। ଆଜି ଆସନ୍ତୁ ଶୁଣିବା ଏ ସମ୍ପର୍କରେ କହୁଛନ୍ତି ଯୋଗ ପ୍ରଶିକ୍ଷିକା ନିରୁପମା ଆଚାର୍ଯ୍ୟ।
1: ଯୋଗ ହଉଛି ଗୋଟେ ସଂଯୋଗ ଯୋଉଟାକି ମନ ଓ ଶରୀରକୁ ଏକ ଘଟସୂତ୍ରରେ ବାନ୍ଧି ରଖିଥାଏ। ଅଭ୍ୟାସ ଆମେ କେମିତି କରିପାରିବା? ଆମେ ସକାଳୁ ଉଠିକି ପ୍ରତିଦିନ ଯୋଗ କରିବା, ଆମ ମନ ସ୍ତରରେ ଏଇଟା ଆସିବ କେମିତି? ପ୍ରଥମେ ଆମେ ସବୁଦିନ ଆଗେ ଯେମିତି ଆମେ ସବୁ ଜିନିଷଟାକୁ ଅଭ୍ୟାସରେ ପରିଣତ କରିଛନ୍ତି, ନିତ୍ୟଦିନ କାର୍ଯ୍ୟକଳାପ ହଉ, ଖାଇବା ହଉ, ପିଇବା ହଉ, ଆମର ସବୁ କିଛି କାମ, ସେମିତି ଯୋଗ ବି ଆମକୁ ଗୋଟେ ଅଭ୍ୟାସରେ ପରିଣତ ଆମକୁ କରିବାକୁ ପଡିବ। ସେଟା ଅଭ୍ୟାସଟା କେବେ କେବେ ଆଗରୁ ନଥାଏ। ଫାର୍ଷ୍ଟ କେମିତି ଆରମ୍ଭ କରିବି? ଆମେ ପ୍ରତିଦିନ ପ୍ରାୟ ଏଇଟା ଗୋଟେ ଅଭ୍ୟାସ, ସମସ୍ତଙ୍କର ଆମେ ଗୋଟେ ଭଗବାନଙ୍କୁ ଆଗ ଧନ୍ୟବାଦ ଦେଇକି ଉଠିଥାଉ, ମୁଣ୍ଡିଆଟେ ମାରିଥାଉ। ତେଣୁ ସେଇ ଯୋଉ ମୁଣ୍ଡିଆ ମାରିବା ସମୟରେ ଆଗ ମୁଁ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କରିବି। ପ୍ରଥମେ ମିନିଟିଏ, ଦୁଇ ମିନିଟିଏ, ଧୀରେ ଧୀରେ ବଢିବ ପାଞ୍ଚ ମିନିଟ। ଆଉ ଆପଣ ଦେଖିବେ ପ୍ରତିଦିନ ଯଦି ଆମେ ପାଞ୍ଚ ମିନିଟ ଏମିତି ବସିଗଲୁ ନା ଖାଲି ଉଠିକି ଆଗ, ନିଜ ମନ ଭିତରେ ମୋ ମନ ଶକ୍ତି ଅଟୋମେଟିକ ବଢି ପଡିବ ଯେ ମୁଁ ଯୋଗ କରିବି। ଯେତେବେଳେ ମୁଁ ନିଜକୁ ମାନସିକ ସ୍ତରରେ ମୁଁ ଆଗ ପ୍ରସ୍ତୁତ କରିସାରିବି, ତାପରେ ମୁଁ ଶାରୀରିକ ସ୍ତରକୁ ଅଟୋମେଟିକାଲି ଯିବି। ଏଇଟା ଅଭ୍ୟାସଟା ଆମକୁ ନିଜକୁ ପ୍ରସ୍ତୁତ କରିବାକୁ ପଡିବ। ତ ଆମେ ଯେତେବେଳେ ଭାବିବା କି ମତେ ସୁସ୍ଥ ରହିବାର ଅଛି, ଯଦି ଆମେ କାର୍ଯ୍ୟରତ ମହିଳା କି ପୁରୁଷ କି ବି, ଯଦି ସକାଳୁ ଉଠି ଆମର ଅଫିସ ଯିବାର ଅଛି, ଆମେ ସେଇ ଅନୁସାରେ ରାତିରୁ ଆମ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିବା। ଯେମିତି ଆମେ ସକାଳୁ ନିଜକୁ 10-15 ମିନିଟ ବି ଦେଲେ ବି ବହୁତ କାଫି, 10-15 ମିନିଟ ଅଧଘଣ୍ଟା ଯଦି ଆମେ ବି ନିଜକୁ ଯୋଗ କରିପାରିବା, ତାହେଲେ ଆମ ଦିନ ସାରା ପାଇଁ ଗୋଟେ ଆମର ଚାର୍ଜ ହେଇକି ରହିବା। ଏଟା ନିଜ ତରଫରୁ ଆମକୁ ପ୍ରସ୍ତୁତି କରିବାକୁ ପଡିବ। ଆଉ ମାନସିକ ସ୍ତରରେ ପ୍ରସ୍ତୁତି ମିଳିଲା ମାନେ ଆମେ ଶାରୀରିକ କ୍ଷମତା, ଆମର ଦକ୍ଷତା ବଢିଯିବ।

0: ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଗଲାଣି। ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। ଆଜି ପାଇଁ ଏତିକି, ନମସ୍କାର।
1: ଆପଣମାନେ ଶୁଣୁଥିଲେ ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନରେ ଥିଲେ ସମୀର ମିଶ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଥିକାରେ ଶୁଣନ୍ତୁ ଆଲୋଚନା, ଆମ ସାମାଜିକ ବ୍ୟବସ୍ଥାରେ ଓଷାପ୍ରତ। ଆଲୋଚକ ନିର୍ମଳା ଚନ୍ଦ୍ର ପହି।
2: ଆମ ସାମାଜିକ ବ୍ୟବସ୍ଥାରେ ଓଷାବ୍ରତର ପ୍ରଚଳନ ଠିକ୍ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି ତାହା ନିର୍ଦ୍ଦିଷ୍ଟ କରି କହିବା କଷ୍ଟକର ନିଶ୍ଚୟ। ତେବେ ଏହାର ପ୍ରଚଳନ ଯେ ବହୁ ପ୍ରାଚୀନ ଏଥିରେ ଦ୍ୱିମତ ନାହିଁ। ସଂସ୍କୃତ ପୁରାଣ ଯୁଗରୁ ଆରମ୍ଭ କରି ଆଜିର ଇଣ୍ଟରନେଟ୍ ଯୁଗ ପର୍ଯ୍ୟନ୍ତ ଓଷାବ୍ରତଗୁଡ଼ିକ ଆନନ୍ଦ, ଆଗ୍ରହ ଓ ଆଦର ସହକାରେ ପାଳିତ ହୋଇ ଆସୁଛି। ଏହି ପାଳନ ସମ୍ପର୍କରେ ହିନ୍ଦୁଶାସ୍ତ୍ରରେ ବହୁ ଗୃଢ଼ତତ୍ତ୍ୱ ରହିଛି। ଏହା ମଧ୍ୟ ବୈଜ୍ଞାନିକ ଦୃଷ୍ଟିକୋଣରୁ ସ୍ୱାଗତଯୋଗ୍ୟ। ପବିତ୍ର ପରିବେଶ, ପବିତ୍ର ହୃଦୟ ଓ ପରମ ଶ୍ରଦ୍ଧାର ସହିତ ପାରମ୍ପରିକ ରୀତିରେ ଓଷାବ୍ରତଗୁଡ଼ିକ ପାଳନ କରାଯାଏ। ଓଷାବ୍ରତ ବିଭିନ୍ନ ତିଥି, ବାର, ନକ୍ଷତ୍ର, ଦେବାଦେବୀ, କୃଷିକର୍ମ, ଶାସ୍ତ୍ରୀୟ କାହାଣୀ, ଲୋକକାହାଣୀ, ଆନନ୍ଦ ମହୋତ୍ସବ, ମହାପୁରୁଷଙ୍କ ଜନ୍ମ ମୃତ୍ୟୁ ତଥା ବିଶିଷ୍ଟ ଘଟଣାକୁ ଆଧାର କରି ପାଳିତ ହୁଏ। ସମସ୍ତ ଓଷାବ୍ରତକୁ ସାମାଜିକ ଦୃଷ୍ଟିକୋଣରୁ ଚାରୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ଶାସ୍ତ୍ରୀୟ, ଲୌକିକ, ଆଞ୍ଚଳିକ ଓ କୃଷିଭିତ୍ତିକ। ଶାସ୍ତ୍ରୀୟ ଓଷାବ୍ରତଗୁଡ଼ିକ ସଂସ୍କୃତ ପୁରାଣ ଯୁଗରୁ ଆଜି ପର୍ଯ୍ୟନ୍ତ ପାଳିତ ହୋଇଆସୁଛି, ଯଥା ଅକ୍ଷୟ ତୃତୀୟା, ଶିବ ପାର୍ବତୀ ବ୍ରତ, ସାବିତ୍ରୀ ବ୍ରତ, ଜନ୍ମାଷ୍ଟମୀ, ରାଧାଷ୍ଟମୀ, ଶିବରାତ୍ରୀ, ରାମନବମୀ, ଅନନ୍ତ ବ୍ରତ, ଏମିତି ଅନେକ। ମାତ୍ର ଆଉ କେତେକ ଓଷାବ୍ରତର ପ୍ରଚଳନ ଆଜିକାଲି ଦୃଷ୍ଟିଗୋଚର ହେଉନାହିଁ, ଯେମିତିକି ଆରଣ୍ୟକ ବ୍ରତ, ପ୍ରଜାପତ୍ୟ ବ୍ରତ, ଚାନ୍ଦ୍ରାୟଣ ବ୍ରତ, ରୁକ୍ମିଣୀ ବ୍ରତ ଇତ୍ୟାଦି। ଆମ ସାମାଜିକ ଚଳନୀରେ ଆଉ କେତେକ ଆଞ୍ଚଳିକ ଓଷାବ୍ରତର ପ୍ରାଧାନ୍ୟ ଲକ୍ଷ୍ୟ କରାଯାଏ। ଏହା ମଧ୍ୟ ବେଶ୍ ଲୋକପ୍ରିୟ, ଯେପରି ଯାଜପୁରର ବାରୁଣୀ, ବ୍ରହ୍ମପୁରର ଠାକୁରାଣୀ ଯାତ୍ରା, ସମ୍ବଲପୁରର ଶୀତଳଷଷ୍ଠୀ ଇତ୍ୟାଦି। ଏହିସବୁ ଓଷାବ୍ରତର ଆଦର ମଧ୍ୟ ନିଆରା। କୃଷି ପରି କଷ୍ଟକର କର୍ମରୁ ସାମୂହିକ ବିରତି ପାଇବା ଏବଂ କ୍ଲାନ୍ତି ମେଣ୍ଟାଇବା ଲକ୍ଷ୍ୟ ନେଇ କୃଷିଭିତ୍ତିକ ଓଷାବ୍ରତ ପାଳନ କରାଯାଏ।

0: ଲୋକ କାହାଣୀକୁ ଆଧାର କରି ଲୌକିକ ପର୍ବ ପାଳନ ହେବାର ବିଧି ଆମ ସମାଜରେ ରହିଆସିଛି। ଓଷାବ୍ରତ କେବଳ ଦେବାଦେବୀ ବା ବ୍ୟକ୍ତିସତା ମଧ୍ୟରେ ସୀମିତ ନୁହେଁ, ବରଂ ବୃକ୍ଷଲତା ଜୀବଜନ୍ତୁଠାରୁ ଆରମ୍ଭ କରି ଜଳ, ଅଗ୍ନି, ବାୟୁ, ପୃଥିବୀ, ଗ୍ରହ, ନକ୍ଷତ୍ର, ନଦୀ, ସମୁଦ୍ର ଆଦିକୁ ଆଧାର କରି ଏହା ଗଢ଼ିଉଠିଛି। ଈଶ୍ୱରଙ୍କ ସର୍ବମହତ୍ତ୍ୱରେ ବିଶ୍ୱାସର ଏହା ବୋଧେ ବଳିଷ୍ଠ ଉଦାହରଣ। ଏହା ମଧ୍ୟ କୃତଜ୍ଞତା ପ୍ରକାଶର ଶୁଦ୍ଧପୂତ ନିଦର୍ଶନ। ଯେମିତିକି ଗର୍ଭଣା ସଂକ୍ରାନ୍ତିରେ ଧାନଗଛକୁ, ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କୁ, କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଙ୍କୁ, ଅଗିରା ପୂର୍ଣ୍ଣମୀରେ ଅଗ୍ନିକୁ, ଗହ୍ମା ପୂର୍ଣ୍ଣିମାରେ ଗୋସମ୍ପଦକୁ, ଦ୍ୱିତୀୟା ଓଷାରେ ଚିଲଶାଗୁଣାକୁ, ଚିତାଲାଗି ଅମାବାସ୍ୟାରେ ଗେଣ୍ଡା ଶାମୁକାକୁ, ପ୍ରଥମାଷ୍ଟମୀରେ ଜ୍ୟେଷ୍ଠ ସନ୍ତାନକୁ, ବସୁମତୀ ସ୍ନାନରେ ବସୁଧାକୁ ଶ୍ରଦ୍ଧାର ସହିତ ପୂଜା କରାଯାଏ। ଅନ୍ୟପକ୍ଷରେ ଦୈନନ୍ଦିନ ଜୀବନରେ ବହୁ ଘଟଣା ଓ ଦୁର୍ଘଟଣାକୁ ସାମ୍ନାସାମ୍ନି ହେଉଥିବା କର୍ମକ୍ଳାନ୍ତ ଅସହାୟ ମଣିଷ ପାଇଁ ଅବସର ବିନୋଦନ ଆବଶ୍ୟକତା ଯେ ଅପରିହାର୍ଯ୍ୟ, ଏହା ଅସ୍ୱୀକାର କରାଯାଇନପାରେ। ଅବଶ୍ୟ କେତେକ ଆନନ୍ଦ ପ୍ରଦାନ ଏହାର ଏକମାତ୍ର ଉଦ୍ଦେଶ୍ୟ ନୁହେଁ, ବରଂ ଓଷାବ୍ରତ ଉଭୟ ଶରୀର ଓ ମନ ପାଇଁ ଉପାଦେୟ। ପୁଣି ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କଲେ ମନ ଅପେକ୍ଷା ଶରୀର ପାଇଁ ଏହାର ଯଥେଷ୍ଟ ଆବଶ୍ୟକତା ରହିଛି। ଓଷାବ୍ରତ କେବଳ ଧର୍ମୀୟ ଓ ସାଂସ୍କୃତିକ ପରମ୍ପରା ଆଧାରିତ ନୁହେଁ, ବରଂ ଏହା ଏକ ଦୃଢ଼ ପ୍ରତିଶ୍ରୁତି। ଏହାକୁ ଆଧାର କରି ଆମ ସାହିତ୍ୟ ଓ ସଂସ୍କୃତି ହୋଇଛି ରୁଦ୍ଧିମନ୍ତ। ମାନବ ସମାଜକୁ କଲ୍ୟାଣପ୍ରଦ ଆଦର୍ଶରେ ଅନୁପ୍ରାଣିତ ତଥା ନିୟନ୍ତ୍ରିତ କରିବା ଲକ୍ଷ୍ୟରେ ଓଷାବ୍ରତଗୁଡ଼ିକର ସୃଷ୍ଟି। ଗଭୀର ଆତ୍ମବିଶ୍ୱାସ ଏହାର ମୂଳଭିତ୍ତି। ମଣିଷର ଉନ୍ନତ ଜୀବନଚର୍ଯ୍ୟା ଓ ସଫଳତାର ଯୋଗ୍ୟତା ଓଷାବ୍ରତରୁ ହିଁ ମିଳିଥାଏ। ଓଷାବ୍ରତ ମାଧ୍ୟମରେ ସାମାଜିକ ଜୀବନଯାତ୍ରା ଶୃଙ୍ଖଳିତ ଏବଂ ସୁସଂଯତ ହେବା ସହିତ ଜୀବନ ହୁଏ ସରସ ସୁନ୍ଦର। ସାମାଜିକ ଚଳନୀ ଓ ଜୀବନଧାରାକୁ ସୁସଂହତ ଓ ପରିମାର୍ଜିତ କରିବା ଏହାର ପ୍ରାଥମିକ ଉଦ୍ଦେଶ୍ୟ। ପବିତ୍ରତା, ପରିଚ୍ଛନ୍ନତା, ପରମ୍ପରା ଓ ସଚ୍ଚିନ୍ତା ପ୍ରତି ମଣିଷ ମନରେ ଅନୁରକ୍ତି ଭାବ ସୃଷ୍ଟି କରାଇବା ଏହାର ଅନ୍ୟତମ ଉଦ୍ଦେଶ୍ୟ। ଶେଷରେ ଏତିକି କୁହାଯାଇପାରେ, ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ଏବଂ ସୁସ୍ଥ ସମାଜ ଗଠନ ଦିଗରେ ଓଷାବ୍ରତର ପ୍ରଚଳନ ଆମକୁ ବିରଳ ସୁଯୋଗ ଓ ସୌଭାଗ୍ୟ ପ୍ରଦାନ କରିବାରେ ସହାୟକ ହୋଇଥାଏ।
1: କଥିକାରେ ଶୁଣିଥିଲେ ଆଲୋଚନା ଆମ ସାମାଜିକ ବ୍ୟବସ୍ଥାରେ ଓଷାବ୍ରତ। ଆଲୋଚକ ଥିଲେ ନିର୍ମଳ ଚନ୍ଦ୍ର ପହି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ରାଗମଞ୍ଜରୀ। ଆଜିର ଶିଳ୍ପୀ ତନ୍ମୟ କୁମାର ହୋତା, ସଙ୍ଗୀତ ଏ ମହେଶ୍ୱର ରାଓ, ପ୍ରଯୋଜନା ଦୁର୍ଗା ମାଝି। ଶିଳ୍ପୀ ପ୍ରଥମେ ଗାଇଛନ୍ତି ରାଜା ଅରବିନ୍ଦୁ ଶେଖର ମହାନ୍ତିଙ୍କ ରଚନାରୁ।

0: ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ରାଗମଞ୍ଜରୀରେ ଶିଳ୍ପୀ ତନ୍ମୟ କୁମାର ହୋତା, ଶେଷରେ ଶିଳ୍ପୀ ଗାଇଛନ୍ତି ମାୟାଧର ମାନସିଂହଙ୍କ ରଚନାରୁ।

0: ରାଗମଞ୍ଜରୀରେ ଆପଣମାନେ ଶୁଣୁଥିଲେ ଶିଳ୍ପୀ ତନ୍ମୟ କୁମାର ଓ ତାଙ୍କ କଣ୍ଠରେ କେତୋଟି ଗୀତ। ଗୀତ ରଚନା କରିଥିଲେ ରାଜା ଅରବିନ୍ଦୁ ଶେଖର ମହାନ୍ତି ଏବଂ ମାୟାଧର ମାନ ସିଂହ। ସଙ୍ଗୀତ ଏ ମହେଶ୍ୱର ରାଓ। ପ୍ରଯୋଜନା କରିଥିଲେ ଦୁର୍ଗା ମାଝୀ। ବିଭିନ୍ନ ଯନ୍ତ୍ର ସଙ୍ଗୀତରେ ଯେଉଁମାନେ ସହଯୋଗ କରିଥିଲେ ସେମାନେ ହେଲେ ଫ୍ଲୁଟ୍ରେ ପ୍ରଦୀପ୍ତ ଶେଖର ମହାପାତ୍ର, ଭାଉଲନ୍ ଏ ନାରାୟଣ ରାଓ ଏବଂ ତବ୍ଲାରେ ଯୋଗେନ୍ଦ୍ରନାଥ ସ୍ୱାଇଁ। ରାଗମଞ୍ଜରୀ ଆଜି ପାଇଁ ଏତିକି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: यहां खबरें तोड़ी मरोड़ी नहीं जाती।
2: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
1: यहां होती है सीधी सटीक और सच्ची खबरें।
2: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे हैं,
1: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜରେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପ୍ରଥମେ ଶିଳ୍ପୀ ଶକ୍ତି ମିଶ୍ର ଗାଇଛନ୍ତି ଅରୁଣ ମନ୍ତ୍ରୀଙ୍କ ରଚନାରୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 982 kHz ଯୋଗେ। ଆମର ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ବୈଦେଶ ବିଳାସର 50ତମ ଭାଗ। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ବର୍ଣ୍ଣନାରେ ଝର୍ଣ୍ଣ ଦାସ।

ପୂର୍ବରୁ ସୀତାଙ୍କୁ ପ୍ରବୋଧନ ଦେଇ ବନବାସ ଜୀବନର ମର୍ଯ୍ୟାଦା ବୁଝାଇଛନ୍ତି ଶ୍ରୀରାମ। ସୀତାଂଶୁମୁଖୀ ସୀତାଙ୍କ ଦୈନ୍ୟ ଭାବକୁ ଦୂର କରି ଦୁର୍ବାଦଳ ସୁନ୍ଦର ରାମ ତାଙ୍କୁ ପ୍ରାଣର ପ୍ରାଣ ବୋଲି ସମ୍ବୋଧନ କରିଛନ୍ତି। ପ୍ରଭୁ ଶ୍ରୀରାମ ସୀତାଙ୍କ ସନ୍ତୋଷ ବିଧାନ ପାଇଁ ତାଙ୍କ ରୂପର ଅପରୂପ ବର୍ଣ୍ଣନା କରି ବସିଲେ। ପ୍ରାଣପ୍ରିୟଙ୍କ ମୁହଁରେ ନିଜ ରୂପର ପ୍ରଶଂସା ପତ୍ନୀର ପ୍ରାଣର ପିପାସା ନିଶ୍ଚିତ ଭାବରେ ଦୂର କରିଥାଏ। ସୀତା ତ ବିଶ୍ୱଜନନୀ, ନିଜେ ପ୍ରଭୁ ଶ୍ରୀରାମ ବିଶ୍ୱବ୍ୟାପୀ, ସୃଷ୍ଟି ସ୍ଥିତି ଓ ପ୍ରଳୟର ମୂଳ ସ୍ୱରୂପ, ଅଖଣ୍ଡ ମଣ୍ଡଳାକାର ଚରାଚରରେ ପରିବ୍ୟାପ୍ତ। ସେଠି ପ୍ରେମ ନିବେଦନ ଓ ପରସ୍ପରର ରୂପ ପ୍ରଶଂସା ଲୋକଶିକ୍ଷା ପାଇଁ ଉଦ୍ଦିଷ୍ଟ। ଏ ଛାନ୍ଦରେ ଭଞ୍ଜକବି ଚିତ୍ରକୂଟ କେଳି ବର୍ଣ୍ଣନା କରିଛନ୍ତି ବୋଲି କହିଛନ୍ତି। ସୀତା ପ୍ରେମରେ ଭୋଳ ରସିକ ବୋଲି ରାମଙ୍କୁ ସମ୍ବୋଧନ କରି ଛାନ୍ଦ ଶେଷ କରିଛନ୍ତି କବି। ଏଭଳି ରଚନାରେ ସେ ତୋଷ ବା ଆନନ୍ଦିତ ବୋଲି ପ୍ରକାଶ କରିଛନ୍ତି। କେବଳ ଖିଆଲ ନୁହଁ, ରାମସୀତା ଆଦର୍ଶ ପ୍ରଣୟ ପ୍ରଚାର ହିଁ କବିଙ୍କ ଉଦ୍ଦେଶ୍ୟ। ପ୍ରଭୁ ଶ୍ରୀରାମ ସୀତାଙ୍କୁ ସମ୍ବୋଧନ କରି କହୁଛନ୍ତି, ବନ୍ଧୁକ ଫୁଲର ରଙ୍ଗିମାକୁ ଲାଲ ରଙ୍ଗରେ ଅଧର ବା ତଳସ୍ଥାନ ଦେଉଛି ତୁମ ଅଧର। ରେ ତୁଳାକୋଟି ବା ନୂପୁର ବାଦିନୀ, ତୁ ମୋ ଇକ୍ଷଣ ବା ଆଖିର ପିତୁଳା, ବିଦେହ ବା କାମପ୍ରେତ ଝାଡ଼ିବା ପାଇଁ ତୋ ମୁଖର ବାଣୀ ମନ୍ତ୍ରସ୍ୱରୂପ, ବିରହ ଜ୍ୱର ପାଇଁ ତୁ ବୈଦ୍ୟ ହୋଇ ରସଦାନ କରୁଛୁ, ଆମ ଭିତରେ ଘେନାଘେନି ଭାବ।

ବା ସ୍ନେହ ସମ୍ପର୍କ ଅତି ବଡ଼। ତୁ ଦିନେ ହେଲେ ଚରମ ବା ମୋ ଆଡ଼କୁ ପଛ କରି ମୋତେ ଅବଜ୍ଞା କରିନାହୁଁ। ମୁଁ ମନେ କରେ ତୁ ହିଁ ବିଭୁ ଓ ମୁଁ ତୋର ଦାସ, ଏହି ଅନୁଗ୍ରହ ଚାହୁଁଛି ତୋଠାରୁ। ପ୍ରଭୁଙ୍କର କି କଥା କହିଲେ ସୀତା, ପୁରୁଷ ପ୍ରଭୁ ଓ ନାରୀ ଦାସୀ ବୋଲି ସର୍ବସମ୍ମତି ରହିଛି, ଆପଣ କି ଓଲଟ କଥା କହୁଛନ୍ତି? କିଏ ସେବ୍ୟ କିଏ ସେବା କରି କ'ଣ ଜାଣିନାହାନ୍ତି? ଦୋଷ କ୍ଷମା କରନ୍ତୁ ପ୍ରଭୁ, କହି ସୀତା ବେଗେ ବା ଶୀଘ୍ର ଓଳଗି ହେଲେ, ଅର୍ଥାତ୍ ଦଣ୍ଡବତ କଲେ। ଏତକ କହି ସରାଗରେ କେତେ ଭାବ ଉପୁଜାଇଲେ ସୀତା। ରସିକ ରାମ କିନ୍ତୁ ନିରବ ନୁହନ୍ତି, କହିଲେ ବିବାହ ବେଳେ କିଏ କାହାର ପାଦ ଛୁଏଁ, ସେତେବେଳେ ପୁରୁଷ ସ୍ତ୍ରୀର ପାଦ ଧରେ। ପୁଣି ପ୍ରଶଂସା କରି ଚାଲିଲେ ରାମଚନ୍ଦ୍ର। ପ୍ରଭୁଙ୍କ ବିନୟ ଶୁଣି ସୀତା କହିଲେ, ଆପଣ ମୋତେ ବଡ଼ କରୁଥାନ୍ତୁ, ବୃନ୍ଦାବତୀ ବା ତୁଳସୀ ଅସୁରୀ ହରିଙ୍କ ଶିରରେ ରହିଲା ବୋଲି କ'ଣ ସେ ବଡ଼? ବିଧୁ ବା ଚନ୍ଦ୍ର ମହେଶ ଶିବଙ୍କ ମୁକୁଟ ହେଲେ ବି କ'ଣ ତାଙ୍କଠୁ ବଡ଼ ହୋଇଗଲା? ସଦୈ ହୋଇ ଆପଣ ବସୁଧା ଯାତା ସୀତାକୁ ଧନ୍ୟ କରିଛନ୍ତି, ସ୍ନେହ ବଚନ ବୋଲାବୋଲି ହୋଇ ସେ ବିଚିତ୍ର ରଜନୀ ବୁହାଇଲେ ଶ୍ରୀରାମ ଓ ସୀତା। ଏଇଠି ଶେଷ ହେଉଛି କାବ୍ୟର ବିଂଶ ଛାନ୍ଦ।

ଆପଣମାନେ ଶୁଣୁଥିଲେ ବୈଦେହୀଶ ବିଳାସର ପଚାଶତମ ଭାଗ। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ବର୍ଣ୍ଣନାରେ ଥିଲେ ଝରଣା ଦାସ, କଣ୍ଠଶିଳ୍ପୀମାନେ ଥିଲେ ଶୈଳଭାମା ମହାପାତ୍ର, ସୁଭାଷ ଦାସ, ଶ୍ୟାମାମଣି ଦେବୀ ଏବଂ ରାଜେନ୍ଦ୍ର କୁମାର ସ୍ୱାଇଁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଗୀତ ଗୀତିକା। ସ୍ୱାଗତ ଆପଣମାନଙ୍କୁ ଆଜିର ଗୀତ ଗୀତିକା ପରିସରକୁ। ଉପସ୍ଥାପନରେ ମୁଁ ନଳିନୀକାନ୍ତ ବିଶ୍ୱାଳ।

শ্রোতা বন্ধু, ସମୟ ସାଥିରେ ଜୀବନ। ଆମେ ଆଜି ଆଉ ଏକ ଦିନରେ ଏଠି ରାତି ପାହି ସକାଳ ଆସିବା ପରେ ଧୀରେ ଧୀରେ ବଢ଼ୁଛି ଦିନର ବୟସ। ଭାବନା ଭାବୁଛି ଗତକାଲି ରାତିରେ ମନରେ ଯାହା ଭାବିଥିଲା ଆଜି ଦିନରେ ତାକୁ ପୂରଣ କରିବାକୁ ଚେଷ୍ଟା କରିବା ଭିତରେ କେହି ଜଣେ ଜିତୁଛି, ଜିତୁ ଜିତୁ କେହି ଜଣେ ହାରିବା ଭିତରେ। ଜିତିଥିବା ଲୋକଟା ଖୁସି ଅନୁଭବ କଲାବେଳେ ହାରିଯାଇଥିବା ଲୋକଟା ନିଜ ଭିତରେ ଦୁଃଖକୁ କାହାକୁ କହିବାକୁ ଚେଷ୍ଟା କରୁଛି, କିମ୍ବା କହି ନପାରି ଏମିତି ଆଉ କିଛି ବାଟ ଖୋଜିବା ଭିତରେ ବେଳେବେଳେ ଭାବୁଛି ନିଶାକୁ ଆଉ ପୁଣି ମୋ ଦୁଃଖକୁ ଦୂର କରିଦେବି। କିନ୍ତୁ ନା ଶ୍ରୋତା ବନ୍ଧୁ, ଏକଦମ ଭୁଲ କଥା। କିଛି ସମୟ ପାଇଁ ଆପଣ ଏ କଥା ମନେ ରଖନ୍ତୁ, ଆପଣ ଦୁନିଆକୁ ଭୁଲି ଯାଇପାରନ୍ତି, କିନ୍ତୁ ନିଶା ନୁହେଁ ଜୀବନ। ଏ କଥା ଆପଣ କେବେ ବି ଭୁଲି ଯାଆନ୍ତୁ ନାହିଁ।

ଶୁଣନ୍ତୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବିଶେଷ ସୂଚନା। ଆସନ୍ତା 13 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10ଟାରୁ 11ଟା ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 06712303146 ଏବଂ 06712303149 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

ଅନ୍ଧାର ରାତିରେ ଆକାଶରେ ଜହ୍ନ, ସକାଳେ ସୂରୁଜ, ଥିରି ଥିରି ପବନ, ଭିନ୍ନ ଭିନ୍ନ ଋତୁର ମହକ, କେବେ ଶୀତ, କେବେ ବସନ୍ତ, ଫଗୁଣ ଅବା ବୈଶାଖ, କେବେ ମେଘ ଆକାଶରେ ଇନ୍ଦ୍ରଧନୁର ସେଇ ସାତରଙ୍ଗ।

ଶ୍ରୋତାବନ୍ଧୁ, ଆମେ ସବୁପରେ କହିପାରିବା ଆମ ଜୀବନ ହେଉଛି ଅମୂଲ୍ୟ। ଜୀବନ ପାଇଁ ଆବଶ୍ୟକତା ରହିଛି ଖାଦ୍ୟର, ବସ୍ତ୍ର ଏବଂ ବାସଗୃହର, ଏବଂ ଗୋଟିଏ ସୁନ୍ଦର ପ୍ରକୃତି, ଯେଉଁ ପ୍ରକୃତି ଭିତରେ ଆମ ଜୀବନ ପାଇଁ ସବୁ କଥା ଲୁଚି ରହିଛି। ଏଠି ପାହାଡ଼ ଅଛି, ପର୍ବତ, ନଦ, ନଦୀ, ଝରଣା,

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି

0: ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
2: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
3: ଜଲ୍ଦି ଟିଫିନ୍ ପ୍ୟାକ୍ କର ରାଜୁ, ମୋବାଇଲ ଛାଡେ।
4: ଆରେ ଦିଦି, ବ୍ୟାଙ୍କ ର ନମ୍ବର ଦରକାର, ରିଫଣ୍ଡ ଆସିନି।
5: ମିଳିଗଲା, ଏବେ କଲ୍ କରୁଛି ଦିଦି।
3: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କ ର ନକଲି ୱେବସାଇଟ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
4: ତ ଠିକ ନମ୍ବର
3: ବ୍ୟାଙ୍କ ର ଅଫିସିଆଲ ୱେବସାଇଟ କିମ୍ବା କାର୍ଡରେ।
5: ତମେ ତ ବଞ୍ଚେଇ ଦେଲ ଦିଦି,
3: କାମରୁ ନୁହେଁ।
6: ଆର୍ବିଆଇ କହେ,
7: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
8: ଶ୍ରୋତାବନ୍ଧୁ, ଏଠି କିଏ କହେ ବୋଲି ନା କାହା କଥାରେ, ଏଠି ଫୁଲ ଫୁଟେ ଫୁଲ ଛରେ। କିନ୍ତୁ ଆମେ ଜାଣିଛେ ସେଇ ଅଦୃଶ୍ୟ ଶକ୍ତି ଯାହାଙ୍କ ବିନା ଇଙ୍ଗିତରେ ଗଛରୁ ପତ୍ରଟିଏ ବି ହଲେନା, ତାହେଲେ ଏ ଜୀବନ ସବୁ ଜାଣି ବେଳେବେଳେ ଏତେ ଅବୁଝା ହୁଏ କାହିଁକି। ନିଜ ଭିତରର ଅହଂଭାବକୁ ନେଇ ବେଳେବେଳେ ସେ ଏତେ ହିଂସ୍ର ହୋଇଯାଏ କାହିଁକି, ବାଟ ଛାଡ଼ି ଅବାଟର ରାସ୍ତା ଧରେ କାହିଁକି। ସେଥିପାଇଁ ଦାୟୀ ଆମ ପାରିପାର୍ଶ୍ୱିକ ଅବସ୍ଥା, ଆମ ବନ୍ଧୁ ପରିଜନ, ଆମ ସାଙ୍ଗସାଥି। ପ୍ରକୃତରେ ନିଶା ନୁହେଁ ଜୀବନ, ଜୀବନର ପ୍ରକୃତ ଅର୍ଥ ଅଗ୍ନି ପରୀକ୍ଷା। ଚାଲୁ ଚାଲୁ ଝୁଣ୍ଟି ପଡ଼ିଲେ ମଧ୍ୟ ଆଉ ଥରେ ତଳୁ ଉଠି ଆଗକୁ ଚାଲିବାର ମାନେ ହିଁ ତ ପ୍ରକୃତ ଜୀବନ।

ସବୁପରେ ମୁଁ ଆପଣ ଆମେ ସମସ୍ତେ ଜାଣିଛେ ଆଜିର ଯୁବକ ଆଗାମୀକାଲିର ଭବିଷ୍ୟତ, ତେଣୁ ସେମାନଙ୍କୁ ଉଚିତ ମାର୍ଗ ଦେଖି ମଣିଷ ପରି ମଣିଷଟିଏ କରିବା, ଯାହା ବଡ଼ମାନଙ୍କର ସେତିକି ଗୁରୁଦାୟିତ୍ୱ ମଧ୍ୟ ରହିଛି। ଆଜି ନିଶା ମଣିଷକୁ ଗ୍ରାସ କଲା ଭଳି ମନେ ହୁଏ। ନିଶା ଯୋଗୁଁ ଆମେ ଆମ ଅମୂଲ୍ୟ ଜୀବନକୁ ହରାଇଥାଉ। ନିଶା ପାଇଁ ସୁଖର ସଂସାର ଉଜୁଡ଼ିଯାଏ। ଏହି ନିଶା ପାଇଁ ସମ୍ପର୍କରେ ଫାଟ ସୃଷ୍ଟି ହୁଏ। ବିଭିନ୍ନ ପ୍ରକାରର ନିଶା ଖାଇବା ଦ୍ୱାରା ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ସୃଷ୍ଟି ହୋଇଥାଏ, ଯାହାଦ୍ୱାରା ଶ୍ରୋତାବନ୍ଧୁ ଅକାଳରେ ଅସମୟରେ ଆମେ ଆମର ଅମୂଲ୍ୟ ଜୀବନକୁ ମଧ୍ୟ ହରାଇଥାଉ। ଶ୍ରୋତାବନ୍ଧୁ, ଏଥିପାଇଁ ଆପଣ କାହାକୁ ଦାୟୀ କରିବେ?

ଶ୍ରୋତାମାନଙ୍କୁ ଲାଇଫ୍ ଅନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା। ଆସନ୍ତା 13 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10ଟାରୁ 11ଟା ପର୍ଯ୍ୟନ୍ତ 1 ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 06712303146 ଏବଂ 06712303149 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା, ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଶ୍ରୋତାବନ୍ଧୁ, ଆପଣମାନେ ଦେଖିଥିବେ ସାଙ୍ଗସାଥିରେ ଭୋଜି ଭାତରେ ସାଙ୍ଗମାନେ ନିଶା ଖାଇଥାନ୍ତି, କିନ୍ତୁ ନିଶା ସେବନ ଦ୍ୱାରା ମଣିଷ ବିବେକଶୂନ୍ୟ ହୋଇ ଦ୍ରୁତ ଗତିରେ ରାସ୍ତାରେ ଗାଡ଼ି ଚଲାଇବା ଦ୍ୱାରା କୌଣସି ପର୍ବରେ ନିଶା ଖାଇ ନାଚଗୀତ କରିବା ସମୟରେ ଧୀରେ ଧୀରେ ତାହା ଝାମେଲାର ରୂପ ନେଇଥାଏ। ତେଣୁ ନିଶା ନୁହେଁ ଜୀବନ, ବରଂ ନିଶା ଆମ ପାଇଁ ବୈରୀ, ଆମ ପାଇଁ ବିପଦର ରାସ୍ତାଟିଏ। ସେ ଆମ ପାଇଁ ବାଟଚଲା ରାସ୍ତାଟିଏ ନୁହେଁ, ଅବାଟର ସେଇ ଅନ୍ଧାର ଗଳିଟିଏ।

ଶ୍ରୋତାବନ୍ଧୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନାଟି ଆଉଥରେ କହି ରଖୁଛୁ। ଆସନ୍ତା 13 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10ଟାରୁ 11ଟା ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ।

ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 06712303146 ଏବଂ 06712303149 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

ତେବେ ଶ୍ରୋତାବନ୍ଧୁ ସବୁପରେ ଆମେ କହିପାରିବା କାଲି କି କିଏ ଦେଖିଛେ, ତଥାପି ଆମ ଜ୍ଞାନରେ ଆମ ଦୂରଦୃଷ୍ଟି ସବୁ ଦେଖିପାରେ ଆଗାମୀ ସକାଳେ ପାଗ କେମିତି ରହିବ। କିନ୍ତୁ ସବୁପରେ ଆମ ମନର ପାଗକୁ ଠିକ୍ ରଖିବାକୁ ହେଲେ, ନିଶାଠାରୁ ନିଜକୁ ଦୂରେଇ ରଖିବାକୁ ହେଲେ ଆମକୁ ସେତିକି ଭାବିବାକୁ ପଡ଼ିବ, ପ୍ରକୃତ ଖୁସିକୁ ଖୋଜିବାକୁ ପଡ଼ିବ। ନିଜ ଭିତରର ନିଷ୍ଠା, ସାଧନ, ଏକାଗ୍ରତାରେ ସେତିକି ଆଗକୁ ଆମକୁ ବଢ଼ିବାକୁ ପଡ଼ିବ। ନିଶାମୁକ୍ତ ଦୁନିଆ ପାଇଁ ନିଜକୁ ସଂକଳ୍ପ ନେବାକୁ ପଡ଼ିବ। ଏହି କଥା ସହ ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ମୁଁ ଥିଲି ନଳିନୀକାନ୍ତ ବିଶ୍ୱାଳ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 972 କିଲୋହର୍ ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ନାଟକ ସୁବର୍ଣ୍ଣ ବସୁଦ୍ଧା। ମୂଳ ନାଟକ ରଚନା ଡକ୍ଟର ପ୍ରସନ୍ନ କୁମାର ମିଶ୍ର, ସହଯୋଗିତା ଗୋବର୍ଦ୍ଧନ ଦେବାଙ୍ଗନ, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ। ନାଟକ ସୁବର୍ଣ୍ଣ ବସୁଦ୍ଧା।
1: ତୁମେ ଆସି ଏଠି ପାହାଡ ପାଖରେ, ଆଉ ମୁଁ ତୁମକୁ ସିଆଡେ କେତେ ଖୋଜିଲିଣି। କଣ ହେଇଛି ତୁମର ଆଜିକାଲି ବାବା?
2: କାହିଁ କିଛି ନାହିଁ ତ।
1: କିଛି ନାହିଁ କେମିତି? ଯେତେବେଳେ ଦେଖୁଛ ତୁମେ ଚିନ୍ତାମଗ୍ନ, କେତେବେଳେ ସମୁଦ୍ର କୂଳରେ ଚୁପଚାପ ହେଇ ବସୁଛ, ନହେଲେ ପାହାଡ ଦେହରେ ଖୋଳୁଛ ଏ ମୂର୍ତ୍ତି, ଆଉ ରାତିରେ ଯେତେବେଳେ ଗୁମ୍ଫାକୁ ଫେରୁଛ ଚୁପଚାପ ଶୋଇ ରହିଛ। ମୁଁ କିଛି କିଛି କହୁନ, କଣ ହେଇଛି ବାବା?
2: ଏଇ ମୂର୍ତ୍ତିଟା ସରିନାହିଁ ବୋଲି ଆଉ କୌଣସି କଥାରେ ମନ ଲାଗୁନାହିଁ ରେ ମା।
1: ତୁମକୁ କିଏ କହୁଥିଲା ଯେ ପାହାଡ ଦେହରେ ଏତେ ବଡ଼ ମୂର୍ତ୍ତିଟାଏ କାଟିବାକୁ?
2: କହିବ ଆଉ କିଏ, ମନ ହେଲା ଛାଡ଼, ତୁ ଯା ଗଲୁ ସେଇ ମୟୂର ସାଙ୍ଗରେ ଖେଳିବୁ ଯା।
1: ସେଟା ବଡ ଦୁଷ୍ଟ, ବଡ ଗେଲି ହଉଛି, କାନ୍ଦ ଉପରେ ବସି ପଡି ମୋ ବେଣୀକୁ ଏମିତି ଜୋରରେ ଟାଣୁଛି ଯେ ବଡ କାଟୁଛି ଯେ ବାବା।
2: ସେଇଟା ସବୁଦିନେ ସେଇଆ ରେ ମା, ଠିକ ତା ବାପା ପରି। ହଉ ତୁ ଗଲୁ,
1: କୁଆଡେ ଯିବି, ମା ବି ତ ଗୁମ୍ଫାରେ ନାହାନ୍ତି, ସକାଳୁ ସକାଳୁ ଗଛ ଲଗେଇବା କାମରେ ଲାଗି ଯାଇଛନ୍ତି। ମୁଁ ଏଠି ବସିଲେ ତୁମର କଣ ଅସୁବିଧା ହବ କି ବାବା?
2: ଦେଖୁଛୁ ତ ମୂର୍ତ୍ତି ଗଢୁଛି।
1: ଆଚ୍ଛା ବାବା କୁହ ନା, ଏ ମୂର୍ତ୍ତିଟା କାହାର?
2: ଏ ମୂର୍ତ୍ତି ଜନ୍ଙ୍କର।
1: ଜନ୍?
2: ହଁ ଜନ୍।
1: ଶିଖିଏ ବାବା।
2: ଦେଖ ମା, ମୂର୍ତ୍ତି ଗଢା ସରୁ, ମୁଁ ତତେ ସବୁ କଥା କହିବି।
1: ନାଇଁ ତୁମେ ଆଗେ କୁହ, ପରେ ଗଢିବ। ଓଫ ପରେ କରିବ, ତୁମେ ଆଗେ କୁହ ନା ବାବା।
2: ଜନ୍ ଜଣେ ପୃଥିବୀର ମଣିଷ।
1: କଣ କହିଲ ବାବା? ପୃଥିବୀର ମଣିଷ? ପୃଥିବୀ ମାନେ?
2: ହଁ, ମାଙ୍କ ଠାରୁ ପୃଥିବୀ ବିଷୟରେ କେତେ ଗପ ଶୁଣିଛୁ।
1: ଓ ସେଇ କିମ୍ବଦନ୍ତୀର ପୃଥିବୀ ଯୋଉଟା ଏଠାରୁ 1,000,000,000 ଆଲୋକ ବର୍ଷ ଦୂରରେ ଏକ ପୁରାତନ ଗାଲାକ୍ସିରେ ଏକ ପୁରାତନ ସୂର୍ଯ୍ୟକୁ 365 ଦିନରେ ଥରେ ପ୍ରଦକ୍ଷିଣ କରି କରି ଶୂନ୍ୟରେ ଭାସୁଥିଲା, ସେଇ ପୃଥିବୀ କି ବାବା?
2: ହଁ ମା, ସେଇ ପୃଥିବୀ ଯୋଉଠି ଥିଲା 7 ସମୁଦ୍ର ଘେରା ନଦୀ ନଦ, ଛର ନିର୍ଛର କେତେ ନା କେତେ ମହାଦେଶ, ଯୋଉଠି ଚାଲିଥିଲା ଷଡ଼ ଋତୁଙ୍କର ନିତ୍ୟ ଲୀଳା, ଯୋଉଠି ମାନବର ସଭ୍ୟତା ଲହଡ଼ି ଭାଙ୍ଗୁଥିଲା, ସେଇ ଶସ୍ୟ ଶ୍ୟାମଳା ତୁଷାର ଧବଳା ଗେରୁଆ ମାଟିର ପୃଥିବୀରେ ଏକଦା ଜନ୍ମ ନେଇଥିଲେ ଜଣେ ମହାନ ବୈଜ୍ଞାନିକ, ତାଙ୍କରି ନାଁ ଜନ୍। ଅନନ୍ତ ଶୂନ୍ୟରେ ଘୁରି ଘୁରି ସୃଷ୍ଟିର ତତ୍ତ୍ୱ ଜାଣିବା ପାଇଁ ସେ ଗଢ଼ିଥିଲେ ଗୋଟିଏ ଅପୂର୍ବ ମହାକାଶ ଯାନ।
1: ମହାକାଶ ଯାନ?
2: ହଁ, ଆଲୋକ ବେଗରେ ଗତି କରିପାରିବାର ସାମର୍ଥ୍ୟ ଥିଲା ସେଇ ମହାକାଶ ଯାନର।
1: ସତରେ?
2: ସେଇ ମହାକାଶ ଯାନଟିର ନାଁ ରଖାଯାଇଥିଲା ସୁବର୍ଣ୍ଣ ବସୁଧା।
1: ସୁବର୍ଣ୍ଣ ବସୁଧା?
2: ହଁ ମା, ମାନବ ବୁଦ୍ଧିର ଶ୍ରେଷ୍ଠତମ ନିଦର୍ଶନ। ମହାକାଶ ଯାନ ନୁହେଁ ତ, ବିଜ୍ଞାନର ଜୈତ୍ର ପତାକା ଥିଲା ସେହି ସୁବର୍ଣ୍ଣ ବସୁଧା।
1: କହିଯାଉନ ବାବା, ମୋ ଜାଣିବାକୁ ଭୀଷଣ ଇଚ୍ଛା ହଉଛି।
2: ଦିନେ 3 ଜଣ ସଚେତ ମଣିଷଙ୍କୁ ଗର୍ଭରେ ଧରି

0: ସୁବର୍ଣ୍ଣ ବସୁଧା ଛାଡ଼ିଲା ପୃଥିବୀ ମହାଶୂନ୍ୟର ଅଭିମୁଖେ। 1970 ମସିହା ଏପ୍ରିଲ ମାସ ବିଶୁବ ସଂକ୍ରାନ୍ତି ଦିନ।
1: ଆଚ୍ଛା ବାବା, 1970 ମସିହା ମାନେ କଣ?
0: କହିବାକୁ ଗଲେ ତାର କିଛି ମାନେ ନାହିଁ ମା। ତେବେ ପୃଥିବୀବାସୀ ସେହିପରି ଭାବେ ବର୍ଷ ଗଣନା କରୁଥିଲେ।
1: ଆଚ୍ଛା, ସେଇ ସୁବର୍ଣ୍ଣ ବସୁଧାରେ ଥିଲେ ବୈଜ୍ଞାନିକ ଜନ?
0: ହଁ, ଜନ, ଇନ୍ଦ୍ରଜିତ ଓ ସୋଫିଆ।
1: ଇନ୍ଦ୍ରଜିତ ଆଉ ସୋଫିଆ ମାନେ ତୁମେ ଆଉ ମା?
0: ହଁ, ମୁଁ।
1: ତୁମେ ଦୁଇ ପୃଥିବୀର ମଣିଷ, କାଇଁ ଏ କଥା ତ ତୁମେ କେବେ କହିନ ବାବା?
0: କହିବାର ଆବଶ୍ୟକତା ପଡ଼ିନାହିଁ ମା।
1: ତେବେ ନା, ଠିକ ଅଛି, ତୁମେ କହିଯାଅ, ମୁଁ ଏବେ ସବୁ କିଛି ବୁଝିପାରିବି ଯେ।
0: ହଁ, ମୁଁ ସୋଫିଆ ଏବଂ ଜନ, ଜନ ସୋଫିଆ ଏବଂ ମୁଁ, ଆମେ ତିନି ଜଣ ଅପରିସୀମ ଆଗ୍ରହ ନେଇ ଏକ ଦୁର୍ଦ୍ଦାନ୍ତ ମହାକାଶ ଅଭିଯାନରେ ବାହାରି ପଡ଼ିଥିଲୁ। ସାଙ୍ଗରେ ଥିଲା ଅନେକ ଆଶ୍ଚର୍ଯ୍ୟଜନକ ଔଷଧ ଓ ଯନ୍ତ୍ରପାତି। ତା ଛଡ଼ା ପୃଥିବୀର ବହୁ ସୁନ୍ଦର ସୁନ୍ଦର ପଶୁପକ୍ଷୀଙ୍କୁ ନିଶ୍ଚେତ କରି ଓ ସେମାନଙ୍କର ଅବୟବକୁ କ୍ଷୁଦ୍ରାକାର କରି ଗୋଟିଏ ଗୋଟିଏ କ୍ୟାପ୍ସୁଲ ଆକାରରେ ଆଣିଥିଲୁ। ଆଣିଥିଲୁ ନାନା ପ୍ରକାର ବୃକ୍ଷଲତାର ମଞ୍ଜି ଓ ଧାନ ଗହମ ପ୍ରଭୃତି ବହୁ ଶସ୍ୟର ବିହନ।
1: ବୁଝିଲି।
0: ମାନବର ମସ୍ତିଷ୍କଠାରୁ 100 ଗୁଣ ପ୍ରଖର ଓ ତେଜିଆନ ଏକ ଯନ୍ତ୍ର ମସ୍ତିଷ୍କ ସୁବର୍ଣ୍ଣ ବସୁଧାରେ ଖଞ୍ଜା ଯାଇଥିଲା। ଆମର ପରାମର୍ଶ କ୍ରମେ ସେହି ମସ୍ତିଷ୍କ ପରିଚାଳନା କରୁଥିଲା ସବୁକିଛି। ଭିତରର ଖବର ପଠାଉଥିଲା ବାହାରକୁ, ବାହାରର ଖବର ଆଣୁଥିଲା ଭିତରକୁ। 500,000 ବର୍ଗମାଇଲର ପରିଧି ଭିତରେ ଘଟୁଥିବା ସମସ୍ତ ଘଟଣା ସେ ଆମକୁ ଜଣାଇ ଦେଉଥିଲା। ଆଣବିକ ଶକ୍ତିର ସାହାଯ୍ୟରେ ସୁବର୍ଣ୍ଣ ବସୁଧା 1 ସେକେଣ୍ଡରେ 186,000 ମାଇଲ ମାନେ ଆଲୋକର ଗତିରେ ଛୁଟି ଚାଲିଥିଲା ମହାଶୂନ୍ୟର ସେ ଅନ୍ଧକାର କଳ୍ପ ଭିତରେ।
1: ଆଲୋକର ଗତିରେ ମୁଁ ତ କଳ୍ପନା ବି କରିପାରୁନି।
0: ହଁ ମଧୁକରା, ସୁବର୍ଣ୍ଣ ବସୁଧାର ବେଗ ଥିଲା ଆମ ସମସ୍ତଙ୍କର କଳ୍ପନାର ଅତୀତ। କେବଳ ଜନ୍ ଚାଲିଥିଲେ, ତାଙ୍କରି ପରାମର୍ଶରେ ସୁବର୍ଣ୍ଣ ବସୁଧା ଛୁଟି ଚାଲିଥିଲା।
1: ତୁମର ସବୁ କିଛି ହେଲାନି ବାବା?
0: ହଁ ମା, ହେଲା। ସବୁ ପ୍ରକାର ସାବଧାନତା ଅବଲମ୍ବନ କରିଥିଲେ ମଧ୍ୟ ମୁଁ ସେ ବେଗର ଧକ୍କା ସମ୍ଭାଳି ପାରିଲି ନାହିଁ, ମୁଁ କହିଗଲି। ସୋଫିଆର ଚେତା ବୁଡ଼ିଗଲା ଭଳି ଅବସ୍ଥା ହେଲା, କିନ୍ତୁ ଜନ୍ ଥିଲେ ହସ ହସ ଓ ଅବିଚଳିତ। ତାପରେ ଆସ୍ତେ ଆସ୍ତେ ସବୁ ଠିକ ହେଇଗଲା, ଆମେ ଅଭ୍ୟସ୍ତ ହୋଇପଡ଼ିଲୁ।
1: ତୁମର ସେ ଅନୁଭୂତି ନିଶ୍ଚୟ ବଡ଼ ରୋମାଞ୍ଚକର ହେଇଥିବ ବାବା।
0: ସେଥିରେ କଣ ସନ୍ଦେହ ଅଛି ମା? ଚାହୁଁ ଚାହୁଁ ଆମର ପୃଥିବୀ, ଆମର ଗ୍ରହପୁଞ୍ଜ, ଆମର ସୂର୍ଯ୍ୟ ରହିଗଲେ ପଛରେ। ଆଗରେ ଥିଲା ଗାଢ଼ ଅନ୍ଧକାର, ତା ଭିତରେ ମାଣିକର ଦୀପ ଭଳି ଚଳୁଥିଲେ ଲକ୍ଷ ଲକ୍ଷ ତାରା, କେତେ ଧୂମରାବ ଛାୟାପଥ। ପ୍ରାଣ ପୁରି ଯାଉଥିଲା ସେ ଦୃଶ୍ୟ ଦେଖି।
1: କୋଉଠି ପହଞ୍ଚିଲ ବାବା?
0: ନା, ପହଞ୍ଚିଲୁ ନାହିଁ କୋଉଠି, କେବଳ ଅତିକ୍ରମ କରିଗଲୁ ସୌରଜଗତ ପରେ ସୌରଜଗତ, ଗ୍ୟାଲାକ୍ସି ପରେ ଗ୍ୟାଲାକ୍ସି।
1: କୋଉଠି ହେଲେ ତ ପୁଣି ଶେଷ ହେଇଥିବ?
0: ନା ମା, ଅଶେଷ, ଖାଲି ଆରମ୍ଭ ହୋଇଥାଏ, ଆରମ୍ଭ ପରେ ଆରମ୍ଭ, ତାପରେ ଆରମ୍ଭ, କିଛି ଶେଷ ହୋଇନଥାଏ ମା।
1: ଦିନ ପରେ ଦିନ, ରାତି ପରେ ରାତି ଧରି ତୁମେ ଖାଲି ଆରମ୍ଭ ହିଁ ଦେଖୁଥ।
0: ମହାଶୂନ୍ୟରେ ଦିନ ବୋଲି କିଛି ନାହିଁ, କିମ୍ବା ରାତି ବୋଲି କିଛି ନାହିଁ, ସମୟ ବୋଲି କିଛି ନାହିଁ, ଖାଲି ଶୂନ୍ୟତା, ଅଖଣ୍ଡ ଶୂନ୍ୟତା, ଅଖଣ୍ଡ ନିରବତା। ହଁ ରେ ମା ମଧୁକରା, ପଛରେ ଏକ କୋଳାହଳ ମୁଖରିତ ଭାଇ ଭଉଣୀ ବାପା ମା ସ୍ତ୍ରୀ ପୁତ୍ର ବନ୍ଧୁ ବାନ୍ଧବ ଚିହ୍ନା ଅଚିହ୍ନା କୋଟି କୋଟି ମଣିଷ ଭରା ପୃଥିବୀ ଛାଡ଼ି ଆସି ଏକ ନିରବ ଶୂନ୍ୟତା ଭିତରେ ଆମେ ଛୁଟି ଚାଲିଥାଉ, ପୃଥିବୀ ସହିତ, ମଣିଷଙ୍କ ସହିତ ପୁଣି ଥରେ ସାକ୍ଷାତର କୌଣସି ସମ୍ଭାବନା ନ ରଖି। ବିଦା, ଚିର ବିଦା ନେଇ ଆମେ ବସିଥିଲୁ ସୁବର୍ଣ୍ଣ ବସୁଧାରେ।
1: ଆଉ ତୁମର ସୁବର୍ଣ୍ଣ ବସୁଧା ଛୁଟି ଚାଲିଥିଲା ଆଲୋକର ବେଗରେ, ତୁମମାନଙ୍କର ମନର ଅବସ୍ଥା ସେତେବେଳେ କଣ ହେଇଥିବ ତାହା ମୁଁ ବେଶ ଅନୁମାନ କରିପାରୁଛି ବାବା।
0: ହଁ, ମନର ଅବସ୍ଥା ନିତାନ୍ତ ଜଟିଳ,
1: ତାରାଙ୍କ ଉପରେ ଦୃଷ୍ଟି, କିନ୍ତୁ ମନଟା ଯାଇ ପୃଥିବୀରେ ନା ବାବା?
0: ପ୍ରାୟ ଠିକ ସେଇଆ, ପୃଥିବୀର ଛବି ନାଚି ଯାଉଥିଲା, ମନ ଦୁଃଖ ହଉଥିଲା। ଥରେ ସୋଫିଆ ତ ବହୁତ ଭାବପ୍ରବଣ ହେଇପଡ଼ିଲା ପୃଥିବୀ କଥା ମନେ ପକାଇ। ତାର ଭାବପ୍ରବଣତା ଦେଖି ସାଙ୍ଗେ ସାଙ୍ଗେ ଜନ୍ ସୋଫିଆକୁ ସତର୍କ କରିଦେଲେ।
2: ତମେ ଭାବପ୍ରବଣ ହେଇପଡ଼ୁଛ ସୋଫିଆ, ମହାଶୂନ୍ୟରେ ଭାବପ୍ରବଣତା ମନା।
1: ମୁଁ କଣ କରିବି ଜନ୍, ପୃଥିବୀ କଥା ମନେ ପଡ଼ିଯାଉଛି, ତମେ କହିଲ ଦେଖି

0: ଜୀବନର ସନ୍ଧାନ କୋଉଠି ମିଳିଲା ବାବା?
1: ନା ମା, ଖାଲି ଅତିକ୍ରମ କଲୁ ସୂର୍ଯ୍ୟ ପରେ ସୂର୍ଯ୍ୟ, ତାରା ପରେ ତାରା, ଦେଖିଲୁ ମହିମା ଅନ୍ଧକାର ବିଭୂଷିତ ମହାଶୂନ୍ୟ। କିନ୍ତୁ
0: ବଡ ନିରାଶ ହେଇ ପଡ଼ିଥିବ ତ ତାହେଲେ?
1: ନା ରେ ମଧୁକରା, ନୈରାଶ୍ୟ ଆମେ ଛାଡ଼ି ଆସିଥିଲୁ ପୃଥିବୀରେ। ଯାତ୍ରାର ଆନନ୍ଦ ଥିଲା ଆମର ଆନନ୍ଦ, ଖୋଜିବାରେ ଥିଲା ଆଗ୍ରହ, ଆମ ପାଇଁ ଜୀବନର ଅନ୍ୟ ନାମ ଥିଲା ଉତ୍କଣ୍ଠା।
0: ଉତ୍କଣ୍ଠା?
1: ହଁ, ଥରେ ହଠାତ
0: କଣ ହେଲା,
1: ଆମର ସକଳ ଉତ୍କଣ୍ଠା ଦୋହଲି ଗଲା। ହଠାତ କମ୍ପି ଉଠିଲା ସୁବର୍ଣ୍ଣ ବସୁଧା।
0: କାହିଁକି?
1: ଏକ ପ୍ରଖର ଚୁମ୍ବକୀୟ ବଳ ଭିତରକୁ ଟାଣି ହେଇଗଲା ଆମର ସୁବର୍ଣ୍ଣ ବସୁଧା।
0: କିଛି ଅସୁବିଧା ହେଲାନି ତ?
1: ହଁ, ଏକ ଭୟାନକ ଅସୁବିଧା। ହଠାତ୍ ସୋଫିଆ ବିଚଳିତ ହୋଇ କହି ଉଠିଲା,
2: ହଠାତ୍
0: କେମିତି କେମିତି ଲାଗୁଛି ମତେ।
2: କେମିତି କେମିତି ମାନେ?
0: ଗୋଟାଏ ନିଷ୍କମ୍ପନ ଦେହରୁ କିଛି ଗୋଟାଏ ଯେମିତି ଅପସରି ଯାଉଛି, ନିଦୁଆ ନିଦୁଆ ଆଖି ଦୁଇଟା ମୋର ଲାଗି ଆସୁଛି। ଜନ
2: ନିଦୁଆ ନିଦୁଆ
1: ଆଖି ଲାଗି ଆସୁଛି? ଆରେ ଇଏ ତ ଆମ ପାଇଁ ବିପଦ ଜନ।
0: ମହାଶୂନ୍ୟରେ ନିଦ୍ରାର ଅର୍ଥ ମୃତ୍ୟୁ, ତା ମୁଁ ଜାଣେ ଇନ୍ଦ୍ରଜିତ। କିଛି ଗୋଟେ ହେଲେ ଉପାୟ କର, ବଞ୍ଚିବାକୁ ଯାଏ ପୃଥିବୀ ପାଇଁ, ମଣିଷ ପାଇଁ, ତମ ଦେହଙ୍କ ପାଇଁ।
2: ଜୀବନର ମୂଲ୍ୟ ବୁଝିଲ ତାହେଲେ?
0: ମୁଁ ଜାଣେ ଜନ, ତମେ ଅସାଧ୍ୟ ସାଧନ କରିପାରିବ। ମହାଶୂନ୍ୟ ପାଇଁ ସବୁକିଛି ତ୍ୟାଗ କରି ଏମିତି ଘୃଣ୍ୟ ଭାବରେ ମୁଁ ମରିବାକୁ ଚାହେ ନା ଜନ।
2: ବ୍ୟସ୍ତ ହୁଅନା ସୋଫିଆ, ଏଇ ମହାଶୂନ୍ୟରେ ପ୍ରତ୍ୟେକଟି ଜୀବନ ମୂଲ୍ୟବାନ, ତା ଛଡା ତମ ବିନା ମାନବ ଜାତିର ସୁରକ୍ଷା ସମ୍ଭବ ନୁହେଁ। କିନ୍ତୁ କିନ୍ତୁ ଉପାୟ ଉପାୟ କଣ ଇନ୍ଦ୍ରଜିତ?
1: ଗୋଟାଏ ଉପାୟ ଅଛି ଜନ,
2: କହ।
0: କୁହ ଇନ୍ଦ୍ରଜିତ, ଯେତେ ଭୟଙ୍କର ହେଲେ ବି ଗ୍ରହଣ କରିନେବି। ମୁଁ ସାଧାରଣ ମହିଳା ନୁହେଁ, ମହାକାଶ ଚାରିଣୀ ସୋଫିଆ, ପୁଣି ତୁମର ବହୁ ଦିନର ପ୍ରେମିକା। ତମ ପାଇଁ ମୁଁ ମୋ ସଂସାର ଛାଡି ଆସିଛି, ଖାଲି ତମରି ସହିତ ଉଡି ଉଡି ନୂତନ ପୃଥିବୀ ଖୋଜିବି ବୋଲି।
2: ଇନ୍ଦ୍ରଜିତ ଇନ୍ଦ୍ରଜିତ ଦେରି କରୁନି, କହ। ଯଦି ଯଦି ମୋ ଜୀବନ ବଦଳରେ?
1: ନା, କାହାକୁ ଜୀବନ ଦେବାକୁ ପଡ଼ିବନି। ମୁଁ ଭାବୁଛି ଜନ, ପ୍ରବଳ ଚାପ ପ୍ରୟୋଗ କରି ଆମେ ଏଇ ଅବସ୍ଥାରେ ସୋଫିଆକୁ ଫ୍ରିଜ୍ କରିଦେବା।
2: ଫ୍ରିଜ୍?
1: ହଁ, ତା ଫଳରେ ମୃତ୍ୟୁର ଭୟ ରହିବ ନାହିଁ, ସେ କେବଳ ନିଶ୍ଚିତ ହୋଇ ରହିବ। ଖାଲି ସେତିକି ନୁହେଁ, ଏକ ରାସାୟନିକ ଚାପ ଦେଇ ଆମେ ପୁଣି ସୋଫିଆକୁ ଏକ କ୍ଷୁଦ୍ରାତି କ୍ଷୁଦ୍ର ବିନ୍ଦୁ, ମାନେ ଗୋଟେ ମାଇକ୍ରୋ ଡଟ୍ରେ ରୂପାନ୍ତରିତ କରିଦେବା, ଏବଂ ସେହି ବିନ୍ଦୁଟି ଲାଗି ରହିବ ତମରି ପାପୁଲିରେ।
2: ନା ନା ନା, ତମରି ପାପୁଲିରେ ମୋଠାରୁ ଅଧିକ ତମେ ତା ତତ୍ତ୍ୱ ନେଇପାରିବ।
1: କାହିଁକି?
2: ଯେହେତୁ ତମେ ତାକୁ ଭଲ ପାଅ।
1: ତମେ କଣ ପା? ନା
2: ପାଏ ପାଏ ଇନ୍ଦ୍ରଜିତ, କିନ୍ତୁ ସେ ତମରି ମାନସୀ।
1: ତମେ କେମିତି ଜାଣିଲ?
2: ଟିକକ ଆଗରୁ ସୋଫିଆ ତ ନିଜେ କହିଗଲେ।
0: ଆମର ସମ୍ପର୍କ ଲୁଚେଇ ରଖିବା ପ୍ରୟୋଜନ ନାହିଁ ଇନ୍ଦ୍ରଜିତ।
1: ମାନିଲ? କୁହ ସୋଫିଆ, ମୋ ପ୍ରସ୍ତାବରେ ତମେ ରାଜି ତ?
0: ମୋର ଆଉ କହିବାକୁ କଣ ଅଛି, କିନ୍ତୁ ମୁଁ କଣ କେବେ ଆଉ ତମମାନଙ୍କୁ ଦେଖିବାର ସୁଯୋଗ ପାଇବି?
2: କାହିଁକି ନୁହେଁ, ତମେ ତ ରହିବ ଇନ୍ଦ୍ରଜିତର ହାତ ପାପୁଲିରେ।
1: ହଁ, ଉପଯୁକ୍ତ ପରିବେଶ ମିଳିବା ମାତ୍ରେ ଆମେ

0: ଅବସ୍ଥାକୁ ପୁନର୍ବାର ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବୁ, ପୁନର୍ଜୀବନ ଦେବୁ।
1: ତେବେ ସେଇଆ କର, ଏକ ବିନ୍ଦୁ ଆକାରରେ ହେଲେ ମଧ୍ୟ ମୁଁ ଏଇ ଅତିକାୟ ବ୍ରହ୍ମାଣ୍ଡକୁ ଭୋଗ କରିବାକୁ ଚାହେଁ।
0: ତେବେ ଆସ, ଶୀଘ୍ର ପୋଷାକ ଖୋଲି ଦିଅ।
1: ପୋଷାକ ଖୋଲିଦେବି, ଥଟା କରୁନ ତ।
2: ନା ସୁଫିଆ, ଥଟା ନୁହେଁ। ପୋଷାକାବୃତ ଅବସ୍ଥାରେ କାହାକୁ ଫ୍ରିଜ୍ କରାଯାଇ ପାରେ ନା।
1: ତମକୁ ବହୁତ ଧନ୍ୟବାଦ ଜନ, ଏ ବିପନ୍ନ ଅବସ୍ଥାରେ ବି ମତେ ଆନନ୍ଦ ଲାଗୁଛି। ଟିକେ ରୁହ, ଟିକେ ରୁହ।
2: ଆମେ କିଛି ଭୁଲ କରୁନ ତ?
0: ଠିକଟା କଣ ଆମକୁ ତ ଛଡ଼ା ନାହିଁ, ତେବେ ଆପାତତଃ ଏହା ହିଁ ଠିକ।
1: ମୁଁ ପ୍ରସ୍ତୁତ ଇନ୍ଦ୍ରଜିତ। ଏତେ ଦେଖୁଛ କଣ? ମୁଁ ଜଣେ ବାସ୍ତବ ନାରୀ, ରବର କିମ୍ବା ଷ୍ଟିଲରେ ଗଢା ନୁହଁ।
2: ଏହା କଣ ନା ଇନ୍ଦ୍ରଜିତ, ଦେଖ ସୋଫିଆକୁ, ଦୁଃଖରେ ବି ସେ ହସ ହସ, ଅପୂର୍ବ ଲୀଳାୟତ ଭଙ୍ଗୀରେ, ଆଦବର ଅପେକ୍ଷାରେ ଏହିପରି ସେ ଠିଆ ହେଇଛି।

0: ଏମିତି ନିରୋଗ ହେଇଗଲେ ଯେ ବାବା କୁହନା ତାପରେ କଣ ହେଲା?
1: ପ୍ରବଳ ଚାପ ପ୍ରୟୋଗ ଦ୍ୱାରା ସୋଫିଆର ସୁଶ୍ରୀ ଶରୀର ମୁହୂର୍ତ୍ତକରେ ନିଶ୍ଚିତ ହେଇଗଲା ମା, ଏବଂ କ୍ରମେ କ୍ରମେ ହଜିଗଲା ସୋଫିଆର ରୂପ। ପୁଅରି ବାପୁଟା ଏକ ବିନ୍ଦୁ ରୂପରେ ଲାଗି ରହିଲା ସିଏ।
0: ଏକ ବିନ୍ଦୁ ରୂପରେ?
1: ହଁ, ଏକ ବିନ୍ଦୁ, ଏକ କ୍ଷୁଦ୍ରାତି କ୍ଷୁଦ୍ର ବିନ୍ଦୁ ହୋଇ ସୋଫିଆ ହଜିଗଲା ମୋ ପାପୁଲି ଭିତରେ। ସେ ବିନ୍ଦୁଟିକୁ ଖାଲି ଆଖିରେ ବି ଦେଖିବା ସହଜ ନଥିଲା ମା,
0: ବଡ଼ ଅଦ୍ଭୁତ,
1: ବଡ଼ ଦୁଃଖକର ବି। ତାପରେ ଏକ ହତାଶା ସଞ୍ଚାରି କଲା ମୋ ଭିତରେ। କୌଣସି ଏକ ଜୀବନ ଉପଯୋଗୀ ଗ୍ରହର ସନ୍ଧାନ କରିବା ପାଇଁ ଆମେ ଯନ୍ତ୍ର ମସ୍ତିଷ୍କକୁ ପରାମର୍ଶ ଦେଲୁ, କିନ୍ତୁ ସେ ଆଶା ଏତେ ସହଜରେ କି ପୂରଣ ହୁଏ? ଆହୁରି କେତେ ଆଲୋକ ବର୍ଷ ଯେ ଆମେ ଅତିକ୍ରମ କଲୁ ତାର ହିସାବ ନାହିଁ। ଶେଷରେ ଦିନେ କ୍ଳାନ୍ତ କଣ୍ଠରେ ମୁଁ କହିଲି, ଜନ୍, ଆମେ ଦୁହେଁ ମାତୃହରା ସନ୍ତାନ।
2: ମାତୃହରା?
1: ବାସହୀନ, ଯାଯାବର।
2: ଯାଯାବର
1: ନୁହେଁ କେମିତି? ଚାଲ ଅନନ୍ତ ଶୂନ୍ୟକୁ ମାଗିବା ଜାଗାଟି, ନିଃସମୟକୁ ମାଗିବା ଟିକେ ବଞ୍ଚିବାର ସମୟ।
2: ମାଗିବା? ଅନୁସନ୍ଧାନୀ କଣ ମାଗେ? ତମେ ବଡ଼ କ୍ଳାନ୍ତ ଜଣାପଡ଼ୁଛ, ହତାଶାର କାରଣ କଣ? ସୋଫିଆ ତ ତମର ପାପୁଲିରେ।
1: ନାରାଜ ହୁଅ ନା ଜନ୍,
2: ବେଶ ତମର ଇଚ୍ଛା ଅନୁସାରେ
1: ମାଗିବା ଜାଗାଟି।
2: ଜାଗାଟି?
1: ହେ କାଳହୀନ କାଳ,
2: ହେ କାଳହୀନ କାଳ,
1: ହେ ଶୂନ୍ୟତାହୀନ ଶୂନ୍ୟ,
2: ହେ ଶୂନ୍ୟତାହୀନ ଶୂନ୍ୟ,
1: ଆମକୁ ଦେଖେଇ ଦିଅ ତୁମ ରୂପ,
2: ଆମକୁ ଦେଖେଇ ଦିଅ ସୀମାହୀନତାର ସୀମା। କାହିଁ କିଛି ପାଇଲ ନାହିଁ ତ?
1: ନା, ମାଗିଲେ ମିଳେ ନା, ଖୋଜିଲେ ହିଁ ମିଳେ।
2: ତମେ ପ୍ରକୃତରେ ଜଣେ ସନ୍ଧାନୀ। ମୁଁ ଖୁବ୍ ଖୁସି ଇନ୍ଦ୍ରଜିତ ଯେ ତମେ ଦୁର୍ବଳ ନୁହଁ। ମୋର ଆଶା ଖୁବ୍ ଶୀଘ୍ର ଆମକୁ ଯନ୍ତ୍ର ମସ୍ତିଷ୍କ କିଛି ନିର୍ଦ୍ଦେଶ ଦେବ, ଖୁବ୍ ଶୀଘ୍ର।
0: ଯନ୍ତ୍ର ମସ୍ତିଷ୍କ କିଛି ନିର୍ଦ୍ଦେଶ ଦେଲା?
1: ହଁ ମା, ଶୀଘ୍ର ନହେଲେ ବି ଏକ ଶୀତଳ ଏବଂ ସମୁଦ୍ର ବାୟୁମଣ୍ଡଳ ରହିଥିବା ଜୀବନ ଉପଯୋଗୀ ଗ୍ରହର ସନ୍ଧାନ ଆମକୁ ସିଦ୍ଧେଲା।
0: ତୁମେ ସେଇ ଗ୍ରହରେ ଅବତରଣ କଲ?
1: ହଁ ମଧୁକରା, ସୁବର୍ଣ୍ଣ ବସୁଧାର ଗତିବେଗ କମାଇ ପ୍ରଥମେ ସେ ଗ୍ରହଟିକୁ ପ୍ରଦକ୍ଷିଣ କଲୁ। ଲକ୍ଷ୍ୟ କଲୁ ଅନେକ ଟାଙ୍ଗେରା ପାହାଡ଼ ଏବଂ ଏକ ବିଶାଳ ଜଳଭରା ସମୁଦ୍ର।
0: ତାପରେ?
1: ସମୁଦ୍ରକୁ ଲକ୍ଷ୍ୟ କରି ଛୁଟି ଚାଲିଲା ସୁବର୍ଣ୍ଣ ବସୁଧାର, କିନ୍ତୁ ସେ ସମୁଦ୍ରର ବକ୍ଷ ସ୍ପର୍ଶ କରିବା ଆଗରୁ ଆମେ ଦୁହେଁ ଡେଇଁ ପଡ଼ିଲୁ ପାଣିକୁ।
3: ତମେ ଶବ୍ଦ ମାରି ମାରି ଆସ, ମୁଁ ତ କିଛି ଦେଖିପାରୁନି, ଅଭ୍ୟାସ ହେଇଗଲେ ବଳେ ଦେଖିହବ, ଭୁଲିବ ନାହିଁ ଇନ୍ଦ୍ରଜିତ, ତମ ପାପୁଲିରେ ପାପୁଲିରେ ସୋଫିଆ ଭୁଲି ନାହିଁ ଜାନ, ତମେ ସିଆଡ଼କୁ ଆସ, ଆସୁଛ ତ ଜାନ? ଯାଉଛି ଯାଉଛି ଇନ୍ଦ୍ରଜିତ।

0: 인도진? 이니 또 뭐니 하도터?
1: 에? 헤니라 돈다카르 히테리 하메 디셔나 굴러 굴러 타르 시차 아닉 들어
0: 베스트 오네 버트만 수번노 버스다 아무거이처로 우타라거리 굴러꾼 있지
1: 다메 다메 세퍼리 바라볼사 다메 전투로 버스티스코 데이쳐다
0: 어 समुद्र गर्भर उपरक उठवा मात्रे से आम पाख आसब तो दूर को चाहिए तुमको आलोक दिशुनी
1: हाँ अरे ये ताले आम सुवर्ण वसुधार आलोक
0: हाँ संदेह नहीं से आम को ठीक एक कूल को नहीं चिबो कूल को नहीं चिबो
2: ତାପରେ ସୁବର୍ଣ୍ଣ ବସୁଧା ତୁମକୁ ସବୁ ସେଇ ନୂତନ ଗ୍ରହର ସମୁଦ୍ରରୁ ଉଦ୍ଧାର କଲା
3: ହଁ ମା କୂଳରେ ପହଞ୍ଚି ଆମେ ସ୍ଥଳଭାଗକୁ ଉଠିଗଲୁ ପ୍ରାଣ ଆମର ଆନନ୍ଦରେ ନାଚି ଉଠିଲା ପୃଥିବୀକୁ ହରାଇ ଆମେ ଆଉ ଏକ ପୃଥିବୀର ଆବିଷ୍କାର କଲୁ କିନ୍ତୁ
2: କିନ୍ତୁ ପୁଣି କଣ ବାବା
3: କିନ୍ତୁ ମା ନୂତନ ଗ୍ରହରେ ରେଖା ବି ସବୁଜିବାର ଥିଲା ଗୋଟାଏ ବି ଜୀବ ନଥିଲା ବାୟୁ ଥିଲେ ବି ଚଳାଚଳ ନଥିଲା ସମୁଦ୍ର ଥିଲା କିନ୍ତୁ ନଥିଲା ତରଙ୍ଗ
2: ତାହେଲେ
3: କେତେକ ପରୀକ୍ଷା ପରେ ଆମେ ଜାଣିପାରିଲୁ ଗ୍ରହଟି ଏକ ସଦ୍ୟ ଶିଶୁ ଭଳି ସୃଷ୍ଟି ଆରମ୍ଭ ହେଇନି ସତ କିନ୍ତୁ ସୃଷ୍ଟି ସେଠାରେ ସମ୍ଭବ ତେଣୁ ଆମେ ସାଙ୍ଗେ ସାଙ୍ଗେ କାମରେ ଲାଗିପଡ଼ିଲୁ
2: କୋଉ କାମରେ
3: ଜୀବନ ପାଇଁ ପ୍ରସ୍ତୁତିର କାମରେ ଯନ୍ତ୍ରପାତି ବାହାର କରି ପ୍ରଥମେ ଖୋଳିଲୁ କୂଅ ତାପରେ ହାଲୁକା ମାଟିରେ ଆରମ୍ଭ କରିଥିଲୁ ଚାଷ ଚାଷ ପ୍ରଥମେ ବୃକ୍ଷଲତାର ଜଙ୍ଗଲ
2: କେମିତି
3: ଆମେ ଅନେକ ବୃକ୍ଷର ମଞ୍ଜି ଦେଇଥିଲୁ ସାଙ୍ଗରେ ମୁଁ ପ୍ରଥମରୁ କହିଛି ଜନ୍ ମଞ୍ଜି ପୋତିଲେ ମୁଁ ପାଣି ଦେଇଗଲି ପ୍ରଥମେ ଆମ୍ବ ତାପରେ ଆପଲ୍ ତାପରେ ବଉଳ ତାପରେ ଖଜୁର ତାପରେ ନଡ଼ିଆ ଏହିପରି ପ୍ରଥମରେ ପାଞ୍ଚଟି ଗଛର ମଞ୍ଜି ପୋତାଗଲା
2: କାରଣ
3: ପ୍ରଥମେ ଖାଦ୍ୟ ଦରକାର ସେଥିପାଇଁ ଫଳ ଗଛ ତାପରେ ଧାନ ମୁଗ ଗହମ ପୋଡ଼ିଦେଲୁ ସେସବୁ ଶସ୍ୟ ଆଉ ତୁ ଶୁଣି ଆଶ୍ଚର୍ଯ୍ୟ ହୁମା ଦିନେ ଦୁଇ ଦିନ ଭିତରେ ଗଛଗୁଡ଼ିକ ସବୁ ଡାଳ ପତ୍ର ମେଲି ଠିଆ ହୋଇଗଲେ ସେ ସବୁଜ ଦୃଶ୍ୟ ଦେଖି ଆମେ ଦୁଇ ଆନନ୍ଦରେ ନାଚି ଉଠିଲୁ କିନ୍ତୁ
2: କିନ୍ତୁ କଣ ହେଲା ବାବା
3: ଦିନ ପରେ ଦିନ ବିତିଗଲା ଅଥଚ ଆମ୍ବ ଗଛ ପଡ଼ିଲା ନାହିଁ କୌଣସି ସେଠାରେ ଦେଖାଗଲା ନାହିଁ ଫୁଲ ବା ଫଳର ସମ୍ଭାବନା ତା ଦେଖି ଜନ୍ ମନ ଦୁଃଖରେ ଭାଙ୍ଗି ପଡ଼ିଲେ
0: ଏଇ ଗ୍ରହର ମାଟି କଣ ବନ୍ଧା
3: ନା ତା ତ କେବେ ହେଇପାରେ ନା ଏକା ଉପାଦାନରେ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ଗଢ଼ା ବୋଲି ତମେ ତ ବିଶ୍ୱାସ କରି ଆସିଛ
0: ତେବେ ଏପରି ଏକ ମନୋହର ଅରଣ୍ୟ ଗଛଗୁଡ଼ିକ ବଳିଷ୍ଠ ପତ୍ର ସବୁ ଓସାରିଆ ପୁଣି ଆମର ସୂର୍ଯ୍ୟ ପରି ଏକ ସୂର୍ଯ୍ୟ କିରଣରେ ପ୍ରତିଦିନ ସ୍ନାନ କରୁଛନ୍ତି ବୃକ୍ଷମାନେ ଅଥଚ ଫୁଲ ନାହିଁ ଫଳ ନାହିଁ କ'ଣ ଅଭାବ
3: ଚିନ୍ତା କରିବାକୁ ହେବ ଯନ୍ତ୍ର ମସ୍ତିଷ୍କ ଏହି ପ୍ରଶ୍ନର ସମାଧାନ କରିପାରିବ ନାହିଁ
0: ତେବେ
3: ମୁଁ ଭାବୁଛି ଏଠି ବଡ଼ ଅଭାବ ହେଉଛି ଶବ୍ଦ
0: ଶବ୍ଦ
3: ହଁ ଶବ୍ଦ ହିଁ ସୃଷ୍ଟିର ଶକ୍ତି ସୃଷ୍ଟି ପାଇଁ ଶବ୍ଦର ଚାଞ୍ଚଲ୍ୟ ଦରକାର
0: ଶବ୍ଦ କି ପ୍ରକାର ଶବ୍ଦ
3: ଉପାୟ ଅଛି ଜନ୍
0: କୁହ
3: ଫ୍ରିଜ୍ ଅବସ୍ଥାରୁ ସ୍ୱାଭାବିକ ଜୀବନକୁ ଫେରାଇ ଆଣିବାକୁ ହେବ
0: କାହାକୁ ସୋଫିଆକୁ ସୋଫିଆ ଗୀତ ଗାଇଲେ ଆମ୍ବ ଗଛରେ ବଉଳ ଧରିବ କିନ୍ତୁ ତାହା ତ ସମ୍ଭବ ନୁହେଁ ଖାଦ୍ୟର ଯୋଗାଡ଼ ନ କରି ସୋଫିଆକୁ ପୁନର୍ଜୀବନ ଦେବା ଉଚିତ ନୁହେଁ ଜୀବନ ପାଇବା ମାତ୍ରେ ତାକୁ ଭୋକ ଲାଗିବ ଅସୀମ ଭୋକ 1000 କୋଟି ବର୍ଷର ଭୋକ ଏବଂ ସାଙ୍ଗେ ସାଙ୍ଗେ ଖାଦ୍ୟ ଯୋଗାଇ ନ ପାରିଲେ ଆମେ ସବୁଦିନ ପାଇଁ ତାକୁ ହରାଇ ବସିବା
3: ମୁଁ ସୋଫିଆ କଥା କହୁଛି ଜନ୍ କହୁଛି କୋଇଲି କଥା
0: କୋଇଲି
3: ହଁ କୋଇଲି କୋଇଲିର କୁହୁତାନ ଶୁଣିବା ମାତ୍ରେ ବୃକ୍ଷମାନେ ଚଞ୍ଚଳ ହେଉଠିବେ ସମୀରଣ ପ୍ରସାରିତ ହେବ ସମୁଦ୍ରରେ ଦେଖାଦେବେ ତରଙ୍ଗ ପରୀକ୍ଷା କରିବାର କିଛି ଆପତ୍ତି ଅଛି କି ଜନ୍
0: ନା ସେୟା କର ସେୟା କର କର କର
2: ଆଚ୍ଛା ବାବା ତୁମେ କୋଇଲିକୁ ପୁନର୍ଜୀବନ ଦେଲ
3: ହଁ ମା ଧୀରେ ଧୀରେ କୋଇଲି ଆଖି ଖୋଲିଲା ସମ୍ମୁଖରେ ଆମ୍ବ ଗଛ ଦେଖି ସେ ଆତୁର ହୋଇ ଆରମ୍ଭ କରିଦେଲା କୁହତାନ
0: କି ଶବ୍ଦ ଶୁଣିଲୁ ରେ କୋଇଲି ମୋ ପାଇଁ ତ ଏ ମୋ ମାର ଗୀତ ମାର ଆହ୍ୱାନ ତୋ ସ୍ୱରରେ ମୋର ହଜିଲା ପୃଥିବୀର ସ୍ୱର ମୁଁ ଶୁଣିପାରୁଛି
3: ଶବ୍ଦ ଶବ୍ଦ ମାର ଶବ୍ଦରେ ତିଆରି ହୁଏ ଆଉ ଗୋଟିଏ ମାର ଡାକରେ ଚଞ୍ଚଳ ହୁଏ ଆଉ ଏକ ମା ଦେଖିଲ ଜନ୍ କୁହୁତାନ ଶୁଣିବା ମାତ୍ରେ ବୃକ୍ଷର ଶାଖାରେ ଶାଖାରେ କେମିତି ଜାଗି ଉଠିଲେଣି ପୁଷ୍ପ କଢ଼ି ଆଜି ମୋର ବହୁତ ଆନନ୍ଦ ଜନ୍ ସୃଷ୍ଟିର ତତ୍ତ୍ୱ ମୁଁ ଆଜି ବୁଝିପାରିଲି
0: କିଏ ଜାଣେ ହୁଏତ ଏକ ମହାନ ଅବୋଧ

0: 뜨짓 또 뭐 가위바위보 하러 뭐 그런 뜨짓 가위바위보 하러 뭐 그런 가위바위보 하러 뭐 그런
1: 따버리 뭐 가일이 니들 오티 공부하거나 보잖아 그라버리 프라추라 프라추라
2: 가위바위보리 전투나 꼬미거나
1: 하 그러면서 뭐 수스타 안우법거리 대하리 벌어 석디 페리베리 전투나 벌에 전구 어깨타 거이틀버리 켜봐 마기들리 전킨도 딜레코시 ତାଙ୍କ ଉଠରେ ଥିଲା ଏକ ବିଜୟୀର ସ୍ମିତ ହାସ୍ୟ
2: ତାପରେ
1: ସୋଫିଆକୁ ପୁନର୍ଜୀବନ ଦେବା ପାଇଁ ଉଦ୍ୟମ
2: କେମିତି ପୁନର୍ଜୀବନ ଦେଲେ ମୋତେ କୁହନ୍ତୁ ନା ବାବା
1: ପ୍ରଥମେ ପାପୁଲରେ କିଛି ପାଣି ଧରିଲି ପାଣିରେ ଭିଜିଗଲା ବିନ୍ଦୁଟି ସେହି ପାଣିରେ କିଛି ଲଘୁ ଦ୍ରବଣ ମିଶାଇଲେ ଚନ୍ ସୂର୍ଯ୍ୟ କିରଣ ଛଲମଲ ହେଉଥାଏ ଆମେ ଦୁହେଁ ଚାହିଁଥାଉ କ୍ରମେ ବିନ୍ଦୁଟିର ଆକାର ବଢ଼ିଲା ତାହେଲେ ଏକ କ୍ଷୁଦ୍ର କୀଟ ପରି ଆହୁରି ବଦଳିଲା ଆକାର କ୍ରମେ କ୍ରମେ ମୋ ପାପୁଲି ଉପରେ ଠିଆ ହୋଇ ପଡ଼ିଲା ଛୋଟ ଗୋଟିଏ କଣ୍ଢେଇ ଆକୃତି ନାରୀ କ୍ରମେ ତାହାର ଆକାର ବଢ଼ିଲା ଯୁଗ ଯୁଗର ନିଦ୍ରା ପରେ ଯେପରିକି ପାଖୁଡ଼ା ଖୋଲି ଫୁଟି ଉଠିଲା ପଦ୍ମଫୁଲ ପୂର୍ଣ୍ଣାଙ୍ଗ ହେବ ପାପୁଲି ଉପରେ ଠିଆ ହେଲା ସୋଫିଆ ଏକ ଅପୂର୍ବ ଲୀଳାୟିତ ଭଙ୍ଗୀରେ
2: ଓ ତୁମ ହାତ ଉପରେ ତାଙ୍କର ଆବିର୍ଭାବ ବୋଲି ତାଙ୍କୁ ହସ୍ତଜା ବୋଲି କୁହନ୍ତି ନା ବାବା
1: ମୁଁ ଆନନ୍ଦରେ ସୋଫିଆକୁ ଦୁବଘାସର ଆସ୍ତରଣ ଉପରେ ଠିଆ କରିଥିଲି ଜନ୍ ତାକୁ ବଟକା ଖୁଆଇଥିଲେ ଏବଂ ସାଙ୍ଗେ ସାଙ୍ଗେ ସେ ଯନ୍ତ୍ରଣାରେ ଆକୁଳ ହେଉଥିଲା ଶୋଷ ଫୁକ ଠିକ ପରି ପରି ତାପରେ ଅସୁରଣୀ ପରି ସେ ଖାଇ ଚାଲିଲା ଶାନ୍ତ ହେବା ପରେ ସେ ଆମକୁ ପ୍ରଥମେ ଚିହ୍ନି ପାରିଲା ନାହିଁ ଖାଲି କାନ୍ଦିବାକୁ ଲାଗିଲା ତମେ ଠିକ ସେଇଠି ଯୋଉଠିକୁ ତମେ ଆସିବା ପାଇଁ ଚାହିଁଥିଲ
3: କିନ୍ତୁ ତମେ ତ ହିଁ କିଏ କୁଆଡେ ମୋତେ ନେଇ ଆସିଛ
0: ମୁଁ ଜନ୍
1: ମୁଁ ଇନ୍ଦ୍ରଜିତ
3: ଜନ୍ ଇନ୍ଦ୍ରଜିତ
0: କ୍ରମେ କ୍ରମେ ତମର ସ୍ମୃତି ଫେରି ଆସିବ ଆମେ ନୂତନ ଗ୍ରହରେ କୋଇଲିର ଡାକ ଶୁଣିପାରୁନ ଦେଖ ହରିଣ ହରିଣୀ ମୟୂର ମୟୂର କେମିତି ତମ ସହିତ ଖେଳିବେ ବୋଲି ଚାହିଁ ରହିଛନ୍ତି
3: ଆରେ ସତେ ତ ତମେ ଦୁହେଁ ମିଶି ମତେ ଗୋଟେ ଆମ୍ବତଟାକୁ ନେଇ ଆସିଛ
1: ବହୁ ଲକ୍ଷ ବର୍ଷ ଧରି ନିଖୋଜ ନିଦରେ ତମେ ଶୋଇପଡ଼ିଥିଲ ସୋଫିଆ
3: କିନ୍ତୁ ନିଦ ଭାଙ୍ଗିଲେ ଏମିତି ଏକ ବିଚିତ୍ର ଉଦ୍ୟାନ ଦେଖିବେ ବୋଲି ତମେ ଭାବିନଥିଲି ଆରେ ଏଠାରେ ବି ତ ଗୋଟେ ସୂର୍ଯ୍ୟ ଅଛି ନା
0: ଅଛି ଅଛି ସୋଫିଆ କିନ୍ତୁ ଚନ୍ଦ୍ର ନାହିଁ
3: ନାହିଁ
0: ମୁଁ ଏବେ ଯାଏ ଇନ୍ଦ୍ରଜିତ ତମେ ସୋଫିଆକୁ ଗପ ଶୁଣ
3: କୁଆଡେ ତମେ ଯିବ ଜନ୍
0: ସୁବର୍ଣ୍ଣ ବସୁଧାକୁ ସେଇଠି ଅଛି ସମୁଦ୍ରରେ
1: କଣ କରିବ ସେଠି
0: ବସି ବସି ଏ ଗ୍ରହର ମାନଚିତ୍ର ଆଙ୍କିବି ଜନ୍ମତତ୍ତ୍ୱ ବିଷୟରେ ଅନୁସନ୍ଧାନ କରିବି ତା ଛଡ଼ା ଆମେ ଯେ ଏଠାରେ ବସବାସ କରିଣି ଏ ଖବର ମୋତେ ଶୂନ୍ୟରେ ବିଛାଇ ଦେବାକୁ ହେବ କେଉଁଠି ନା କେଉଁଠି କେବେ ନା କେବେ କେହି ନା କେହି ତ ଜାଣିବ ଆମ ଏଇ ସଫଳତାର କାହାଣୀ
3: ତମେ ଯିବ ତାହେଲେ ଜନ୍
0: ତମେ ଦୁହେଁ ରହିବ ପାହାଡ଼ର ଗୁମ୍ଫାରେ ଯୋଉଦିନ ତମ ଗର୍ଭରୁ ଜାତ ହେବ ପ୍ରଥମ ମାନବ ସନ୍ତାନ ସେଇଦିନ ମୁଁ ଆସିବି ତା ପୂର୍ବରୁ ମୋତେ ଖୋଜିବନି ଇନ୍ଦ୍ରଜିତ
1: ତେବେ
0: ବ୍ୟସ୍ତ ହୁଅ ନା ସୁବର୍ଣ୍ଣ ବସୁଧାରେ ରହି ମୁଁ ତମର ସବୁ ଖବର ଜାଣିପାରିବି ସୋଫିଆ ତମେ ଏଇ ଗ୍ରହର ଏକମାତ୍ର ଜନନୀ ତମ ଉପରେ ମାନବ ଜାତି ରହିବା ନ ରହିବା ନିର୍ଭର କରୁଛି ମୁଁ ଚାଲିଲି ଇନ୍ଦ୍ରଜିତ ସୋଫିଆ ତମକୁ ଲାଗିଲା
3: ଇତିହାସର ଏକ ଠିକଣାହୀନ ଗର୍ଭ ଭିତରୁ ଆମେ ଆସୁଛେ କିନ୍ତୁ କଣ ଏଇ ଗ୍ରହର ଠିକଣା
0: ସେ କଥା ମୁଁ ଅନୁଧ୍ୟାନ କରିବି ସୁବର୍ଣ୍ଣ ବସୁଧାରେ
1: ଯାଅ ଜନ୍ ତମର ଉଦ୍ୟମ ସଫଳ ହଉ
3: ଜନ୍ ଯେ ଠିକ କଣ ତା ମୁଁ ବୁଝିପାରୁନି ଦାର୍ଶନିକ
1: ନା ତାଠାରୁ ଆହୁରି ବଡ଼ ବହୁତ ବହୁତ ବଡ଼ ଜଣେ ମଣିଷ ଛାଡ଼ ଆସ ଆମର ନବରପିତ ଅରଣ୍ୟ ଦେଖି ଆସିବ
3: ଚାଲ କହୁଥିଲ ପରା ଗପ ଶୁଣେଇବ କି ଗପ
1: ବହୁତ ଲମ୍ବା ସେ ଗପ ପରେ ଶୁଣିବ ଚାଲ
3: ଏ ଅରଣ୍ୟ ଏ ଆଖି ଝଲସା ପାହାଡ଼ ଏ ଫୁଲ ଫଳ ପୁଣି ତମେ ଆଉ ମୁଁ ଏସବୁ ମାୟା ନୁହେଁ ତ
1: ନା ସୋଫିଆ କିଛି ହେଲେ ମାୟା ନୁହେଁ
3: ମତେ ତ ଏସବୁ ଇନ୍ଦ୍ରଜାଲ ଭଳି ଲାଗୁଛି
1: ସ୍ପର୍ଶ କରି ଦେଖ ମୁଁ ଛାୟା ନୁହେଁ ପୃଥିବୀର ମଣିଷ
3: ଏଇ ପାପୁଲିରେ ତମେ ମତେ କେଇ ଲକ୍ଷ ବର୍ଷ ଧରି ରଖିଥିଲ ନା ଆରେ ଏହା କଣ ହେଲା ହଠାତ୍ ଏମିତି କଠିନ ହେଇଗଲ
1: ତମେ ଜଣେ ବାସ୍ତବ ନାରୀ ସୋଫିଆ
3: ସବୁ ପୁରୁଷ ତମ ପରି ନାରୀର ଲୋଭରେ ଆପଣା ସଂସାର ଆପଣା ପୃଥିବୀ ମଧ୍ୟ ଛାଡ଼ି ଆସନ୍ତି
1: ମିଛ ନୁହେଁ ତମେ ତ ମୋ ପାଇଁ ପୃଥିବୀ
3: କଣ ମିଳିବ ସେ ପୃଥିବୀରୁ
4: ଆକାରରେ।

0: କଡ଼ାକଡ଼ି ହେଲେ ବି ସେ ଅଛି, କୋଉଠି ନା କୋଉଠି କେବେ ନା କେବେ ସାକ୍ଷାତ ହେଇପାରେ ତା ସହିତ, କିନ୍ତୁ ସେତେବେଳକୁ ତମେ ଓ ମୁଁ ହୁଏତ ରେଣୁକୁଣାରେ ପରିଣତ ହେଇ ସାରିଥିବା।
1: ତା ଠିକ, କିନ୍ତୁ ପୃଥିବୀ ରେଣୁକୁ ସୋଫିଆ ରେଣୁ ଚିହ୍ନି ପାରିବ ତ ଏ ଅନନ୍ତ ବ୍ରହ୍ମାଣ୍ଡରେ?
0: ଚିହ୍ନିଲେ ଦେଖିବ ତମ ଭିତରେ ଓ ପୃଥିବୀ ଭିତରେ କିଛି ହେଲେ ତଫାତ ନାହିଁ, ଉପାଦାନ ସମାନ।
1: ତଫାତ ନାହିଁ
0: ନା, ତମେ ପୃଥିବୀ ଏବଂ ତାପରି କୋଟି କୋଟି ଗ୍ରହ ସବୁ ଏକା ଉପାଦାନରେ ଗଢ଼ା, ଏକା ଶକ୍ତି, ମାର ଶକ୍ତି।
1: ତେବେ ମୋ ଭିତରେ ମୋ ମା, ମୁଁ ସେଇ ପୃଥିବୀ, ଏ ତ କମ୍ ଆଶ୍ଚର୍ଯ୍ୟର କଥା ନୁହେଁ।
0: ହଁ, ତୁମେ ହିଁ ମାତା, ପୃଥିବୀର ଅନ୍ୟ ରୂପ।
1: ତା ମାନେ ମୁଁ ସେଇ ଯାହାର ଗର୍ଭରୁ ତରୁ ଲତା ପଶୁ ପକ୍ଷୀ କୀଟ ପତଙ୍ଗାଦିର ସୃଷ୍ଟି?
0: ସନ୍ଦେହ ନାହିଁ, ତୁମେ ସେଇ ମାତୃଶକ୍ତି।
1: ଆଉ ତୁମେ ପୁରୁଷ, ତୁମରି ଔରସରୁ ମୁଁ, ପୁଣି ମୋରି ଗର୍ଭରୁ ତୁମେ।
0: ପ୍ରଥମେ ଏକ,
1: ଏକ ହେଇଛି ଦୁଇ, ଶୂନ୍ୟ ଓ ବସ୍ତୁ,
0: ପୁରୁଷ ଓ ନାରୀ।
1: ବସ୍ତୁର ଗର୍ଭରେ ଆଲୋକର ଆଲିଙ୍ଗନରେ ବସ୍ତୁ, ବସ୍ତୁର ଗର୍ଭରୁ ବସ୍ତୁ, ବସ୍ତୁର ଗର୍ଭରୁ ଆଲୋକ। ମୁଁ ମୋର ମା, ମୁଁ ମୋର କନ୍ୟା।
0: ଶୂନ୍ୟର ଆଲୋକ, ଶୂନ୍ୟର ତେଜ, ମୁଁ ମୋର ପିତା, ମୁଁ ମୋର ପୁତ୍ର, ସେଇ ଏକ, ସେଇ ଏକରୁ ଦୁଇ,
1: ଇନ୍ଦ୍ରଜିତ ଆଉ ସୋଫିଆ, ସ୍ୱର୍ଣ୍ଣାଭ ରଶ୍ମି ଆଉ ସବୁଜ ପତ୍ର। ରୁହ ଇନ୍ଦ୍ରଜିତ, ଠିଆ ହୁଅ, ମୁଁ ତମକୁ ଟିକେ ପ୍ରାଣ ଭରି ଦେଖେ। କଳ୍ପ କଳ୍ପ ଧରି ମୁଁ ତମକୁ ଦେଖିନାହିଁ। ପୋଷାକ ପିନ୍ଧିଲେ ନାରୀ ଯେମିତି ପୁରୁଷ ବି ସେମିତି ଦିଶେ। ଓଃ, ମୁଁ ତ ଅଣନିଶ୍ୱାସ ହେଇ ପଡ଼ିଥିଲି।
0: ଏ ନୂଆ ଜୀବନ କେମିତି ଲାଗୁଛି?
1: ଏଠି ସବୁ ଭଲ, କାହା ପାଇଁ ବ୍ୟଥାରେ ଆଉଟି ହେବାକୁ ନାହିଁ, କାହାର ସେବା କରିବାକୁ ନାହିଁ, ନାହିଁ କାହାର କଟକଣା, କାହାକୁ ଦୁଆର ବନ୍ଦ କରିବାକୁ ନାହିଁ, ଜଣେ ବି ନାହିଁ ଈର୍ଷା କରିବାକୁ। ଏଠି ଖାଲି ମୁକ୍ତି ଆଉ ମୁକ୍ତିର ଆନନ୍ଦ, ସବୁ ଖୋଲା, ଅଥଚ କିଛି ହରେଇବାର ଭୟ ନାହିଁ। ମୁଁ ଏଠି ଯାହା ଇଚ୍ଛା କରିପାରିବି। ଏଠି କୌଣସି ଫଳ ନିଷିଦ୍ଧ ନୁହଁ ତ ଇନ୍ଦ୍ରଜିତ?
0: ତମ ପାଇଁ ନିଷିଦ୍ଧ ପୁଣି କ'ଣ?
1: ତେବେ ଦିଅ, ଦିଅ ନା ସେ ଲାଲ ଅଶୋକର ସ୍ତବକରୁ ଗୋଟିଏ, ମୋତେ ସନ୍ତୁଷ୍ଟ କର। ମୁଁ ଆଜି ନକ୍ଷତ୍ର ଗଣିବାକୁ ଚାହେଁ ନା, ଚାହେଁ ଶୂନ୍ୟର ତେଜ, ଅନ୍ଧକାରର ସମ୍ବେଗ, ଆଲୋକର ଆଲିଙ୍ଗନ।
0: ସୋଫିଆ, ନିଅ ଏ ଫୁଲ ତମ ପାଇଁ।

0: ତାହେଲେ ଏଇ ଅରଣ୍ୟ ପଶୁପକ୍ଷୀ ସବୁକିଛିରେ ତୁମର ସେଇ ପୃଥିବୀ ମିଶ୍ର ହେଇଛି?
1: ହଁ।
0: ଏ ଗ୍ରହର ନିଜସ୍ୱ ପୁଣି କଣ?
1: ଏ ବିଶ୍ୱ ବ୍ରହ୍ମାଣ୍ଡରେ କାହାର କିଛି ନିଜସ୍ୱ ନାହିଁ ରେ ବା, ସବୁ ବିଶ୍ୱର।
0: ଆଚ୍ଛା ବାବା, ଜନ ତାପରେ କୁଆଡେ ବୋଲି କହିଲନି ତ?
1: ସେ ସୁବର୍ଣ୍ଣ ବସୁଧା ଭିତରେ ନାନା ପ୍ରକାରର ପରୀକ୍ଷା ଭିତରେ ବୁଡ଼ି ରହିଲେ। ଏଇ ଗ୍ରହରେ ବର୍ଷା ହେଉଥିଲା କ୍ୱଚିତ, ଏକ ରାସାୟନିକ ଚାପ ସୃଷ୍ଟି କରି ସେଇ ଗ୍ରହର ବାୟୁମଣ୍ଡଳରେ ପରିବର୍ତ୍ତନ ଆଣିବା ପାଇଁ ପରୀକ୍ଷା ଚଳେଇଲେ। ଏକ ଆନ୍ତର୍ଗ୍ରହ ପରୀକ୍ଷା କେନ୍ଦ୍ର ସ୍ଥାପନ କରିବା ଥିଲା ତାଙ୍କର ଲକ୍ଷ୍ୟ, ସେଥିପାଇଁ ବହୁ ପରୀକ୍ଷା ନିରୀକ୍ଷାରେ ବୁଡ଼ି ରହିଥିଲେ ସେ। ଆଉ ଆମେ ଲାଗିପଡ଼ିଲୁ ନୂତନ ଉଦ୍ୟାନ ଓ ଶସ୍ୟକ୍ଷେତ୍ର ତିଆରିରେ, ନୂଆ ନୂଆ ଗୁମ୍ଫା ଆବିଷ୍କାରରେ।
0: ତାପରେ
1: ଯେଉଁଦିନ ସୋଫିଆର ଗର୍ଭରୁ ପ୍ରଥମେ ଦୁଇଟି ଯମଜ ସନ୍ତାନ ଜନ୍ମ ହେଲେ, ସେଦିନ ଆନନ୍ଦରେ ପାଗଳ ହୋଇ ଧାଇଁ ଆସିଲେ ଚନ୍ ଏବଂ କହିଲେ,
2: ମୋର ସ୍ୱପ୍ନ ଆଜି ସାର୍ଥକ ହୋଇଛି ସୋଫିଆ, ମଣିଷ ଜାତି ଆଜି ବଞ୍ଚିଛି, ତମେ ବଞ୍ଚିଛ।
3: ନା ଜନ୍, ମୁଁ ନୁହେଁ, ତମର ଦୂରଦୃଷ୍ଟି ବଳରେ ମଣିଷ ଜାତି ବଞ୍ଚିଛି, ପୃଥିବୀର ସ୍ମୃତି ରହିଛି। ନିଅ, କୋଳକୁ ନିଅ।
2: ନା ରୁହ ରୁହ, ମୁଁ ଏବେ ଏ ମହାଶୂନ୍ୟର ପୋଷାକଟା ଖୋଲି ପକାଏ, ଆଉ କିଛି ଦରକାର ନାହିଁ।
4: ନା ଜନ୍, ସେ ଭୁଲ ତମେ କରନା,
2: ଭୟ କରନା, ମୁଁ ଏତେ ଶୀଘ୍ର ମରୁନି।
4: ନା ନା ଜନ୍, ତମକୁ ଆମେ ହରାଇବାକୁ ଚାହୁଁନା,
2: କିନ୍ତୁ ମୋର ଭିତରେ ଆନନ୍ଦରେ ଅଧିକାର ଅଛି ଇନ୍ଦ୍ରଜିତ, ମୋତେ ମୋତେ ଏଇ ସୌଭାଗ୍ୟରୁ ବଞ୍ଚିତ କରନା।
1: ଉପାୟ ନଥିଲା, ଜନ୍ଙ୍କ ଜିତ ରହିଲା। ସେ ପୋଷା ଖୋଲି ପିଲା ଦୁଇଟିଙ୍କୁ କୋଳରେ ଧରିଲେ ଏବଂ ଥରୁ ଥରୁ,
0: କଣ ହେଲା ବାବା, ତୁମେ ଏମିତି ଅସ୍ଥିର ହେଉଛ କାହିଁକି?
1: ଆଖିର ପଲକରେ ଜନ୍ ବୁଢା ହେଇଗଲେ ମା, ଚକ୍ଷୁ ହେଇଗଲା କୋଠର ଗତ, ଏତେ ବଡ଼ ବିଶାଳ ଶରୀର ହେଇଗଲା କଙ୍କାଳ ପ୍ରାୟ। ମୁଁ ତ କାନ୍ଦି ଉଠିଲି।

0: ସୋଫିଆ ଚଡ଼ ପାଲଟିଗଲା। ମୁହୂର୍ତ୍ତକ ମଧ୍ୟରେ ଜନ୍ଙ୍କ ଦେହରୁ ସମସ୍ତ ଶକ୍ତି କୁଆଡ଼େ ଉଭେଇ ଗଲା। ମା,
1: କିନ୍ତୁ ସେ ବଞ୍ଚିଥିଲେ?
0: ହଁ, ବଞ୍ଚିଥିଲେ, କଥା କହିଥିଲେ, କିନ୍ତୁ ଠିଆ ହେବାର ଶକ୍ତି ନଥିଲା। ମୋର ହାତ ଧରି ସେ କହିଲେ,
2: ମନକୁ ଦୃଢ଼ କର, ତୁମକୁ ଆହୁରି ଅନେକ ସନ୍ତାନର ପିତା ହେବାକୁ ପଡ଼ିବ। ଗୋଟିଏ ଗ୍ରହର ଦାୟିତ୍ୱ ତମ ଦୁହିଁଙ୍କ ଉପରେ।
0: ଜନ୍, ତମକୁ ଚାହି ହଉନି, କୁହ ମୁଁ କଣ କରିପାରିବି?
2: ମୃତ୍ୟୁକୁ କେହି ଏଡ଼େଇ ଦେଇପାରେନି ଇନ୍ଦ୍ରଜିତ, ଦିନେ ତମକୁ ବି ଛାଡ଼। ଚାଲ, ମତେ ମୋର ସୁବର୍ଣ୍ଣ ବସୁଧାକୁ ନେଇ ଚାଲ, ଭୁଲି ଯାଅ ନା। ମୋର ଶରୀର ଅକ୍ଷମ ହେଲେ ବି ମୋର ମସ୍ତିଷ୍କ କାମ କରିବ ଏବଂ ମୁଁ ମୋର ପରୀକ୍ଷା ପୂର୍ଣ୍ଣ କରିପାରିବି।
1: ଜନ୍, ତୁମେ ଏତେ ମହତ୍।
2: ଯେଉଁଦିନ ପ୍ରଚୁର ବର୍ଷା ହେବ ସେଦିନ ଜାଣିବ ମୋର ପରୀକ୍ଷା ସଫଳ ହୋଇଛି, ତାପରେ ମୋର ମସ୍ତିଷ୍କକୁ ନେଇ ସୁବର୍ଣ୍ଣ ବସୁଧା ଚାଲିଯିବ ସମୁଦ୍ରର ଅତଳ ଗର୍ଭକୁ।
1: ସମୁଦ୍ରର ଅତଳ ଗର୍ଭକୁ କାହିଁକି ଜନ୍?
2: ପ୍ରାୟଶ୍ଚିତ କରିବି ସେଇଠି।
0: ପ୍ରାୟଶ୍ଚିତ?
2: ଦେଖୁନ, ଦେଖ, ସମୁଦ୍ରଟା କେଡ଼େ ଫାଙ୍କା, ଗୋଟାଏ ବି ଜଳଚର ଜୀବ ଆମେ ଆଣିନି, ତେଣୁ ମୋରି ଦେହର ଉପାଦାନରୁ ଜଳଚର ଜୀବ ସୃଷ୍ଟି ପାଇଁ ଚେଷ୍ଟା କରିବ ମୋର ମସ୍ତିଷ୍କ।
0: କିନ୍ତୁ
2: ଏଥିରେ କିନ୍ତୁ କିଛି ନାହିଁ, ଚାଲ ମତେ ଟିକେ ଧର।
0: ଆସ ଆସ, ବେଶ ଠିଆ ହେଇପାରୁଛ, ମୁଁ ତୁମ କାନ୍ଧରେ ନେଇଯିବି।
2: ଆଉ ଗୋଟେ ଅନୁରୋଧ ତମ ଦୁହିଁଙ୍କୁ, କୁହ
1: କୁହ, ଯାହା ହେଲେ ମୁଁ ରକ୍ଷା କରିବି।
2: ଯେଉଁଦିନ ସମୁଦ୍ରରେ ଏକ ମାଛ ଦେଖିବ ସେଇଦିନ ତମେ ତମର ଶେଷତମ କନ୍ୟାକୁ ସମୁଦ୍ରକୁ ଦାନ କରିବ, ଦାନ କରିବ, ଦାନ କରିବ, ଦାନ କରିବ।
0: ବଡ଼ କରୁଣ ଜନ୍ଙ୍କର ସେଇ ଶେଷତମ ଅନୁରୋଧ ମା।
1: ଆଉ ମୁଁ ତମର ସେଇ ଶେଷତମ କନ୍ୟା ମଧୁକରା।
0: ମତେ କ୍ଷମା କର ମା, ବଡ଼ ନିଷ୍ଠୁର ସେ ଅନୁରୋଧ।
1: ଏଇ ଗ୍ରହର ଆଦିପିତା ତୁମେ, ଜନ୍ଙ୍କର ବନ୍ଧୁ, ମାନବ ଜାତିର ଭାଗ୍ୟ ବିଧାତା, ତୁମେ ଏଠି ଦୁର୍ବଳ କାହିଁକି ବାବା? ମୁଁ ଖୁବ୍ ଖୁସି ବାବା, ଜନ୍ ମତେ ହିଁ ମାଗି ଯାଇଛନ୍ତି, ଏ ତୁମର ସୌଭାଗ୍ୟ।
0: ମଧୁକରା,

0: ତମର ମୂର୍ତ୍ତି ଗଢା ସରିବ ନାହିଁ ନା କଣ?
1: କିଏ? ଓ ସୋଫିଆ, ଆସ, ମନେ ମନେ ତମକୁ ହିଁ ଖୋଜୁଥିଲି।
0: କାହିଁକି, କଣ ହେଲା?
1: ଜନଙ୍କ ମୁହଁକୁ ଟିକେ ଚାହତ।
0: ଠିକ ଏମିତି ହସ ହସ ଅଥଚ ଚିନ୍ତାଯୁକ୍ତ ମୁହଁ, କିନ୍ତୁ ତାଙ୍କର ତ ତିନୋଟି ଆଖି ନଥିଲା।
1: ଥିଲା, କିନ୍ତୁ ଉପରକୁ ଦିଶୁନଥିଲା। ସେ ତୃତୀୟ ଆଖିଟି ବଳରେ ସେ ମାନବ ଜାତିକୁ ରକ୍ଷା କରିଛନ୍ତି।
0: ସତ କଥା, କାଳ କାଳକୁ ଜନ୍ ଏକ ମିଥ୍ ହେଇ ରହିଯିବେ। ଆଚ୍ଛା, ମଧୁକରା ତମ ପାଖକୁ ଆସିନି?
1: ନା, ଗପ ଶୁଣିବା ପରଠାରୁ ସେ ଆଗକୁ ଏଠିକି ଆସୁଛି, ବସୁଛି ଯାଇ ସମୁଦ୍ର କୂଳରେ।
0: କାହିଁକି ତମେ ତାକୁ କହିଲ?
1: ନ କହିଥିଲେ କଣ ଲାଭ ହେଇଥାନ୍ତା ସୋଫିଆ? ଦିନେ ନା ଦିନେ ତ,
0: କିନ୍ତୁ
1: ଜନ୍ଙ୍କର ସବୁ ପରୀକ୍ଷା ସଫଳ ହେଇଛି, ଦେଖିଲ ତ? ତାଙ୍କରି ପରୀକ୍ଷା ଯୋଗୁଁ ପ୍ରଚୁର ବୃଷ୍ଟି ହେଲା, ନଈ ପୋଖର ସୃଷ୍ଟି ହେଲା।
0: ହଁ, ମନେ ପଡୁଛି, ତା ପରଦିନ ସକାଳ ଠାରୁ ସୁବର୍ଣ୍ଣ ବସୁଧା ଅନ୍ତର୍ଧାନ, ସେଇ ଦିନରୁ ଦେଖା ନାହିଁ।
1: ପ୍ରାୟ 90 ବର୍ଷ ହେଇଗଲାଣି, ୟା ଭିତରେ ପୁଅ ଝିଅ ନାତି ନାତୁଣୀରେ ଭରିଗଲାଣି ଏ ଗ୍ରହ, ଅଥଚ ଫେରିଲା ନାହିଁ ସୁବର୍ଣ୍ଣ ବସୁଧା।
0: ବିବର୍ତ୍ତନ ତା ନିଜ ସମୟ ନବ,
1: କିନ୍ତୁ ଆମେ ଆଉ କେତେଦିନ ବଞ୍ଚିବା? ଆମର ଶେଷତମ କନ୍ୟା ମଧୁକରା, ତାକୁ ତ ଏବେ 30 ଛୁଇଁଲାଣି। ମୁଁ ତାକୁ କହିଛି, ଯେଉଁଦିନ ଗୋଟେ ଆଶ୍ଚର୍ଯ୍ୟଜନକ ଜୀବ ସେ ଦେଖିବ ସମୁଦ୍ରରେ, ସେଇଦିନ ମୋତେ ଖବର ଦେବ।
0: କିନ୍ତୁ ଇନ୍ଦ୍ରଜିତ, ତମେ କୁହ, ଏମିତି ନିଷ୍ଠୁର କାମ ଆମେ କଣ କରିପାରିବା?
1: ଜନ୍ଙ୍କର ଶେଷ ଅନୁରୋଧ ଆମକୁ ରକ୍ଷା କରିବାକୁ ପଡିବ ସୋଫିଆ।
0: ଗୋଟାଏ ଅସମ୍ଭବ ସଂସ୍କୃତି ତମେ ଆରମ୍ଭ କରିଛ, ଏଇ ବିବାହ ପଦ୍ଧତି, ଏଇ ସୀମିତ ବ୍ୟକ୍ତିଙ୍କ ମଧ୍ୟରେ ବିବାହ।
1: ସଭ୍ୟତା

0: ନିଜକୁ ଠାଗିଯିବ ସୋଫିଆ।
1: ଅଥଚ ମଧୁକରା ପାଇଁ ବର ନାହିଁ,
0: କୋଡ଼ିଏ ଜଣ ପୁରୁଷଙ୍କୁ ଏକୋଇଶ ଜଣ କନ୍ୟା, ଜଣେ ଝିଅ ଅବିବାହିତା ରହିବା ସ୍ୱାଭାବିକ।
1: କିଏ କହିଲା ମୁଁ ଅବିବାହିତା? ଜନ୍ଙ୍କ ସହିତ ମୋର ବିବାହ ହେଇଯାଇଛି ମା। ହଁ, ମୁଁ ତ ତାଙ୍କରି ଭାଗଦତ୍ତା। ମା ମଧୁକରା, ମୋ ସୁନା ଝିଅଟା, ମୁଁ ସବୁ ଜାଣିଛି ମା, ସବୁ ଶୁଣିଛି। ତୁମେ ବ୍ୟସ୍ତ ହୁଅନି, ସମୁଦ୍ରରେ ମୁଁ ଆଜି ଗୋଟେ ଅପୂର୍ବ ଦୃଶ୍ୟ ଦେଖିଛି। ତୁମେ ଦୁହେଁ ସମୁଦ୍ର କୂଳକୁ ଆସ, ମୁଁ ଜାଣିପାରୁନି ସେଟା କଣ।
2: ଅପୂର୍ବ ଦୃଶ୍ୟ ଦେଖିଲୁ? ମୁଁ ଜାଣି, ଜନ୍ଙ୍କ ପରୀକ୍ଷା କେବେ ନିଷ୍ଫଳ ହବ ନାହିଁ। ଚାଲ ସୁଫିଆ ଚାଲ, ତମେ ଆଉ ଡେରି କରନା, ଯଦି ପାରୁଛ ଅନ୍ୟ ପୁଅ ଝିଅଙ୍କୁ ଖବର ଦିଅ, ଡାକ ହରିଣ ହରିଣୀ, ମୟୂର ମୟୂରୀ, କୋଇଲି ହଳଦୀ ବସନ୍ତ ମାନଙ୍କୁ। ମୁଁ ଚାଲି, ମୁଁ ଚାଲିଲି ସମୁଦ୍ର କୂଳ।
1: ମୋତେ ନିଅ ବାବା, ମୋତେ ସାଙ୍ଗରେ ନିଅ।

0: ଗୋଟେ ସୁନ୍ଦର ଲାଲ ରଙ୍ଗର ମାଛ କେମିତି ସୁବର୍ଣ୍ଣ ବସୁଧାକୁ କୂଳକୁ ଟାଣି ଟାଣି ଆଣୁଛି?
1: ସେଇ ଜୀବଟି ତେବେ ମାଛ? ତେବେ ମୋର ପ୍ରତୀକ୍ଷା ସଫଳ ହେଇଛି ବାବା। ଜନ ମାଛ ରୂପରେ ଆସିଛନ୍ତି ଆମକୁ ଦବା ପାଇଁ ମାନବର ସଭ୍ୟତା ସୁବର୍ଣ୍ଣ ବସୁଧା। ମୋତେ ଏବେ ବିଦାୟ ଦିଅ ମା। ମଧୁକରା ମାମୁର ନାମା, ଏ ମୋର ସୌଭାଗ୍ୟ। ମୋରି ଦେହର ସାରାଂଶରେ ପୂର୍ଣ୍ଣ ହବ ଏ ସମୁଦ୍ର। ଏହା ହିଁ ତ ମୋ ଜୀବନର ସାର୍ଥକତା।
0: ଏଇ ମୋ ଶେଷ ତମ କନ୍ୟା ମଧୁକରା, ତମେ ତାକୁ ଗ୍ରହଣ କର। ଜନ ଜନ ଜନ।

ଆପଣମାନେ ଶୁଣୁଥିଲେ ନାଟକ ସୁବର୍ଣ୍ଣ ବସୁଧା। ମୂଳ ନାଟକ ରଚନା ଡକ୍ଟର ପ୍ରସନ୍ନ କୁମାର ମିଶ୍ର, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଜନ୍ ଅକ୍ଷୟ କୁମାର ମହାନ୍ତି, ଇନ୍ଦ୍ରଜିତ୍ ବୀରେନ୍ଦ୍ର ପ୍ରସାଦ ମହାନ୍ତି, ମଧୁକରା ଜୟଶ୍ରୀ ବ୍ରାଉନ୍ ଏବଂ ସୋଫିଆ ମାଳବିକା ରାୟ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ ଶିଳ୍ପୀ ଅକ୍ଷୟ କୁମାର ମହାନ୍ତିଙ୍କ କଣ୍ଠରେ। ଶିଳ୍ପୀ ପ୍ରଥମେ ଗାଇଛନ୍ତି ବିନୋଦିନୀ ଦେବୀଙ୍କ ରଚନାରୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆମ ଗୀତରେ ଶୁଣିପାରିବେ କେତୋଟି ଆଧୁନିକ ଗୀତ। ଆଜି ଦିନ 11:10 କଣ୍ଠଶିଳ୍ପୀ ସିଦ୍ଧାର୍ଥ ମିଶ୍ର ଏବଂ ଝୁଙ୍କି ରଥ। ଦିନ 11:30 ଲୋକଗୀତରେ ପ୍ରଚାର କରିବ ଓଡ଼ିଶୀ କୀର୍ତ୍ତନ। ପରିବେଷଣ କରିବେ ଦୁର୍ଗାଚରଣ ମାର୍ଥା ଏବଂ ସାଥୀ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳା ମଧ୍ୟାହ୍ନ ପ୍ରଚାର କରିବ ଆଜି ଦିନ 12। ଲୋକସଙ୍ଗୀତରେ ତେଲିଙ୍ଗୀ ବାଦ୍ୟ ପ୍ରଚାର କରିବ ଦିନ 1:10। ପରିବେଷଣ କରିବେ ନବକିଶୋର ନାୟକ ଏବଂ ସାଥୀ। ନାରୀମହଲ ଦିନ 1:20। ଏଥିରେ ଉପନିଷଦରେ ନାରୀ ବିଷୟରେ ଆଲୋଚନା କରିବେ ବୀଣାପାଣି ପଣ୍ଡା।

ଓଡ଼ିଆ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45 ହିନ୍ଦୀ ଗୀତର କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ ପ୍ରଚାର କରିବୁ ଦିନ 3:00। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4:00। ଦେଶଭକ୍ତି ଗୀତ ଅପରାହ୍ନ 4:55।

ଓଡ଼ିଆ ଆଲବମ୍ ଗୀତ ପ୍ରଚାର କରୁ ଅପରାହ୍ନ ପାଞ୍ଚଟାରେ ଯୁବବାଣୀରେ ଆଇନା ସନ୍ଧ୍ୟା ପାଞ୍ଚଟା ବାଜି ତିରିଶ ମିନିଟ୍ରେ ଏଥିରେ ଶୁଣିବେ ନାଟକ ମଧୁ ମାଷ୍ଟରଙ୍କ ଗଛ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର ଚଉରାଳିଶତମ ଭାଗ ପ୍ରଚାର କରିବ ଆଜି ସନ୍ଧ୍ୟା ଛଅଟା ବାଜି ଦଶ ମିନିଟ୍ରେ। କେନ୍ଦୁଝର ଆକାଶବାଣୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଉଜ୍ଜଳ ଆମ ଦେଶ ସନ୍ଧ୍ୟା ଛଅଟା ବାଜି ତିରିଶ ମିନିଟ୍ରେ।

ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55 ଓଡ଼ିଆ କଥା ଚିତ୍ର ଗୀତ ପ୍ରଚାର କରିବୁ ରାତି 7:02। ରାତି 7:25 ଜିଲ୍ଲା ହାଲଚାଲ ଏଥିରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। କୃଷି ସଂଧ୍ୟାରେ ରାତି 7:30 ଏଥିରେ ଧାନତଳୀର ଯତ୍ନ ସମ୍ପର୍କରେ କୁମାର ସମ୍ଭବ ଗିରିଙ୍କ ସହିତ ଶୁଣିବେ ଆଲୋଚନା। ରାତି 8:02 ହିନ୍ଦୀ ଚଳଚ୍ଚିତ୍ର ଗୀତ କନ୍ନଡ ଭାଷାରେ ଗୋଷ୍ଠୀ ସଂଗୀତ ଶିକ୍ଷା ପ୍ରଚାର କରିବୁ ରାତି 8:02। ରାତି 9:30 ଚର୍ଚ୍ଚା କା ବିଷୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଓ ଆମ କେନ୍ଦ୍ରରେ ରେକର୍ଡିଂ ଯୋଗେ ଗୃହୀତ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 10:00। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ରାତି 10:35। ଶୁଣୁଥିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସ୍ଥାନୀୟ ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ତା'ର ଆଖପାଖ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ ରହିବା ସହିତ କାଳବୈଶାଖୀର ସମ୍ଭାବନା ରହିଛି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମ ଗୀତରେ ପ୍ରଚାର କରୁଛୁ କେତୋଟି ଆଧୁନିକ ଗୀତ। ଆଜିର ଶିଳ୍ପୀ ସିଦ୍ଧାର୍ଥ ମିଶ୍ର ଏବଂ ଝୁମକି ରଥ।

শিল্পী সিদ্ধার্থ মিশ্র গাইছেন বসন্ত কুমার দাসঙ্କ ରଚନାରୁ।

0: ଜଣା ଅଛି କିଏ ଦଉଛି, ସୁଧ କେତେ ଅଛି? ଲୋନ୍ ନିୟନ୍ତ୍ରିତ ସଂସ୍ଥା ଗୁଡିକରୁ ହିଁ ନେ, ଆଉ ଲୋନ୍ ସେତିକି ଯେତିକି ଦରକାର, ତା ବି ଯାଞ୍ଚ କରିକି। ହେଇଗଲା ବନ୍ଦୋବସ୍ତ, ଦରମା ଆଡଭାନ୍ସରେ ପଠେଇଛି।
1: ଆର୍ବିଆଇ କହେ,
0: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
5: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
6: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଆମ ଗୀତ ଆଜି ପାଇଁ ଏତିକି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମ ଲୋକସଙ୍ଗୀତରେ ପ୍ରଚାର କରୁଛୁ ଓଡ଼ିଶୀ କୀର୍ତ୍ତନ, ପରିବେଷଣ କରିଛନ୍ତି ଦୁର୍ଗାଚରଣ ମାର୍ଥା ଏବଂ ସାଥୀ।

ମହାନୀୟ ବିଦୁଷ କଦମ୍ବ, ମୁଁ ଯେଉଁ ବିଷୟ ପରିପ୍ରକାଶ କରିବାକୁ ଆପଣଙ୍କ ପାଖରେ ପ୍ରୟାସ କରିଛି, ସେ ରାଜ୍ୟଟିର ନାମ ହେଉଛି ଅବନ୍ତୀ ରାଜ୍ୟ। ଅବନ୍ତୀ ରାଜ୍ୟର ରାଜା ହେଉଛନ୍ତି ଆଜ୍ଞା ପଦ୍ମସେନ। ଦୁର୍ଭାଗ୍ୟବଶତଃ ରାଜାଙ୍କର ସ୍ତ୍ରୀ ଆଜ୍ଞା ନାହିଁ, ଏକମାତ୍ର କନ୍ୟା ପଦ୍ମାବତୀ ଯାହାର ହେଉଛି ନାମ। ସେଇ ପଦ୍ମାବତୀ

ସତ୍ୟ ସାମ୍ଧି ଦୟା କ୍ଷମାରେ ଯିଏ ଆଜ୍ଞା ନିପୁଣ, ରାଜାଙ୍କର କୀର୍ତ୍ତି ଯଦି ତିନି ଭୁବନକୁ ମାଡିଛି, ରାଜାଙ୍କର କୀର୍ତ୍ତି ଗୋଟିଏ ପଦ କବି ହେଲେ ନିଧି ମହାରଣା।

ସେ ରାଜ୍ୟରେ ସମସ୍ତେ ଜନତା ମାନେ ସମ୍ପଦ ଦୋଳାରେ ଦୋଳି ଆଜ୍ଞା ଖେଳୁଛନ୍ତି। ଏଭଳି ଯେ ଧର୍ମପରାୟଣ ରାଜା ସିଏ ହେଉଛନ୍ତି ପଦ୍ମସେନ। ରାଜା ଥରେ ବିଚାର କଲେ, ଏ ମନ୍ତ୍ରୀ ଆମେ ଟିକେ ଜଙ୍ଗଲ ପରିକ୍ରମା କରିବା ପାଇଁ ଯିବା, ରାଜା ମାନଙ୍କର ସଉକୁ ଆଜ୍ଞା ମୃଗବଦ୍ଧ କରିବା ପାଇଁ। ତେଣୁ ମୃଗବଦ୍ଧ କରିବା ପାଇଁ ଆଜ୍ଞା ରାଜା ବାହାରି ପଡିଲେ ଜଙ୍ଗଲକୁ। ଯେତେବେଳେ ଆଜ୍ଞା ଜଙ୍ଗଲରେ ରଥ ନେଇ ପହଞ୍ଚି ଗଲେ, ରାଧାନାଥ ରାୟ ସେଇଥିପାଇଁ ପ୍ରମାଣ କଲେ, ମହାଘୋର ବନ।

ଗଣିତ ବର୍ଗରେ ଆଜାପଦ୍ମ ସେନଙ୍କର ଲକ୍ଷ୍ୟ ପଡିଗଲା, ମୃଗଟିଏ ଆଜ୍ଞା ଘାସ ଚରବଣ କରୁଛି। ସେଇଥିପାଇଁ ଆପଣ ମାନଙ୍କର କାଳିଦାସ ଗୋଟିଏ ପଦ ପ୍ରମାଣ କଲେ ଅଭିଜ୍ଞାନ ଶକୁନ୍ତଳାମ କାବ୍ୟରେ ଗ୍ରୀବା।

ଥାତା ଆଜ୍ଞା ବେକ ବେକକୁ ଟେକି ମୃଗଟି ଝରବଣ କରୁଛି ଆଜ୍ଞା। ଏତିକି ବେଳେ ରାଜାଙ୍କର ସ୍ୱର ଆଜ୍ଞା ଚଳେଇବା ପାଇଁ ଆରମ୍ଭ କଲେ। ରାଜା ଆକନ ପର୍ଯ୍ୟନ୍ତ ସ୍ୱର ଟାଣିଛନ୍ତି। ଏତିକି ବେଳେ କେହି ଜଣେ ମନା କରୁଛନ୍ତି, ହେ ରାଜା।

ସିଏ ହେଉଛନ୍ତି ଭରଦ୍ୱାଜ ଋଷି। ଭରଦ୍ୱାଜ ଋଷି ଡାକିଲେ ହେ ରାଜା ସେ ମୃଗକୁ ମାରନା ମାରନା। ସେତେବେଳକୁ ଆଜ୍ଞା ସରଟା ଖସି ଯାଇ ମୃଗ।

ହେଲା, ରାଜା ଆଉ ଧୈର୍ଯ୍ୟ ଧରି ପାରିଲେ ନାହିଁ। ସୈନ୍ୟ ସାମନ୍ତ ସମସ୍ତଙ୍କୁ ଧରି ରାଜ୍ୟକୁ ବାହୁଡ଼ି ଆସିଲେ। ରାଜ୍ୟରେ ଅଛି ଏକମାତ୍ର ଅଲି ଅଳି କନ୍ୟା, ଯାହାର ନାମ ହଉଛି ଆଜ୍ଞା ପଦ୍ମାବତୀ। ପଦ୍ମାବତୀ ଦେଖିଲା ମୋର ବାପାଙ୍କର କୁଏ ଦୁର୍ଦ୍ଦଶାରେ ପକେଇଛି କିଏ। ସମସ୍ତ କଥା ଜାଣିବା ପରେ ଋଷିଙ୍କର ମୃଗକୁ ବଦ୍ଧ କରିଥିବାରୁ ଋଷି ଭରଦ୍ୱାଜ ଆଜ୍ଞା।

ମୁକ୍ତି କରିବା ପାଇଁ ଭରଦ୍ୱାଜ ଋଷିଙ୍କ ଆଶ୍ରମକୁ ପଦ୍ମା ରାତି ଅଧରେ ଲୁଚି ଲୁଚି ଗଲା। କାହିଁକି ନା ଭାଗବତରେ ଜଗନ୍ନାଥ ଦାସ କହିଲେ କହିଲେ ସେବା କାର୍ପୁଣ୍ୟ ଦେବା ଫଳେ କିବା ଅସାଧ୍ୟ ମହିତଳେ।

ଏମିତି ପ୍ରତ୍ୟେକ ଦିନ ରାତି ନ ପାଇବା ପୂର୍ବରୁ ପଦ୍ମାବତୀ ଆଶ୍ରମର ସେବା କରିଦେଇ ଫେରି ଆସେ ଗୃହକୁ। କିଛି ଦିନ ଏଭଳି ଆଜ୍ଞା ଭରଦ୍ୱାଜ ଜାଣିଲେ ମୁଁ ଆଶ୍ରମରେ ଆସି ସେବା କରୁଛି, କିଏ ସେ ରାତି ଅଧରେ ଲୁଚିକିରି ଭରଦ୍ୱାଜ ବସିଲେ।

ଆଜି ଆ ଋଷି ଭରଦ୍ୱାଜ ଦେଖିବାକୁ ପାଇଲେ ଅନିଦ୍ୟ ସୁନ୍ଦରୀ ଝିଅଟିଏ ଆସି ଆଶ୍ରମର ସେବା କରିବାର ଅଭିପ୍ରାୟ କଣ? ଓ ଏପରି ସୁନ୍ଦର ଝିଅ ଆପଣ ମାନଙ୍କର ଲୋକନାଥଙ୍କର ଗୋଟିଏ ପଦ ପ୍ରମାଣ କଲେ କହିଲେ

ଋଷି ପ୍ରବର ଝିଅ ନିକଟରେ ପହଞ୍ଚି ପଚାରନ୍ତେ, ପରିଚୟ ପାଇଲେ ପଦ୍ମସେନ ରାଜାଙ୍କ ଝିଅ ପଦ୍ମାବତୀ। ଋଷି ଝିଅର ଭକ୍ତି ଦେଖି କହିଲେ, ମା ତୁ ଯଦି ରାତି ଅଧରେ ଆସି ଆଶ୍ରମ ପରିଷ୍କାର କରୁଛୁ, କଣ ପାଇଁ ପରିଷ୍କାର କରୁଛୁ ମା? ହସ୍ତ ଦୁଇଟିକି ଯୋଡ଼ି ଦେଲା ପଦ୍ମାବତୀ, କାନ୍ଦି କାନ୍ଦି କହିଲା, ହେ ଋଷି ପ୍ରବର, ଆପଣଙ୍କର ମୃଗକୁ ମୋ ବାପା

ବାପାଙ୍କର ପୂର୍ବ ରୂପକୁ ଫେରେଇ ନେବା ପାଇଁ ଆପଣଙ୍କୁ ବିନତି କରୁଛି। ଋଷି କହିଲେ ମାରେ ଋଷି ମାନେ ଯୋଉ ଅଭିଶାପ ଦେଇଥାନ୍ତି ଆଉ ଫେରିପାରେ ନା, ମୁଁ ତାର ଉପାୟ ବତେଇ ଦଉଛି, କାହିଁକିନା ତୋ ଭକ୍ତିରେ ମୁଁ ସନ୍ତୁଷ୍ଟ। କହିଲେ ନାଗ

ଆଜ୍ଞା ଶୁଣି ସାରିବା ପରେ ପଦ୍ମାବତୀ ଋଷିଙ୍କ ଠାରୁ ବିଦାୟ ନେଇ ଘଞ୍ଚ ଅରଣ୍ୟରେ ଭଗବାନଙ୍କ ପାଦ ପଦ୍ମରେ ମନୋନିବେଶ କରି ଡାକୁଛି ଗୋଟିଏ ପଦ। ସେଇଥିପାଇଁ ଆପଣ ମାନଙ୍କର ଖଣ୍ଡପଡାର କବି ମାଧବ ଚନ୍ଦ୍ର ସାମନ୍ତରାୟ ଗୋଟିଏ ପଦ କହିଲେ, ଝିଅ ପଦ୍ମା ଡାକୁଛି ହେ ଠାକୁର ବିଶ୍ୱ

ଚାନ୍ଦି ଚାନ୍ଦି ଭକ୍ତି ପୁଚ ଚିତ୍ତରେ ଭଗବାନଙ୍କ ପାଖରେ ଲୟ ଲଗାଇ ଡାକୁଛି ହେ ପ୍ରଭୁ ନାଗ ଜ୍ୟୋତି ମୁଁ ପାଇବି କେମିତି। ଏଭଳି ବସିଥିବା ଅବସ୍ଥାରେ ଗୋଟିଏ ଶିକାରୀ ଜଙ୍ଗଲକୁ ଶିକାର କରିବା ପାଇଁ ଛର ଧରି ବୁଲୁଛି। ଏତିକି ବେଳେ ସେ ଶିକାରୀ କିଏ ବବ୍ରୁବାହାନ।

ପରିଚୟ ପାଇଲା ଯେ ଇଏ ପଦ୍ମସେନ ରାଜାଙ୍କ ଝିଅ ନାମ ହେଉଛି ପଦ୍ମାବତୀ, କହିଲା ନାଗଜ୍ୟୋତି ମୁଁ ଦେବି, ମୁଁ ତୁମକୁ ଦେବି ଯେ ତା ବଦଳରେ ପ୍ରତି

କହିଲା ପ୍ରାତାଳପୁରକୁ ଯାଇ ନାଗଜ୍ୟୋତି ଆଣିବି ଯେ, ହେଲେ ଗୋଟିଏ ସର୍ତ୍ତ, ତା ବଦଳରେ ତୁମକୁ ମୁଁ ବିବାହ କରିବି। ରାଜି ହେଇଗଲେ ପଦ୍ମାବତୀ। ବାପାଙ୍କର ଦୁର୍ଦ୍ଦଶାକୁ ଫେରେଇବା ପାଇଁ ଯଦି ମୋ ଜୀବନ ଦବା ପାଇଁ ପଡିବ, ତଥାପି ପଶ୍ଚାତପଦ ହେବି ନାହିଁ। ଆଚ୍ଛା ଆଚ୍ଛା, ଏତିକି ବେଳେ କଳେ ବେଳେ କୌଶଳେ ପାତାଳପୁରରେ ଯାଇ ପହଞ୍ଚି ଗଲେ ହବ୍ୟ ବାହନ। କଳେ ବେଳେ କୌଶଳେ ପାତାଳପୁରରେ ଶଙ୍ଖଚୂଡ ରାଜାଙ୍କ ଝିଅ ମୋହିନୀ ସହିତ ମିଛରେ ଆଜ୍ଞା ପ୍ରଲୋଭନା କରି ବିବାହ ହେବା ପାଇଁ ପ୍ରତିଶ୍ରୁତି ଦେଇ ନାଗଜ୍ୟୋତି।

ତୁମକୁ ଅଭିଶାପ ଦଉଛି, ତୁମକୁ କୁଷ୍ଠ ବ୍ୟାଧି ହେଇଯାଉ ଏବଂ ଆଖି ତୁମର ଫୁଟି ଯାଉ। ତାହେଲେ ଅଭିଶାପ ପାଇ ଇଏ ପଚାରିଲେ ହବ୍ୟବାହନ ହେ ମୋହିନୀ, ମୁଁ ଭୁଲ ତୁମ ନିକଟରେ କରିଛି, ତାହେଲେ ଇଏ କଣ ପରିବର୍ତ୍ତନ ହେବ ନାହିଁ ନା ହବ। ସାତ

ବର୍ଷର ପୁଅ ଅମୁଆ ଦେଉଳ ଅଛି ପାତାଳପୁରରେ, ଅମୁଆ ଦେଉଳକୁ ଉନ୍ମୁକ୍ତ କରି ମା ପାଦୁକ ନେଇ ତମ ଉପରେ ଛିଞ୍ଚିଲେ କୁଷ୍ଠ ରୋଗ ଏବଂ ଆଖି ଖୋଲିଯିବ। ହେଲେ ଗୋଟିଏ ସର୍ତ୍ତ, ଏହା ଆଉ କାହା ପୁଅ ହେଲେ ଚଳିବ ନାହିଁ, କମରୀୟ ବୃଷରୁ ଜନ୍ମ ହେଇଥିବ।

ଦୁର୍ଗାଚରଣ ମାର୍ଥା ଏବଂ ସାଥୀମାନେ ହେଲେ କାହ୍ନୁଚରଣ ସାହୁ, ରବୀନ୍ଦ୍ର ସସ୍ମଲ ଏବଂ ପ୍ରଶାନ୍ତ କୁମାର ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଶ୍ରୋତାବନ୍ଧୁ, ଏଠି କହି ରଖୁଛୁ, ବୈଷୟିକ ତ୍ରୁଟି ପାଇଁ ଆମେ ଆଜି ଆପଣମାନଙ୍କର ଏସ୍ଏମ୍ଏସ୍କୁ ସାମିଲ

କହି ରଖୁଛୁ, ବୈଷୟିକ ତ୍ରୁଟି ପାଇଁ ଆମେ ଆଜି ଆପଣମାନଙ୍କର ଏସ୍ଏମ୍ଏସ୍କୁ ସାମିଲ କରିପାରୁନାହୁଁ, ସେଥିପାଇଁ ଦୁଃଖିତ। ତେଣୁ ପ୍ରଚାର କରୁଛୁ କେତୋଟି ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର କାର୍ଯ୍ୟକ୍ରମ। ପ୍ରଥମ କଥାଚିତ୍ର ମୀରାକା ମୋହନ, ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ।

କଥାଚିତ୍ର ତୁମ ଆରମ୍ଭ ତୁମ ଶେଷ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ବାବୁଲ ସୁପ୍ରିୟ ଏବଂ ଇରା ମହାନ୍ତି।

ପରବର୍ତ୍ତୀ କଥାଚିତ୍ର ତୁ ଏକା ମ ସାହା ଭରସା ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଇରା ମହାନ୍ତି।

ମାଞ୍ଜଳ ମଧ୍ୟାହ୍ନରେ ଶୁଣୁଥିଲେ କେତୋଟି ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଶୁଣୁଥିଲେ ତେଲିଙ୍ଗି ବାଦ୍ୟ ପରିବେଷଣ କଲେ ନବକିଶୋର ନାୟକ ଏବଂ ସାଥୀ ଆକାଶବାଣୀ କଟକ।
1: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
2: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର।

ଦ୍ରଷ୍ଟା ବିଷୟରେ ଅନେକ ଅଧ୍ୟୟନ ଆଲୋଚନା ହେଲେ ହେଁ କିଛି ଅପୂର୍ଣ୍ଣ ରହିଯିବା ଜିଜ୍ଞାସା ମନ ମଧ୍ୟରେ ଜାଗରୁକ ହୁଏ। ଆମର ବେଦ, ଉପନିଷଦ, ସଂହିତା, ସ୍ମୃତିଶାସ୍ତ୍ର, ଧର୍ମଶାସ୍ତ୍ରାଦିରେ ନାରୀ ପ୍ରସଙ୍ଗ ବର୍ଣ୍ଣନାକୁ ଶକ୍ତିର ଉତ୍ସ ରୂପେ ବର୍ଣ୍ଣନା କରାଯାଇଛି। ବେଦ ଓ ଉପନିଷଦରେ ଭାରତୀୟ ନାରୀଙ୍କ ମହତର ଯୋଗଦାନ ଓ ସେମାନଙ୍କର ବିଭିନ୍ନ ତାତ୍ତ୍ୱିକ ବ୍ୟାଖ୍ୟାନରେ ପାରଙ୍ଗମତା ଚମତ୍କୃତ କରେ। ଦର୍ଶନ ଶାସ୍ତ୍ର, ତର୍କ, ଗାଣିତିକ ତଥ୍ୟ, କର୍ତ୍ତବ୍ୟ, ଅକର୍ତ୍ତବ୍ୟ, ଖଗୋଳ ଓ ଭୂଗୋଳ ଆଦି ଅନେକ ପ୍ରସଙ୍ଗ ଥିବା ବେଦ ଓ ଉପନିଷଦର ବିଭିନ୍ନ ବିଭାଗରେ ସେମାନଙ୍କର ଅସାଧାରଣ ଦକ୍ଷତା ପ୍ରତିପାଦିତ। ଯୁଗ ଅନୁସାରେ କେବଳ ଆର୍ଯ୍ୟଭୂମି ଭାରତବର୍ଷରେ ନୁହେଁ, ସମଗ୍ର ବିଶ୍ୱରେ ବେଦ ଓ ଉପନିଷଦର ତାତ୍ତ୍ୱିକ ବ୍ୟାଖ୍ୟାନ ଦେଖିବାକୁ ମିଳେ। ଗାର୍ଗୀ, ମୈତ୍ରେୟୀ, ଅନୁସୟା, ଆତ୍ରେୟୀ, ସୁଲଭା, ଲୋପାମୁଦ୍ରା ଆଦି ଅନେକ ନାରୀ ସେମାନଙ୍କର ବିଦ୍ଵତା ଯୋଗୁଁ ବ୍ରହ୍ମବାଦିନୀ ରୂପେ ସ୍ୱୀକୃତ। ଏମାନଙ୍କ ବ୍ୟତୀତ ଅନେକ ମହିୟସୀ ନାରୀ ବିଦୁଷୀ, କବି, ଲେଖିକା, ସାଂଖ୍ୟଯୋଗ ପ୍ରବର୍ତ୍ତିକା, ବେଦ ଉପନିଷଦ ବ୍ୟାଖ୍ୟାକାରିଣୀ ରୂପେ ପରିଗଣିତା ଓ ସେମାନଙ୍କର ସୁନ୍ଦର ଯୁକ୍ତିଯୁକ୍ତ ତାତ୍ତ୍ୱିକ ବ୍ୟାଖ୍ୟା ସେମାନଙ୍କୁ ଶ୍ରେଷ୍ଠ ଆସନ ପ୍ରଦାନ କରୁଛି। ବେଦର ମୁଖ୍ୟ ବିଷୟ ହେଉଛି କର୍ମ, ଜ୍ଞାନ ଓ ଉପାସନା। ବେଦ ହେଉଛି ଜ୍ଞାନର ଭଣ୍ଡାର। ଋଗ୍ବେଦରେ ମନ୍ତ୍ର ଉଚ୍ଚାରଣ କରିବାରେ ଋଷି ନାରୀମାନଙ୍କର ବିଷୟରେ ଅଳ୍ପ କେତେକ ଅନୁସନ୍ଧିଚୁ ଅବଗତ। ଅଥର୍ବ ବେଦରେ ନାରୀମାନଙ୍କ ବେଦ ଅଧ୍ୟୟନ ଓ ବ୍ୟାଖ୍ୟାର ସୁନ୍ଦର ଆଲେଖ୍ୟ ଓ ଦିଗ୍ଦର୍ଶନ ଦେଖିବାକୁ ମିଳେ। ଋଷିକାମାନେ ଥିଲେ ମନ୍ତ୍ରଦ୍ରଷ୍ଟା, ଯେପରି ବେଦରେ ଧନଦେବୀ ରୂପେ ଶ୍ରୀଲକ୍ଷ୍ମୀ, ଶକ୍ତି ରୂପେ ଶ୍ରୀ ଦୁର୍ଗା ଓ ଜ୍ଞାନ ଧୀ ଶକ୍ତି ବିଦ୍ୟା ପ୍ରଦାୟିନୀ ଶ୍ରୀ ସରସ୍ୱତୀ ବେଦର ଅଧିଷ୍ଠାତ୍ରୀ ଦେବୀ, ଏମାନେ ଜନମାନସରେ ଆଦୃତ। ସେହିପରି ଅଦିତି, ଉପା, ଇନ୍ଦ୍ରାଣୀ, ଇଳା, ଭାରତୀ, ଶ୍ରଦ୍ଧା, ପୃଥ୍ୱୀ ଆଦି ଅନେକ ବୈଦିକ ଦେବୀ ସେମାନଙ୍କର ପ୍ରଦତ୍ତ ତତ୍ତ୍ୱର ଅଧିଷ୍ଠାତ୍ରୀ ରୂପେ ଗଣ୍ୟା। କେତେକ ସ୍ଥଳରେ ଏମାନଙ୍କୁ ବେଦମାତା ଓ କେତେକ କ୍ଷେତ୍ରରେ ଦେବକନ୍ୟା ରୂପରେ ଗଣାଯାଏ। ଏମାନଙ୍କ ମଧ୍ୟରେ ଅଦିତି ନାମକ ଦେବୀ ଶ୍ରେଷ୍ଠା ରୂପେ ଅନେକ ସ୍ଥାନରେ ଉଲ୍ଲେଖ ଅଛି। ଏ ଦେବୀ ହେଉଛନ୍ତି ସର୍ବଶକ୍ତିମୟୀ ବିଶ୍ୱକଲ୍ୟାଣୀ। ଅଦିତି ହେଉଛନ୍ତି ଆକାଶ, ଅନ୍ତରୀକ୍ଷ, ପିତାମାତା ଆଦି ସମସ୍ତ ଦେବତା। ଏହି ଅଦିତି ହିଁ ଜନ୍ମର କାରଣ ଓ ଅଖଣ୍ଡ କ୍ଷମତାର ଅଧିକାରିଣୀ ଦେବୀ। ଇନ୍ଦ୍ରଙ୍କ ପତ୍ନୀ ଶଚୀଦେବୀଙ୍କ ନାମ ମଧ୍ୟ ଇନ୍ଦ୍ରାଣୀ। ଋଗ୍ବେଦ ଦଶମଣ୍ଡଳ 145 ସୂକ୍ତରେ ଏହାଙ୍କୁ ମାତା ଋଷିକା ରୂପେ କୁହାଯାଇଛି। ବାକ୍ ହେଉଛନ୍ତି ଅନ୍ୟ ଏକ ଦେବୀ, ଅନ୍ନ ଜଳଦାତ୍ରୀ, ହର୍ଷ ପ୍ରଦାୟିନୀ ରୂପେ ପରିଗଣିତା। ବୈଦିକ ଦେବୀ ସୂତ୍ରରେ ଋଷିକା ହିଁ ବାଗ୍ଦେବୀଙ୍କ ସୁହୃଦ ଏବଂ ବରୁଣଙ୍କୁ ଧାରଣ କରିଥିବା ଧନଦାତ୍ରୀ, ଜ୍ଞାନବତୀ, ପ୍ରାଣୀବ୍ୟାପିନୀ, ଉପଦେଶିକା ତଥା ଆକାଶ ଜନନୀ ବୋଲି କୁହାଯାଇଛି। ଇଲା ମଧ୍ୟ ଏକ ଦେବୀ। ସେ ଧୃତହସ୍ତା, ଅନ୍ନରୂପିଣୀ, ହର୍ବି ଲକ୍ଷଣ, ଗୋସନ୍ଧର ନିର୍ମାତ୍ରୀ ତଥା ଯଜ୍ଞ ହବିର୍ଭାଗର ଅଧିକାରିଣୀ। ସେହିପରି ସରସ୍ୱତୀ ଦେବୀ ପତିତ ପାବନୀ, ଧନଦାୟିନୀ, ସତ୍ୟାନୁକାରିଣୀ, ଶିକ୍ଷିକା, ଜ୍ଞାନଦାତ୍ରୀ ରୂପେ ପରିଚିତା। ଏ ବିଷୟ 1-3-10 ସୂକ୍ତର 12 ଅଧ୍ୟାୟରେ ବର୍ଣ୍ଣିତ। ଏହାଙ୍କ ଦ୍ୱାରା ଅନେକ ସିଦ୍ଧମନ୍ତ୍ର ଆବିଷ୍କାର ହୋଇଛି। ଏହିପରି ବେଦରେ ଅନେକ ସମ୍ମାନିଆ ନାରୀଙ୍କୁ ଦେବୀ ରୂପରେ ବର୍ଣ୍ଣନା କରାଯାଇଛି। ସେମାନଙ୍କ ମଧ୍ୟରୁ ଭାରତୀ, ହୋଲା, ଶରଣ୍ୟୁ, ସିନିବାଲି, ରାକା, ଗୁଣ୍ଡୁ, ଅସୁ, ଶ୍ରଦ୍ଧା ଆଦି ଦେବୀଙ୍କ ମହିମା ବର୍ଣ୍ଣିତ। ଆହୁରି ମଧ୍ୟ ପୂର୍ଣ୍ଣି, ଅରଣ୍ୟାନୀ, ବରୁଣାନୀ, ଅଗ୍ନାୟୀ ଆଦି ଦେବୀଙ୍କ ବର୍ଣ୍ଣନା ଦେଖାଯାଏ। ଗୃହସ୍ଥ ଧର୍ମ ପାଳନରେ ମଧ୍ୟ ବେଦରେ ଗୃହିଣୀର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ ଅଛି। ନାରୀ ହିଁ କନ୍ୟା, ସ୍ତ୍ରୀ ଓ ମାତା ରୂପରେ ଆଦର, ଶ୍ରଦ୍ଧା ଓ ସମ୍ମାନର ଅଧିକାରିଣୀ ରୂପେ ରହିଆସିଛନ୍ତି। ପ୍ରାଚୀନ ସମୟରେ ନାରୀମାନଙ୍କୁ ସଦାସର୍ବଦା ସମ୍ମାନ, ଆଦର ଓ ପ୍ରାଧାନ୍ୟ ଦିଆଯାଉଥିଲା। ଋଗ୍ବେଦର ଅନୁଶୀଳନରେ ଶିକ୍ଷାଦାନ କରୁଥିବା ସ୍ତ୍ରୀମାନଙ୍କ ପ୍ରତି ଯଥେଷ୍ଟ ସମ୍ମାନ ବୋଧ ଥିଲା। ନାରୀମାନେ ବେଦାଧ୍ୟୟନ ଓ କବିତା ରଚନା କରୁଥିଲେ। ନାରୀ ଋଷିଗଣ ବା ଋଷିକାମାନେ ନିୟମିତ ତପସ୍ୟାରେ ନିମଗ୍ନ ରହି ଯଜ୍ଞାଦି କର୍ମରେ ଯୋଗଦାନ କରି ବେଦପାଠ କରିବା ସହିତ ଯଜ୍ଞ ପୁରୋଧା ରୂପେ ଆହୁତି ପ୍ରଦାନ କରୁଥିଲେ। ଋଗ୍ବେଦରେ ଅନେକ ସୂତ୍ରର ଆବିଷ୍କାର ମଧ୍ୟ ନାରୀମାନଙ୍କ ଦ୍ୱାରା ସୃଷ୍ଟି। ବ୍ରହ୍ମବାଦିନୀ ଘୋଷାଙ୍କ ଦ୍ୱାରା ବିଭିନ୍ନ ସୂତ୍ରର ରଚନା ଦଶମ ମଣ୍ଡଳର 32 ଓ 40 ସୂକ୍ତରେ ବର୍ଣ୍ଣିତ। ବୈଦିକ ସମୟରେ ନାରୀର ବେଦପାଠ ଅଧିକାର ସହିତ ଯଜ୍ଞ ଉପବୀତ ଧାରଣ କରିବା ନିୟମ ଥିଲା। ସେମାନଙ୍କ ମଧ୍ୟରୁ କେତେକ ହେଉଛନ୍ତି ସୁଲଭା, ମୈତ୍ରେୟୀ,
ଗାର୍ଗୀ ଆଦି ମୁଖ୍ୟ ଓ ସେମାନଙ୍କ ବିଦ୍ବତା ପ୍ରତିପାଦିତ ଏମାନେ ଅଗ୍ନିହୋତ୍ର ଯଜ୍ଞାଦି କାର୍ଯ୍ୟ

ସୁଚାରୁରୂପେ ସମ୍ପନ୍ନ କରୁଥିଲେ। ବୈଦିକ ସମୟରେ କନ୍ୟାମାନଙ୍କୁ ଉପନୟନ ପ୍ରଦାନ, ବେଦ ପାଠ, ଶିକ୍ଷା, ଗାୟତ୍ରୀ ଉପଦେଶ ପ୍ରଦାନ କରାଯାଇ ଶିକ୍ଷାଦାନ କରାଯାଉଥିଲା। ଏହିସବୁ ଅବତାରଣାରୁ ସ୍ପଷ୍ଟ ଜଣାପଡ଼େ ଯେ ବେଦରେ ନାରୀମାନଙ୍କ ଭୂମିକା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଲାଭ କରିଥିଲା। ଭାରତୀୟ ବୈଦିକ ଶାସ୍ତ୍ରର ବ୍ୟାଖ୍ୟାନ, ତର୍ଜମା ଓ ତତ୍ତ୍ୱାନୁସନ୍ଧାନରେ ନାରୀମାନଙ୍କ ଭୂମିକା ସ୍ଥାନ ଥିଲା ସର୍ବୋଚ୍ଚ। ବେଦର ତାତ୍ତ୍ୱିକ ମହତ୍ତ୍ୱର ସଫଳ ପରିପ୍ରକାଶରେ ନାରୀର ସ୍ଥାନ ଥିଲା ସ୍ୱତନ୍ତ୍ର। ଠିକ୍ ସେମିତି ଉପନିଷଦରେ ନାରୀଙ୍କ ସ୍ଥାନ ବିଷୟରେ ଏବେ କିଛି କଥା ଉପସ୍ଥାପନ କରିବା। ଉପନିଷଦର ମୁଖ୍ୟ ସିଦ୍ଧାନ୍ତ ହେଉଛି, ଯେତେ ସବୁ ଦୃଶ୍ୟାଦୃଶ୍ୟ ପଦାର୍ଥ ଭିନ୍ନ ଭିନ୍ନ ନାମରେ ଜଣାଯାଏ, ସେସବୁ ସୃଷ୍ଟିର ପ୍ରାକାଳରୁ ହିଁ ସର୍ବଶକ୍ତିମାନ ପରମାତ୍ମାଙ୍କର ଅନ୍ତର୍ନିହିତ ସୃଷ୍ଟି। ବିଭିନ୍ନ ରୂପରେ ଅବସ୍ଥାନ କରିଥିଲେ ମଧ୍ୟ ସଚରାଚରର କାରଣ ସ୍ୱରୂପ ଏହା ଏକ ହିଁ ଅଟେ। ଏ ମଧ୍ୟରୁ ଦୃଶ୍ୟ, ଦ୍ରଷ୍ଟା ଓ ଦର୍ଶନର ବ୍ୟବହାର ହେଉନଥିବାରୁ କେତେକ ସ୍ଥଳରେ ପ୍ରଳୟାନ୍ତ କାଳରେ ଜୀବ, ପ୍ରକୃତି, ଈଶ୍ୱର, କାଳ, କର୍ମ, ଅନାଦି, ଅନନ୍ତ ତତ୍ତ୍ୱକୁ ସ୍ୱୀକାର କରାନଯାଇ ଏହାକୁ ଅସତ୍ ଏବଂ ଆତ୍ମା ରୂପେ ବୋଲି କୁହାଯାଇଥାଏ। କେତେକ ସ୍ଥଳରେ ଏହିଭଳି ନିର୍ଦ୍ଦେଶ ଦେଖାଯାଇଛି। ଏହି ପ୍ରକ୍ରିୟା ହିଁ ଉପନିଷଦ। ପ୍ରଳୟର ଅବସାନ ଓ ସୃଷ୍ଟି ଆରମ୍ଭରେ ସେହି ସକଳ ଆଧାରର ମୂଳ ପ୍ରଭୁଙ୍କ ଇଚ୍ଛାଶକ୍ତି ଅଭିବ୍ୟକ୍ତିରେ ପ୍ରକାଶିତ ହୁଏ। ସେହି ସମୟରେ ପ୍ରଭୁ ମହାଦେବ, ମାୟା ଓ ସେମାନଙ୍କର ଶକ୍ତି ସମୂହର ଅଭ୍ୟୁଦୟ ହୁଏ। ଏହି ସମୟରେ ଉପନିଷଦରେ ନାରୀ ଶବ୍ଦର ପ୍ରୟୋଗ ଯଦିଓ କମ୍ ଦେଖିବାକୁ ମିଳେ, ତଥା ଉପନିଷଦମାନଙ୍କରେ ନାରୀତତ୍ତ୍ୱ ସମସ୍ତ ସ୍ଥାନରେ ଦୃଷ୍ଟିଗୋଚର ହୁଏ। ଏହି ନାରୀତତ୍ତ୍ୱ ସର୍ବଶକ୍ତିମାନ ପ୍ରଭୁଙ୍କର ପରମ ଶକ୍ତି ଅଟେ, ଯାହା ମାୟା, ପ୍ରକୃତି, ଅଜ, ଇଚ୍ଛା, ହି, ଧି ଓ ଶ୍ରୀ ଆଦି ଅନେକ ଶବ୍ଦ ଓ ତତ୍ତ୍ୱାର୍ଥ ଉପନିଷଦରେ ବର୍ଣ୍ଣିତ। ପରମାତ୍ମାଙ୍କ ବିଷୟରେ ନିର୍ଗୁଣ ସ୍ୱରୂପ, ବିଗ୍ରହ, ଶକ୍ତି ଆଦି ବିଷୟରେ ଅନେକ ବିଦ୍ୱାନଙ୍କ ମଧ୍ୟରେ ମତଭେଦ ଦେଖାଯାଏ। ମତଭେଦ ସତ୍ତ୍ୱେ ଜୈନ ବିଦ୍ୱାନଗଣ ନିର୍ଗୁଣ ଶବ୍ଦର ପ୍ରକୃତ ଅର୍ଥ ସମୂହକୁ ପ୍ରାକୃତ ଗୁଣର ଅତୀତ ଏବଂ ଦିବ୍ୟ ସଦ୍ଗୁଣର ଭଣ୍ଡାର ବୋଲି ସ୍ୱୀକାର କରିଛନ୍ତି। ଅନ୍ତର୍ଭାବ ଦୃଷ୍ଟିରେ ଚେତନ, ଅଚେତନ ସମସ୍ତ ପ୍ରକାର ପଦାର୍ଥର ଅନ୍ତର୍ଭାବ ପ୍ରକ୍ରିୟାର ଅନେକ ପ୍ରକାର ଭେଦ ରହିଛି। ଆବିର୍ଭାବ କରିବା ପ୍ରକ୍ରିୟା ସମସ୍ତ ଉପନିଷଦରେ ସମାନ ଦେଖିବାକୁ ମିଳେ, କାରଣ ପ୍ରକୃତି ହେଉଛି ଶକ୍ତି, ପରମେଶ୍ୱର ହେଉଛନ୍ତି ଶକ୍ତିବାନ। ଏହି ଦୁଇଟି ହିଁ ସତ୍ୟ ଅଟେ। ଶକ୍ତି ବିନା ଶକ୍ତିବାନ କିମ୍ବା ଶକ୍ତିବାନ ବିନା ଶକ୍ତି ପୃଥକ ରୂପେ ରହିପାରନ୍ତି ନାହିଁ, କାରଣ ଏ ଦୁହେଁ ପରସ୍ପରର ପରିପୂରକ। ଏହି ଶକ୍ତିର ମହାଶକ୍ତି ହେଉଛି ଜ୍ଞାନ, ବଳ, କ୍ରିୟା ଆଦି ଅନେକ ସ୍ୱରୂପ, ଯେ ଏକାଧାରରେ ସହକାରିଣୀ ଓ ସହଧର୍ମିଣୀ। ଏହି ଶକ୍ତିକୁ ପରା ଓ ଅପରା ଶକ୍ତି କୁହାଯାଏ। ଉପନିଷଦରେ କେତେକ ସ୍ଥାନରେ ନାରୀଙ୍କୁ ଅଗ୍ନି ସ୍ୱରୂପା କୁହାଯାଇଛି ଏବଂ କେତେକ ଶ୍ରୁତିଶାସ୍ତ୍ରରେ ଉମା ଆଦି ନାମର ସଂକେତ ମଧ୍ୟ ଦେଖାଯାଇଛି। କିନ୍ତୁ ନାରୀର ବାସ୍ତବିକ ସ୍ୱରୂପ ପରଂ ବ୍ରହ୍ମ ପରମେଶ୍ୱରଙ୍କ ଭିନ୍ନା ଭିନ୍ନାତ୍ମକ ଶକ୍ତି ହିଁ ଅଟେ। ତେଣୁ ସର୍ବଶକ୍ତିମାନ ପରମାତ୍ମା ଓ ଜଗତର ଉତ୍ପତ୍ତି, ସ୍ଥିତି, ଲୟକାରିଣୀ, ନାରୀ ରୂପା ଭଗବତୀ ଓ ସର୍ବେଶ୍ୱରୀ ହିଁ ଅଟନ୍ତି। ଏହି ଦୁଇ ରୂପର ଯୁଗଳ ରୂପ ସଦା ଅଟଳ। ଏହି ନାମ ରୂପର ହିଁ ଯୁଗଳ ରୂପ ସଦା ସାର୍ବଜନୀନ ଅଟେ। ଏକ ତେଜ ଦୁଇ ରୂପ ଏହା ହିଁ ସ୍ୱୀକୃତ। ଏହି ଦୁଇ ରୂପ ଅର୍ଥାତ୍ ନର ଓ ନାରୀ ରୂପକୁ ଏକ ତତ୍ତ୍ୱ ଓ ଦୁଇ ନାମ ମଧ୍ୟ ଉଲ୍ଲେଖ ରହିଛି। ନର ଜୀବ ରୂପରେ ନାରୀ ବୁଦ୍ଧି, ଦିନ ରୂପରେ ରାତ୍ରି, ମନ ରୂପରେ ବାଣୀ, ସୂର୍ଯ୍ୟ ରୂପ ପ୍ରକାଶରେ ନାରୀ, ଦିନ ରୂପରେ ପ୍ରତିଭାତ, ଇନ୍ଦ୍ର ରୂପରେ ଇନ୍ଦ୍ରାଣୀ ବା ଜଳବୃଷ୍ଟିରେ ନାରୀ, ପୃଥିବୀ ରୂପରେ ଜଗତ ପାଳିନୀ, ନର କ୍ରୋଧ ରୂପରେ ନାରୀ ଶାନ୍ତି, ଗୃହସ୍ଥପତି ରୂପରେ ନାରୀ ଗୃହଲକ୍ଷ୍ମୀ, ନର ବେତା ରୂପରେ ନାରୀ ବିଦ୍ୟା, ବନ୍ଧକ ରୂପରେ ନାରୀ ଶୃଙ୍ଖଳା, ନର ମୋଚକ ରୂପରେ ନାରୀ ମୁକ୍ତି, ନର କର୍ତ୍ତା ରୂପରେ ନାରୀ କ୍ରିୟା ରୂପରେ ବିଶଦ ବର୍ଣ୍ଣନା ଦେଖିବାକୁ ମିଳେ। ପୁନଶ୍ଚ ଉପନିଷଦରେ ନର ନାରୀଙ୍କ ସଂଜ୍ଞା ନିରୂପଣ କରି କୁହାଯାଇଛି, ଦୁହିଁଙ୍କର ଅଙ୍ଗ ଉପାଙ୍ଗ, ଆକୃତି, ପ୍ରକୃତି, କାର୍ଯ୍ୟ, କରଣ, ରହଣ ସହଣ, ବ୍ୟବହାର, ଦର୍ଶନ, ସ୍ପର୍ଶନ ଆଦି ସମସ୍ତ କିଛି ପରସ୍ପରର ପରିପୂରକ ଅଟନ୍ତି। ସଂକ୍ଷେପ ଶାସ୍ତ୍ରରେ ପ୍ରକୃତି ଓ ପୁରୁଷ ବିଷୟରେ ଅବତାରଣା କରାଯାଇ ଯେପରି ଦୁହେଁ ପରସ୍ପରର ପରିପୂରକ ରୂପେ ବର୍ଣ୍ଣନା କରାଯାଇଛି, ସେହିପରି ନର ଓ ନାରୀଙ୍କ ଦ୍ୱାରା ଲୋକ ସଞ୍ଚାଳନ ପ୍ରକ୍ରିୟା ଅତ୍ୟନ୍ତ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି। ଏଥିରୁ ପ୍ରମାଣ ସିଦ୍ଧ ଯେ ନାରୀମାନଙ୍କ ସ୍ଥାନ ଓ ସମ୍ମାନ କୌଣସି ଯୁଗରେ ପୁରୁଷଙ୍କଠାରୁ ନ୍ୟୁନ ନଥିଲା।
उप

0: ଉପନିଷଦରେ ଆହୁରି ମଧ୍ୟ ବର୍ଣ୍ଣିତ ଅଛି ଯେ ନର ହେଉଛି ହୋତା ଓ ନାରୀ ହେଉଛି ଅଗ୍ନିଶାଳା। ଏଥିରୁ ଜଣାଯାଏ ଯେ ସମସ୍ତ ଅଗ୍ନିଶାଳା ବା ଯଜ୍ଞଶାଳା ହିଁ ନାରୀ ଶକ୍ତିର ଆଧାର। ନାରୀ ହିଁ ନରର ପାପ ପୁଣ୍ୟାଦି ସମସ୍ତ ପ୍ରକାର ଭଲମନ୍ଦ କାର୍ଯ୍ୟ ଦ୍ୱାରା ପ୍ରାପ୍ତ ହୋଇଥିବା ପଦାର୍ଥ ବା ଫଳାଫଳକୁ ଯଥାବିଧି ସୁରକ୍ଷିତ ଭାବରେ ଉପଯୁକ୍ତ ରୂପେ ବିଭକ୍ତ କରିଥାଏ। ସେଥିପାଇଁ ଉପନିଷଦରେ କୁହାଯାଇଛି, ନର ସଞ୍ଚାଳକ ହେଲେ ନାରୀ ବିଭାଜକ ଅଟେ। ଏହି ଦୁହିଁଙ୍କର ଅବଲମ୍ବନରେ ସାରା ସଂସାର ସ୍ଥିତି ଅଟେ। ନାରୀ ହିଁ ନରର ଭିନ୍ନ ଭିନ୍ନ ଶକ୍ତି ଓ ଅଂଶ ସ୍ୱରୂପ। ନାରୀ ଶକ୍ତି ହିଁ ବଳ, ବିଦ୍ୟା, ଦକ୍ଷତା ଆଦି ଅନେକ ଗୁଣରେ ସମୃଦ୍ଧ। ବିଭିନ୍ନ ସ୍ମୃତି ଗ୍ରନ୍ଥରେ ନାରୀଙ୍କୁ ସାକ୍ଷାତ ଦେବୀ ଓ ଲକ୍ଷ୍ମୀ ସ୍ୱରୂପ ରୂପେ ବର୍ଣ୍ଣନା କରାଯାଇଛି। ଉପନିଷଦ ଓ ବେଦର ତାତ୍ତ୍ୱିକ ପରିଭାଷାକୁ ସାବଲୀଳ ଭାବରେ ପରିପ୍ରକାଶ କରିଥିବା କେତେକ ନାରୀ ବିଦୁଷୀ, ବାଗ୍ମୀ, ତତ୍ତ୍ୱନଶୀ ଓ ବ୍ରହ୍ମବାଦିନୀ ରୂପେ ଆମ ବୈଦିକ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି। ସେମାନଙ୍କର ଏହି ଅଲୌକିକ ପରିପ୍ରକାଶ ବୈଦିକ ସାହିତ୍ୟରେ ପରିଦୃଷ୍ଟ। ନିଜର ବାଗ୍ମିତା, ବେଦାଧ୍ୟୟନର ସାରତତ୍ତ୍ୱ ଓ ନିଜର ସ୍ୱତନ୍ତ୍ରତା ଓ ମୌଳିକ ଚିନ୍ତାଧାରାର ପରିପ୍ରକାଶ କରି ନିଜ ଔଜଲ୍ୟରେ ଚିର ଦେଦୀପ୍ୟମାନ ରହିଛନ୍ତି। ସେହି ପ୍ରାଜ୍ଞୀମାନଙ୍କ ମଧ୍ୟରେ ଯେଉଁ ମହାନ ନାରୀ ପରିଦୃଷ୍ଟ ସେମାନଙ୍କ ମଧ୍ୟରୁ କେତେକଙ୍କ ବିଷୟରେ ସଂକ୍ଷିପ୍ତ ଭାବରେ କହିବା ଏଠାରେ ପ୍ରାସଙ୍ଗିକ ନିଶ୍ଚିତ ହେବ। ଗାର୍ଗୀ ହେଉଛନ୍ତି ବୈଦିକ ସାହିତ୍ୟର ସର୍ବାଗ୍ରେ ବ୍ରହ୍ମବାଦିନୀ ବିଦୁଷୀ ନାରୀ ରୂପେ ପ୍ରସିଦ୍ଧ। ଗୋତ୍ରା ଅନୁସାରେ ତାଙ୍କର ନାମ ଗାର୍ଗୀ। ଏହି ନାମରେ ସେ ସାରା ସଂସାରରେ ପ୍ରସିଦ୍ଧି ଲାଭ କରିଛନ୍ତି। ବେଦର ବିଭିନ୍ନ ସୂତ୍ରର ଭାଷ୍ୟକାରିଣୀ ରୂପେ ବୃହଦାରଣ୍ୟକ ଉପନିଷଦରେ ଗାର୍ଗୀଙ୍କ ଶାସ୍ତ୍ର ଜ୍ଞାନର ଯଥାର୍ଥ ବର୍ଣ୍ଣନା ରହିଛି। ବିଦେହ ରାଜା ଜନକଙ୍କ ଧର୍ମସ୍ଥଳୀ ଯଜ୍ଞସ୍ଥଳରେ ଅନେକ ବିଦ୍ୱାନଙ୍କୁ ଅଗାଧ ଜ୍ଞାନ ଦ୍ୱାରା ପରାସ୍ତ କରିଥିଲେ। ମହର୍ଷି ଯାଜ୍ଞବଳ୍କଙ୍କ ସହିତ ବେଦ ଓ ଉପନିଷଦର ଅନେକ ପଂକ୍ତିର ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ତର୍କରେ ନିଜର ଅଗାଧ ପାଣ୍ଡିତ୍ୟ ପ୍ରତିପାଦିତ କରିଥିଲେ। ସେହିପରି ମୈତ୍ରୀ ହେଉଛନ୍ତି ମହର୍ଷି ଯାଜ୍ଞବଳ୍କଙ୍କର ପ୍ରଥମ ପତ୍ନୀ ରୂପେ ବ୍ରହ୍ମଜ୍ଞାନର ଅସୀମ ବିଦ୍ୟାରେ ସେ ଥିଲେ ଧୂରିଣା। ସ୍ୱାମୀଙ୍କ ନିକଟରୁ ବ୍ରହ୍ମ ବିଷୟକ ସମସ୍ତ ଜ୍ଞାନ ଲାଭ କରି ବ୍ରହ୍ମତତ୍ତ୍ୱ ଓ ଶକ୍ତିତତ୍ତ୍ୱ ବିଷୟରେ ଅମୃତମୟ ଜ୍ଞାନତତ୍ତ୍ୱର ଅଧିକାରିଣୀ ରୂପେ ଜଗତରେ ପରିଗଣିତ। ମମତା ବ୍ରହ୍ମବାଦିନୀ ବେଦ ଓ ଉପନିଷଦରେ ଅଶେଷ ପାରଦର୍ଶିତା ଲାଭ କରିଥିଲେ। ସେ ବ୍ରହ୍ମଜ୍ଞାନ ବିଷୟରେ ପ୍ରବୀଣା ଓ ଉପନିଷଦର ବିଭିନ୍ନ ସୂତ୍ରର ସୂକ୍ଷ୍ମ ପ୍ରୟୋଗରେ ମାର୍ଗ ଦର୍ଶାଇଛନ୍ତି। ଯଦି ଲୀଳାବତୀଙ୍କ ବିଷୟରେ ଜାଣିବା, ବେଦର ଗାଣିତିକ ସୂତ୍ର ପଦ୍ଧତିକୁ ଆବିଷ୍କାର କରିବା ସହ ସରଳ ସହଜ ଉପାୟକୁ ପରିବର୍ତ୍ତନ କରିଥିଲେ, ତେଣୁ ତାଙ୍କୁ ଗାଣିତିକ ସୂତ୍ରର ଜନନୀ ବୋଲି କୁହାଯାଏ। ଠିକ୍ ସେମିତି ଉଶିଜ ବ୍ରହ୍ମବାଦିନୀ ବ୍ରହ୍ମଜ୍ଞାନ ସମ୍ପନ୍ନା ମମତାଙ୍କର ପୁତ୍ରବଧୂ। ଋଗ୍ବେଦ ପ୍ରଥମ ମଣ୍ଡଳ 116 ଠାରୁ 121 ପର୍ଯ୍ୟନ୍ତ ରହିଥିବା ମନ୍ତ୍ର ଉଶିଜଙ୍କ ଦ୍ୱାରା ହିଁ ରଚିତ ଓ ସଂକଳିତ। ଉପନିଷଦର ତାଙ୍କର ଗଭୀର ପ୍ରବେଶ ଓ ତାଙ୍କର ଦକ୍ଷତାର ପରିଚୟ ମିଳେ। ଶାଶ୍ୱତୀ ଥିଲେ ବେଦ ପ୍ରବୀଣା। ଋଗ୍ବେଦର ଅଷ୍ଟମ ମଣ୍ଡଳ ପ୍ରଥମ ସୂକ୍ତର 34ତମ ସ୍ପୁତାଙ୍କ ଏହାଙ୍କ ଦ୍ୱାରା ସଂକଳିତ ହୋଇଥିଲା। ମହାରାଜ ଜନକଙ୍କ ବ୍ରହ୍ମଜ୍ଞାନ ସଭାରେ ଉପସ୍ଥିତ ଥିଲେ ସୁଲଭା। ସେ ଅନେକ ଜ୍ଞାନୀ, ବେଦ ବିଦ୍ୱାନ, ବେଦାଭାଷୀ ଆଲୋଚନା ଓ ପର୍ଯ୍ୟାଲୋଚନା ପୂର୍ବକ ନିଜ ନିଜର ଜ୍ଞାନର ଗରିମା ଓ ପରାକାଷ୍ଠା ଦର୍ଶାଇବା ସମୟରେ ବ୍ରହ୍ମବାଦିନୀ ସୁଲଭା ପ୍ରବେଶ ହୋଇଥିଲେ। ଜ୍ଞାନୀମାନଙ୍କର ଦମ୍ଭ, ଗର୍ବ ଓ ଭ୍ରମାତ୍ମକ ବିବରଣୀ ପ୍ରଦାନରେ କ୍ଷୁବ୍ଧ ହୋଇ ଯୁକ୍ତିଯୁକ୍ତ ତଥ୍ୟ ପ୍ରଦାନ କରି ସେମାନଙ୍କ ଭ୍ରାନ୍ତି ଦୂର କରି ଜନକଙ୍କ ଦ୍ୱାରା ମହିମା ମଣ୍ଡିତ ହୋଇଥିଲେ। ଜଣେ ନୈଷ୍ଠିକ ବ୍ରହ୍ମଚାରିଣୀ, ବ୍ରହ୍ମନିଷ୍ଠ ତପସ୍ୱିନୀ ରୂପେ ସେ ଜଗତରେ ପ୍ରସିଦ୍ଧି ଲାଭ କରିଥିଲେ। ମୋକ୍ଷ ମାର୍ଗ, ସୁଗମ ମାର୍ଗ, ଧର୍ମ ମାର୍ଗ, ଧର୍ମାଚାରୀ, ଆତ୍ମତତ୍ତ୍ୱ ବିଷୟରେ ତତ୍ତ୍ୱାର୍ଥ ପ୍ରକାଶ କରି ସେ ଜଣେ ମହିୟସୀ ନାରୀ ରୂପେ ଅନେକ ସମ୍ମାନ ପ୍ରାପ୍ତ ହୋଇଥିଲେ। ଏହିପରି ଅନେକ ବ୍ରହ୍ମବାଦିନୀ ଯଥା ଅପାଲା, ବିଶ୍ୱବାରା, ବାକ୍, ସୂର୍ଯ୍ୟା, ରୋମଣା, ଲୋପାମୁଦ୍ରା, ଅଜପା, ଲୀଳାବତୀ, ରାଜର୍ଷି, କର୍କଟୀ ଆଦି ମନସ୍ୱିନୀ, ବେଦ ପ୍ରବୀଣା, ଉପନିଷଦବିତ୍, ବୈଦିକ ମନ୍ତ୍ର, ବେଦ ଓ ଉପନିଷଦର ବ୍ୟାଖ୍ୟାକାରିଣୀ, ବ୍ରହ୍ମତତ୍ତ୍ୱ ପ୍ରଚାରିଣୀ, ସାଥୀ, ଶିଓ କ୍ଷେତ୍ରରେ ନିଜର ଜ୍ଞାନ ପରାକାଷ୍ଠା ବିଦ୍ୱତା ପ୍ରତିପାଦିତ କରି ସମଗ୍ର ଆର୍ଯ୍ୟାବର୍ତ୍ତରେ ଆଲୋକ ବର୍ତ୍ତିକା ପ୍ରଦାନ କରିଛନ୍ତି, ଯାହାକି ବର୍ତ୍ତମାନର ସମାଜ ଓ ଯୁଗ ପ୍ରତି ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ।
1: ଶୁଣିଲେ ଆଲୋଚନା ବେଦ ଓ ଉପନିଷଦରେ ନାରୀ। ଆଲୋଚନା କରିଥିଲେ ବୀଣାପାଣି ପଣ୍ଡା।

0: ହଁ ଭଉଣୀ, ଆଜିର ନାରୀ ହାଣ୍ଡି ଶାଳରୁ ଅନ୍ତରୀକ୍ଷ ପର୍ଯ୍ୟନ୍ତ ତାର କଳାକୁଶଳତା ଦେଖି ସାରିଛି। ରୋଷେଇ ଏକ ଏମିତି କଳା, ଏହି ନାରୀ ହାତରେ ଏମିତି ଜାଦୁ ଥାଏ ଯେ ଖୁବ୍ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ସେ ପରିବାରର ସମସ୍ତଙ୍କର ପେଟ ଚିହ୍ନିଥାଏ। ତେବେ ଆସନ୍ତୁ ଜାଣିବା ନିବେଦିତା ମହାରଣାଙ୍କଠାରୁ ନଡ଼ିଆରେ ପ୍ରସ୍ତୁତ ପନିର ତରକାରୀ ସମ୍ପର୍କରେ।
1: କ୍ଷୀରରୁ ପନିର ବାହାର କରିକି ତରକାରୀ କରିବାର ପ୍ରୋସେସ ସମସ୍ତଙ୍କୁ ଜଣା ଅଛି। କ୍ଷୀରରୁ ପନିର କେମିତି ବାହାରିବ ସେ ପ୍ରୋସେସ ବି ସମସ୍ତଙ୍କୁ ଜଣା ଅଛି। ହେଲେ ଆଜି ମୁଁ କ୍ଷୀରରୁ ପନିର ନୁହେଁ, ନଡ଼ିଆରୁ ପନିର ବାହାର କରିକି ତରକାରୀ କରିବାର ଫୁଲ୍ ପ୍ରୋସେସ ଆପଣମାନଙ୍କ ସହିତ ସେୟାର କରିବାକୁ ଯାଉଛି। ସେଥିପାଇଁ ଆମକୁ ଦରକାର ସର୍ବପ୍ରଥମେ ଗୋଟେ ନଡ଼ିଆ। ନଡ଼ିଆକୁ ଗୋଟେ କୁକରରେ ହାଫ୍ ଲିଟର ପାଣି ଦେଇକି 3 ସିଟି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା। ଗ୍ୟାସ୍ ରିଲିଜ ହେଇସାରିଲା ପରେ ନଡ଼ିଆକୁ ବାହାର କରିକି ଥଣ୍ଡା ହେବାକୁ ଛାଡ଼ିଦେବା। ଥଣ୍ଡା ହେଇସାରିଲା ପରେ ନଡ଼ିଆକୁ ଫଟେଇ ଦେବା, ତା ଭିତରର ନଡ଼ିଆକୁ ଭଲ ଭାବରେ ବାହାର କରିଦେବା, ଆଉ ବହୁତ ସୁନ୍ଦର ଭାବରେ ବି ବାହାରି ଆସିବ। ତାପରେ ନଡ଼ିଆର ଉପର ପଟେ ଯୋଉ ବ୍ରାଉନ କଲର୍ଟା ଥାଏ ସେଟାକୁ ଆମେ ହାଲକା ହାଲକା ଛୁରୀରେ ବାହାର କରିଦେବା। ସେଇଟା ରହିଲେ ପନିରଟା ଆମର ଦେଖିବାକୁ ବହୁତ ହ୍ୱାଇଟ, କିନ୍ତୁ ଏ ବ୍ରାଉନ କଲର୍ଟା ରହିଲେ ହ୍ୱାଇଟ କଲର୍ ଟିକେ ମିକ୍ସ ବ୍ରାଉନ କଲର୍ ଆସିବ। ସେଥିପାଇଁ ଉପରେ ତାର ବ୍ରାଉନ କଲର୍ଟା ବାହାର କରିଦେଲେ ହିଁ ଏକଦମ ପନିରର କଲର୍ଟା ଆମକୁ ମିଳିବ। ଏବେ ସେଇ ନଡ଼ିଆକୁ ରଫଲି ଚପ୍ କରିକି ଆମେ ଗ୍ରାଇଣ୍ଡର ଜାର୍ରେ ଆଡ୍ କରିବା, ଆଉ ସେଥିରେ 2 ମଲେଇ, କ୍ଷୀରର ଯୋଉ ସରଟା ଥାଏ 2 ସର ଆଡ୍ କରିକି ଆମେ ସେଇଟାକୁ ଗୋଟେ ସ୍ମୁଥ ପେଷ୍ଟ ବନେଇବା। ସେ ପେଷ୍ଟ ବାହାର କରିସାରିଲା ପରେ ସେ ପେଷ୍ଟରେ ଆମେ 2 ମଇଦା ଆଡ୍ କରିବା। ବେଶୀ ମଇଦା ଆଡ୍ କରିବାନି, କାହିଁକି ନା ବେଶୀ ମଇଦା ଆଡ୍ କଲେ ଆମ ପନିରଟା ବହୁତ ହାର୍ଡ଼ ହେଇଯିବ। ଗୋଟେ ନଡ଼ିଆ ପାଇଁ 2 ମଇଦା ହିଁ କାଫି। ସେଥିରେ ସ୍ୱାଦ ଅନୁସାରେ ଅଳ୍ପ ଟିକେ ଲୁଣ ବି ଆଡ୍ କରିବା। ତାକୁ ଭଲ ଭାବରେ ଚକଟି ଦେବା ଏବଂ ଗୋଟେ ପାତ୍ରରେ ଗୋଟେ ଷ୍ଟିଲର ପ୍ଲେଟରେ ତେଲ ଲଗେଇକି ତା ଉପରେ ସ୍ପ୍ରେଡ୍ କରିଦେବା। ଏବେ ଆମେ ଗ୍ୟାସ୍ ଅନ୍ କରିବା, ଗୋଟେ ପାତ୍ରରେ ପାଣି ନେବା, ପାଣି ଉପରେ ଗୋଟେ ଷ୍ଟାଣ୍ଡ ରଖିବା। ଷ୍ଟାଣ୍ଡ ଉପରେ ସେଇ ପ୍ଲେଟକୁ ଯୋଉଥିରେ ଆମେ ନଡ଼ିଆଟାକୁ ସ୍ପ୍ରେଡ୍ କରିଛେ ସେଇ ପ୍ଲେଟଟାକୁ ଆମେ ରଖିବା ଏବଂ ତାକୁ ପୁଣି ଘୋଡ଼େଇ ଦେବା, କାହିଁକି ନା ସେଟା ଆମକୁ ଷ୍ଟିମ୍ ହେବାକୁ ଦରକାର। 5 ଘୋଡ଼େଇ ସାରିଲା ପରେ ସେ ଷ୍ଟିମ୍ ହେଇଯାଇଛି।

ଆମେ ଗ୍ୟାସକୁ ବନ୍ଦ କରିଦବା ଓ ତାକୁ ଥଣ୍ଡା ହେବାକୁ ଦବା। ଥଣ୍ଡା ହେଇସାରିଲା ପରେ ଆମେ ତାକୁ ପିସ୍ ପିସ୍ କରି ପନିର ଆକାରରେ ସେପ୍ ଦେବା। ଯେମିତି ପିସ୍ ଆମକୁ ପନିରର ଦରକାର ସେମିତି ପିସ୍ ହିସାବରେ ଆମେ ଏଇଟା କଟ୍ କରିବା। ଏବେ ଗୋଟେ କଢ଼େଇରେ ଆମେ ତେଲ ଗରମ କରିବା। ସେଇ ତେଲରେ ଏଇ ନଡ଼ିଆ ପିସ୍ ପିସ୍ ଯୋଉ ପନିର ଆମକୁ ମିଳିଲା ତାକୁ ଆମେ ହାଲକା ଫ୍ରାଏ କରିବା, ଯେମିତିକି ଆମେ ପନିରକୁ ଫ୍ରାଏ କରେ। ଏବେ ପନିରକୁ ଫ୍ରାଏ କରିସାରିକି ବାହାର କରିଦେଲେ, ସେଇ କଡ଼େଇରେ ଅଳ୍ପ ଟିକେ ତେଲ ନେଲେ, ସେଥିରେ ଆମେ କିଛି ଡାଲଚିନି, ଗୁଜୁରାତି, ଲବଙ୍ଗ, ତେଜପତ୍ର, ଶୁଖିଲା ଲଙ୍କା, 2ଟା ବଡ଼ ପିଆଜ କାଟିକି ପକେଇବା, 7-8 କୋଲା ରସୁଣ ପକେଇବା, 1/2 ଇଞ୍ଚର ଅଦା ପକେଇବା, ଟମାଟୋ ଗୋଟେ ପକେଇବା, ତାକୁ ଭଲ ଭାବରେ ଆମେ ଫ୍ରାଏ କରିବା। ଆମେ ତାକୁ ହାଲକା ବ୍ରାଉନ କଲର୍ ଆସିବା ପର୍ଯ୍ୟନ୍ତ ଫ୍ରାଏ କରିବା, ଯେମିତିକି ତାର କଞ୍ଚା ଅଂଶଟା ଆସିବନି। ହାଲକା ବ୍ରାଉନ କଲର୍ ହେଇଗଲା ପରେ ତାକୁ ଆମେ ଗ୍ରାଇଣ୍ଡିଂ ଜାର୍କୁ ସିଫ୍ଟ କରିନେବା ଥଣ୍ଡା ହେବା ପାଇଁ। ଥଣ୍ଡା ହେଇସାରିଲା ପରେ ତାର ଗୋଟେ ପେଷ୍ଟ ବନେଇଦେବା। ଏବେ ସେଇ କଡ଼େଇରେ ଆଉ 2 ଚାମଚ ତେଲ ନେବା। ତେଲ ଗରମ ହେଇସାରିଲା ପରେ ଏଇ ମସଲା ପେଷ୍ଟକୁ ଆମେ ସେଥିରେ ଆଡ୍ କରିବା। ଆଉ ଏବେ ବେଶୀ ସମୟ କଷିବା ଆମର ଦରକାର ନାହିଁ, କାହିଁକି ନା ଅଲରେଡି ଆମେ ସେଇ ପିଆଜ ରସୁଣକୁ କଷିକି ଗ୍ରାଇଣ୍ଡିଂ କରିଛେ। ଏବେ ଆଉ ବେଶୀ ସମୟ କଷିଲେ ମସଲାଟା ଆମର ପିତା ହେଇଯିବ। 2ରୁ 3 ଚାମଚ ତାକୁ କଷି ସାରିଲା ପରେ ଚାରିପଟେ ସେଟା ତେଲ ବାହାରିଯିବ। ସେଥିରେ ଆମେ 1/2 ଚାମଚ ହଳଦୀ ଗୁଣ୍ଡ, 1/2 ଚାମଚ ଲୁଣ, 1/2 ଚାମଚ ଲଙ୍କା ଗୁଣ୍ଡ ଏତିକି ପକେଇକି ତାକୁ ଫ୍ରାଏ କରିବା। ଓ ଫ୍ରାଏ ହେଇସାରିଲା ପରେ 2-3 ମିନିଟ ପରେ ଆମକୁ ଯେତିକି ଗ୍ରେଭି ଦରକାର ସେଇ ଅନୁସାରେ ଆମେ ସେଥିରେ ଗରମ ପାଣି ଆଡ୍ କରିବା। ଏବେ ପାଣି ଫୁଟି ଆସିଲା ପରେ ଆମେ ଫ୍ରାଏ କରିକି ରଖିଥିବା ପନିରକୁ ସେଥିରେ ଆଡ୍ କରିବା। ଯେତିକି ଗ୍ରେଭି ଆମକୁ ଦରକାର ସେତିକି ଗ୍ରେଭି ହେଲା ପର୍ଯ୍ୟନ୍ତ ଆମେ ତାକୁ ଫୁଟେଇବା। ଆଉ ତାପରେ ବନ୍ଦ କରିଦେଇକି ତା ଉପରେ ଧନିଆ ପତ୍ର ପକେଇକି ସଜେଇ ଦେବା। ଏବେ ଏଥିରେ ଗରମ ଗରମ ରୁଟି ସହିତ, ଗରମ ଭାତ ସହିତ, କାହା ସହିତ ବି ଆପଣମାନେ ଖାଇପାରିବେ। ଆପଣମାନେ ବି ଘରେ ବନାନ୍ତୁ, ଆପଣମାନଙ୍କୁ ଟେଷ୍ଟ କେମିତି ଲାଗୁଛି।

0: ନାରୀମହଲ ଶେଷ ହେଲା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ପ୍ରଥମେ ଇଂରାଜୀରେ ଏବଂ ପରେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଲୋକସଭା ବାଚସ୍କତି ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ସଂକଳ୍ପ ପାରିତ। ଦେଶରେ ଗ୍ରାମୀଣ ବିକାଶ ପାଇଁ ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି 1,25,000 କୋଟିରୁ ଅଧିକ।

0: ଟଙ୍କାର ପ୍ରୋହାହନ ରାଶି ଦେଶରେ ସିଏନ୍ଜିର ଅଭାବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଏବଂ ପରବର୍ତ୍ତୀ ମହାକାଶ ଅଭିଯାନ ଆର୍ଟେମିସ୍ 3 ପାଇଁ 4 ଜଣ ମହାକାଶଚାରୀଙ୍କ ନାମ ଘୋଷଣା କଲା ନାସା। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ସୃଷ୍ଟି କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ଶପଥ ଗ୍ରହଣ କରିଥିଲେ। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 1952 ମସିହା ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ 4,398 ଦିନ ରହିଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଇତିମଧ୍ୟରେ ଭାରତ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଷୟିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ନେତାମାନେ ଶୁଭେଚ୍ଛା ଜଣାଉଛନ୍ତି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି କହିଛନ୍ତି ଯେ ଏହି ଐତିହାସିକ ସଫଳତା ଦେଶବାସୀଙ୍କର ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଥିବା ବିଶ୍ୱାସକୁ ସୂଚାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ତାଙ୍କ 12 ବର୍ଷର ଶାସନକାଳ ଭାରତ ପାଇଁ ଗର୍ବ ସାଂସ୍କୃତିକ ନବଜାଗରଣ ଏବଂ ଦେଶକୁ ଦାସତ୍ୱ ମାନସିକତାରୁ ମୁକୁଳାଇବାରେ ବିଶେଷ ସହାୟକ ହୋଇଛି। ଲୋକସଭା ବାଚସ୍କତି ଓମ୍ ବିର୍ଲା ତାଙ୍କୁ ଶୁଭେଚ୍ଛା ଜଣାଇ ସୋସିଆଲ୍ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ 4,399 ଦିନର ଅବଧି ମଧ୍ୟରେ ସୁସ୍ଥ ସଂସଦୀୟ ପ୍ରକ୍ରିୟା ଏବଂ ପରମ୍ପରା ମାଧ୍ୟମରେ ସାମ୍ବିଧାନିକ ମୂଲ୍ୟବୋଧ ସଂସଦୀୟ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଅଧିକ ମଜବୁତ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏକ ଇଂରାଜୀ ଦୈନିକରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘଦିନର କାର୍ଯ୍ୟକାଳ ଉପରେ ଏକ ଲେଖା ପ୍ରକାଶ କରି କହିଛନ୍ତି ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିବା ପରେ ଭାରତ ତା'ର ଇତିହାସରେ ସବୁଠାରୁ ଦୀର୍ଘତମ ସମୟ ଦେଖିଛି ଯେଉଁ ସମୟରେ ଗରିବ ଓ ସାଧାରଣ ଜନତାଙ୍କ କଲ୍ୟାଣ ସରକାରଙ୍କ ପ୍ରତ୍ୟେକ ନୀତିଗତ ନିଷ୍ପଭିର କେନ୍ଦ୍ରବିନ୍ଦୁ ହୋଇ ରହିଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ସମସ୍ତ ନାଗରିକଙ୍କ ପାଇଁ କଲ୍ୟାଣ ସୁଯୋଗ ଅତ୍ୟାବଶ୍ୟକ ସେବାର ସୁବିଧାକୁ ପ୍ରସାରିତ କରିବା ପାଇଁ ଏକ ମିଶନରେ କାର୍ଯ୍ୟ କରୁଛନ୍ତି। ଏହି ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀର ଏକ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ବୈଷ୍ଣବ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଅତ୍ୟନ୍ତ ଦକ୍ଷତା ସଂଯମ ଏବଂ ଦୃଢ଼ ସଂକଳ୍ପ ସହିତ ଦେଶକୁ ମାର୍ଗଦର୍ଶନ କରୁଛନ୍ତି। ସେ କହିଛନ୍ତି ଶ୍ରୀ ମୋଦି ଦେଶର ଭବିଷ୍ୟତକୁ ଗଢ଼ିବା ଏବଂ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସଂକଳ୍ପ ନେଇଛନ୍ତି।
1: भारत में डेमोक्रेटिकली इलेक्टेड लॉन्गेस्ट सर्विंग प्राइम मिनिस्टर श्री नरेंद्र मोदी जी आज हुए हैं और विकसित भारत बनाने का संकल्प जो उन्होंने लिया है हम सभी 140 करोड़ देशवासी उस संकल्प में जुड़े ऐसी प्रार्थना प्रभु के पास की।
0: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏକ ଦୈନିକ ସମ୍ଭାଦପତ୍ର ଆଲେଖ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଆତ୍ମବିଶ୍ୱାସ ସୁଶାସନ ଏବଂ ବିକାଶ ଉପରେ ଆଧାରିତ ଏକ ନୂତନ ପରିଚୟ ଦେଇଛନ୍ତି ବୋଲି ବର୍ଷ୍ଣନା କରିଛନ୍ତି। ସେ କହିଛନ୍ତି 2014 ମସିହାରେ ଶ୍ରୀ ମୋଦି ପ୍ରଥମେ ଦେଶକୁ ଏକ ସାମୂହିକ ଭାବନା ଦେଇଥିଲେ ଏହାପରେ ଜନସାଧାରଣଙ୍କ ବିଶ୍ୱାସ ଭାଜନ ହୋଇ ସେହି ଚିନ୍ତାଧାରାକୁ ଏକ ସାମୂହିକ ସଂକଳ୍ପରେ ପରିଣତ କରିଛନ୍ତି। ଆଜି ସେହି ସଂକଳ୍ପ ଏକ ବିକଶିତ ଭାରତର ଆଗରେ ଏକ ବ୍ୟାପକ ସାମୂହିକ ସ୍ୱପ୍ନର ରୂପ ନେଇଛି। ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏ ନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶର ଗ୍ରାମୀଣ ବିକାଶ ପାଇଁ ସରକାର 1,25,000 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କରିଛନ୍ତି ବୋଲି ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ବିଭିନ୍ନ ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କ ସହ ଏକ ଆଭାସୀ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଚୌହାନ କହିଛନ୍ତି, ପୂର୍ବରୁ ମନରେଗା ଯୋଜନା ଅଧୀନରେ ସରକାର 30,000 କୋଟି ଟଙ୍କା ଆବଶ୍ଚନ କରିସାରିଛନ୍ତି।

0: ଏହା ବ୍ୟତୀତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କା ମଧ୍ୟବର୍ତ୍ତୀକାଳୀନ ଆବଶ୍ଚନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ବିକଶିତ ଭାରତ ଜି ରାମଜୀ ଆଇନର କାର୍ଯ୍ୟାନ୍ୱୟନ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ ଏହି ଆଇନ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ଆଇନର ଠିକ୍ କାର୍ଯ୍ୟାନ୍ୱୟନ ନେଇ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ଚୌହାନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। 26ଟି ରାଜ୍ୟ ସେମାନଙ୍କ ବଜେଟ୍ରେ ଏହି ଆଇନର କାର୍ଯ୍ୟାନ୍ୱୟନ ନେଇ ପାଣ୍ଠି ବ୍ୟବସ୍ଥା କରିଥିବା ନେଇ ଝାଡ଼ଖଣ୍ଡ କର୍ଣ୍ଣାଟକ ତେଲଙ୍ଗାନା ଏବଂ ମିଜୋରାମ ଏଥିପାଇଁ ପ୍ରତିଶ୍ରତି ପ୍ରଦାନ କରିଥିବା ଶ୍ରୀ ଚୌହାନ କହିଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ୍ରେ ଏଥିପାଇଁ 40% ପାଣ୍ଠି ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି।
1: इस साल बजट में 30,000 करोड़ रुपए का प्रावधान किया था नरेगा चलाने के लिए। नियमों को अंतिम रूप देने में कुछ समय लग सकता है, इसलिए कोई दिक्कत मजदूरों को ना आए और विकास का जो महायज्ञ ग्रामीण भारत के गांव का वो भी चलता रहे, इसलिए राज्यों और केंद्र शासित प्रदेशों को इंटरिम एलोकेशन कुल मिला के है 95,692 करोड़ का।
0: ପେଟ୍ରୋଲ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଦେଶରେ ପ୍ରାକୃତିକ ଗ୍ୟାସ୍ ସିଏନ୍ଜିର କୌଣସି ଅଭାବ ନାହିଁ। ସରକାର ପାଇପ୍ ଯୋଗେ ଗ୍ୟାସ୍ ଯୋଗାଣକୁ ଅଧିକ ବ୍ୟାପକ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଏଲ୍ପିଜି ସଂଯୋଗକୁ ପିଏନ୍ଜିକୁ ପରିବର୍ତ୍ତନ କରିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି। କୃତ୍ରିମ ଅଭାବ ସୃଷ୍ଟି ମାଧ୍ୟମରେ ଭୁଲ୍ ସୂଚନା ପ୍ରଦାନ କରି କେତେକ ଲୋକ ସାମ୍ପ୍ରତିକ ବିଶ୍ୱ ପରିସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ପୁରୀ ଅଭିଯୋଗ କରିଛନ୍ତି। ସରକାର ଏଭଳି କାର୍ଯ୍ୟକଳାପ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ପୁରୀ ସୂଚନା ଦେଇଛନ୍ତି।
2: ଗ୍ଲୋବାଲ ସିଚୁଏସନ୍ କା ଫାଇଦା ଉଠାକେ କୁଛ ଲୋକମାନେ ଆର୍ଟିଫିସିଆଲ ସର୍ଟେଜେସ୍ କରିବା କି କୋଶିଶ କି ହେ ଏକଦମ ହମନେ ଉସପେ କ୍ରାକଡାଉନ କର ଦିଆ। କୋଇ କମି ନହିଁ ହେ, ନା ସିଏନ୍ଜି କି କମି ହେ, ନା ପାଇପ ଗ୍ୟାସ ଲୋକଙ୍କ ଘରୋ ମେ ଜା ରହେ। ଇନଫ୍ୟାକ୍ ଏଲ୍ପିଜି କେ ହମ କନଭର୍ଟ କର ରହେ ଇନଟୁ ପିଏନ୍ଜି କନେକ୍ସନ।
0: ତୃଣମୂଳ କଂଗ୍ରେସ ସାଂସଦ ସୁସ୍ମିତା ଦେବୀ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣଙ୍କ ପାଖକୁ ପଠାଇ ଦେଇଛନ୍ତି। ଇସ୍ତଫାପତ୍ର ପ୍ରଦାନ କରିବା ପରେ ନୂଆଦିଲ୍ଲୀରେ ସେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ସାକ୍ଷାତ କରିଥିଲେ। ସେହିଭଳି ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ତଥା ରାଜ୍ୟସଭା ସଦସ୍ୟ ସୁଖେନ୍ଦୁ ଶେଖର ରାୟ ଗତ ସୋମବାର ଦିନ ରାଜ୍ୟସଭା ସଦସ୍ୟ ଏବଂ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିବା ସୂଚନା ମିଳିଛି। ଦକ୍ଷିଣ ଫିଲିପାଇନ୍ସରେ ଘଟିଥିବା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 37ରେ ପହଞ୍ଚିଛି। କ୍ଷତିଗ୍ରସ୍ତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଥିବା ଜଣାପଡ଼ିଛି। ଏହି ଘଟଣାରେ 500ରୁ ଅଧିକ ଲୋକ ଆହତ ହେବା ସହିତ 32,000ରୁ ଅଧିକ ବାସଚ୍ୟୁତ ହୋଇଛନ୍ତି। ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା 7.8 ରହିଥିଲା। ନାସା ଏହାର ପରବର୍ତ୍ତୀ ମହାକାଶ ଅଭିଯାନ ଆର୍ଟେମିସ୍ 3 ପାଇଁ 4 ଜଣ ମହାକାଶଚାରୀଙ୍କ ନାମ ଘୋଷଣା କରିଛି। ସେଥିମଧ୍ୟରେ 3 ଜଣ ଆମେରିକୀୟ ଓ ଜଣେ ଇଟାଲୀୟ ମହାକାଶଚାରୀ ଅନ୍ତର୍ଭୁକ୍ତ। ଆସନ୍ତା ବର୍ଷ ଶେଷ ଭାଗରେ ମହାକାଶ ଡକିଂ ପ୍ରଦର୍ଶନ ମିଶନ ଅଧୀନରେ ନାସା ପକ୍ଷରୁ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯିବ। ପ୍ରଥମଥର ପାଇଁ କକ୍ଷପଥରେ ସ୍ୱେସ୍ ଏକ୍ସ ଏବଂ ବ୍ଲୁ ଅରିଜିନ୍ରୁ ଚନ୍ଦ୍ର ଲ୍ୟାଣ୍ଡରଗୁଡ଼ିକୁ ଏହି ଅଭିଯାନ ଅଧୀନରେ ପରୀକ୍ଷା କରିବା ପାଇଁ ନାସା ଲକ୍ଷ୍ୟ ରଖିଛି। ନାସାର ପ୍ରଶାସକ ଜାରେଡ୍ ଆଇଜାକ୍ମ୍ୟାନ୍ ଏ ସମ୍ପର୍କରେ ସୂଚନା ଦେଇ 4 ଜଣଯାକ ମହାକାଶଚାରୀଙ୍କ ନାମ ଘୋଷଣା କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଲୋକସଭା ବାଚସ୍କତି ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ସଂକଳ୍ପ ପାରିତ। ଦେଶରେ ଗ୍ରାମୀଣ ବିକାଶ ପାଇଁ ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି 1,25,000 କୋଟିରୁ ଅଧିକ ଟଙ୍କାର ପ୍ରୋହାହନ ରାଶି। ଦେଶରେ ସିଏନ୍ଜିର ଅଭାବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ପରବର୍ତ୍ତୀ ମହାକାଶ ଅଭିଯାନ ଆର୍ଟେମିସ୍ 3 ପାଇଁ 4 ଜଣ ମହାକାଶଚାରୀଙ୍କ ନାମ ଘୋଷଣା କଲା ନାସା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ଲଗ୍ଇନ୍ କରିପାରିବେ।
3: I am Anuja Kumar with the Midday News. The headlines. Prime Minister Narendra Modi sets record as India's longest serving elected Prime Minister. Cabinet passes a resolution applauding the historical achievement. Union Cabinet clears development projects worth more than 4,700 crore rupees, including extension of Ahmedabad Metro and government office and residential complexes in Amravati. NDA to meet in

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ଦେଶରେ ଗ୍ରାମୀଣ ବିକାଶ ପାଇଁ କେନ୍ଦ୍ର ସରକାର 1,25,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିବା କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସୂଚନା। ନୀତି ଆୟୋଗ ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ସୃଷ୍ଟି କରିଛନ୍ତି। 2014 ମସିହା ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ଶପଥ ଗ୍ରହଣ କରିଥିଲେ। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 1952 ମସିହା ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମସିହା ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ 4,398 ଦିନ ରହିଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଇତିମଧ୍ୟରେ ଭାରତ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଶ୍ୱିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ନେତା ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି, ଏହି ଐତିହାସିକ ସଫଳତା ଦେଶବାସୀଙ୍କର ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଥିବା ବିଶ୍ୱାସକୁ ସୂଚାଉଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପଟି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ମାଇଲଖୁଣ୍ଟ କୋଟି କୋଟି ଦେଶବାସୀଙ୍କୁ ଆଶା ଓ ଆକାଂକ୍ଷାର ପ୍ରତିଫଳନ ବୋଲି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଧାନମନ୍ତ୍ରୀ ଭାବେ ଜନସେବାର ସର୍ବକାଳୀନ କୀର୍ତ୍ତିମାନ ସ୍ଥାପନ କରିଥିବା ହେତୁ ଶ୍ରୀ ମୋଦିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଶ୍ରୀ ମୋଦିଙ୍କ କାଳଜୟୀ ସଫଳତା କେବଳ ଶାସନ କାଳର ଏକ କାଳଖଣ୍ଡ ନୁହେଁ, ବରଂ ହିମାଳୟ ସଦୃଶ ଅଟଳ ସଂକଳ୍ପ, ତ୍ୟାଗପୂତ ଜୀବନ, ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ରାଷ୍ଟ୍ର ନିର୍ମାଣର ଅତୁଳନୀୟ ତପସ୍ୟାର ସ୍ୱୀକୃତି। ଏହା ପ୍ରତିଟି ଭାରତୀୟଙ୍କ ହୃଦୟକୁ ଜୟ କରିବା ସହ ସମସ୍ତଙ୍କ ମନରେ ନୂତନ ଆତ୍ମବିଶ୍ୱାସ ଭରିଦେଇଛି ବୋଲି ଶ୍ରୀ ମାଝି ଉଲ୍ଲେଖ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆଜିର ଦିନଟି ସେବା ଓ ସମର୍ପଣର ଏକ ନୂତନ ଭିତ୍ତିମାନ ସ୍ଥାପନ କରିଛି। ପ୍ରଧାନମନ୍ତ୍ରୀଙ୍କ ସମର୍ଥ ନେତୃତ୍ୱରେ ଦେଶ ଜନସେବା ଓ ରାଷ୍ଟ୍ର ଗଠନର ମହାନ ଦାୟିତ୍ୱ ସହ ସଫଳତାର ସହ ଆଗକୁ ବଢୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ 2047 ମସିହା ସୁଦ୍ଧା ବିକଶିତ, ସମୃଦ୍ଧ, ପ୍ରଗତିଶୀଳ ହେବ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ଜିଲ୍ଲାର ଉମରକୋଟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି,
1: ତାଙ୍କର ଏହି ଦୀର୍ଘଦିନର ଶାସନରେ ଦେଶରେ ସଫଳତାର ସହିତ ସେ ଶାସନ କରିପାରିଛନ୍ତି, ଦେଶରେ ଅନେକ ବିକାଶ ହୋଇପାରିଛି। ଆଜି ଭାରତ ସମୃଦ୍ଧ ଭାରତ ଯଦି ଦେଖିବା ତ ଆଜି ନରେନ୍ଦ୍ର ମୋଦିଜୀଙ୍କର ଶାସନ କାଳରେ ଏ ସମ୍ଭବ ହୋଇଛି। ଆଜି ଭାରତ ସାରା ବିଶ୍ୱରେ ଆଜି ଚତୁର୍ଥ ଅର୍ଥନୈତିକ ରାଷ୍ଟ୍ର ଭାବରେ ଆଜି ଉଭା ହୋଇଛି।
0: ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଖବର ଆମର ହସ୍ତଗତ ହୋଇଛି। ଦେଶର ସବୁଠାରୁ ଦୀର୍ଘ

0: ମଧ୍ୟରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,
1: ଆଜ 10 ଜୁନ୍ 2026 କା ଦିନ ଭାରତୀୟ ଲୋକତନ୍ତ୍ର କି ଯାତ୍ରା ମେ ଏକ ଐତିହାସିକ ଓ ପ୍ରେରଣାଦାୟୀ ପଡ଼ାବ କେ ରୂପ ମେ ଅଙ୍କିତ ହୁଆ ହେ। ଆଜ ଶ୍ରୀ ନରେନ୍ଦ୍ର ମୋଦି ଜୀ ନିର୍ବାଚିତ ପ୍ରଧାନମନ୍ତ୍ରୀ କେ ରୂପ ମେ ସର୍ବାଧିକ ଅବଧି ତକ ନିରନ୍ତର ଦେଶ କି ସେବା କରନେ ୱାଲେ ପ୍ରଧାନମନ୍ତ୍ରୀ ବନ ଗଏ ହେ। ଉନ୍ହୋନେ ନିର୍ବାଚିତ ପିଏମ୍ କେ ତୌର ପର 4399 କି ନିରନ୍ତର ସେବା କା କୀର୍ତ୍ତିମାନ ସ୍ଥାପିତ କିଆ ହେ, ଜୋ ସ୍ୱତନ୍ତ୍ର ଭାରତ କେ ଇତିହାସ ମେ ପହଲି ବାର ହୁଆ। ୟହ ଅବସର ଭାରତ କି ଲୋକତାନ୍ତ୍ରିକ ଚେତନା, ଜନ ବିଶ୍ୱାସ ଓ ଜନ ଭାଗିଦାରୀ କି ଶକ୍ତି କା ପ୍ରତୀକ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶର ଗ୍ରାମୀଣ ବିକାଶ ପାଇଁ ସରକାର 1,25,000 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କରିଛନ୍ତି ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ବିଭିନ୍ନ ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କ ସହ ଏକ ଆଭାସୀ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ପୂର୍ବରୁ ମନରେଗା ଯୋଜନା ଅଧୀନରେ ସରକାର 30,000 କୋଟି ଟଙ୍କା ଆବଶ୍ଚନ କରିସାରିଛନ୍ତି। ଏହାବ୍ୟତୀତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କା ମଧ୍ୟବର୍ତ୍ତୀକାଳୀନ ଆବଶ୍ଚନ କରାଯାଇଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ବିକଶିତ ଭାରତ ଜିରାମଜୀ ଆଇନର କାର୍ଯ୍ୟାନ୍ୱୟନ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ ଏହି ଆଇନର କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ନୀତି ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶାର ସ୍ୱାର୍ଥ ସମ୍ଭନ୍ଧୀୟ ତଥ୍ୟ ଉପସ୍ଥାପନ କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଢେଙ୍କାନାଳଠାରେ ଆଜି ପୂର୍ବାହ୍ନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନୂତନ ଗୋପବନ୍ଧୁ ଟାଉନ୍ହଲ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। 13,88,00,000 ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ତିନି ମହଲା ବିଶିଷ୍ଟ ଟାଉନ୍ହଲ୍ରେ ପ୍ରାୟ 1,200 ଦର୍ଶକଙ୍କ ବସିବା ବ୍ୟବସ୍ଥା କରାଯାଇଛି। ଏଥିସହ ବ୍ୟବସ୍ଥିତ ଗାଡ଼ି ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯିବ। ଆଗାମୀ ଦିନରେ 16 କୋଟି ଟଙ୍କା ବ୍ୟୟରେ ନୂତନ ସର୍କିଟ୍ ହାଉସ୍ ଓ 76 କୋଟି ଟଙ୍କା ବ୍ୟୟରେ ନୂତନ କୋର୍ଟ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ପଶ୍ଚିମବଙ୍ଗ ଦୀଘାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ କରାଯାଇଛି। ଏନେଇ ଗତକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଶ୍ରୀ ଅଧିକାରୀଙ୍କୁ ଏନେଇ ପତ୍ର ଲେଖି ଅନୁରୋଧ କରିଥିଲେ। ଶ୍ରୀ ମାଝୀ ପତ୍ରରେ ଲେଖିଥିଲେ, ଦୀଘା ଜଗନ୍ନାଥ ଧାମ ନାମକରଣ ଶ୍ରଦ୍ଧାଳୁଙ୍କ ଭାବବେଗକୁ ଆଘାତ ଦେଉଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ମାଝୀ ଅନୁରୋଧ କରିଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ବାର୍ଷିକ ବ୍ଲକ୍ ନିରୀକ୍ଷଣ କାର୍ଯ୍ୟକ୍ରମ 2026 ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ 15 ଜଣ ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ 17ଟି ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ଦିଆଯାଇଛି। ଆସନ୍ତା ମାସରୁ ଏହି ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲା ଗସ୍ତ କରି ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଏବଂ ଥାନାଗୁଡ଼ିକର କାର୍ଯ୍ୟକାରିତା ସମୀକ୍ଷା କରିବେ। ଭଦ୍ରକ ଜିଲ୍ଲା ଚରମ୍ପା ଗ୍ରାମ ପଞ୍ଚାୟତ ଭବନରେ ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଯୋଗଦେଇ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲା ବିକାଶ ସମନ୍ୱୟ ଓ ପର୍ଯ୍ୟବେକ୍ଷଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। କଟକ ମହାନଗର ନିଗମ ପକ୍ଷରୁ ରଜ ପର୍ବକୁ ଧୁମ୍ଧାମ୍ରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତଳ ବାଲିଯାତ୍ରା ପଡ଼ିଆରେ ଥିବା କଟକ ଇନ୍ କଟକରେ ରଜୋତ୍ସବର ଆୟୋଜନ କରାଯିବ। ଏଥିରେ 200ରୁ ଅଧିକ ବସ୍ତି ପିଲା ସାମିଲ ହେବେ ବୋଲି ମହାନଗର ନିଗମ କମିଶନର କିରଣଦୀପ କୌର ସହତା କହିଛନ୍ତି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ଚଳିତ ସପ୍ତାହରେ ସ୍ପର୍ଶ କରିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ଦେଶରେ ଗ୍ରାମୀଣ ବିକାଶ ପାଇଁ କେନ୍ଦ୍ର ସରକାର 1,25,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିବା କେନ୍ଦ୍ରମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସୂଚନା। ନୀତି ଆୟୋଗ ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ବାଜେ ଭଇଁସି ନାଚେ ଖୁଙ୍ଗୁର। ଗୀତଟିକୁ ଗାଇଛନ୍ତି ବୁଦ୍ଧ ପ୍ରସାଦ ରାଓ।

ଶୁଣୁଥିଲେ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ। ଏଥର ଶୁଣନ୍ତୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା। ଆସନ୍ତା 13 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10ଟାରୁ 11ଟା ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ ପ୍ରଶିକ୍ଷିକା ମଞ୍ଜୁ ମିଶ୍ର ଏବଂ ଯୋଗ ପ୍ରଶିକ୍ଷକ ସୁରେଶ କୁମାର ମହାପାତ୍ର। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ଘର 06712301346 ଏବଂ 06712301349 ଜରିଆରେ ଷ୍ଟୁଡିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

ପ୍ରଜାର ଗୁରୁଜୁ କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ ଆଜି ଏଥିରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ବୋଲ ରାଧା ବୋଲ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ସୁରେଶ ୱାଡେକର ଏବଂ ସାଧନା ସରଗମ।

ପରବର୍ତ୍ତୀ କଥାଚିତ୍ର ତିବର ଗୀତଟିକୁ ଗାଇଛନ୍ତି ରିତୁ ପାଠକ ସବାବ ସବିର ଏବଂ ଦାନିଶ ସବିର।

କଥାଚିତ୍ର ଲଗନ ଗୀତଟିକୁ ଗାଇଛନ୍ତି ଆଶା ଭୋସଲେ, ଉଦିତ ନାରାୟଣ, ବୈଶାଲୀ ଏବଂ ସାଥୀମାନେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।

0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚିରହରି। ଆଜି ଏଥିରେ ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ ଆଲବମ୍ ଗୀତ, କିନ୍ତୁ ତା ପୂର୍ବରୁ ଏହି ବିଜ୍ଞାପନ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।

0: ଏଇଠି ଶେଷ କରୁଛୁ ବନ୍ଧୁ ଓଡ଼ିଆ ଆଲବମ୍ ଗୀତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ନମସ୍କାର ଶ୍ରୋତା ବନ୍ଧୁ,
4: ଶୁଭ ସନ୍ଧ୍ୟା।
3: ଆଜିର ଆଇନା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ମୁଁ ଆପଣଙ୍କର ଉପସ୍ଥାପକ ଦୀପ୍ତି ରଞ୍ଜନ।
4: ଆଉ ମୁଁ ସୀତା।
3: ଜାଣିଛ ଶୀତଲ, ମଣିଷଟିଏ କେବଳ ମଣିଷକୁ ନୁହେଁ, ବେଳେବେଳେ ପଶୁପକ୍ଷୀ ସ୍ଥାନ ଗଛଲତାକୁ ମଧ୍ୟ ଭଲ ପାଇ ବସେ।
4: ହଁ ଦୀପ୍ତି, ଆଉ ସେ ଭଲ ପାଇବାରେ ଭରି ରହିଥାଏ ନିବିଡ଼ତା। ସେ ଭଲ ପାଇବାରେ ନଥାଏ ଛଳନା, ନଥାଏ ପ୍ରତାରଣାର ଭୟ, ନଥାଏ ହାନି ଲାଭର ହିସାବ।
3: ହଁ ଶୀତଲ, ଏ ଯେମିତି ମଧୁ ମାଷ୍ଟ୍ରେ ନିଜର ସନ୍ତାନ ଭଳି ଭଲ ପାଇଛନ୍ତି, ନିଜ ବାଡ଼ିରେ ଥିବା ଆମ୍ବ ଗଛଟିକୁ ଯାହାର ନାଁ ସେ ରଖିଛନ୍ତି କାଳିଆ, ତାଙ୍କ ସୁଖ ଦୁଃଖ ହାନି ଲାଭ ଭଲମନ୍ଦ ସେ ସବୁ କାଳିଆ ସହିତ ହିଁ ବାଣ୍ଟିଥାନ୍ତି।
4: ଏମିତିକି ନିଜର ଅସୁସ୍ଥତା ସମୟରେ ମଧ୍ୟ ସେ ଭୁଲି ନାହାନ୍ତି କାଳିଆ।

0: ଦିନକୁ ଆମ୍ବ ଗଛଟିକୁ ଭୁଲି ପାରିଛି ମଧୁମାଷ୍ଟ୍ରୀଙ୍କୁ, ସେ ମଧୁମାଷ୍ଟ୍ରୀଙ୍କ ସହିତ ତା ଜୀବନକୁ କାଟିଦେଇଛି। ଶେଷରେ ମଧୁମାଷ୍ଟ୍ରୀଙ୍କ ଶେଷ ସମୟରେ ମଧ୍ୟ ସେ ନିଜକୁ ମଧୁମାଷ୍ଟ୍ରୀଙ୍କ ସବୁଠୁ ବଡ଼ କାମରେ ଲଗାଇ ଦେଇଛି।
1: ଏହି ପରିପ୍ରେକ୍ଷୀରେ ଆଜିର ଗଳ୍ପ ମଧୁମାଷ୍ଟ୍ରୀଙ୍କ ଗଛ, ଯାହାକୁ ନିର୍ଦ୍ଦେଶନା ଦେଇଛନ୍ତି ସତ୍ୟପ୍ରକାଶ ନାୟକ।
0: ତେବେ ମଧୁମାଷ୍ଟ୍ରୀ ସବୁ ସମୟରେ ଆମ୍ବ ଗଛ କାଳିଆର ଯତ୍ନ ନେଉଥାନ୍ତି ଅବସର ସମୟରେ। ମଧୁମାଷ୍ଟ୍ରୀଙ୍କ ପତ୍ନୀ ମଧ୍ୟ କାଳିଆକୁ ଖୁବ୍ ଭଲ ପାଆନ୍ତି, ହେଲେ ମାଷ୍ଟ୍ରୀଙ୍କ ସବୁ ସମୟ କାଳିଆ ପାଇଁ ଦେଖି ମଝିରେ ମଝିରେ ବିରକ୍ତ ମଧ୍ୟ ହୁଅନ୍ତି।
2: ସମସ୍ତେ ତ ମାଷ୍ଟ୍ରୀ ମାଷ୍ଟ୍ରୀ କହୁଛନ୍ତି, ତମେ ତ ଚାକିରି ବାକିରି କଲନି, ଗାଁ ସ୍କୁଲରେ ସେମିତିରେ ପାଠ ପଢେଇଲ, ଗାଁ ଛୁଆଙ୍କୁ ଦି ଟାଇମ୍ ଘରେ ପଢଉଛ, ଖାଲି ଶୁଖିଲାଟାରେ ମାଷ୍ଟ୍ରୀ।
3: ମୁଁ ତ ଚାକିରି କରିଥିଲି, ଅବଶ୍ୟ ତୁମ ସହ ବିବାହ ପୂର୍ବରୁ ଛାଡ଼ି ଦେଇଥିଲି। ମୋତେ ଚାକିରି ମିଳିନଥିଲା ତା ନୁହେଁ, ମିଳିଥିଲା ମୋ ବୋଉ ପାଇଁ ଛାଡ଼ିବାକୁ ବାଧ୍ୟ ହେଲି। ଜମିବାଡ଼ି, ଗାଈ ଗୋରୁ, ଗଡ଼ିଆ ପୋଖରୀ ଦେଖାଶୁଣା କରିବାକୁ କେହି ନଥିଲେ, ସବୁ ଉଜୁଡ଼ି ଯାଉଥିଲା। ଏଣେ ବୋଉର ଶ୍ୱାସିଆ ଦେହ, ପୁଣି ଟଙ୍କା 20 ଦରମା ଉପାନ୍ତ ଜାଗାରେ, ବୋଉକୁ ଏକୁଟିଆ ଛାଡ଼ି ଦେଇ କି ଚାକିରି କରିଥାନ୍ତି? କାହିଁକି ତମର କଣ ଅସୁବିଧା ହୋଇଛି କୁହ।
2: ନାଇଁ, ମୁଁ କଣ କହୁଥିଲି କି, ସବୁ ଜମିବାଡ଼ି ତ ଶାଗ ମୁଗ ଭଳି ଖଣ୍ଡକୁ ଖଣ୍ଡ ବିକିଦେଲ, ଏବେ ସେ ନଡ଼ିଆ ବାରିକୁ ଯେ କୋଉଦିନ ବିକି ନ ଦବ କିଏ ଜାଣେ, ମତେ କୋଉ କଥା କୁହ କି।
3: ସବୁ ସେଇ ସୁସା ପାଇଁ, ଆଇଟି ପଢୁଛି ବେଙ୍ଗାଲୁରରେ, ସେଇଠୁ ଯିବ ଆମେରିକା, ସେଠି ଖୁବ ବଡ଼ ଚାକିରି ପାଇବ। ଏ ଖଣ୍ଡ ମଣ୍ଡଳରେ ସେମିତିକା ଚାକିରି କେହି କରିନାହାନ୍ତି, ନଡ଼ିଆ ବାରି କଣ, ତା ଲାଗି ଭିଟା ମାଟି ବି ବନ୍ଧା ପକେଇ ଦେବି। ଏ ଗାଁରେ ସମସ୍ତେ ଜାଣିବେ ମଧୁମାଷ୍ଟ୍ରୀ ତା ପୁଅକୁ ମଣିଷ କରିବା ପାଇଁ କଣ କଣ କରିପାରେ। ତମେ ଦେଖିବ, ସେ ରୋଜଗାର କଲେ ଗୋଟିଏ ମାସ ଦରମାରେ ମାଣି କିଣିଦେବି, ଆଗେ ସେ ମଣିଷ ହେଉ।
2: ମଲା ମଲା, ଖରା ବେଳୁଟାରେ ଗାଁ ଛୁଆ ଆଜି କାହିଁକି ଆଇଛନ୍ତି, ତାଙ୍କୁ ସଞ୍ଜ ବେଳକୁ ଆସିବାକୁ କହିନଥାନ୍ତ, ଖରାବେଳେ ହାର ମାନିଆ କେଁ କେଁ କରି ଶିଖେଇବ, 8 ହେଲା ତ ଶିଖୁଛନ୍ତି, ଇସ୍କୁଲରେ କି ସଭା ହେବ କେଜାଣି, କୋରସ ବୋଲିବେ, ଶାନ୍ତିରେ ଖୋଇ ପେଇ ଦଉନାହାନ୍ତି, ଲୁଚ ଗାଳି ଖେଳୁଛନ୍ତି, ତମେ ଖାଇ ଦେଇ ଯା।

0: ପାଣି ପିଇଛି, ଟିକେ ଉଶ୍ୱାସ ଲାଗିଲେ ଯିବା ଶୋଇବା, ତୋ ସାଙ୍ଗେ ଟିକେ କଥା ହେଲେ ମନଟା ଭଲ ଲାଗିବ, ନିଦ ଆସିବ। ତୁମ ପୁଅ କି ନା?
1: ଔଷଧ ଖାଉନ, କାଲି ବାସି ପଖାଳ ଖାଇଥିଲ ବୋଲି କହୁଥିଲ, ଏ ବୟସରେ ସେସବୁ କଣ ଦେହରେ ଯାଏ? ଗୋଡ ଫୁଲିଲାଣି, ଗରମ ପାଣିରେ ଗାଧାଅ, ଖୁଁ ଖୁଁ କାଶୁଛ, ଥଣ୍ଡା ଛାଡ଼ୁନି, ପବନରେ ବେଶୀ ବେଳ ବସିଲେ ଦେହ ଖରାପ ହେବ, ଯାଅ ଶୋଇବ, ରାତି ବହୁତ ହେଲାଣି।
0: ଏ ବର୍ଷ ବହୁତ କଷି ରହିଛି, ଗାଁ ଛୁଆ ସ୍କୁଲ ଛୁଆ ମାସେ ଖଣ୍ଡେ ଶୋଇଲା ଯାଏ ଖାଇବେ ନାଇଁ ରେ, ପବନରେ ତ ଅଧେ ଛଡ଼ିଯିବ, ଆମ୍ବୁଲ କରିଦେବି। ହଉ ମୁଁ ଯାଏ, ଦେହ ଟିକେ ଭଲ ଲାଗିଲାଣି। ବୁଝିଲୁ କାଳେଇ, ତୋ ସହ କଥା ହେଲେ ମନ ଦେହ ଭଲ ଲାଗୁଛି, ମୋ ଦେହ କାଇଁ ଖରାପ ହେବ, ଭଲ ଅଛି, ଏଥର ଯିବା। କାଳେଇ ଯାଉଛି ରେ।

0: ଆଜି ଖଳାଟାକୁ ଖରକି ପାରିଲିନି, ଶୁଖିଲା ପତ୍ର ଗୁଡାକ ଜମା ହେଇଗଲାଣି। କାଲି ସକାଳେ ଖରକି ଦବା। ଆରେ ଛୁଆ ଟେକା ଫୋପାଡ଼ି ମାଇଲେ କି? ଏତେ ଢେମା ଗଦା ହେଇଛି,
1: ମାରନ୍ତୁ, ମୋର ସେଥିରେ ଆନନ୍ଦ। ଛୁଆ ଦଳ ଦଳ ଆସିବେ, ଝଡ଼େଇ ଖାଇବେ, ମୋର ସେଥିରେ ଖୁସି। ଆଜି କଣ କଥା କହିଲା ବେଳକୁ ପେଲି ହେଲା ଭଳି ଲାଗୁଛ, ଔଷଧ ଖାଇଲନି? ମୁଁ ଜାଣିଛି ପଇସା ପତର ନଥିବ।
0: ସୁଶାକୁ ବଳୁନି କି କଣ, ତା ହାତରେ ପଇଲେ ନିଶ୍ଚୟ ପଠେଇବ। ବାହାର ଜାଗା, ପିଲା ଛୁଆଙ୍କୁ ନେଇ ଚଳିବା କଣ କମ କଷ୍ଟ? ବୋଧେ ବ୍ୟସ୍ତରେ ଥିବ, ପଠେଇବ, ଦିନେ ପଠେଇବ, ନିଶ୍ଚୟ ପଠେଇବ।
1: କୋଉ ଦିନ ଆଉ ପଠେଇବ, ୟା ଭିତରେ ଯୁଗ ବିତିଗଲାଣି, ଖବର ଅନ୍ତର ଚିଠି ପତର କିଛି ତ ନାହିଁ, ସିଆଡ଼େ ସଂସାର କରି ରହି ସବୁ ଭୁଲି ଭାଲି ଗଲା। ତୁମେ ନିଜକୁ ପ୍ରବୋଧନା ଖାଲି ଦଉଛ
0: କାଳେ। ମୋର ବିଶ୍ୱାସ ଅଛି ସିଏ ଆସିବ, ତା ହାତରେ ଗୋଟେ ଆଟାଚ ଥିବ, ତା ଭିତରେ କେତେ କଣ ଥିବ ଦେଖିବୁ। ମୋ ମନ ଯାହା କହୁଛି ସିଏ ଆସିବ, ଆମ୍ବ ପାଚିଲା ବେଳକୁ ଖୁବ ସୁଆଦିଆ ଆମ୍ବ ଖାଇବ, ତା ମନ ବୋଧ ହୋଇଯିବ।
1: ମତେ ବିକି ଦିଅ, ଗଛ ପୁଅ କଥା ମାନ।
0: ନା ନା,
1: ମୁଁ ଥାଇ କୋଉ କାମରେ ଲାଗିବି? ବେପାରୀ ଗଣ୍ଡା ଖଣ୍ଡେଟା କି ନଢେଇ ଦିଅ, ଯିଏ ବେଶୀ ରେଟ୍ ଦବ ତାକୁ।

0: ବୁଢ଼ାଟା ମରିଗଲା ନା କଣ?
1: ଏ ବୁଢ଼ାଟା କାଲି ରାତି ଭଲ ଥିଲା, ଭାଗବତ ପଢ଼ୁଥିଲା।
0: ହଁ ତ,
1: ଆରେ କାଲି ଆମ ସାଇ ଆଡ଼େ ଯାଇଥିଲା ପରା।
0: ହଁ ମୁଁ ଦେଖିଥିଲି, ମୁଁ ବି ଦେଖିଥିଲି।
1: ଆରେ କଣ କରିବା, ତା ପୁଅ ତ ଏଠି ନାହିଁ, ତା ପୁଅକୁ ଲଣ୍ଡନରେ ରହୁଛି।
0: ଯେତେ ଯାହା ହେଲେ ଭଲ ମଣିଷଟା, ଚାଲ ଆମେ ସମସ୍ତେ ଅଛେ, କଣ କହୁଛ?
2: ହଁ ହଁ ଚାଲ।
1: ଆରେ ହରିଆ ସେମା, ଯା ସମସ୍ତଙ୍କୁ ଡାକେ।
3: ରବି ଭାଇ, ସମସ୍ତେ ତ ଡକା ହକା ହେଇ ଆସିଲେ, ସଞ୍ଜେ ସଞ୍ଜେ ବୋଧେ ବୁଢା ଭାଗବତ ପଢା ବାଦ ଚାଲିଯାଇଛି, ନାଠି ହେଇଗଲାଣି।
1: ଆରେ ନୀତି, ସବ କଣ ଏଠି ପଡ଼ିଲେ ଏମିତି ପଚିବ?
3: ମାଷ୍ଟରଙ୍କ ତ ସମ୍ପତ୍ତି ବାଡ଼ି କିଛି ନାହିଁ, ପୁଅ କି ପାଠ ପଢିଲା ଯେ, ସବୁ ଭିକା ଭେଙ୍ଗା କରିଦେଲେ। ବୁଢ଼ୀ ବେଳକୁ ନଡ଼ିଆ ବାରି ଯାଇଥିଲା, ଏଇ ଘର ଡିଅ ଖଣ୍ଡିକ, ଏଇନା ଟଙ୍କା କିଏ ଖର୍ଚ୍ଚ କରିବ?
1: ଆରେ କାଳେ ଗଛରୁ ଦିଖଣ୍ଡ ଡାଳ ଖୋସା, ଖଳା ସେମୁଣ୍ଡକୁ ପୋଡ଼ାପୋଡ଼ି କରିଦେବା, ତାପରେ ଯାହା ହବ।
3: ଏଇନା ତୁଠ କାମ, ଶୁଦ୍ଧି କାମ, ଖାଇବା, ଏସବୁକୁ ଭାବିଛ? ମୁଁ କଣ କହୁଥିଲି କି, ବେପାରୀକୁ ଗଛଟା ଦେଇ ଦେଇଥିଲେ ସବୁ ଭଲରେ ହୁଅନ୍ତା।
1: ହଁ ନହେଲେ ସେଇଆ କର, କର୍ମ ଜିନିଷ ଲୁଗାପଟା ଭୋଜି ଭାତ ଏସବୁ ଦାୟିତ୍ୱ ତୁ ଟିକେ ନେ। ଯା ସରଞ୍ଜାମ ଯୋଗାଡ଼ କର, ଗାଁ ପରିକ୍ରମା କରି ସ୍କୁଲକୁ ନେବା, ସାମାକୁ ବାଉଁଶ ଆଣିବାକୁ ପଠା, ମୁଁ ଖଇ କୁଡ଼ି ଦେଖେ। ହଁ
0: ସରପଞ୍ଚ ବାବୁ, ଆଉ ମୁଁ ଟିକେ କହିଥାନ୍ତି।
1: ହଁ ହଁ, ଆରେ କୃଷ୍ଣ କଣ କହିବୁ କହ।
0: ମଧୁ ମାଷ୍ଟ୍ରେ ଗାଁରେ ସ୍କୁଲ ନଥିବାରୁ ନିଜସ୍ୱ ଉଦ୍ୟମରେ ମଗାମଗି କରି ଉତ୍କଳମଣି ବିଦ୍ୟାପୀଠ ଗାଁରେ କରିଥିଲେ ଓ ମତେ ହେଡ଼ମାଷ୍ଟର ଚାକିରି ଦେଇଥିଲେ। ମୁଁ ତାଙ୍କର ମୁଖାଗ୍ନି ଓ ଶୁଦ୍ଧିବାଦୀ କାମ କରିବାକୁ ଚାହୁଁଛି।
1: ଆଉ ଭଲ କଥା ବୁଝିଲ କୃଷ୍ଣ, ତମେ ଠିକ ମଧୁ ମାଷ୍ଟ୍ରଙ୍କ ନୀତି ଆଦର୍ଶ ମାନି ଆସିଛ, ଏତିକି କଲେ ସେ ଖୁସି ହେବେ।
3: ମୁଁ ଚିଠା ପିଠା କରେ, ଟିକେ ସଞ୍ଜ ବେଳକୁ ଗାଁ ଲୋକେ ଏଇଠି ଏକାଠି ହେବା, ଟିକେ ବସି ଆଲୋଚନା କରିବା।
1: ହଁ ଚାଲ ରେ, ସବୁ ବନ୍ଧା ବନ୍ଧି କର, ଚାଲ ଚାଲ ଚାଲ ଚାଲ।
3: ହଁ ହଁ ଚାଲ ଚାଲ ଚାଲ ଚାଲ ଚାଲ।

0: ଆରେ ବାପା, କୁଆଡେ ଥିଲୁ? ଏତେ ଦିନ ଖାଅ ମାଟିରେ ତୋର ପାଦ ପଇଲା, ଦଶଟା ଦିନ ଆଗରୁ ଆଇନଥାନ୍ତୁ, ବାପାକୁ ଦେଖିଥାନ୍ତୁ, ମାଟି ଟିକେ ଦେଇଥାନ୍ତୁ।
1: ବାପ କାମ ଗାଁ ଲୋକେ କରିଦେଲେ, ଯା ହବାର ଥିବ ତାକୁ କିଏ ଅଟକେଇବ? ଯା ବାପା, ଦଶ ତୁଠକୁ ଯା, ଲୁଗାପଟା ପାଲଟି ପକା, ଆ ଆମ ଘରକୁ ଆ।
2: କଣ କହିଲ? ମୋ ବାପା ଚାଲିଗଲେ।

0: ସୁଶୀ ବାବୁ, କନ୍ଦା କଟା କରିବା ବେଳ ଏ ନୁହେଁ, କାନ୍ଦି କି ଲାଭ? ତମେ ତ କୋଉ ବିଦେଶରେ ରହିଲ ଯେ ଆମ ପାଖରେ ଠିକଣା କାହିଁ ଆମେ ଜଣେଇବୁ? ତମେ କେମିତି ଜାଣିଲ?
1: ମତେ କାହିଁ ଭାରି ଅଲଗା ଲାଗିଲା, ମନ ଜମା ଥୟ ହେଲାନି। ନିହାତି ଗାଁକୁ ଆସିବାକୁ ଦଶ ଦିନ ତଳେ ଭାରି ଇଚ୍ଛା ହେଲା। ଛୁଟି ଆଣି ଟିକେଟ କରି ଆଜି ଆସି ପହଞ୍ଚୁଛି। ତମେ ତ ଆମ ମୁରବୀ, ମୋ ଅସୁବିଧା କଥା ତମେ ବୁଝିପାରୁଥିବ।
0: ଆରେ ସେ ସର୍ତ୍ତ ଦୋକାନରେ ସବୁ ପଇସା ପତ୍ର କ୍ଲିୟର
2: କରିଦେବି,
0: ଆଉ କିଛି ଆମର ବାକି
2: ନାହିଁ।
0: ହଉ ଠିକ ଅଛି, ଯାହା ହଉ ସବୁ କାମ ଭଲରେ ଭଲ
2: ଠିକ ଅଛି।
1: ରବି ମଉସା,
0: କଣ ହେଲା ରେ ବାପା?
1: ଯାହା ଟଙ୍କା, ଯେତେ ଟଙ୍କା ଖର୍ଚ୍ଚ ହବ, ଯାହା ଦରକାର ସବୁ ନିଅ। ମୋତେ କିଛି କରିବାକୁ ଅନ୍ତତଃ ସୁଯୋଗ ଟିକେ ଦିଅ।
0: ନାଇଁ ରେ ବାପା, ତୁମ ଟଙ୍କା ଆଉ କି କାମରେ ଲାଗେ? ନିତ୍ୟା ପାଖରେ ଟଙ୍କା ଆହୁରି ଅଛି, ଖଳା କାଳେଇ ଗଛଟା ଆମେ ବିକିଦେଲୁ, ସେଇ ଟଙ୍କାରେ ସାରଙ୍କର ସବୁ କାମ ହେଇଗଲା।
1: ତାହେଲେ ମୁଁ କଣ କରିବି କୁହ।
3: ସୁଶୀଲ, ଏଇ ଖଳାରେ ଆମ୍ବ ଗଛଟିଏ ଲଗା, କାଳେ ଆମ୍ବ ଗଛ, ବାପା ଭାରି ଭଲ ପାଆନ୍ତି, ତାଙ୍କ ଗଛକୁ ହାଣି ଦେଇଛୁ, ସେ ହୁଏତ ମନ କଷ୍ଟ କରୁଥିବେ।
0: ତୁମ ବାପା ତ ସବୁଦିନ ଭାଗବତ ପଢୁଥିଲେ, ତୁମ ଘରେ ଭାଗବତ ଗାଦି ଅଛି, ଏ ଘରକୁ ମରାମତି କରିଦିଅ, ଆଉ ଗୋଟେ ଭାଗବତ ଟୁଙ୍ଗି କରିଦିଅ।
4: ବାପା ଉତ୍କଳମଣି ସ୍କୁଲ କରିଥିଲେ, ସେ ଭାରି ନୀତି ଆଦର୍ଶ ଲୋକ, ଗାଁ ଲୋକଙ୍କର ଭଲ ମନ୍ଦରେ ଠିଆ ହୁଅନ୍ତି। ଘରେ ଗୋପବନ୍ଧୁଙ୍କ ଫଟୋଟିଏ ଥିଲା, ଠାକୁରମାନେ ଧୂପ ଦିଅନ୍ତି। ଥରେ କହୁଥିଲେ ପଇସା ପତ୍ର ହେଲେ ପ୍ରତିମୂର୍ତ୍ତିଟିଏ କରନ୍ତେ, ତୁମ୍ଭେ ସେ ସ୍କୁଲରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିଟିଏ କରିଦେଇଯାଅ, ଆମ୍ଭେ ଓ ସ୍କୁଲ ପିଲା ସେଇ ମୂର୍ତ୍ତି ଭିତରେ ମାଷ୍ଟ୍ରଙ୍କୁ ଦେଖିପାରିବୁ।
1: ଠିକ ଅଛି, ଆପଣମାନଙ୍କର ସବୁ କଥା ମୁଁ ଗୋଟି ଗୋଟି କରି ରଖିବି। ଏ ଟଙ୍କା ଆଉ କଣ ଫେରାଇ ନେବି? ବାପାଙ୍କ ସମାଧି ସେଇ ଖଳାରେ ହବ, ଓ କାଳେ ଆମ୍ବ ଗଛଟିଏ ଲଗାଇବି।

0: ତୁମେମାନେ ତା ଦାୟିତ୍ୱ ନେଇ ମୋ କର୍ତ୍ତବ୍ୟଟି କରିବ। ମୁଁ କଥା ଦଉଛି, ଏ ଘର ଭାଗବତ ଟୁଙ୍ଗି ହେବ ଓ ବିଦ୍ୟାଳୟରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ବାର୍ଷିକ ଉତ୍ସବ ଦିନ ହିଁ ପ୍ରତିଷ୍ଠା ହେବ। ବାପା ମୋତେ କ୍ଷମା କରିଦେବ, ପରିସ୍ଥିତିରେ ପଡ଼ି ମୁଁ ବଡ଼ ଅପରାଧଟାଏ କରିଛି।
1: ତୁମେ ଜମା ବ୍ୟସ୍ତ ହୁଅନି, ଆମେ ସମସ୍ତ ଗଛର ଦାୟିତ୍ୱ ନେବୁ, କିଛି ଅସୁବିଧା ହବନି।
2: ଆମେ ଗଛର ଦାୟିତ୍ୱ ନେବୁ, ମଧୁ ମାଷ୍ଟରଙ୍କ ଆତ୍ମାକୁ ଶାନ୍ତି ଦେବୁ।

0: ଶ୍ରୋତାବନ୍ଧୁ, ଆପଣ ଶୁଣୁଥିଲେ ନାଟକ ମଧୁ ମାଷ୍ଟରଙ୍କ ଗଛ, ଯାହାର ଉପସ୍ଥାପନାରେ ଥିଲେ ଶ୍ରୀକ୍ଷେତ୍ର କଳା ପରିଷଦ ଭୁବନେଶ୍ୱର କଳାକାରମାନେ, ନିର୍ଦ୍ଦେଶନାରେ ଥିଲେ ସତ୍ୟପ୍ରକାଶ ନାୟକ।
1: ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ମଧୁ ମାଷ୍ଟରେ ଆଶିଷ ଦାସ, ମଧୁ ମାଷ୍ଟରଙ୍କ ପତ୍ନୀ ଭୂମିକାରେ ଜ୍ୟୋତି ମଲ୍ଲିକ, ଆମ୍ବଗଛ କାଳିଆ ଭୂମିକାରେ ବିଭ୍ରୁଚ ନାୟକ, ମଧୁ ମାଷ୍ଟରଙ୍କ ପୁଅ ସୁଶା ଭୂମିକାରେ ଗଣେଶ ମହାରଣା।

0: ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେବା ପାଇଁ। ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମଟି କେମିତି ଲାଗିଲା ଚିଠି ଏବଂ ମେଲ୍ ମାଧ୍ୟମରେ ମତାମତ ଦେବାକୁ ଭୁଲିବେ ନାହିଁ।
1: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
0: ଆମ ମେଲ୍ ଆଇଡିଟି ହେଉଛି yv.aircitc@gmail.com।
1: ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣଙ୍କ ସାଥୀ ଦୀପ୍ତିରଞ୍ଜନ,
0: ଆଉ ମୁଁ ଶୀତଲ
1: ରହୁଛୁ। ନମସ୍କାର।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।

0: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ଦେଶରେ ଗ୍ରାମୀଣ ବିକାଶ ପାଇଁ କେନ୍ଦ୍ର ସରକାର 1,25,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିବା ନେଇ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସୂଚନା। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦେଶରେ ସୃଷ୍ଟ ଶକ୍ତି ସଂକଟରୁ ଉଦ୍ଧାର ପାଇବା ଓ ଇନ୍ଧନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ସୌରଶକ୍ତି ବ୍ୟବହାର କରିବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି। ଆଜି ରାଜଧାନୀରେ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସର ଓଡ଼ିଶା ଶାଖା ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ଫୁଡ୍ ଆଗ୍ରୋ ଆଣ୍ଡ ବାୟୋଟେକ୍ ସମ୍ମିଳନୀ 2026କୁ ସମ୍ବୋଧନ କରି ରାଜ୍ୟପାଳ ଏହା କହିଛନ୍ତି। ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଜି ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ହଟାଇଲେ ପଶ୍ଚିମବଙ୍ଗ ସରକାର। ଓଡ଼ିଶା ମୁଖ୍ୟମନ୍ତ୍ରୀ ଏଥିପାଇଁ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ରାଜ୍ୟର ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଏବଂ ଉଦ୍ୟୋଗ ସୃଷ୍ଟିକୁ ପ୍ରୋହାହନ ଦେବା ଲକ୍ଷ୍ୟରେ ଆସନ୍ତା ଶୁକ୍ରବାରଠାରୁ ସରକାର ସ୍ୱାବଲମ୍ବୀ ଯୁବ ସମୃଦ୍ଧ ସମାବେଶ କରିବେ ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।
1: मेरे प्यारे देशवासियों, आप लोगों ने बायो विलेज तो जरूर सुना होगा, लेकिन त्रिपुरा के कुछ गांव बायो विलेज 2 की सीढ़ी चढ़ गए हैं। बायो विलेज 2 में इस बात पर जोर होता है कि प्राकृतिक आपदाओं से होने वाले नुकसान को कैसे कम से कम किया जाए। इसमें विभिन्न उपायों से लोगों के जीवन स्तर को बेहतर बनाने पर पूरा ध्यान दिया जाता है। सोलर एनर्जी, बायोगैस, बी कीपिंग और बायो फर्टिलाइजर, इन सब पर पूरा फोकस रहता है। कुल मिलाकर अगर देखें तो जलवायु परिवर्तन के खिलाफ अभियान को बायो विलेज 2 बहुत मजबूती देने वाला है। मैं देश के अलग अलग हिस्सों में पर्यावरण संरक्षण को लेकर बढ़ रहे उत्साह को देखकर बहुत ही खुश हूँ। मेरा आग्रह है कि आप भी उसे अपनाने का प्रयास कीजिए। मेरे प्यारे देशवासियों, आपके परिवार में अनेक प्रकार के वस्त्र होंगे, अनेक प्रकार के फैब्रिक्स होंगे, अनेक कंपनियों के प्रोडक्ट होंगे। क्या उसमें एक खादी का नहीं हो सकता क्या? मैं सिर्फ इतना कहता हूं कि कम से कम एक चीज, भले हैंडकरचीफ हो, भले घर में नहाने का तौलिया हो, भले हो सकता है बेडशीट हो, तकिए का कवर हो, पर्दा हो, कुछ तो भी हो,

ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ ସକାଳ 6:05। ଅନୁଚିନ୍ତା ସକାଳ 6:35 ଉପସ୍ଥାପନା କରିବେ ବୀରେନ୍ଦ୍ର କୁମାର ପଣ୍ଡା। ଶ୍ରୀମଦ ଭାଗବତର 63ତମ ଭାଗ ସକାଳ 6:40। ସକାଳ 7:10 ଆମର ସ୍ୱାସ୍ଥ୍ୟରେ ଶୁଣିବେ ଆଲୋଚନା ଅଂଶୁଘାତର ଆୟୁର୍ବେଦୀୟ ଚିକିତ୍ସା, ଆଲୋଚକ ଡାକ୍ତର ଲଲାଟ ଚନ୍ଦ୍ର ଦାସ। ପ୍ରଭାତ ପରିକ୍ରମା ସକାଳ 7:25, କଥିକା ସକାଳ 7:35। ଏଥିରେ ବିଷୟ ରହିଛି ଭାରତୀୟ ଦର୍ଶନରେ ବସୁଧୈବ କୁଟୁମ୍ବକମ୍, ଆଲୋଚକ ପ୍ରଫେସର ବାବାଜୀ ଚରଣ ପଟ୍ଟନାୟକ। ସଜଫୁଲ ସକାଳ 7:40, କଣ୍ଠଶିଳ୍ପୀ ମହମ୍ମଦ ଆବିଦ ଏବଂ ନମ୍ରତା ମହାନ୍ତି, ସଙ୍ଗୀତ ବିଶ୍ୱନାଥ ମିଶ୍ର। ଓଡ଼ିଆ ଆଲବମ୍ ଗୀତ ସକାଳ 8:45। ବୈଦେଶ ବିଳାସର 51ତମ ଭାଗ ସକାଳ 8:45। ଗୀତ ଗୀତିକା ସକାଳ 9:00। ଦିନ 10:00 ପ୍ରଚାର କରିବୁ ନାଟକ ଭୁଲି ହୁଏ ନା, ମୂଳ ମଞ୍ଚ ନାଟକ ଯଦୁନାଥ ଦାସ ମହାପାତ୍ର, ବେତାର ରୂପାନ୍ତର ଯଦୁନାଥ ଦାସ ମହାପାତ୍ର। ଆନ୍ଧୁନିକ ଗୀତ ଶୁଣିବେ ଦିନ 11:10, କଣ୍ଠଶିଳ୍ପୀ ଇତ୍ରିଶ୍ରୀ ଦାସ ଏବଂ ସୁମିତ୍ରା କରାବଡ଼ୁ। ଦଣ୍ଡନାଚ ଗୀତ ଦିନ 11:30 ପରିବେଷଣ କରିଛନ୍ତି ଅଦୈତ ସେଠୀ ଏବଂ ସାଥୀ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ମଞ୍ଜୁଳ ମଧ୍ୟାହ୍ନ ପ୍ରଚାର କରିବୁ ଦିନ 12:00। ମୁଣ୍ଡାରୀ ଗୀତ ଶୁଣିବେ ଦିନ 1:10, ପରିବେଷଣ କରିଛନ୍ତି କାଳିଚରଣ ସିଂ ଏବଂ ସାଥୀ। ନାରୀ ମହଲରେ ସ୍ୱୟଂ ସିଦ୍ଧା ଦିନ 1:20, ଏଥିରେ ଶୁଣିବେ ମମତା ସହଙ୍କ ସହ ସାକ୍ଷାତକାର। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ଅପରାହ୍ନ 3:00। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4:00। ଓଡ଼ିଆ କଥାଚିତ୍ର ଗୀତ ଅପରାହ୍ନ 5:00। ଯୁବବାଣୀରେ ବିବିଧା ଅପରାହ୍ନ 5:30, ଏଥିରେ ଶୁଣିବେ ଓଡ଼ିଶା ପ୍ରଶାସନିକ ସେବାରେ ପରୀକ୍ଷାରେ ପ୍ରଥମ ସ୍ଥାନରେ ଅଧିକାର କରିଥିବା ଶ୍ରୀ ଭୁବନ ସାହୁଙ୍କ ସହ ସାକ୍ଷାତକାର। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 45ତମ ଭାଗ ସନ୍ଧ୍ୟା 6:10। ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ବିକାଶ ମନ୍ତ୍ର ସନ୍ଧ୍ୟା 6:30। ଜିଲ୍ଲା ହାଲଚାଲ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ରାତି 7:25। କୃଷି ସଂସାର ରାତି 7:30, ଏଥିରେ ବିଷୟ ରହିଛି କୃଷିଜୀବୀ ମହିଳାଙ୍କ ଦ୍ୱାରା ଡାଲିଜାତୀୟ ବିହନ ଉତ୍ପାଦନ, ଆଲୋଚିକା ଲକ୍ଷ୍ମୀପ୍ରିୟା ସାହୁ। ଖେଳ ଦୁନିଆ ରାତି 8:30। କଣ୍ଟ୍ରି ୱାଇଡ୍ ଇନ୍ସାଇଟ୍ସ କାର୍ଯ୍ୟକ୍ରମରେ ଲେଖାରେ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:30। ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଆମ କେନ୍ଦ୍ରରେ ରେକର୍ଡିଂ ଯୋଗେ ଗୃହୀତ କେନ୍ଦ୍ର ସରକାରଙ୍କର 12 ବର୍ଷ

ଜୟନ୍ତୀ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଶୁଣିବେ ରାତି 10:00। ସୁଗମ ସଂଗୀତ ରାତି 10:35। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 44ତମ ଭାଗ।
1: ଏପିସୋଡ 44।

0: କେବେ ମନରେ ଆସେ ବି ନାହିଁ ଯେ ଏମିତି କାମ କରିବିନି, ସେଟା ଖୁସିରେ ଆମେ କରୁ, ଯୋଉଟା କି ଲୋକ ସ୍ୱଚ୍ଛତାରେ ରହିବେ, ରୋଗ କାହାକୁ କିଛି ନ ହବ।
1: ମୋ ନାଁ ହଉଛି ବିଜୟଲକ୍ଷ୍ମୀ ନାୟକ, ମୁଁ 11 ନମ୍ବର ୱାର୍ଡର ସ୍ୱଚ୍ଛ ସାଥୀ ଭାବେ କାମ କରୁଛି। ମୋ ୱାର୍ଡରେ 14 ମାନେ ଗଳି ଅଛି, ସବୁ ଜିନିଷ ହେଇପାରିବନି ସବୁ ଗଳି, ସେଥିପାଇଁ ଆମେ ତାଙ୍କୁ ମାନେ କହିବା ପାଇଁ ପଡେ ଯେ ଆଜି ମେନ୍ ରୋଡ୍ ସରିଲା ପରେ ଏଇ 2 ଗଳି ଝାଡୁ କରିବେ, ସେମାନେ ସେଇ 2 ଗଳି କରିଦିଅନ୍ତି। ଆଉ ଡ୍ରେନ୍ ବି 14 ଅଛି, ତ ମ୍ୟୁନିସିପାଲିଟି 2 ୱାର୍କର ଡେଲି ଦିଅନ୍ତି ଆମକୁ, ଯୋଉ ଡ୍ରେନ୍ ଗୁଡା ବେଶୀ ମାନେ ମଇଳା ହେଇଯାଇଥାଏ, ମାନେ ରୋଟେଟ୍ ହୁଏ, ଯେମିତି ଆଜି 2 ଡ୍ରେନ୍ ହେଲା, କାଲି 2 ଡ୍ରେନ୍ ହେଲା, ଏମିତି ହେଇକି ସବୁଦିନ 2 ଡ୍ରେନ୍ ସଫା କରାଯାଏ। ସକାଳୁ ପାଇଲେ ମାନେ ଆମର ଗୋଟେ ଦାୟିତ୍ୱ ସେଟା ଯେ କେମିତି ମେନ୍ ରୋଡ୍ ଟା ସଫା ହେବ। ଜିମ୍ ଗୋଟେ ଅଛି, ଜିମ୍ ଟା ସଫା ସକାଳୁ ନ କରେଇଲେ ପଳେଇ ଆସନ୍ତି ସମସ୍ତେ ଏକ୍ସରସାଇଜ୍ କରିବା ପାଇଁ। ଆଉ ସକାଳୁ ବାହାରିକି ଆମେ ଆଗେ ଲୋକମାନେ କୋଉଠି ଅଳିଆ ପକଉଛନ୍ତି, କୋଉଠି ରହିଯାଉଛି ଅଳିଆ, ଟ୍ରାକ୍ଟର ନେଇନି, ଆମେ ଫୋନ୍ କରିକି କହିଦଉଛୁ ଯେ ନାଇଁ ଏଇଠି ଅଳିଆ ରହିଯାଇଛି, କେଇଠି ଲୋକମାନେ ପକେଇ ଦେଇଛନ୍ତି, ଉଠେଇ ଦିଅନ୍ତୁ। ତାପରେ ଘର ଘରକୁ ଆମର ସ୍ୱଚ୍ଛ ସେବାରେ ଯାଉଛି, ଯେତିକି ପାରୁଛୁ ଆମେ ଦିନକୁ 10-20 ଘର ଭିଜିଟ୍ କରୁଛୁ ଯେ ଓଦା ଶୁଖିଲା ଅଲଗା ଦିଅନ୍ତୁ, ବାହାରେ ପକାନ୍ତୁନି, ନିଜେ ସୁସ୍ଥ ରୁହନ୍ତୁ, ସମସ୍ତଙ୍କୁ ସୁସ୍ଥ ରହିବା ପାଇଁ ଦିଅନ୍ତୁ।
0: ଆମର ମ୍ୟୁନିସିପାଲିଟି ତରଫରୁ ଯୋଉ ଅଳିଆ ସବୁ ଘରୁ ଘରୁ ଯାଉଛି ତା ପାଇଁ ବ୍ୟବସ୍ଥା ସବୁ କରାଯାଇଛି। ଆମର ଅଛନ୍ତି ସୁପରଭାଇଜର ମ୍ୟାଡମ, ସେଇ ବିଷୟରେ କହିବେ।
2: ନମସ୍କାର ମ୍ୟାଡମ, ମୋ ନାଁ ତମସା ଲାଇଟ। ମ୍ୟାଡମ ଆମର ଟୋଟାଲ 16 ଗାଡି ଚାଲୁଛି ସ୍ୱଚ୍ଛ ସଭାରେ। ଆମର 2 MCCMRF, ୱେଲ୍ ସେଣ୍ଟର 1, ୱେଲ୍ ସେଣ୍ଟର 2, ଗୋଟେ ଅଛି ବ୍ରାହ୍ମଣୀ ଗାଁରେ, ଆଉ ଗୋଟେ ଅଛି ଆମର ଓଲ୍ଡ ଟାଉନରେ। ସବୁ ଘର ଘର କାହାକୁ ହାଇଛି ଓଦା ଶୁଖିଲା ଅଲଗା ଅଲଗା ଦିଅନ୍ତୁ, ତ ସେଇ ହିସାବରେ ଆମର 8 ଗାଡି ଏପଟେ ଯାଏ, 8 ଗାଡି ସେପଟେ ଯାଏ। ଆଉ ସେଠି ଆମର SHG ମା ମାନେ ସବୁ ଅଛନ୍ତି, ନିଜଗଡ଼ରେ ଆମର 2 SHG ଗ୍ରୁପ କାମ କରୁଛନ୍ତି, ଆଉ ବ୍ରାହ୍ମଣୀ ଗାଁରେ 3। ତ ଏଠୁ ଗାଡି ଗଲା ପରେ MRF ମାନେ ହେଲା ଆମର ଯୋଉଠି ଶୁଖିଲା ଜିନିଷ ଗୁଡା ଦିଆ ହୁଏ, ତ ଶୁଖିଲା ଜିନିଷକୁ ସେମାନେ ଫେର ଅଲଗା ଅଲଗା କରନ୍ତି, ପ୍ଲାଷ୍ଟିକ ବୋତଲ ଅଲଗା କରନ୍ତି, କାଚ କାଗଜ ଏଗୁଡା ସବୁ କାଟିକି ଅଲଗା ଅଲଗା ଆମର ଘର କରାହେଇଛି, ସେ ଭିତରେ ସବୁ ରଖା ହୁଏ, କବାଡ଼ିଆ ସବୁ ତାକୁ ନେଇକି ଯାଆନ୍ତି। ଓଦା ମାଲ ପାଇଁ ମ୍ୟାଡମ ଆମର ମେସିନ ଲାଗିଛି, ତାକୁ ଆମର ସବୁ କଟା ହୁଏ। ଆମର କୁଣ୍ଡ ଅଛି, ସେ କୁଣ୍ଡରେ ପ୍ରଥମେ ଗୋବର ଲିପା ହୁଏ, ଗୋଟେ ଲେୟାର ଆମର ସେ ଓଦା ମାଲ ପଡେ। ତାପରେ ଆମର ଗୋଟେ ସଲ୍ୟୁସନ ତିଆରି ହୁଏ ମ୍ୟାଡମ, ଯୋଉଟା କି ଆମେ EM ସଲ୍ୟୁସନ କହୁଛୁ, ଆମର ଦହି ଆଉ ଗୁଡରେ, ତାକୁ ଆମର ସେ କୁଣ୍ଡ ଭିତରେ ପକା ହୁଏ, ସେ 45 ପର୍ଯ୍ୟନ୍ତ ସେ କୁଣ୍ଡରେ ରୁହେ। ତାପରେ ସେ ତାକୁ ଆମ SHG ମା ମାନେ ବାହାର କରିକି ଶୁଖାନ୍ତି ଖରାରେ, ତାପରେ ତାକୁ ଆମର ଖତ ପ୍ରସ୍ତୁତ ହୁଏ, ସେଠି ବି ଆମର କିଛି ରେଭିନ୍ୟୁ ଜେନେରେଟ୍ ହଉଛି କେନ୍ଦ୍ରଗଡ଼ ମ୍ୟୁନିସିପାଲିଟି ପାଇଁ। ତା ସହିତ ଆମର ଯୋଉ ମା ମାନେ କାମ କରୁଛନ୍ତି ତାଙ୍କୁ ଦରମା ହିସାବରେ ଦିଆ ହଉଛି, ସେମାନେ ବି ଆର୍ଥିକ ସ୍ୱାବଲମ୍ବୀ ହେଇପାରିଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନକୁ ବି ମଧ୍ୟ ଆମେ ବହୁତ ବହୁତ ଧନ୍ୟବାଦ ଜଣାଉଛୁ, ଯୋଉଥିପାଇଁ କି ବହୁତ ସାରା ଲେଡିଜ୍ ସେଠି ଏନଗେଜ୍ ହେଇକି ଅଛନ୍ତି।
0: ମୁଁ ପୁତୁଲି ଜେନା, ସ୍ୱଚ୍ଛତା ବିଷୟରେ ସମାଜ ଗୁଡାଏ ବାର୍ତ୍ତା ରହିଛି ମୋର।

ଶୁଣୁଥିଲେ ଆକାଶବାଣୀ କେନ୍ଦୁଝର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ଅନିତା ତେର୍କି, ଉପସ୍ଥାପନାରେ ଥିଲେ କଳ୍ପନାରାଣୀ ସାହୁ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है।
2: ଭାରତର ପ୍ରଧାନମନ୍ତ୍ରୀ ଭାରତରେ ଯେପରି ସୌର କ୍ରାନ୍ତିର ସ୍ୱର ଉତ୍ତୋଳନ କରିଥିଲେ ତାର ପ୍ରଭାବ ଏବେ ଦେଖାଯାଉଛି। ଭାରତରେ ଗୋଟି ଗୋଟି କରି 30 ଲକ୍ଷରୁ ଅଧିକ ପରିବାରଙ୍କ ଛାତରେ ସୋଲାର ପ୍ୟାନେଲ ଲଗାଇ ସାରିଲେଣି। ଆପଣ ବି ଏହି ଉର୍ଜା କ୍ରାନ୍ତିର ସହଭାଗୀ ବନନ୍ତୁ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
4: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ପ୍ରଶିକ୍ଷଣ ଶିବିର। ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ପ୍ରବେଶ କରିବା ନେଇ ପାଣିପାଗ ବିଭାଗର ଅନୁମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କରିଛନ୍ତି। 2014 ମସିହା ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ଶପଥ ଗ୍ରହଣ କରିଥିଲେ। ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ ଆଜି ସୁଦ୍ଧା 4,399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି। ଏ କ୍ଷେତ୍ରରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଶ୍ରୀ ମୋଦି ଅତିକ୍ରମ କରିଛନ୍ତି। 1952 ମସିହା ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମସିହା ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ପଣ୍ଡିତ ନେହେରୁଙ୍କର କାର୍ଯ୍ୟକାଳ 4,398 ଦିନ ଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। 30ରୁ ଅଧିକ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସେହି ଦେଶଗୁଡ଼ିକର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଷୟିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଶ୍ରୀ ମୋଦିଙ୍କୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟୁଛି। ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏ ନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ସରକାରୀ ଅଧିକାରୀମାନଙ୍କର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରଠାରେ ଆଜିଠାରୁ ଆରମ୍ଭ ହୋଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ରାଜ୍ୟ ସରକାରଙ୍କର 23ଟି ବିଭାଗ ଓ 5ଟି ନିର୍ଦ୍ଦେଶାଳୟରେ 205 ଜଣ ସରକାରୀ ଅଧିକାରୀ ଯୋଗ ଦେଇଛନ୍ତି। ଶିବିରର ପ୍ରଥମ ଦିନରେ ଆଜି ଓଡ଼ିଆ ଶବ୍ଦଭଣ୍ଡାରର ବ୍ୟବହାରିକ ରୂପ, କମ୍ପ୍ୟୁଟରରେ ଓଡ଼ିଆ ଟାଇପ୍, ଉଚ୍ଛ୍ୱାସରେ ସରକାରୀ କାର୍ଯ୍ୟ ସମ୍ପାଦନ, ଇଂରାଜୀରୁ ଓଡ଼ିଆ ଅନୁବାଦ, ଓଡ଼ିଆରେ ଟିପ୍ପଣୀ, ଚିଠା ଏବଂ ଆଦେଶନାମା ପ୍ରସ୍ତୁତି ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଓଇଆର୍ସିର ସଦସ୍ୟ ଭାବେ ସୁଧାଂଶୁ ଶେଖର ବଡ଼ପଣ୍ଡା ଆଜି ଶପଥ ନେଇଛନ୍ତି। ଓଇଆର୍ସି କାର୍ଯ୍ୟାଳୟ ପରିସରରେ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ ଦେବ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଏହି ସମାରୋହରେ ଶକ୍ତି ବିଭାଗ, ଓଏଚ୍ପିସି, ଗ୍ରିଡ୍କୋ, ଓପିଟିସିଏଲ୍, ଓଇଆର୍ସିର ବରିଷ୍ଠ ଅଧିକାରୀ ଏବଂ ବିଦ୍ୟୁତ୍ କ୍ଷେତ୍ରର ବିଭିନ୍ନ ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନୀତି ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ

ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଓଡ଼ିଶା ସ୍ୱାର୍ଥ ସମ୍ଭନ୍ଧୀୟ ତଥ୍ୟ ଉପସ୍ଥାପନ କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ସହରାଞ୍ଚଳରେ ବାସ କରୁଥିବା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ବଞ୍ଚିତ ବର୍ଗର ଲୋକମାନଙ୍କୁ ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା ସହିତ ଯୋଡ଼ିବା ଉଦ୍ଦେଶ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ସହଯୋଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମ ମାଧ୍ୟମରେ ସହରାଞ୍ଚଳର ଆର୍ଥିକ ଦୁର୍ବଳ ବର୍ଗର ପରିବାର ବିଭିନ୍ନ ସରକାରୀ ସୁବିଧା ସହ ଯୋଡ଼ି ହୋଇପାରିଛନ୍ତି ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରଠାରେ ଓଡ଼ିଶା ଅର୍ବାନ୍ ଏକାଡେମୀରେ ସହଯୋଗ କାର୍ଯ୍ୟକ୍ରମର ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମୀମାନଙ୍କ ପାଇଁ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଥିଲା। ସହଯୋଗ ସର୍ଭେ ସମୟରେ ପଚରାଯାଉଥିବା ପ୍ରଶ୍ନ ଏବଂ ସେଗୁଡ଼ିକର ଉତ୍ତର ସମ୍ଭଳିତ ଏକ ପୁସ୍ତିକାକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଉନ୍କୋଚନ କରିଥିଲେ। ସହଯୋଗ କାର୍ଯ୍ୟକ୍ରମ ଦ୍ୱାରା ଲୋକମାନଙ୍କର ଜୀବନଶୈଳୀରେ ଆସିଥିବା ପରିବର୍ତ୍ତନ ଓ କାର୍ଯ୍ୟକ୍ରମକୁ ଆହୁରି ପ୍ରଭାବଶାଳୀ କରିବା ନେଇ ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍ୱଚ୍ଛ ସାଥୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ବସ୍ତି ବାସିନ୍ଦା ସଂଘର ପ୍ରତିନିଧିମାନେ ମତ ରଖିଥିଲେ। ରାୟଗଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ସାଂସଦ ତଥା କମିଟିର ସଭାପତି ସପ୍ତଗିରି ଉଲାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତଟ ରେଳବାଇ ଅଧୀନରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜାତୀୟ ରାଜପଥ 326 ବିଏସ୍ଏନ୍ଏଲ୍ର 66ଟି 4G ଟାୱାର ସ୍ଥାପନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଆଇଟିଡିଏ ପକ୍ଷରୁ ଧର୍ତ୍ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ 420 ଗ୍ରାମର ତାଲିକା ଏବଂ ପିଏମ୍ଜିଏସ୍ୱାଇର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ରାୟଗଡ଼ା ବିଧାୟକ ଆପାଲାସ୍ୱାମୀ କାଟ୍ରାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦୁଝର ଜିଲ୍ଲାରେ ପେଟ୍ରୋଲିୟମ୍ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ ବଣ୍ଟନ ଏବଂ କଳାବଜାର ରୋକିବା ଲକ୍ଷ୍ୟରେ ଆଜି ଜିଲ୍ଲାପାଳ ବିଶାଳ ସିଂଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଙ୍କଟ ପରିଚାଳନା ଗୋଷ୍ଠୀର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ପେଟ୍ରୋଲ ଡିଜେଲ ଏବଂ ରନ୍ଧନ ଗ୍ୟାସ୍ ଭଳି ଜରୁରୀ ପେଟ୍ରୋଲିୟମ୍ ସାମଗ୍ରୀର ସ୍ଥିତି ଓ ଉପଲବ୍ଧତା ସମ୍ପର୍କରେ ଆଲୋକପାତ କରାଯାଇଥିଲା। ହରିଚନ୍ଦନପୁର, ବାଂଶପାଳ ଏବଂ ତେଲକୋଇ ବ୍ଲକରେ ପେଟ୍ରୋଲିୟମ୍ ସାମଗ୍ରୀର ସୁବିଧାଜନକ ବଣ୍ଟନ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏଥିସହିତ ବିଭିନ୍ନ ତୈଳ କମ୍ପାନୀର ପ୍ରତିନିଧିମାନଙ୍କୁ ନିରବଚ୍ଛିନ୍ନ ଯୋଗାଣ ବଜାୟ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ପୁଲିସ୍ ପକ୍ଷରୁ ଏକ ଅପରାଧ ସମୀକ୍ଷା ବୈଠକ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ସମସ୍ତ ଥାନାର ଅଧିକାରୀ ଓ ବରିଷ୍ଠ ପୁଲିସ୍ କର୍ମଚାରୀ ଯୋଗଦେଇଥିଲେ। ଜିଲ୍ଲାରେ ଆପରାଧିକ ଗତିବିଧି ସ୍ଥିତି ଏବଂ ଥାନାଗୁଡ଼ିକରେ ବିଭିନ୍ନ ମାମଲାର ଅଗ୍ରଗତି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ମହିଳା ଓ ଶିଶୁମାନଙ୍କ ବିରୋଧରେ ଘଟୁଥିବା ମାମଲା, ନିଖୋଜ ଶିଶୁ, ପୋକ୍ସୋ ଆଇନ, ମାଦକ ଦ୍ରବ୍ୟର ଚୋରାଚାଲାଣ, ଆଇନ ଶୃଙ୍ଖଳା ସ୍ଥିତି ଆଦି ବିଷୟଗୁଡ଼ିକ ଉପରେ ଆରକ୍ଷୀ ଅଧୀକ୍ଷକ ପୁଲିସ୍ ଅଧିକାରୀମାନଙ୍କ ସହ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ। ପଶ୍ଚିମବଙ୍ଗ ଦୀଘାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ କରାଯାଇଛି। ଏନେଇ ଗତକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶ୍ରୀ ଅଧିକାରୀଙ୍କୁ ଏନେଇ ପତ୍ର ଲେଖି ଅନୁରୋଧ କରିଥିଲେ। ଶ୍ରୀ ମାଝି ପତ୍ରରେ ଲେଖିଥିଲେ, ଦୀଘା ଜଗନ୍ନାଥ ଧାମ ନାମକରଣ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଉଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ମାଝି ଅନୁରୋଧ କରିଥିଲେ। ମାଲକାନଗିରି ଜିଲ୍ଲାରେ ନିର୍ମାଣାଧୀନ ବିମାନ ବନ୍ଦର କାର୍ଯ୍ୟର ଆଜି ସମୀକ୍ଷା କରାଯାଇଛି। ପୂର୍ତ୍ତ ବିଭାଗ ରାସ୍ତାର ସର୍ବୋଚ୍ଚ ଯନ୍ତ୍ରୀ ଶିବବ୍ରତ ତିରିଆ ବିମାନ ବନ୍ଦରରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିବା ସହିତ ରନ୍ୱେ ଟିକେଟ୍ କାଉଣ୍ଟର ନିର୍ମାଣ କାର୍ଯ୍ୟର ଯାଞ୍ଚ କରିଛନ୍ତି। ସୂଚନା ଅନୁସାରେ ଖୁବ୍ ଶୀଘ୍ର ବିମାନ ବନ୍ଦରର ଟ୍ରାଏଲ୍ ରନ୍ ହେବ ବୋଲି ଜଣାପଡ଼ିଛି। ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ବିଶିଷ୍ଟ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ମାଧବୀ ମୁଦ୍ଗଲଙ୍କ ନିର୍ଦ୍ଦେଶନାରେ ଆଜିଠାରୁ ଓଡ଼ିଶୀ ନୃତ୍ୟ କର୍ମଶାଳା ଆରମ୍ଭ ହୋଇଛି। ଏହା 12 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ଦ୍ୱାରା ସଂଯୋଜିତ ଖ ଚମ୍ପୁ ଆଧାରିତ ଅଭିନୟର ପଦ୍ମଶ୍ରୀ ମୁଦ୍ଗଲ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। କର୍ମଶାଳାରେ 50ରୁ ଅଧିକ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ରବିଧାନ କିଣା ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା 50ଟି ଧାନ କ୍ରୟ କେନ୍ଦ୍ର ମାଧ୍ୟମରେ 2,577 ଜଣ ଚାଷୀଙ୍କଠାରୁ 1,33,146 କ୍ୱିଣ୍ଟାଲ ଧାନ କିଣାଯାଇଛି ବୋଲି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି।
ଚାଷୀମାନଙ୍କୁ ସୁବିଧାଜନକ ପରିବେଶରେ ଧାନ ବିକ୍ରି କରିବା ପାଇଁ ସୁଯୋଗ ଦେବା ସହିତ ସ୍ୱଚ୍ଛ ଓ ଶୃଙ୍ଖଳିତ ବ୍ୟବସ୍ଥା ସୁନିଶ୍ଚିତ

0: କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ପାଣିପାଗ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ କେତେକ ସ୍ଥାନ, ପଶ୍ଚିମ କେନ୍ଦ୍ରୀୟ ଉତ୍ତର ପଶ୍ଚିମ ବଙ୍ଗୋପସାଗରର କେତେକ ଅଞ୍ଚଳରେ ଖୁବ୍ ଶୀଘ୍ର ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଚଳିତ ସପ୍ତାହର ଶେଷ ଆଡ଼କୁ ମୌସୁମୀ ବାୟୁ ଓଡ଼ିଶାକୁ ଆଗମନ କରିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ପାଗ ଅନୁକୂଳ ଥିବାରୁ ରାଜ୍ୟର କେତେକ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ଲାଗି ରହିଛି। ଅନ୍ୟପକ୍ଷରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବ ଏବଂ ବଜ୍ରପାତ ସହିତ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ପ୍ରଶିକ୍ଷଣ ଶିବିର। ନୀତି ଆୟୋଗ ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ପ୍ରବେଶ କରିବା ନେଇ ପାଣିପାଗ ବିଭାଗର ଅନୁମାନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ନିରନ୍ତର ଶାସନର ବାର ବର୍ଷ। ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1952 ମସିହା ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କର କାର୍ଯ୍ୟକାଳ 4398 ଦିନ ରହିଥିଲା। ଏପର୍ଯ୍ୟନ୍ତ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି, ଯାହାକି ତାଙ୍କୁ ଭାରତ ଇତିହାସରେ ସବୁଠାରୁ ଅଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ମାନ୍ୟତା ପ୍ରଦାନ କରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗଠିତ ଏନ୍ଡିଏ ସରକାର ଦେଶରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ନିରନ୍ତର ଶାସନର ବାର ବର୍ଷ ସଫଳତାର ସହ ପୂରଣ ହୋଇଛି। 140 କୋଟିରୁ ଅଧିକ ଲୋକଙ୍କ ଭାଷା, ସଂସ୍କୃତି, ଧର୍ମ, ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଭାରତ ଇତିହାସରେ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ବିଭିନ୍ନ ରାଷ୍ଟ୍ର ସହ ବାଣିଜ୍ୟ ଚୁକ୍ତିନାମା, ବିକାଶ, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା, ଦକ୍ଷିଣ ବିଶ୍ୱକୁ ପ୍ରାଥମିକତା ଆଦି ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗରେ ଭାରତ ନିଜର ପ୍ରଭାବଶାଳୀ ପ୍ରଦର୍ଶନ କରିପାରିଛି। ବାରବର୍ଷର ଶାସନକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ଏକ ବଡ଼ ସଫଳତା। ଆର୍ଥିକ ସମାବେଶୀ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବାରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ପ୍ରାୟ 50 କୋଟିରୁ ଅଧିକ ହିତାଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସିଧାସଳଖ ସହାୟତା ପ୍ରଦାନ କରାଯାଇପାରୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦେଶର 4 କୋଟି ଲୋକଙ୍କୁ ଘର ପ୍ରଦାନ କରିଛି। ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ 12 କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ଏବଂ ଉଜ୍ଜଳା ଯୋଜନାରେ 10 କୋଟିରୁ ଅଧିକ ମହିଳା ସାମିଲ ହେବା ଦେଶରେ ମୌଳିକ ଆବଶ୍ୟକତା ପୂରଣ କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି। ଆୟୁଷ୍ମାନ ଭାରତ ଯୋଜନା ବିଶ୍ୱର ଏକ ସର୍ବବୃହତ୍ ସ୍ୱାସ୍ଥ୍ୟବୀମା ଯୋଜନା ଭାବେ ମାନ୍ୟତା ପାଇଛି। କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ଏହି ବୃହତ୍ ଯୋଜନାର ସୁଫଳ ଏପର୍ଯ୍ୟନ୍ତ ବିଭିନ୍ନ ହିତାଧିକାରୀଙ୍କ ପାଖରେ ପହଞ୍ଚସାରିଛି। ସମାଜର ସମସ୍ତ ବର୍ଗର 70 ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ଆୟୁଷ୍ମାନ ବୟୋବନ୍ଦନା ସ୍ୱାସ୍ଥ୍ୟବୀମା ଯୋଜନାରେ ସାମିଲ କରାଯିବା ଏକ ଉଲ୍ଲେଖନୀୟ ପଦକ୍ଷେପ। ଦେଶର ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ରେଳ ଓ ସଡ଼କ ଯୋଗାଯୋଗ ଅଧିକ ବ୍ୟାପକ ହୋଇଛି। କାଶ୍ମୀରକୁ କନ୍ୟାକୁମାରୀ ସହ ଯୋଡ଼ୁଥିବା ରେଳ ଯୋଗାଯୋଗ

0: ମଧ୍ୟରେ ଉଚ୍ଚତମ ରେଳ ବ୍ରିଜ୍ ନିର୍ମାଣ ଏକ ବଡ଼ ସଫଳତା ଭାବେ ଗ୍ରହଣ କରାଯାଇଛି। ଦେଶରେ ଜାତୀୟ ରାଜପଥ ଓ ଏକ୍ସପ୍ରେସ୍ ୱେ ନିର୍ମାଣ ବୃଦ୍ଧି ପାଇବା ସହ ବନ୍ଦେ ଭାରତ ଓ ନମୋ ଭାରତ ଭଳି ଦ୍ରୁତଗାମୀ ଟ୍ରେନ୍ ଚଳାଚଳ ରେଳବାଇ ଆଧୁନିକୀକରଣକୁ ପ୍ରତିପାଦନ କରୁଛି। ଡିଜିଟାଲ୍ ଆର୍ଥିକ କାରବାର କ୍ଷେତ୍ରରେ ଭାରତ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ପାଲଟିଛି। ସ୍ୱଳ୍ପ ମୂଲ୍ୟରେ ଇଣ୍ଟରନେଟ୍ ଏବଂ 5G ସେବା ପ୍ରଦାନ ଭାରତକୁ ଏକ ଡିଜିଟାଲ୍ ଶକ୍ତି କ୍ଷେତ୍ରରେ ପରିଣତ କରିଛି। ସଂସ୍କାରମୂଳକ ଜିଏସ୍ଟି ପରିବର୍ତ୍ତନ ଦେଶକୁ ଆର୍ଥିକ କ୍ଷେତ୍ରରେ ଅଧିକ ସଶକ୍ତ କରିଛି। କର ବ୍ୟବସ୍ଥା ସରଳ ହେବା ସହ ଲୋକଙ୍କ ଜୀବନଧାରଣ ମାନରେ ବ୍ୟାପକ ଉନ୍ନତି ହୋଇଛି। ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରିଛି। ବିଶ୍ୱସ୍ତରରେ ଭାରତ ମୋବାଇଲ୍, ପ୍ରତିରକ୍ଷା ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ଉତ୍ପାଦର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଣତ ହୋଇଛି। ମହିଳା ସଶକ୍ତିକରଣ ଏବଂ କୃଷି କ୍ଷେତ୍ର ପାଇଁ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ସେମାନଙ୍କୁ ଅଧିକ ସଶକ୍ତ କରିବା ସହ ଆୟ ବୃଦ୍ଧିରେ ସହାୟକ ହୋଇଛି। ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବା ପାଇଁ ଦେଶ ଦ୍ରୁତ ଗତିଶୀଳତା ଲାଭ କରୁଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।

0: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ପ୍ରଶିକ୍ଷଣ ଶିବିର। ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦେଶରେ ଗ୍ରାମୀଣ ବିକାଶ ପାଇଁ କେନ୍ଦ୍ର ସରକାର 1,25,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିବା ନେଇ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସୂଚନା। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦେଶରେ ସୃଷ୍ଟ ଶକ୍ତି ସଂକଟରୁ ଉଦ୍ଧାର ପାଇବା ଓ ଇନ୍ଧନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ସୌରଶକ୍ତି ବ୍ୟବହାର କରିବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି। ଆଜି ରାଜଧାନୀରେ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସର ଓଡ଼ିଶା ଶାଖା ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ଫୁଡ୍ ଆଗ୍ରୋ ଆଣ୍ଡ ବାୟୋଟେକ୍ ସମ୍ମିଳନୀ 2026କୁ ସମ୍ବୋଧନ କରି ରାଜ୍ୟପାଳ ଏହା କହିଛନ୍ତି। ରାଜ୍ୟର ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଏବଂ ଉଦ୍ୟୋଗ ସୃଷ୍ଟିକୁ ପ୍ରୋହାହନ ଦେବା ଲକ୍ଷ୍ୟରେ ଆସନ୍ତା ଶୁକ୍ରବାରଠାରୁ ସରକାର ସ୍ୱାବଲମ୍ବୀ ଯୁବ ସମୃଦ୍ଧ ସମାବେଶ କରିବେ ଏବଂ ବିଜୁଳି ସହ ଘଡ଼ଘଡ଼ି ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 8ଟାରେ।
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 368.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଚକା ଭୁଁରୀ କଥାଚିତ୍ରର। ଗୀତଟିରେ କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ୍।

0: ରାତି 7:00 ବାଜି 15 ମିନିଟ୍ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସଫଳତା ଲାଗି କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା 7 ସୂତ୍ରୀ ବିଶିଷ୍ଟ ଅଭିନନ୍ଦନ ସଂକଳ୍ପ। ଶ୍ରୀ ମୋଦିଙ୍କ ନିକଟକୁ ଛୁଟୁଛି ବିଶ୍ୱ ନେତୃବୃନ୍ଦଙ୍କ ଅଭିନନ୍ଦନର ସୁଅ। ଦେଶରେ ଏନ୍ଡିଏର 12 ବର୍ଷ ଶାସନ ପୂର୍ତ୍ତି ଅବସରରେ ଆଜି ନୂଆଦିଲ୍ଲୀରେ ଜାରି ରହିଛି ମେଣ୍ଟର ବୈଠକ ଏବଂ ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ନୀତି ଆୟୋଗର ବୈଠକ। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିବାରୁ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଆଜି ଏକ ସଂକଳ୍ପ ପାରିତ କରାଯାଇ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରାଯାଇଛି। କ୍ୟାବିନେଟ୍ ବୈଠକ ପରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଶ୍ରୀ ମୋଦି ପୂର୍ବରୁ ଦେଶର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିବା ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ 4,358 ଦିନକୁ ଅତିକ୍ରମ କରିଛନ୍ତି। ଦେଶ ପ୍ରତି ଶ୍ରୀ ମୋଦିଙ୍କର ନିରନ୍ତର ଉତ୍ସର୍ଗୀକୃତ ସେବା ତଥା ବିଭିନ୍ନ ସଫଳତା ହାସଲ କରିବା ଦିଗରେ ନିଜର ପ୍ରତିବଦ୍ଧତା ସ୍ୱରୂପ ଆଜି କ୍ୟାବିନେଟ୍ର ଏହି ସଂକଳ୍ପକୁ ଶ୍ରୀ ବୈଷ୍ଣବ ଏକ ଐତିହାସିକ ମାଇଲଖୁଣ୍ଟ ଭାବେ ବର୍ଷ୍ଣନା କରିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି ଏହି ଐତିହାସିକ ସଫଳତା ହାସଲ କରିବା ପରିପ୍ରେକ୍ଷୀରେ କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇବା ଲାଗି ଏକ 7 ସୂତ୍ରୀ ବିଶିଷ୍ଟ ସଂକଳ୍ପକୁ ଅନୁମୋଦନ କରିଛି।
2: आज श्री नरेंद्र मोदी जी निर्वाचित प्रधानमंत्री के रूप में सर्वाधिक अवधि तक निरंतर देश की सेवा करने वाले प्रधानमंत्री बन गए हैं। उन्होंने निर्वाचित पीएम के तौर पर 4,399 दिन की निरंतर सेवा का कीर्तिमान स्थापित किया है, जो स्वतंत्र भारत के इतिहास में पहली बार हुआ है। इससे पूर्व श्री जवाहरलाल जी नेहरू ने 1952 से लेकर 1964 तक निरंतर 4,398 दिन तक इस पद को सुशोभित किया था। मुख्य बात यह है, यह अवसर भारत की लोकतांत्रिक चेतना, ଜନ ବିଶ୍ୱାସ ଓ ଜନ ଭାଗିଦାରୀ କି ଶକ୍ତି କା ପ୍ରତୀକ ହେ।
1: ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ, ଗରିବ ବର୍ଗ ତଥା ଲୋକକୈନ୍ଦ୍ରିକ ଶାସନ ଉପରେ ପ୍ରାଧାନ୍ୟ ଦେବା ସହିତ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇଦେବା ଦିଗରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଶ୍ରୀ ବୈଷ୍ଣବ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଦେଶର ପ୍ରତ୍ୟେକ ପରିବାରବର୍ଗଙ୍କୁ ପକ୍କା ଘର, ବିଦ୍ୟୁତ୍, ସ୍ୱଚ୍ଛ ପାନୀୟ ଜଳ ଭଳି ପ୍ରାଥମିକ ସୁବିଧା ଯୋଗାଇଦେବା ସହିତ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ ପ୍ରକ୍ରିୟା ମାଧ୍ୟମରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସୁଫଳ ପ୍ରଦାନ କରିବା ଦିଗରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଦେଶରେ 80 କୋଟିରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମାଗଣାରେ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଥିବା ବେଳେ ମୁକ୍ତ ମେଡିକାଲ ଚିକିତ୍ସାର ସୁଫଳ 60 କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ନିକଟରେ ଉପଲବ୍ଧ ହେଉଛି। ଆଜିର ଏହି ସଂକଳ୍ପଗୁଡ଼ିକରେ ଦିଆଯାଇଥିବା ସୂଚନା ଅନୁଯାୟୀ ଦେଶର ଆତ୍ମବିଶ୍ୱାସକୁ ସଶକ୍ତ କରିବା ସହିତ 25 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ଉପରକୁ ଆଣିବାରେ ସଫଳ ହୋଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ଗତ 12 ବର୍ଷ ଧରି ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ସର୍ବଦା ଯୁବବର୍ଗଙ୍କ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରିଆସିଛନ୍ତି। ଏହାଦ୍ୱାରା ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ ହୋଇପାରିଛି। ଏତଦ୍ବ୍ୟତୀତ ଚନ୍ଦ୍ରାୟନ ମିଶନ ସମେତ ବିଭିନ୍ନ ବୈଜ୍ଞାନିକ ସଫଳତା ଭାରତ ହାସଲ କରିପାରିଛି।
2: प्रधानमंत्री जी युवा शक्ति को भारत की सबसे बड़ी पूंजी मानते हैं और इसीलिए प्रधानमंत्री जी ने कौशल विकास, स्टार्टअप इंडिया, इनोवेशन, डिजिटल इकोनॉमी, स्पोर्ट्स, उद्यमियता और फिटनेस को बहुत एक एम्फेसिस के साथ कई तरह के प्रोग्राम्स बनाए, जिसमें भारत को एक बहुत बड़ी खेल शक्ति के रूप में उभरा है, वर्ल्ड के 3 लार्जेस्ट स्टार्टअप इकोसिस्टम्स के रूप में उभरा है। मिशन चंद्रयान और वैज्ञानिक क्षमता हमारी देश की इस कार्यकाल में बहुत बड़ी है।
1: ସେହିଭଳି ମହିଳା ନେତୃତ୍ୱାଧୀନ ବିକାଶ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି ଏ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଯୋଗୁଁ ଦେଶରେ ଲକ୍ଷ୍ୟପତି ଦିଦି ଅଭିଯାନ ସଫଳ ହୋଇଛି। ଏହାଛଡ଼ା ଧୂମବିହୀନ ରୋଷେଇ ଘର ସ୍ଥାପନ କରିବା ସହିତ ବିଭିନ୍ନ ବୈଧାନିକ ସଂସ୍ଥାଗୁଡ଼ିକରେ ମହିଳାମାନଙ୍କ ଲାଗି 33% ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କିତ ବିଧେୟକ ସରକାର ପାରିତ କରିଛନ୍ତି। ଶ୍ରୀ ବୈଷ୍ଣବ ବିକଶିତ ଭାରତ ଗଠନ ଦିଗରେ କୃଷକମାନଙ୍କୁ ଏକ ମୁଖ୍ୟ ସ୍ତମ୍ଭ ଭାବେ ବର୍ଷ୍ଣନା କରିବା ସହିତ ପିଏମ୍

0: କିଷାନ ସମ୍ମାନ ନିଧି ଯୋଜନା ଏବଂ କୃଷି କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଏହାଦ୍ୱାରା କୃଷି ଦ୍ରବ୍ୟ ଉତ୍ପାଦନ ରପ୍ତାନୀ ପରିମାଣ 5,00,000 କୋଟି ଟଙ୍କା ଅତିକ୍ରମ କରିପାରିଛି। ଆଜି କେନ୍ଦ୍ର କ୍ୟାବିନେଟ୍ରେ ବିଭିନ୍ନ ପ୍ରକଳ୍ପ ଉପରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି
1: आज कैबिनेट में तीन फैसले लिए गए। एक फैसला अहमदाबाद में मेट्रो के विस्तार का है और दो फैसले अमरावती जो कि आंध्र प्रदेश का नया कैपिटल निर्मित हो रहा है, बन रहा है, डेवलप हो रहा है, उसके दो फैसले लिए गए। अहमदाबाद मेट्रो का फेज 2A कोटेश्वर रोड से एयरपोर्ट का कॉरिडोर आज अप्रूव हुआ है कैबिनेट में।
0: आपण माने संवाद सुनुछंते आकाशवाणी रो। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଧରି ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କରିଥିବାରୁ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ଏହି ଐତିହାସିକ ସଫଳତା କେବଳ ଦାୟିତ୍ୱ ନିର୍ବାହ କରିବାର କାର୍ଯ୍ୟ ଅବଧି ନୁହେଁ, ବରଂ ଜାତୀୟ ବିକାଶ ଯାତ୍ରାରେ ଏକ ରୂପାନ୍ତରୀକରଣ ଯୁଗର ପ୍ରତିଫଳନକୁ ଦର୍ଶାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ବିଶ୍ୱବ୍ୟାପୀ ଅଭିନନ୍ଦନର ସୁଅ ଛୁଟୁଛି। ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦୁଇ ଦେଶର ଲୋକଙ୍କ ଲାଗି ନୂତନ ସୁଯୋଗ ସୃଷ୍ଟି କରିବା ଦିଗରେ ଶ୍ରୀ ମୋଦିଙ୍କ ସହିତ ମିଳିତ ପ୍ରୟାସ କରିବା ଲାଗି ଆଗ୍ରହୀ ବୋଲି ନିଜ ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି। ୟୁରୋପୀୟ ସଂଘର ସଭାପତି ଉର୍ସୁଲା ଭନ୍ ଡେର୍ ଲିୟାନ୍ ଦେଇଥିବା ବାର୍ତ୍ତାରେ କହିଛନ୍ତି ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଚନ୍ଦ୍ରରେ ଅବତରଣ କରିବା ସହିତ ଭାରତର ୟୁରୋପୀୟ ସଂଘ ମଧ୍ୟରେ ସହଯୋଗ ଅଧିକ ସଶକ୍ତ ହୋଇପାରିଛି। ଭାରତରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଏଥିଲାଗି ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ଶ୍ରୀ ମୋଦିଙ୍କର ଦଶନ୍ଧି ଦଶନ୍ଧି ଧରି ଉତ୍ସର୍ଗୀକୃତ ଜନସେବା ଏବଂ ସଫଳ ନେତୃତ୍ୱର ଏହା ହେଉଛି ଏକ ସଶକ୍ତ ପ୍ରତିଫଳନ। ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ ଖ୍ରୀଷ୍ଟୋ ଡାଓଲିଡେସ୍ ଶ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ମିଳିତ ପ୍ରୟାସ ଜାରି ରଖିବା ଲାଗି ଆଗ୍ରହୀ ବୋଲି କହିଛନ୍ତି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜେ ମ୍ୟୁଙ୍ଗ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତର ଅର୍ଥନୈତିକ ଓ ବିକାଶର ପ୍ରଗତିକୁ ଉତ୍ତମ ରୂପେ ମାର୍ଗଦର୍ଶନ ଦେବା ସହିତ ବିଶ୍ୱସ୍ତରରେ ଭାରତର ସଫଳତାକୁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା କରାଇବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେହିଭଳି ଭାରତରେ ଅବସ୍ଥାପିତ ଇସ୍ରାଏଲ୍ର ଦୂତ ରିଭେନ୍ ଆଜାର ନିଜ ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି ମୋଦିଙ୍କ ନେତୃତ୍ୱାଧୀନ ସରକାର ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ମାଧ୍ୟମରେ ଭାରତର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସଫଳ ହୋଇଛନ୍ତି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ଏକ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ସୃଷ୍ଟି କରିଥିବା ସହିତ ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଏହି ବୈଠକ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପି ଏବଂ ମେଣ୍ଟରେ ଥିବା ସମସ୍ତ ଦଳର ନେତୃବୃନ୍ଦ ଏହି ବୈଠକରେ ଯୋଗ ଦେଇଛନ୍ତି। 2047 ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ମୋଦି ସରକାରଙ୍କ ଦୃଷ୍ଟିକୋଣର ରୂପାନ୍ତରୀକରଣ ଏବଂ ଜାତୀୟ ବିକାଶ କାର୍ଯ୍ୟକ୍ରମ ତଥା ଭିତ୍ତିଭୂମି ଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଏହି ବୈଠକରେ ସମୀକ୍ଷା କରାଯାଇଛି। ଏନ୍ଡିଏ ଶାସିତ 22 ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବିଜେପିର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜେଡିୟୁ ନେତା ସଞ୍ଜୟ ଝା, ଶିବସେନା ମୁଖ୍ୟ ଏକନାଥ ସିନ୍ଧେ, ଏଲ୍ଜେପି ଆର୍ର ନେତା ଚିରାଗ ପାଶ୍ୱାନ, ଏନ୍ସିପିର ସୁନେତ୍ରା ପାୱାର ପ୍ରମୁଖ ମଧ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର 11 ଗଭର୍ଣ୍ଣିଂ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ବିକଶିତ ଭାରତ ଲାଗି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଟିମ୍ ଇଣ୍ଡିଆ ପରିପ୍ରେକ୍ଷୀରେ ଚଳିତ ବର୍ଷର ବିଷୟବସ୍ତୁ ରହିଛି 2047 ସୁଦ୍ଧା ବିକଶିତ ଭାରତ ଲାଗି ସମାବେଶୀ ମାନବ ବିକାଶ। ସମାଜର ତଥା ବୟସ, ଅଞ୍ଚଳ, ଲିଙ୍ଗ ଏବଂ ସାମାଜିକ ଅର୍ଥନୈତିକ ପୃଷ୍ଠଭୂମି ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟଙ୍କର ବିକାଶ ଉପରେ ଏହି ବିଷୟବସ୍ତୁ ମାଧ୍ୟମରେ ପ୍ରାଥମିକତା ଦିଆଯାଇଛି। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ବୈଠକରେ ଏହି ଦୃଷ୍ଟିକୋଣକୁ ବାସ୍ତବ ରୂପ ଦେବା ସହିତ ଦେଶବ୍ୟାପୀ ପ୍ରତ୍ୟେକ ନାଗରିକଙ୍କ ନିକଟରେ ବିକାଶର ସୁଫଳ ଯେଭଳି ପହଞ୍ଚପାରିବ ସେ ସମ୍ପର୍କରେ ଆଲୋଚନା କରାଯିବ। ଏହି ବୈଠକରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳମାନେ ଏକତ୍ରିତ ହୋଇ ତଥା ମୁଖ୍ୟମନ୍ତ୍ରୀମାନେ ଏକତ୍ରିତ ହୋଇ ସମାବେଶୀ ମାନବ ବିକାଶ ଢାଞ୍ଚା, ଉତ୍ପାଦ ଭିତ୍ତିକ ନିଯୁକ୍ତି, ଉଦ୍ୟମିତା ଓ ଅଭିବୃଦ୍ଧି ବିକେନ୍ଦ୍ରୀକରଣ, ସ୍ୱାସ୍ଥ୍ୟ, ପୁଷ୍ଟିଜନିତ ଖାଦ୍ୟ ଯୋଗାଣ ଏବଂ ସମସ୍ତଙ୍କ ଲାଗି ସମାନତା ଓ ସମ୍ମାନ ଉପଲବ୍ଧ କରାଇବା

0: ପ୍ରସଙ୍ଗରେ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ଅଣୁ ଆର୍ଥିକ ଅନୁଷ୍ଠାନ 2.0 ଲାଗି ଋଣ ନିଶ୍ଚିତ ଯୋଜନାର କାର୍ଯ୍ୟକାରୀ ଅବଧିକୁ ସରକାର ବୃଦ୍ଧି କରିଛନ୍ତି। ଆସନ୍ତା ଅଗଷ୍ଟ 31 କିମ୍ବା 20,000 କୋଟି ଟଙ୍କାର ଗ୍ୟାରେଣ୍ଟି ଉପଲବ୍ଧ ହେବା ପର୍ଯ୍ୟନ୍ତ ସରକାର ଏହି ମିଆଦ ବୃଦ୍ଧି କରିଛନ୍ତି। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଏନ୍ଡିଏର 12 ବର୍ଷ ଶାସନ ପୂର୍ତ୍ତି ଅବସରରେ ଆଜି ନୂଆଦିଲ୍ଲୀରେ ଜାରି ରହିଛି ମେଣ୍ଟର ବୈଠକ ଏବଂ ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ନୀତି ଆୟୋଗର ବୈଠକ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଛି। ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର 650 ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନ କରିଛନ୍ତି। ଜିଲ୍ଲା ଏହି ଅବସରରେ 149 କୋଟି ଟଙ୍କା ବ୍ୟୟରେ ନିର୍ମିତ 18 ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିବା ବେଳେ 282 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା 21 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବାରିପଦାର କଲେଜ ପଡ଼ିଆଠାରେ ଆୟୋଜିତ ଉତ୍ସବରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି
3: ଶିକ୍ଷାବର୍ଷରୁ ଆରମ୍ଭ ହୋଇଥିବା ଏ ମେଡିକାଲ କଲେଜ ପ୍ରାରମ୍ଭିକ ବର୍ଷ ଗୁଡ଼ିକରେ ବାରିପଦା ମୁଖ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଫଳତାର ସହିତ ଶିକ୍ଷାଦାନ ହସ୍ପିଟାଲ ଭାବେ ଇଏ କାର୍ଯ୍ୟ କରି ଏହି ପ୍ରତିଷ୍ଠାନର ମଜବୁତ ଏ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା। ସମୟ ସହିତ ଏହି କଲେଜ ଭିତ୍ତିଭୂମି, ଶିକ୍ଷାଗତ କ୍ଷମତା, ଚିକିତ୍ସା ପ୍ରଦାନ କରିବା, ଜନସାଧାରଣଙ୍କର ଆସ୍ଥା ଭାଜନ ହେବା କ୍ଷେତ୍ରରେ ନିରନ୍ତର ଭାବେ ଇଏ ଅଗ୍ରଗତି ଆମକୁ ଦେଇ ଆସିଛି। ଆଜି ଏହି ସ୍ୱତନ୍ତ୍ର ନୂତନ ଟିଚିଂ ହସ୍ପିଟାଲର ଉଦ୍ଘାଟନ ସହିତ ଏହି ପ୍ରତିଷ୍ଠାନ ବିକାଶ ଶ୍ରେଷ୍ଠ ତାର ଏକ ନୂତନ ସୋପାନରେ ପଦାର୍ପଣ କରିଛି। ପ୍ରାୟ 258 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଡାକ୍ତରଖାନା ଏବଂ ମେଡିକାଲ କଲେଜ, 650 ଶଯ୍ୟା ବିଶିଷ୍ଟ ଏ ଟିଚିଂ ହସ୍ପିଟାଲ ଉତ୍ତର ଓଡ଼ିଶାର ସବୁଠାରୁ ବୃହତ ହସ୍ପିଟାଲ ହିସାବରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟଭୂମି ଭିତ୍ତିଭୂମି ପ୍ରକଳ୍ପମାନଙ୍କ ଭିତରୁ ଇଏ ଅନ୍ୟତମ ଆଉ ସ୍ୱତନ୍ତ୍ରତା ଲାଭ କରିପାରିଛି। ଇଏ ଆଧୁନିକ ସୁବିଧା, ଉନ୍ନତ ନିଦାନ ସେବା, ବିଶେଷଜ୍ଞ ଚିକିତ୍ସା ବିଭାଗ, ଗୁରୁତର ଚିକିତ୍ସା ସୁବିଧା, ଜରୁରୀକାଳୀନ ସେବା ଏବଂ ଉନ୍ନତ ଶିକ୍ଷାଦାନ ଭିତ୍ତିଭୂମି ସହିତ ଏହି ହସ୍ପିଟାଲ ଅଞ୍ଚଳର ସ୍ୱାସ୍ଥ୍ୟ ସେବାକୁ ଏହା ନିଶ୍ଚିତ ଭାବରେ ଅନେକ ଗୁଣରେ ଆଜି ଶକ୍ତିଶାଳୀ କରାଇବାରେ ପ୍ରମୁଖ ଭୂମିକା ନେବା ପାଇଁ ଯାଉଛି। ମୁଁ ଆପଣମାନଙ୍କର ପାଖରେ ମୁଖ୍ୟ ସେବକ ହିସାବରେ ନିଶ୍ଚିତ ଭାବରେ ଆନନ୍ଦିତ ଯେ ଖୁବ୍ କମ୍ ସମୟ ଭିତରେ ଏ ପ୍ରତିଷ୍ଠାନ ଶିକ୍ଷାଦାନ କ୍ଷେତ୍ରରେ ଏବଂ ସେବା କ୍ଷେତ୍ରରେ ମଧ୍ୟ ବିଶେଷ କରିକି ଶିକ୍ଷାଦାନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି। ବର୍ତ୍ତମାନ ଏହି କଲେଜରେ ପ୍ରତିବର୍ଷ ଆମର ପାଠ ପଢ଼ୁଥିବା ଡାକ୍ତରୀ ଛାତ୍ରଙ୍କର ଅର୍ଥାତ୍ MBBS ଛାତ୍ରଛାତ୍ରୀ ପାଠ ପଢ଼ିବାର ଯେଉଁ ବ୍ୟବସ୍ଥା ରହିଛି ସେଥିରେ 125 ଜଣଙ୍କର ବ୍ୟବସ୍ଥା ରହିଛି। ଡାକ୍ତରୀ ଛାତ୍ରଛାତ୍ରୀ ହିସାବରେ ପାଠ ପଢ଼ିବାର ତାଙ୍କୁ ଦାୟିତ୍ୱ ଦିଆଯାଇଛି। ପିଠି ଉପରେ କଳା ଦାଗ ରହିଥିବା ବାଘ ସାରା ବିଶ୍ୱରେ କୌଣସି ଦେଶରେ ଦେଖାଯାଆନ୍ତି ନାହିଁ, କେବଳ ଏହି ମୟୂରଭଞ୍ଜରେ ଆମର ଜୈବ ମଣ୍ଡଳ ଶିମିଳିପାଳରେ ଦେଖାଯାଆନ୍ତି।
2: ରାଜ୍ୟରେ ପ୍ରଥମଥର ପାଇଁ ସୈନିକ ବୋର୍ଡ ସହିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଉ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି କହିଛନ୍ତି
4: ରାଜ୍ୟ ସୈନିକ ବୋର୍ଡ ସହିତ ଗୋଟେ MOU ଆମର 2 ଦିନ ତଳେ ହେଲା। ସେ MOUର ଉଦ୍ଦେଶ୍ୟ ହେଉଛି ଆମର ଯେଉଁମାନେ ସୈନିକମାନେ ଦେଶ ସେବା କରିସାରିଲା ପରେ ରିଟାୟାର୍ଡ ପରେ ଘରେ ବସୁଛନ୍ତି ସେମାନଙ୍କୁ ଗୋଟିଏ ମାନେ ପାଠ ପଢ଼ିବା ପାଇଁ ସୁଯୋଗ ଦିଆହେବ ଏବଂ ସେଇ ସୁଯୋଗରେ ସେମାନେ ତାଙ୍କର ଡିଗ୍ରୀ ସାର୍ଟିଫିକେଟ୍ ପାଇବେ। ଡିଗ୍ରୀ ସାର୍ଟିଫିକେଟ୍ ପାଇସାରିଲା ପରେ ସେମାନେ ଅନ୍ୟ ଜବ୍ ପାଇଁ ବି ଏଲିଜିବୁଲ୍ ହେବେ। ଆଣ୍ଡ ସେଥିପାଇଁ ଆମର ଆମେ 3 ବେନିଫିଟ୍ ପାଇଲୁ। ଗୋଟେ ହେଉଛି ସେମାନଙ୍କର ଯେଉଁ ମାନେ ଯେଉଁ ସିନ୍ସିୟରିଟି ପଙ୍କଚୁଆଲିଟି ଅଛି, ଆମ ଷ୍ଟୁଡେଣ୍ଟ ମାନେ ଦେଖିବେ ଯେ ସେମାନେ କେତେ ସିନ୍ସିୟର ପଙ୍କଚୁଆଲ, ତାଦ୍ୱାରା ଆମର ୟୁନିଭର୍ସିଟି ଗୋଟେ ମନି ଜେନେରେସନ୍ କରିବ। ଥାର୍ଡ ହେଉଛି ସେମାନଙ୍କୁ ଗୋଟେ ଦେଶ ସେବା ହିସାବରେ କାମ କଲେ।
2: ଶିମିଳିପାଳ ଜାତୀୟ ଉଦ୍ୟାନ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ଖୁସି ଖବର। 2024 ନଭେମ୍ବର 15 ଦିନ ମହାରାଷ୍ଟ୍ରର ତଡ଼ବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳକୁ ଅଣାଯାଇଥିବା ବାଘୁଣୀ ଜିନ୍ନତ 4 ଶାବକକୁ ଜନ୍ମ ଦେଇଛି। ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଆୟୋଗଙ୍କ ଅନୁମତି ପରେ ବାଘୁଣୀ ଜିନ୍ନତକୁ ଶିମିଳିପାଳ ଅଣାଯାଇଥିଲା। ପରୀକ୍ଷାମୂଳକ ଭାବେ ବାହାର ରାଜ୍ୟରୁ ଶିମିଳିପାଳକୁ ବାଘୁଣୀ ଆଣିବା କାର୍ଯ୍ୟକ୍ରମ ସଫଳ ହୋଇଛି।

0: ମିଳିପାରିଲେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇପାରିବ ବୋଲି ଏଥିରୁ ପ୍ରମାଣିତ ହୋଇଛି। ବିଶ୍ୱରେ କେବଳ ଶିମିଳିପାଳରେ କଳାରଙ୍ଗର ମହାବଳ ବାଘ ଅଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଆରମ୍ଭ ହୋଇଛି। ଚଳିତ ମାସ 28 ତାରିଖ ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ। ଜୁଲାଇ ମାସ 5 ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଅଗଷ୍ଟ ମାସ 4 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ହୋଇପାରିବ ବୋଲି ଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି। ସେପ୍ଟେମ୍ବର ମାସ 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲାପାଳ ହେମକାନ୍ତ ସୟ ଜିଲ୍ଲାବାସୀଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 MHz ତଥା 972 କିଲୋହର୍ଟ୍ଜ ଯୋଗେ।
2: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କୃଷି ସଂସାର

0: ଛୁଆ ଜାଣିକି ମୁଣ୍ଡ ଉପରେ ହୁଁ କେତେବେଳେ ଆସିବ ମୋର କାମ ହବା କି ରହିଗଲା ସେ ଷୋହଳ ଚାଷଟା ହେଇଥାନ୍ତା ଟ୍ରାକ୍ଟରଟାକୁ ମାଗି ଛେଲି ବୋଲି ମୁଁ କଣ କାହାର ଖାଇଛି ନା ଧାରିଛି ହରିବୋଲ ହରିବୋଲ ଶୁଣିଲା ଭଳି ମନେ ହଉଛି ତେମେ କିଏ
1: ଜେମାପା
0: ଶହେ ବର୍ଷ ବଞ୍ଚିବ
1: କଣ ହେଲା କି ମୋ ନାଁରେ କଣ କହୁଥିଲ କି କାହାକୁ
0: ମୁଁ କିଆ କହିବି
1: ଟ୍ରାକ୍ଟର କାହାକୁ ଦଉଥିଲ
0: ଟ୍ରାକ୍ଟର ନେଇଥାନ୍ତି
1: କାହାଠାରୁ
0: ତମଠାରୁ
1: ମୁଁ ତମକୁ ଏତେ ଥର କହିଲି
0: କଣ
1: ତମେ ସମସ୍ତେ ଏକାଠି ହେଇ ଗୋଷ୍ଠୀ କରି ଗୋଟେ ଟ୍ରାକ୍ଟର
0: କିଣିବା
1: ରିହାତିରେ ମିଳୁଛି
0: ମିଳୁଛି
1: ସେ କଥା କଣ ମୁଣ୍ଡରେ ପଶୁନି ନା କଣ
0: ପଶୁଛି ପଶୁଛି ପଶୁଛି କାର୍ଯ୍ୟକ୍ରମ ଆରମ୍ଭ ହେଇଯାଇଛି ସବୁ କିଛି ଯୋଉ କାଗଜ ପତ୍ର ଯୋଗାଡ ଯନ୍ତ୍ର
1: ଭଲ କଥା ହଁ
0: ପାଠ ଭୁଲିଗଲ
1: ଟ୍ରାକ୍ଟର ଦେବି ତ
0: ମଲା
1: ନା ନା ସେ ଯୋଉ ମାଧିଆ ଭାଇ ନେଇଛି ସେ ତାର କଣ ବିଲ ହଳ କରୁଛି କରିସାରିଲା ପରେ ତମକୁ ଦେଇଦେବ
0: କହିଲା ଚାଷ ତର ତର
1: ବଣିଜ ମଠ
0: ତା ମାନେ ତୁମେ ଚାହୁଁଛ ମୋ ବିଲ ପଡିଆ ପଡୁ
1: ନା ନା ନା ଏଇ ତ ଟ୍ରାକ୍ଟର ବୁଲିଲା ଆଉ
0: ବୁଲିଲା ମୋ ତମ ଟ୍ରାକ୍ଟର ମାସେ ତଳୁ ବୁଲିଲାଣି ମୋରି ବେଳକୁ କାହିଁକି ମନା ହେଇଯାଉଛି
1: ନା ନା ତମେ ନେଇଥିଲ ତମ ସେ ଏକମାନିଆ କେରି ହଳ କରିକି ଦେଲନି ମତେ
0: ଦେଇଛି
1: ସମସ୍ତେ ପୁଣି ନେବେ ନା ନାହିଁ
0: ନା ମୁଁ କଣ ପଇସା ଦେଇନଥିଲି
1: ତମେ ଦେଇଛ
0: ଦେଇଛି
1: ହଁ
0: ପୁଣି ଏମିତିଆ କାମଟା କାହିଁକି
1: ତମେ କଣ ଅଧିକ ଦେଇଦବ ସମସ୍ତେ ପୁଣି ବାଣ୍ଟି କୁଣ୍ଟିକି ସମସ୍ତଙ୍କ ବିଲ ହଳ କରିବା ଖରିପ ପାଇଁ ପ୍ରସ୍ତୁତ ହବା ଏଇ ବରଷା ମୁଣ୍ଡ ଉପରେ ଦେଖୁଛ ତ ଯୋଉ ଗୁଳୁଗୁଳି ହଉଛି ଏଇ ବୋହୂ ଟିକେ ସେଇ ଯୋଉ ଦହି ସରବତ କରିଦେଲା ପିଇକି ଆସିଲେ
0: ସଞ୍ଜବେଳେ
1: ହଁ ଆଉ କଣ କରିବି ଦିହ ତ କଣ ହେଇଯାଉଛି ବିଲରୁ ଆସିଲା ବେଳକୁ ଆଉ
0: କଣ କହୁଛ
1: ଆଉ
0: ମଲା
1: ଗୁଳୁଗୁଳି କେମିତି ହଉଛି
0: ଗୁଳୁଗୁଳି କଣ ଏକା ତମକୁ ହଉଛି
1: ଆଜି ଦେଖୁଛ ଦିନ ମାନ କେମିତି ଗୁଳୁଗୁଳି
0: କିଛି କିଛି କିଛି ଦି ପଇସାର ବୁଦ୍ଧି ନାହିଁ ଖାଲି ବକର ବକର ବକର ବକର ହଉଛ କଣ କହିବାକୁ ଚାହୁଁଛ
1: ଏ ଯୋଉ ଗୁଳୁଗୁଳି ସମୟରେ
0: ତ ମୁଁ କଣ କରିପାରିବି
1: ଦେହ ପାର ଯତ୍ନ ନଉଥିବା
0: କିଆ ହେଲା ସେଇଟା କହୁନ
1: ଆମରି ମାନଙ୍କ ପାଇଁ
0: କେମିତି
1: ଗଛ କାଟିଲେ
0: କାଟିଲେ
1: କଂକ୍ରିଟରେ ଜଙ୍ଗଲ ତିଆରି କଲେ
0: ଆଚ୍ଛା
1: ଘର ଉପରେ ଘର କଲେ ବିକାଶ ହବ
0: ହବ
1: ତା ମାନେ ନୁହେଁ ଯେ ଖାଲି ଏମିତି କଂକ୍ରିଟ ଜଙ୍ଗଲ କରିଦବା
0: ଆଚ୍ଛା

0: ଗଛ ଲଗେଇବା, ସବୁ ଜିମାରେ ଭରିବା, ବର୍ଷା ପାଇବା, ପବନ ପାଇବା, ପରିବେଶ ଠିକ ରହିବ।
1: ଏତେ ବେଳକୁ ପାଠ ଉପରକୁ ଆଇଲ, ଷୋଳ ଅଣା ଠିକ କହିଲ ଶ୍ରୋତା ବନ୍ଧୁ। ମଣିଷ ଗୋଟିକେ
0: ଗଛ ଗୋଟେ ନିହାତି ଲଗେଇବା,
1: ଆଉ ଗୋଟିଏରେ ଚଳିବ ନାହିଁ,
0: ଚଳିବନି
1: ନାଇଁ,
0: ଦଶଟି
1: ଦଶଟି ବି ହବନି। ମଣିଷ ଗୋଟିକେ ଯୋଡିଏ ଗଛ ଲଗେଇବା।
0: ମୁଁ ଜାଣିଛି ତୁମେ ଏଇ କଥା କହିବ, ମୁଁ ତମ ସାଙ୍ଗରେ ଟିକେ ଇଙ୍ଗିତ କରୁଥିଲି।
1: ତମେ କଥାଟାକୁ ଭାଙ୍କାଳିଆ କରିଦଉଛ, ମାନ୍ୟବର ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି
0: ମାଙ୍କ ନାଁରେ ଗଛଟିଏ,
1: ଆଉ ଗୋଟିଏ ଗଛ ନିଜ ନାଁରେ ଲଗେଇବା।
0: ହଁ ଭାଇ ଭଲ, ଯେମିତି ଆମ ବାପା ମା ଆମକୁ ପାଳିଥିଲେ ଆମେ ସେଇମିତି ଗଛଟିକେ ପାଳିବା।
1: ବୁଝି ରଖିବା ଦରକାର, ମନ ଇଚ୍ଛା ଗଛ ଯେତିକି କାଟିଛେ, ଯେତିକି ଜଙ୍ଗଲ ନଷ୍ଟ କରିଛେ,
0: ସେତିକି ଯଦି କରିଦବା ଠିକ ଠାକ ହେଇଯିବ।
1: ନାଇଁ ଆଉ ଟିକେ ଅଧିକ ହେଲେ ବି କିଛି ଅସୁବିଧା,
0: ଆହୁରି ଭଲ ହବ। କାହିଁକି ନା ଯୋଉ ରାସ୍ତା କଡ ହେଲା, ଆମର ଯୋଉ ଫାଙ୍କା ଜାଗା ଅଛି, ସେଠି ସ୍କୁଲ ଭିତରେ ସବୁ ପଡିଆ ଅଛି, ତା ଦେହରେ ଲଗେଇବା। ଯଦି ସବୁ ଜିମାରେ ଭରିଦବା, ବର୍ଷା ପାଇବା, ପବନ ପାଇବା,
1: ପାଗ ଠିକ ରହିବ।
0: ହଁ ଭାଇ,
1: ଏଇ ଯୋଉ ଗୁଳୁଗୁଳି ହଉଛି,
0: କୁହନି
1: ଗ୍ରୀଷ୍ମ ପ୍ରବାହ ଯୋଉ ରକମର ହଉଛି, ତେଣୁ ତାକୁ ନେଇକି ଯେତିକି ଆମେ କିଲିବିଲି ହଉଛେ,
0: ଭାରି ତ ଦେହ କଣ ହେଇଯାଉଛି।
1: ଦେହକୁ
0: ଜଗିବା
1: ଏବଂ ସବୁ ଜିମାରେ
0: ଭରିବା
1: ପାଠ ସେତିକିରେ ଥାଉ। ଶ୍ରୋତା ବନ୍ଧୁ କାନ ପାରିକି ବଇଛନ୍ତି,
0: ସନ୍ଧ୍ୟା ବେଳ ବୈଠକ ଘର, ଭଜନ ଶୁଣିବା, ତାପରେ ଦୀପଦ କଥା ହବା। ଆଉ
2: ବଢିଆ ଗୀତଟା ଅଛି, ଗୀତଟି ଲେଖିଛନ୍ତି ନନ୍ଦକିଶୋର ସିଂ ମହୋଦୟ, ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ ଗାଇଛନ୍ତି। ବଢିଆ ଗୀତ ଶୁଣିବା।

0: ଓ କଣ ମ ମାଳ ଅପା
1: ନା ମ
0: ଜେମା ଅପା
1: କଣ ତମର ଭ୍ରମ ହେଲାଣି
0: ଭ୍ରମ ହବନି ମୁଣ୍ଡ ଉପରେ ବରସା ମୋ ବିଲଟା ପର୍ଯ୍ୟନ୍ତ ହଳ ହେଇଯାଇ
1: ତିନି କୋଡ଼ି ଉପରେ ହେଇଗଲା ତ ସେଇଥିପାଇଁ
0: ତମକୁ ବୟସ ହଉନି ମତେ କିଆ ଧରିଛି ସବୁ କଥା
1: ଏମିତି ହେବେ ବୋଲି ମୁଁ କହିଲି ତମକୁ
0: ପାଠ ବୁଝିବା
1: ହଁ ବୁଝିବା
0: ବର୍ଷା ଆସିବା ପୂର୍ବରୁ ବିଲବାଡି କାମ ସାରିବା
1: ହଁ ବର୍ଷା ତ ହେଇ ମୁଣ୍ଡ ଉପରେ ଏଇ ଯୋଉ ଗୁଳୁଗୁଳି ହଉଛି ଆମେ ଜାଣିଲେନି ଅଧିକ ଟିକେ ଗୁଳୁଗୁଳି ହେଲେ ବର୍ଷା ହୁଏନି
0: ଓ ଏ ପାଠ ସମସ୍ତେ ଜାଣିଛନ୍ତି କିନ୍ତୁ ମୂଳ ଜିନିଷ ହଉଛି ଅଲଗା
1: କଣ କହିଲ
0: ଧାନ ପୁଣି ନାଗିବ ତଳି ନାଗିବ
1: ହଁ ଏଇ ହଳ ହେଲା ପାଗ ହେଲେ ଲାଗିଲା ଆଉ କଣ
0: ସେ ତ ବିଲରେ ନାଗିବ ତମର ପୁରା କଣ ତଳି ତିଆରି କରିଛ
1: ହଁ
0: ମତେ ଦବ ଟି
1: ପଇସା ଦବ
0: ପଇସା
1: ଆଉ
0: ମୁଁ ଦେଇନି
1: ଦେଇଛ
0: ହଁ
1: ଯୋଉ ଖତ ନେଇଥିଲ ସେ ପଇସା ଦେଇଛ
0: ଆଚ୍ଛା
1: ଟ୍ରାକ୍ଟର ନେଇଥିଲ ସେ ପଇସା ଦେଇଛ
0: ଆଚ୍ଛା
1: ଯେତେବେଳେ ତଳି ନବ ପଇସା ଦବନି
0: ସେତକ ଦେଇଥିଲି ଏଥକ ଦେବି ନାହିଁ ନା କଣ
1: ଦବ ଯେ ଡେରିରେ ଦବ ମୁଁ ଜାଣିଛି
0: ତେମେ କଥା ଗୁଡାକ ନବେଇ ଚାଲିଛ ପାଠ ଉପରକୁ ଆସ
1: ପାଠ କଣ ଆଜି ଅଛି
0: ପାଠ ବଢିଆ ରହିଛି ଆଉ ସୁନ୍ଦର ଆଲୋଚନା ସମୟ ଉପଯୋଗୀ ଆଲୋଚନା ଧାନ ତଳିର ଯତ୍ନ
1: ବଢିଆ ବିଷୟଟିଏ ଆଉ
0: ତମର କରିଛ
1: ହଁ
0: ଭଲ ବେପାର ହବ
1: ହଁ
0: ସମସ୍ତେ ନେବେ
1: ଆଉ ମହାଶୟ କିଏ ଆସିଛନ୍ତି
0: ହଁ ମହାଶୟ ହଉଛନ୍ତି ଡକ୍ଟର କୁମାର ସମ୍ଭବ ଗିରି ହଁ ଆଉ ବୁଝେଇକି କହୁଛନ୍ତି ଶୁଣିବା ଆଉ କଣ
2: ଶ୍ରୋତା ବନ୍ଧୁ ନମସ୍କାର ଆଜିର କୃଷି ସଂସାର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଆଲୋଚନାର ବିଷୟ ରହିଛି ଧାନ ତଳି ବା ନର୍ସରୀର ଯତ୍ନ ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ସହକାରୀ ପ୍ରାଧ୍ୟାପକ କ୍ଷେତ୍ର ବିଜ୍ଞାନ ବିଭାଗ ଡକ୍ଟର କୁମାର ସମ୍ଭବ ଗିରି ଆସନ୍ତୁ ଡକ୍ଟର ଗିରି ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ନମସ୍କାର
3: ନମସ୍କାର
2: ଧାନ ତଳିର ଯତ୍ନ ତେବେ ଏଇ ଯୋଉ ଖରିଫ ଧାନ ଆଉ ଉତ୍ତମ ନର୍ସରୀ ଏହାର ଗୁରୁତ୍ୱ କ'ଣ ପାଇଁ ରହିଛି
3: ଖରିଫ ଧାନ ଓଡ଼ିଶାର ଏକ ମୁଖ୍ୟ ଖାଦ୍ୟଶସ୍ୟ ତଥା କୃଷକମାନଙ୍କ ପାଇଁ ଏକ ଆୟର ମୁଖ୍ୟ ଉତ୍ସ
2: ଆଜ୍ଞା
3: ଧାନ ଉତ୍ପାଦନ ସଫଳତାର ସହିତ ଆମେ କରିବାକୁ ହେଲେ ପ୍ରଥମେ ନର୍ସରୀ ବା ଯାହାକୁ ଆମେ ତଳି କହୁଛେ ତାକୁ ଉତ୍ତମ ଗୁଣବତ୍ତା ସହିତ କରିବାକୁ ପଡ଼ିବ ଯେମିତି କୁହାଯାଏ କୌଣସି ବିଲ୍ଡିଂର ଫାଉଣ୍ଡେସନ ଯେମିତି ଷ୍ଟ୍ରଙ୍ଗ ହେଲେ ବିଲ୍ଡିଂଟି ଷ୍ଟ୍ରଙ୍ଗ ହେଇଥାଇପାରେ ସେମିତି ଆମର ଅମଳ ଅଧିକ ପାଇବାକୁ ହେଲେ ଆମକୁ ଆମର ନର୍ସରୀ ବା ତଳିକୁ ସଂରକ୍ଷିତ ଭାବେ ବା ଅଧିକ ଗୁଣବତ୍ତା ସହିତ କରିବାକୁ ପଡ଼ିବ
2: ନର୍ସରୀ ପାଇଁ ଆମ ଚାଷୀ ଭାଇମାନେ କେମିତି ଉପଯୁକ୍ତ ଜମି ବାଛିବେ
3: ନର୍ସରୀ ବା ତଳି ପକାଇବା ପାଇଁ ଉର୍ବର ସମତଳ ଏବଂ ଯୋଉଠି ଜଳସେଚନର ସୁବିଧା ଥିବ ସେ ଜାଗାକୁ ଆମେ ମୁଖ୍ୟତଃ ଚୟନ କରିଥାଉ ନର୍ସରୀ ବା ତଳି ପକାଇବା ପାଇଁ ଆଉ ସାଧାରଣତଃ କିଛି ଚାଷୀ ଭାଇମାନେ ନିଜ ଘର ପାଖାପାଖି ଥିବା ଏଭଳି ଜମିକୁ ଚିହ୍ନଟ କରି ସେଥିରେ ନର୍ସରୀ କରିଥାନ୍ତି ଯାହାଫଳରେ କି ସେମାନେ ତଦାରଖ କରିପାରନ୍ତି ପ୍ରତ୍ୟେକ ଦିନ ତା ସହିତ ଯଦି ଉତ୍ତମ ଜଳସେଚନର ସୁବିଧା ରହୁଛି ତାହେଲେ ଆମେ ଉତ୍ତମ ନର୍ସରୀଟିଏ ବା ଉତ୍ତମ ତଳି ଆମେ ପାଇପାରିବା
2: କାହିଁକି ନା ଜଳସେଚନର ସୁବିଧା ନ ରହିଲେ ବେଳେବେଳେ କଣ ହେଉଛି ନା ଆମର ପାଣିପାଗର ଅସନ୍ତୁଳନ ହେଉଛି ଏବଂ ତଳି ଶୁଖିଯିବାର ବା ତଳି ମରିଯିବାର ମଧ୍ୟ ସମ୍ଭାବନା ରହିଛି ତେବେ ଏଇ ଯୋଉ ତଳି ଆମ ଚାଷୀ ଭାଇମାନେ ପକେଇବେ ତାହା ଏକ ହେକ୍ଟର ଧାନ ଚାଷ ପାଇଁ କେତେ ବିହନ ଏବଂ କେତେ ନର୍ସରୀର ଯୋଉ କ୍ଷେତ୍ରଫଳ କେତେ ଆବଶ୍ୟକ ରହିଛି ସେ ବିଷୟରେ ଟିକେ ବୁଝେଇ କୁହନ୍ତୁ
3: ଆଚ୍ଛା ସାଧାରଣତଃ କହିବାକୁ ଗଲେ ଗୋଟେ ହେକ୍ଟର ବା 10,000 meter square ସେଥିପାଇଁ ଆମକୁ 40-50 kilogram ବିହନ ଏବଂ ତା ପାଇଁ ଯୋଉ କ୍ଷେତ୍ରଫଳ ବିଶିଷ୍ଟ ଜମି ଦରକାର ତାହା ହେଉଛି 800-1,000 square meter ନର୍ସରୀ ଫଳ ଆଚ୍ଛା ଯଦି ଏକରକୁ ହିସାବ କରିବା ତାହେଲେ ପାଖାପାଖି 15-18 kilogram ବିହନ ଏବଂ ତଳିର ଯୋଉ ତଳି ଘେରା ଯେତିକି ଜାଗାରେ ପ୍ରସ୍ତୁତ କରିବା ତାର ବର୍ଗ ମିଟର ରହିବ 350-450 square meter ଅଙ୍କୁରୋଦ୍ଗମ ହେଇଥିବା ବା ଯୋଉ ଗଜା ବାହାରିଥିବା ଯୋଉ ମଞ୍ଜିକୁ ଆମେ ଯେତେବେଳେ ନର୍ସରୀରେ ପକେଇବାକୁ ଚେଷ୍ଟା କରିବା ସେତେବେଳେ ଆମେ ଗୋଟିଏ ଜିନିଷ ଲକ୍ଷ୍ୟ କରିବା କି ସୁପାରିଶ କ୍ରମେ

0: କି ଆମକୁ ଓଡ଼ିଶା ସରକାର ହଉ ଭାରତ ସରକାରଙ୍କ ଦ୍ୱାରା ଯୋଉ ପ୍ରଦତ୍ତ ନିୟମ ଯେତିକି ଅଛି, ଯେତିକି ହାରରେ ଆମେ ମଞ୍ଜି ପକାଇବା ଦରକାର ସେତିକି ହିଁ ପକାଇବା, କାରଣ ତାଠୁ ଅଧିକ ପକାଇଲେ ତଳିର ତଳିଟି ପତଳା ହେଇଯାଏ ଏବଂ ରୁଗ୍ଣ ଭଳିଆ ଜଣାପଡ଼େ। ତେଣୁ ସବଳ ନର୍ସରୀ ବା ସବଳ ତଳିଟିଏ ପାଇବାକୁ ହେଲେ ଆମକୁ ଯୋଉ ଓଡ଼ିଶା ସରକାର ଯୋଉ ସୁପାରିଶ କରିଛନ୍ତି ଯେତିକି ମାତ୍ରାରେ ଆମେ ମଞ୍ଜି ପକାଇବା ସେତିକି ହିଁ ଆମର ଦରକାର।
1: ଯେତିକି ପରିମାଣର ତଳି କହୁଛନ୍ତି ସେତିକି ପକାଇବା ଦରକାର, କାହିଁକି ନା ବିଭିନ୍ନ ସମୟରେ ଆମ ଚାଷୀ ଭାଇମାନଙ୍କ ଭିତରେ ମତ ଥାଏ ଯେ ଯଦି ଆମେ ଅଧିକ ବିହନ ପକାଉଛେ ତାହେଲେ ଭଲ ଗଛ ହବ।
0: ଆଜ୍ଞା, ଯାହାକି ସାଧାରଣତଃ ଠିକ ନୁହେଁ।
1: ତେବେ ଏଇଠି ଆମ ଚାଷୀ ଭାଇମାନଙ୍କ ମନରେ ଆଉ ଗୋଟିଏ ପ୍ରଶ୍ନ ଆସୁଥିବ ଯେ ସେମାନେ ନର୍ସରୀ ଜମିକୁ କେମିତି ପ୍ରସ୍ତୁତ କରିବେ।
0: ଆଜ୍ଞା, ପ୍ରସ୍ତୁତ କରିବା ପାଇଁ ହେଲେ ଜମିକୁ ଭଲ ଭାବରେ 2-3 ଥର ମାନେ ଗୁଣ୍ଡ ଚାଷ କରିବା ଦରକାର। ତାପରେ ଏଇ ଚାଷ ହେବା ପରେ ପ୍ରତ୍ୟେକ ମିଟର ସ୍କୋୟାର ବା ପ୍ରତ୍ୟେକ ବର୍ଗ ମିଟରକୁ ଆମେ 2-3 କିଲୋଗ୍ରାମ ସଢା ଗୋବର ଖତ କିମ୍ବା କମ୍ପୋଷ୍ଟ ଆମେ ବ୍ୟବହାର କରିପାରିବା। 2ଟି ପଟାଳି ମଧ୍ୟରେ ବା 2ଟି ଯୋଉ ଆମର ପଟି ଥାଏ ସେଇ ବେଡ୍ ଭିତରେ ଆମେ ସେ ବେଡ୍ର ଆମେ ଯୋଉ ମାନେ କହିବାକୁ ଗଲେ ଯୋଉ
1: ଦ୍ରବ୍ୟ ପ୍ରସ୍ଥ
0: ପାଖାପାଖି ଆମେ 1.5 ମିଟର ପାଖାପାଖି ରଖିବା, ଯାହା ଏବଂ ସେଇ 1.5 ମିଟର ପରେ ଗୋଟିଏ ଆମେ ଚ୍ୟାନେଲ ବା ଗୋଟେ ଆମେ ନାଳିଟିଏ ଦବା, ଯାହାଫଳରେ କି ଅଧିକ ପାଣି ହେଲେ ସେ ସେଠିକୁ ବହି ଆସିବ ଏବଂ ସେ ନାଳି ମଧ୍ୟରେ ଯାଇ ମଧ୍ୟ ଆମେ ବିଭିନ୍ନ ପ୍ରକାର ଘାସ ବଛାବଛି କିମ୍ବା ଅନ୍ୟ କାର୍ଯ୍ୟ ସବୁ ଆମେ ସମ୍ପାଦନ କରିପାରିବୁ।
1: ତାମାନେ ନାଳିଟିଏ ରହିବା ଦରକାର ଏବଂ ଛୋଟିଆ ଛୋଟିଆ ଯଦି ଆମେ ପଟାଳି କରିବା ତାହେଲେ ମଧ୍ୟ ଆମ ସମସ୍ତଙ୍କ ପାଇଁ ସୁବିଧା ହେବ। ଚାଷୀ ଭାଇଟିଏ ତା ଭିତରେ ଯାଇକି ଠିକ୍ରେ ଆପଣଙ୍କର ଯୋଉ ତଳିକୁ ପକେଇ ପାରିବ ଏବଂ ଉପାଡ଼ି ପାରିବ, ଏବଂ ଅଧିକ ଯଦି ବର୍ଷା ହେଉଛି ତାହେଲେ ସେଇ
0: ପାଣି ଆମେ ନାଳିକୁ ପଳେଇ ଆସିବ,
1: ନିଷ୍କାସନ ହେଇପାରିବ। ତେବେ ଏଇ ଯୋଉ କଥାଟି ଆସୁଛି ଯେ ବିହନ ବିଶୋଧନ, କାହିଁକି ନା ଆମେ ଦେଖୁଛୁ ଚାଷୀ ଭାଇମାନେ ବିଭିନ୍ନ ସମୟରେ ସେମିତି ବିହନ ପକେଇ ଦେଉଛନ୍ତି ଯାହାଫଳରେ ଆପଣଙ୍କର ବିହନ ଗଛ ହଉନି, ରୋଗ ପୋକ ମଧ୍ୟ ବଢୁଛି। ତେବେ ଏଇ ଯୋଉ ବୁଣିବା ପୂର୍ବରୁ ବିହନ ବିଶୋଧନ କାହିଁକି କରିବା ଆବଶ୍ୟକ ଆଉ ସେମାନେ କେମିତି ଏଇ ବିହନ ବିଶୋଧନଟି କରିବେ?
0: ଦେଖନ୍ତୁ, ବିହନ ବିଶୋଧନ ଏକ ଗୁରୁତ୍ୱପୂର୍ଣ୍ଣ ମାନେ ପ୍ରସଙ୍ଗ ଏଇ ଧାନ ତଳିରେ।
1: ଆଜ୍ଞା,
0: କାରଣ ବହୁତ ସାରା ଅଛି ଆମର ଯେମିତିକା ରୋଗ ଯୋଉମାନେ କି ସେଇ ମଞ୍ଜିରୁ ହିଁ ଆରମ୍ଭ ହୋଇଥାନ୍ତି। ତେଣୁ ସେ ମଞ୍ଜି ବିଶୋଧନ ବା ବିହନ ବିଶୋଧନ ଆମେ ଯଦି ଠିକ୍ ସମୟରେ କରିବା, ଅର୍ଥାତ୍ ମଞ୍ଜି ବୁଣିବା ପୂର୍ବରୁ କରିବା ଦରକାର। କେମିତି କରିବା? ଆମେ ପ୍ରଥମେ 10% ଲୁଣ ପାଣିରେ ମାନେ ପାଖାପାଖି 1 ଲିଟର ପାଣିରେ 100 ଗ୍ରାମ ମୋଟା ଲୁଣ, ଯୋଉଟାକି ଆମେ ଖାଦ୍ୟ ଲୁଣ ନୁହେଁ, ଯୋଉଟା ବଗଡ଼ା ଲୁଣ, ତାକୁ ଆମେ ବ୍ୟବହାର କରିପାରିବା ଏବଂ ସେଇ ଲୁଣ ପାଣିରେ ଆମେ ପ୍ରଥମେ ଭଲସେ ଧୋଇବା ମଞ୍ଜିଗୁଡ଼ିକୁ, ଯାହାଫଳରେ କି ଯୋଉଟାକି ହାଫ୍ ଫିଲ୍ଡ ବା ଯୋଉଥିରେ କି ଭଲ ଭାବରେ ମଞ୍ଜି ଭରଣ ହେଇନି ସେଗୁଡ଼ିକ ଉପରେ ଭାସିବ, ତାକୁ ଆମେ ଅଲଗା କରିକି ରଖିଦବା। ତାପରେ କ'ଣ କରିବା? ଭଲ ପାଣିରେ, ସଫା ପାଣିରେ ତାକୁ ପୁଣି ଆଉ ଥରେ ଧୋଇବା ଏବଂ ପ୍ରତ୍ୟେକ କିଲୋଗ୍ରାମ ମଞ୍ଜିକୁ 2-3 ଗ୍ରାମ କାର୍ବେଣ୍ଡାଜିମ କିମ୍ବା ଆମର ଥିରାମ, ଏଇ ଦୁଇଟି ଭିତରୁ କୌଣସି ଗୋଟିଏ କେମିକାଲ ଆମେ ପ୍ରୟୋଗ କରି ତାକୁ ବିଶୋଧନ କରିପାରିବା। ତାପରେ ଯାଇ ଆମେ ତାକୁ ବିହନକୁ ଆମେ ବୁଣିବା। ବିଶୋଧନ କରିବା ପରେ ଯଦି ଆମେ ତାକୁ ଅଙ୍କୁରୋଦ୍ଗମ ପାଇଁ ଛାଡ଼ିବା ବା ଗଜା ବାହାରିବା ପାଇଁ ଛାଡ଼ିବା, ତାକୁ କ'ଣ କରିବା? ଆମେ ଭଲ ଭାବରେ ଗୋଟେ ଅଖା ଭିତରେ ରଖିବା ଏବଂ ତାକୁ ଟିକେ ପ୍ରେସର ବା ଟିକେ ଚାପ ଦରକାର ହେଲେ ଇଟା କି କିଛି ରଖିପାରିବା, ଯାହାଫଳରେ କି ଗୋଟେ ରାତି ରଖିଲେ ସେଥିରୁ ଗଜା ବାହାରି ଆସେ। ସାଧାରଣତଃ
1: ଆଜ୍ଞା, ଆମ ଚାଷୀ ଭାଇମାନେ ଯଦି ଏହି ପ୍ରଣାଳୀ ଅବଲମ୍ବନ କରିବେ ତାହେଲେ ନିଶ୍ଚିତ ଭାବରେ ଧାନ ତଳି ଭଲ ହେବ, ଗଜା ଭଲ ହେବ ଏବଂ ଗଜା ଭଲ ହେଲେ ତଳି ମଧ୍ୟ ଭଲ ହେବ। ତେବେ ଏଇ ଯୋଉ ନର୍ସରୀ ଆମ ଚାଷୀ ଭାଇମାନେ କରୁଛନ୍ତି ସେଇଥିରେ ବିହନ ବୁଣିବାର ସଠିକ୍ ପଦ୍ଧତି କ'ଣ, ଆପଣ ଜଣେ ବିଶେଷଜ୍ଞ ଭାବରେ କ'ଣ କହିବେ?
0: ଅଙ୍କୁରୋଦ୍ଗମ ହୋଇଥିବା ବା ଗଜା ବାହାରିଥିବା ଯଦି ଆମେ ମଞ୍ଜି ବେଡ୍ରେ ବା ଆମର ଯୋଉ ପଟାଳିରେ ପକଉଛେ ତାହେଲେ ଆମ ନର୍ସରୀର ସଫଳତା ବା ସକ୍ସେସ ରେଟ୍ ଅଧିକ ରହିବ। ତେଣୁ ଆମେ ଚେଷ୍ଟା କରିବା ଅଙ୍କୁରୋଦ୍ଗମ ହୋଇଥିବା ବା ଯୋଉଟାକି ଆମର ଗଜା ବାହାରିଥିବା ମଞ୍ଜି ଆମେ ପଟାଳିରେ ପକାଇବା, ଏବଂ ପଟାଳିରେ ପକାଇବା ବେଳେ ଆମେ ତାକୁ ଚେଷ୍ଟା କରିବା କି ତାକୁ ଭଲ ଭାବରେ ପତଳା ସ୍ତରଟିଏ ଦବା। ପତଳା ସ୍ତରଟିଏ ଦେଲା ପରେ ତାକୁ ଘୋଡ଼ାଇବା ପାଇଁ ହାଲକା ମାଟି କିମ୍ବା ଆମେ ପ୍ରୟୋଗ କରିପାରିବା କମ୍ପୋଷ୍ଟ, ଶୁଖିଲା କମ୍ପୋଷ୍ଟ ଆମେ ତା ଉପରେ ଦେଇପାରିବା। ଅଧିକ ମାତ୍ରାରେ ମାଟି ଦେଲେ ସେଇ ଯୋଉ ଗଜାଟି ଉପରକୁ ମାଟି ଉପରକୁ ଆସିପାରେ ନାହିଁ, ତେଣୁ ପତଳା ସ୍ତରର ଆମେ ବିହନ ବୁଣିବା ଏବଂ ପତଳା ସ୍ତରର ତାକୁ କଭର ବା ଆଚ୍ଛାଦନ ଦବା ଆମେ।
1: ତ ଏଇଠି ଆମ ଚାଷୀ ଭାଇମାନଙ୍କ ମନରେ ଆଉ ଗୋଟିଏ ପ୍ରଶ୍ନ ଆସୁଥିବ ଯେ ନର୍ସରୀରେ ପୋଷକ ତତ୍ତ୍ୱ ପରିଚାଳନା କେମିତି କରିବେ, କାହିଁକି ନା ବିଭିନ୍ନ ସମୟରେ ଆମର ଖାଦ୍ୟସାରର ଆବଶ୍ୟକତା ରହିଛି ଏବଂ ତଳି ଛୋଟ ହେଲେ ମଧ୍ୟ ବା ତଳିଟି ଯେତେବେଳେ ଆମେ ଆରମ୍ଭ କରୁଛେ

0: ପାଖକୁ ମଧ୍ୟ ଖାଦ୍ୟ ସାର ରହିବା ଆବଶ୍ୟକ। ତେବେ କେମିତି ସେ ପୋଷକ ତତ୍ତ୍ୱ ପରିଚାଳନା କରିବ ସେ ସମ୍ପର୍କରେ ଆମ ଚାଷୀ ଭାଇମାନଙ୍କୁ ବୁଝେଇ କୁହନ୍ତୁ।
1: ଆଚ୍ଛା, ନର୍ସରୀ ବାଇଜ ଆମେ ତଳିରେ ସାଧାରଣତଃ କୌଣସି ବି ଚାଷୀ ସାର ପ୍ରୟୋଗ କରନ୍ତି ନାହିଁ, କିନ୍ତୁ କିଛି କିଛି ମାଟିରେ ବେଳେବେଳେ ଚାରା ଗୁଡିକ ଆପଣ ଦେଖିପାରିବେ ହଳଦିଆ ପଡିଯାଏ। ସେ ସମୟରେ ଆମେ 2% ନାଇଟ୍ରୋଜେନ ସ୍ପ୍ରେ କରାଯିବା, ଯେମିତି କହିପାରିବେ 20 ଗ୍ରାମର ୟୁରିଆ ଆମେ ଗୋଟେ ଲିଟର ପାଣିରେ ମିଶାଇ ଦ୍ରବଣ କରିକି ତାକୁ ଆମେ ସିଞ୍ଚନ କରିପାରିବା, ଯାହାଫଳରେ କି ଯୋଉ ହଳଦିଆ ରୋଗଟି ଆମର ରୁ ଆମେ ନିସ୍ତାର ପାଇପାରିବା। ସେଇଭଳି ବେଳେବେଳେ ଜିଙ୍କ ର ଡେଫିସିଏନ୍ସି ବା ଜିଙ୍କ ର ଅଭାବ ଦେଖାଯାଏ, ତାକୁ ମଧ୍ୟ ଆମେ 5 ଗ୍ରାମ 1 ଲିଟର ପାଣିରେ ମିଶାଇ ଯୋଉଟାକି 5% ତାକୁ ଆମେ ସିଞ୍ଚନ କରିପାରିବା, ଯାହାଫଳରେ କି ଆମେ ଏଇସବୁ ଯୋଉ ଅଭାବରୁ ଆମେ ଯୋଉ ଖାଦ୍ୟସାର ଅଭାବରୁ ବଞ୍ଚିପାରିବା। ସାଧାରଣତଃ ଯେତିକି ଆମେ ଖତ କିମ୍ବା କମ୍ପୋଷ୍ଟ ପ୍ରୟୋଗ କରିଥାଉ ଯୋଉ ମାଟି ପ୍ରସ୍ତୁତି ବେଳେ, ସେତିକି ଗୋଟିଏ ନର୍ସରୀ ପାଇଁ ବା ଗୋଟେ ଚାରା ହବା ପାଇଁ ସଫିସିଏଣ୍ଟ, ସେତିକି ହିଁ ଆବଶ୍ୟକ, ତାଠୁ ଅଧିକ ଦରକାର ନାହିଁ। କାରଣ 21-25 ଦିନ ପର୍ଯ୍ୟନ୍ତ ଆମେ ସେ ତଳିଟିକୁ ରଖିଥାଉ, ତାପରେ ଉପାଡି ନେଇଥାଉ, ତେଣୁ ବେଶୀ ଖତ ସାର ବା ଆମେ ସେଥିରେ ପ୍ରୟୋଗ କରିବା ମଧ୍ୟ କଥା ନୁହେଁ।
0: କିନ୍ତୁ ଆମେ ନିୟମିତ ଭାବରେ ଆମ ତଳି ପଟାଡ଼ିକୁ ଦେଖୁଥିବା
1: ଆଜ୍ଞା,
0: ଏବଂ ତାକୁ ପର୍ଯ୍ୟବେକ୍ଷଣ କରୁଥିବା, ଏଇ ଯେମିତି ପୋଷକ ତତ୍ତ୍ୱ କଥା ଆମେ ଆଲୋଚନା କଲେ, ଚାଷୀ ଭାଇ ଟିକେ ଜାଣିବାକୁ ଚାହୁଁଥିବେ ଯେ ସେ କିପରି ଜଳ ପରିଚାଳନା କରିବେ, କାହିଁକି ନା ବେଳେବେଳେ କ'ଣ ହୁଏ ତଳିପଟି ଶୁଖିଲା ହୋଇଯାଏ ଏବଂ ବେଳେବେଳେ ଅଧିକ ବର୍ଷା ଫଳରେ ତଳିପଟି ଅଧିକ ପାଣି ମଧ୍ୟ ଜମିଯାଏ, ତେବେ ଏହି ସମୟରେ ସେ କେମିତି ଜଳ ପରିଚାଳନା କରିବେ?
1: ଦେଖନ୍ତୁ, ଜଳ ପରିଚାଳନା ଖରିଫ ଋତୁରେ ବହୁତ ବଡ଼ ବିଷୟ
0: ଆଜ୍ଞା,
1: କାରଣ ଯେମିତି ଆମେ ଜାଣିଛୁ ଜଳ ବହୁଳେ ସର୍ବନାଶ, ଜଳ ବିହୁନେ ସର୍ବନାଶ। ସେଇଭଳିଆ ଗୋଟେ ଗଛଟିକୁ ବା ଚାରାଟି ଯେତେବେଳେ ବଞ୍ଚିବାକୁ ଚାହେଁ, ସେତେବେଳେ ଜର୍ମିନେସନ ବା ଯୋଉଟାକି ଅଙ୍କୁରୋଦ୍ଗମ ବା ଆମେ ଯୋଉଟାକି ଗଜାହା ହେବା, ସେଇ ସମୟରେ ଯଦି ଆମେ ଭଲ ଭାବରେ ପାଣି ଦବା ତାହେଲେ ସେ ଗଛଟି ଅଙ୍କୁରୋଦ୍ଗମ ହେବା ପରେ ମଧ୍ୟ ଭଲ ଭାବରେ ବଢିଥାଏ।
0: କିନ୍ତୁ
1: ବହୁତ ଅଧିକ ପାଣି ହେଇଗଲେ କଣ ହୁଏ, ତା ମୂଳ ସଢିଯାଏ। ସାଧାରଣତଃ କୌଣସି ବି ନର୍ସରୀ ବା ତଳିରେ ପାଣି ବହୁତ ସମୟ ପର୍ଯ୍ୟନ୍ତ ଠିଆ ହେଲେ, ଦିନରୁ 2 ଦିନ ପର୍ଯ୍ୟନ୍ତ ଅଧିକ ସମୟ ଠିଆ ହେଲେ ସେ କଣ ମୂଳଟି ପଚିଯାଏ ଏବଂ ବହୁ ପ୍ରକାର ରୋଗ ମଧ୍ୟ, କବକ ଜାତୀୟ ରୋଗ ମଧ୍ୟ ଆକ୍ରମଣ କରନ୍ତି। ତେଣୁ ସାଧାରଣତଃ 2-2 ପଟି ମଝିରେ ଆମେ ଛୋଟ ଛୋଟ ନାଳିଟିଏ କରିଥାଉ, ଯାହାଫଳରେ ଅଧିକ ବର୍ଷା ହେଲେ ଖରିଫ ଋତୁରେ ସେଇ ଯୋଉ ଅଧିକ ପାଣି ନାଳିକୁ ପଳେଇ ଆସିପାରିବ ଏବଂ ମାଟିଟି ଆମର ଯେତିକି ପରିମାଣର ପାଣି ଦରକାର ସେତିକି ହିଁ ରହିପାରିବ। ଜଳର ବିଭିନ୍ନ ପ୍ରକାରର ଗତି ଥାଏ, ଆକ୍ଚୁଆଲି ତାକୁ କୁହନ୍ତି ହରାଇଜଣ୍ଟାଲ ମୁଭମେଣ୍ଟ, ଆଉ ଗୋଟେ ଅଛି ଆପଣ ଭର୍ଟିକାଲ ମୁଭମେଣ୍ଟ, ମାନେ ଗୋଟେ ମାଟି ଉପରକୁ ଉଠୁଛି ଆଉ ଗୋଟେ ଯୋଉ ନାଳିରେ ବି ଦବା ସେ ଅଟୋମେଟିକାଲି ବା ସାଧାରଣତଃ 2 ପଟ ପଟାଳିକୁ
0: ଯାଉଛି,
1: ଆପେ ଆପେ ସିଏ ଗତି କରିଥାଏ, ତାକୁ ହରାଇଜଣ୍ଟାଲ ମୁଭମେଣ୍ଟ ବା ସିପେଜ ବୋଲି କୁହାଯାଏ। ତା ଦ୍ୱାରା ମଧ୍ୟ ଆମେ ପାଣି ଦେଇପାରିବା, ସାଧାରଣ ଡାଇରେକ୍ଟଲି ଆମେ ନର୍ସରୀ ନ ଦେଇ ଆମେ ପଟାଳିରେ ଦେଇପାରିବା,
0: ଆଜ୍ଞା ନାଳିରେ ଦେଇପାରିବା, ନାଳି ଦେଇପାରିବା, ଯାହାଫଳରେ ସେ ପଟାଳିକୁ ଯିବ। ତେବେ ଏଇଠି ଆମ ଚାଷୀ ଭାଇମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଅନାବନା ଘାସ, କାହିଁକି ନା ଯେତେବେଳେ ସେମାନେ ଜମିରେ ତଳି ପଟାଳି କରୁଛନ୍ତି ଏବଂ ସେହି ସମୟରେ ଘାସ ପରିଚାଳନାଟା ତାଙ୍କ ପାଇଁ ନିହାତି ଆବଶ୍ୟକ, କାହିଁକି ନା ଯଦି ଘାସ ଅଧିକ ଉଠିଗଲେ ତାହେଲେ ଖାଦ୍ୟସାର ମଧ୍ୟ ସେ ଗ୍ରହଣ କରିନେବେ ଏବଂ ଯାହାଫଳରେ ତଳି ମଧ୍ୟ ବାଧାପ୍ରାପ୍ତ ହେବ। ତେବେ ଆପଣ ଜଣେ ବିଶେଷଜ୍ଞ ଭାବରେ ଏଇ ଯେଉଁ ନର୍ସରୀରେ ଅନାବନା ଘାସ ପରିଚାଳନା କେମିତି ଆମ ଚାଷୀ ଭାଇମାନେ କରିବେ ସେ ସମ୍ପର୍କରେ ଆପଣ ବୁଝେଇ କୁହନ୍ତୁ।
1: ଅନାବନା ଘାସ ସାଧାରଣତଃ ଧାନ ଚାରା ବା ଧାନ ତଳି ସହିତ 4 ଜିନିଷ ପାଇଁ ପ୍ରତିଯୋଗିତା କରେ।
0: ଆଚ୍ଛା,
1: ଗୋଟିଏ ହେଲା ପୋଷକ ତତ୍ତ୍ୱ ମାନେ ଖାଦ୍ୟ ସାର, ଦ୍ୱିତୀୟଟି ହେଲା ଜଳ ପାଣି, ତୃତୀୟଟି ହେଉଛି ଆଲୋକ ମାନେ ଲାଇଟ୍, ଆଉ ଚତୁର୍ଥଟି ହେଉଛି ସ୍ଥାନ। ତ ଏଇ 4 ଜିନିଷ ପାଇଁ ଅନାବନା ଘାସ ତଳି ସହିତ ପ୍ରତିଯୋଗିତା କରେ। ତେଣୁ ଆମେ 21 ଦିନ ପର୍ଯ୍ୟନ୍ତ ବା 25 ଦିନ ପର୍ଯ୍ୟନ୍ତ ଯେତେବେଳେ ତଳିଟି ଆମର ରହୁଛି ନର୍ସରୀରେ, ସେତେବେଳେ ଆମେ ହାତରେ, କେବଳ ହାତରେ ଆମେ ତାକୁ ବାଛିଦେବା, ଚେଷ୍ଟା କରିବା କୌଣସି ହର୍ବିସାଇଡ୍ ବା ଯେତିକି ତୃଣକ ମାରି ଆମେ ପ୍ରୟୋଗ ନ କରିବା। ସାଧାରଣତଃ ଅଳ୍ପ ସମୟ ଭିତରେ ହାତରେ ଆମେ ତାକୁ ବାଛି ଅଲଗା କରିପାରିବା ଯଦି ଦରକାର ପଡେ।
0: ଆଜ୍ଞା, ଯେ ଧାନ ନର୍ସରୀରେ ଆମର କେଉଁ ପ୍ରକାର କୀଟ ଦେଖାଯାନ୍ତି ଆଉ ସେଗୁଡିକ ଆମ ଚାଷୀ ଭାଇମାନେ କେମିତି ପରିଚାଳନା କରିବେ?
1: ସାଧାରଣତଃ ଧାନରେ ଥ୍ରିପ୍ସ ବା ପତ୍ରମଡା ପୋକ ଏବଂ କେସ୍ୱାର୍ମ ବା ପତ୍ରକୁ ବାନ୍ଧି ଦିଏ କିଛି ପୋକ ଅଛନ୍ତି, ସେଗୁଡିକ ଦେଖାଯାଏ। ସାଧାରଣତଃ 21 ଦିନ ଭିତରେ ବହୁତ ଅଳ୍ପ ସମୟ ଭିତରେ ଅଙ୍କୁରୋଦ୍ଗମ ହେବା ପରେ ଏତେ ସାରା ପୋକ ଦେଖାଯାନ୍ତି ନାହିଁ, କାରଣ ଆମେ ସେହି ସମୟରେ ଯଦି ପ୍ରତ୍ୟେକ ଦିନ ତାକୁ ଆମେ ପରିଦର୍ଶନ କରୁଥିବା ନର୍ସରୀକୁ ବା ଇଏ କରୁଥିବା ଚାଷୀ ହିସାବରେ, ତେଣୁ ଆମେ ଦେଖିପାରିବା ଯେ ଯଦି କିଛି ଅତ୍ୟଧିକ ମାତ୍ରାରେ କୀଟ କିମ୍ବା କୌଣସି ପୋକ

0: ଲାଗୁଛନ୍ତି ତାହେଲେ ଆମେ ତାକୁ ସେଇ ଯୋଉ ଯୋଉ ଜାଗାଟାରେ ଲାଗୁଛନ୍ତି ତାକୁ ଆମେ କଣ କରିପାରିବା, ୟେଲୋ ଷ୍ଟିକି ଟ୍ରାପ୍ ବା ତାକୁ କହୁଛନ୍ତି ହଳଦିଆ ଅଠା ଯନ୍ତ୍ର, କିମ୍ବା ଆମେ ଆଲୋକ ଫାନ୍ଦ ବା ଲାଇଟ୍ ଟ୍ରାପ୍ ମଧ୍ୟ ଲଗାଇ ପାରିବା। ଏହାଦ୍ୱାରା ଆମେ ବହୁତ ମାତ୍ରାରେ କଣ୍ଟ୍ରୋଲ କରିପାରିବା। ଆମେ
1: ଆମର ରୋଗ ମଧ୍ୟ କିଛି ଲାଗୁଥିବ, ତେବେ ଆମ ଚାଷୀ ଭାଇମାନେ ସେ ରୋଗ ପରିଚାଳନା କେମିତି କରିବେ?
0: ସାଧାରଣତଃ ରୋଗ ଗୁଡିକ ମଞ୍ଜି ଜାତୀୟ ହୋଇଥାନ୍ତି, ମାନେ ମଞ୍ଜିରୁ ହିଁ ସୃଷ୍ଟି ହୋଇଥାନ୍ତି। ତେଣୁ ଯଦି ଆମେ ଭଲ ଭାବରେ ମଞ୍ଜିକୁ ଉପଚାର କରୁଛେ ବା ମଞ୍ଜିକୁ ବିଶୋଧନ କରୁଛେ, ତାହା ଫଳରେ କଣ ହେଇପାରିବ, ବହୁତ ଗୁଡ଼ିଏ କବକ ଜାତୀୟ ଯେତିକି ରୋଗ ଅଛନ୍ତି ସେଥିରୁ ଆମେ ନିସ୍ତାର ପାଇପାରିବା। କିନ୍ତୁ ଯଦି କିଛି ଦେଖାଯାଉଛି ଏଇ 20-21 ଦିନ ମଧ୍ୟରେ, ଯଦି ତଳିଥିବା ମଧ୍ୟରେ ଯଦି ଆମକୁ କିଛି ଦେଖାଯାଉଛି କି ରୋଗ ପୋକ ଅଛନ୍ତି, ସାଧାରଣତଃ ରୋଗ ଅଛନ୍ତି, ତେଣୁ ଆମେ କଣ କରିପାରିବା ନା ଟ୍ରାଇସାଇକ୍ଲାଜୋଲ 1% ସ୍ପ୍ରେ କରିପାରିବା, ଯୋଉଟାକି ଆମର ସାଧାରଣତଃ ଯେତିକି କବକ ଜାତୀୟ ରୋଗ ଅଛନ୍ତି ସେଥିରୁ ଆମେ ନିସ୍ତାର ପାଇପାରିବା।
1: ଏଇଠି ଆମ ଚାଷୀ ଭାଇମାନଙ୍କୁ ଆପଣ କହିପାରିବେ ଯେ ସେ କୋଉ କୋଉ ରୋଗ ଆମର ପ୍ରାୟତଃ ଦେଖାଯାଏ ପାଖାପାଖି?
0: ସାଧାରଣତଃ ମହିଷା ରୋଗ କି ଆଉ ଯୋଉ ବ୍ରାଉନ୍ ସ୍ପଟ୍ ବା ଆମର କହିବାକୁ ଗଲେ ମାଟିଆ ଗୁଣ୍ଡି ଯୋଉ ସ୍ତର ଭଳିଆ ଆସେ, ଗୋଟେ ଗୋଟେ ରାଉଣ୍ଡ ସ୍ପଟ୍ ଆସେ, ସେଗୁଡିକ ଦେଖାଯାଏ। ତା ସହିତ ଚାରା ପଚିଯାଏ, ଯୋଉଟାକି ଆମେ ଚାରା ମୂଳରେ ଅଧିକ ସମୟରେ ପାଣି ଯୋଉ ରହିଲେ ସେଟା ପଚିଯାଏ, ସେଇଥିରୁ ମଧ୍ୟ ଫଙ୍ଗାଲ ଇନଫେକ୍ସନ ହୁଏ।
1: ତେବେ ଯୋଉ ବର୍ଷା ଋତୁରେ ନର୍ସରୀକୁ ଆମ ଚାଷୀ ଭାଇମାନେ କିପରି ସୁରକ୍ଷିତ ରଖିବେ?
0: ଯେମିତି ପଟାଳୀ ପଟାଳୀ ମଧ୍ୟରେ ଆମେ ନାଳିଟିଏ ରଖିବା, ଯାହାଫଳରେ କି ଅତ୍ୟଧିକ ବର୍ଷା ହେଲେ, ସାଧାରଣତଃ ମୌସୁମୀ ଜନିତ ବର୍ଷା ଯୋଗୁଁ ଖରିଫ ଋତୁରେ ଏଇ ବର୍ଷା ପାଣି ଜମି ରହେ, ତେଣୁ ଯଦି ଦୁଇଟି ପଟାଳୀ ମଧ୍ୟରେ ନାଳିଟିଏ ରହିବ ତାହା କ'ଣ କରିବ, ଅଧିକ ଯୋଉ ବର୍ଷା ହେବ ତା ଜଳ ମଝିକୁ ପଳାଇ ଆସିପାରିବ, ଏବଂ ଦରକାର ପଡ଼ିଲେ ଯେତେବେଳେ ସେଇ ନାଳିରେ ହିଁ ପାଣି ଥିବ, ଦରକାର ପଡ଼ିଲେ ସେଇ ନାଳିରୁ ହିଁ ପାଣି ପଟାଳୀକୁ ମଧ୍ୟ ପାଣି ଅବଶେଷ ହେଇପାରିବ ସଠିକ ସମୟ 21-25 ଦିନ। କିନ୍ତୁ ଆମେ ଡ୍ୟୁରେସନ ବା ଅବଧି ଦେଖିକି, କିସମର ଅବଧି ଦେଖିକି ମଧ୍ୟ ଆମେ ତଳିର ବୟସ ନିର୍ଦ୍ଧାରଣ କରିଥାଉ, ଏବଂ ଏଇ ଯୋଉ ତଳି ଯେତେବେଳେ ଉପାଡ଼ିବାର ଗୋଟେ ଦିନ ପୂର୍ବରୁ ଭଲ ଭାବରେ ଜଳସେଚନ କରିଦେବା ଦରକାର, ଯାହାଫଳରେ ଯେତେବେଳେ ମୂଳଟି ଆମେ ଉପାଡ଼ିବା ସେତେବେଳେ ମୂଳଟି ଛିଣ୍ଡିଯିବାର ସମ୍ଭାବନା ଥାଏ। ଯଦି ମାଟିଟି ଓଦା ଥିବ ତେଣୁ ଚେର ଛିଡ଼ିବାର ସମ୍ଭାବନା ରହିବ ନାହିଁ।
1: ତ ଯେତେବେଳେ ଆମ ଚାଷୀ ଭାଇମାନେ ତଳି ଉପାଡୁଛନ୍ତି ସେତେବେଳେ ଏହିସବୁ ଦିଗ ପ୍ରତି ଧ୍ୟାନ ଦେବା ଦରକାର। ଏବେ ସର୍ବଶେଷରେ ଆପଣ ଜଣେ ବିଶେଷଜ୍ଞ ଭାବରେ ଆମ ଚାଷୀ ଭାଇମାନଙ୍କୁ କ'ଣ ପରାମର୍ଶ ଦେବେ ଆଗାମୀ ଯୋଉ ଫସଲ ପ୍ରସ୍ତୁତି ପାଇଁ?
0: ଆଜ୍ଞା, ମୁଁ ଏତିକି କହିବି, ଆମେ କୌଣସି ବି ପିଲାକୁ ଯେତେବେଳେ କୌଣସି ସ୍କୁଲରେ ଛାଡୁଛୁ ତା ପୂର୍ବରୁ ଆମେ ଆଗେ ନର୍ସରୀରେ ଛାଡୁଛୁ। କାହିଁକି ନର୍ସରୀରେ ନା, ନର୍ସରୀରେ ଗୋଟେ ସ୍ପେଶିଆଲ କେୟାର ବା ଅତ୍ୟଧିକ ଭଲ ଭାବରେ, ଗୋଟେ ଛୋଟ ପିଲାଟି ଜାଣିନଥାଏ କେମିତି କ'ଣ କରିବାର ଅଛି, କୋଉଟା ଖାତା କୋଉଟା ବହି କୋଉଟା କେମିତି ତାର ଆକ୍ଟିଭିଟି କେମିତି ରହିବା ଦରକାର ସେ ଜାଣିନଥାଏ, ତାର ସ୍ପେଶିଆଲ କେୟାର ବା ମାନେ ଭଲ ଭାବରେ କେୟାର ନେବା ଦରକାର, ଯୋଉଟାକି ନର୍ସରୀ ହେଇପାରେ। ସେହିଭଳି ଗୋଟେ ମେନ୍ ଫିଲ୍ଡ ବା ମୁଖ୍ୟ ଚାଷ ଜମିକୁ ଯିବା ପୂର୍ବରୁ ଧାନକୁ ମଧ୍ୟ ଗୋଟେ ନର୍ସରୀ ବା ତଳି ଘେରା ଭିତରେ ଭଲ ଭାବରେ କେୟାର ନେଲେ ଅଧିକ ଭଲ ଅମଳ ଦେଇପାରିବ, ଯୋଉଟାକି ଗୋଟିଏ ମୂଳଦୁଆ ଗୋଟିଏ ଫସଲର ମୂଳଦୁଆ ହୋଇଥାଏ।
1: ବହୁତ ସୁନ୍ଦର କଥା କହିଛନ୍ତି, ବହୁତ ସୁନ୍ଦର ଉଦାହରଣ ମଧ୍ୟ ଦେଇଛନ୍ତି। ତେବେ ଶ୍ରୋତାବନ୍ଧୁ, ଆଜିର ଆଲୋଚନାରେ ଆପଣମାନେ ଅନେକ କିଛି ଶିଖିବାକୁ ପାଇଥିବେ। ଆମ ଚାଷୀ ଭାଇମାନେ ଯେହେତୁ ଏବେ ଖରିଫ ଧାନ ପାଇଁ ପ୍ରସ୍ତୁତି କରୁଛନ୍ତି ଏବଂ ତଳି ବା ନର୍ସରୀ ପ୍ରସ୍ତୁତ କରୁଛନ୍ତି, ଏସବୁ ଆପଣଙ୍କ ପାଇଁ ନିହାତି ସହାୟକ ହୋଇଥିବ। ତେବେ ଶ୍ରୀଯୁକ୍ତ ଗିରି, ଆପଣ ଆଜି ଆମ ଆକାଶବାଣୀ କଟକ କେନ୍ଦ୍ରରେ ରହିଲେ, ଆମ କୃଷି ସଂସାର ପରିବାରରେ ରହି ଆମ ଚାଷୀ ଭାଇମାନଙ୍କୁ ଆପଣଙ୍କର ଏତେ ସୁନ୍ଦର ଦିଗ୍ଦର୍ଶନ ଦେଲେ, ଏହି ଶିକ୍ଷଣୀୟ କଥା ପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ। ରହୁଛୁ, ନମସ୍କାର।
0: ନମସ୍କାର
2: ବାପା।
3: ଭାଇ, ମହାଶୟ ତ ଯେମିତି କହିଦେଲେ ମୁଁ ତାକୁ ସବୁ ଟିକି ନେଇକି ଲେଖିକି ରଖିଲି,
2: ରଖିଲ
3: ମୋର ଯାହା ଦରକାର ହବ ସବୁ କରିବି ଆଉ।
2: ହବ ନହେଲେ ଶ୍ରୋତା ବନ୍ଧୁ, ଆପଣ ମାନେ ଏସବୁ ପରାମର୍ଶ ମୁତାବକ କାର୍ଯ୍ୟ କରନ୍ତୁ, ଲାଭ ହବାଟା ସାରା ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ।
3: ଆଉ ଥରେ ଧନ୍ୟବାଦ।
2: ପାଗ ଯେମିତିଆ ଅଛି, ଖରା ହଉଛି, ଗୁଳୁଗୁଳି ହଉଛି, ଦେହକୁ ଜଗିବା
3: ନିଶ୍ଚିତ,
2: ଯେମିତି ଦେହରୁ ଜଳୀୟ ଅଂଶ କମିବ ନାହିଁ।
3: ପାଣି ତୋରାଣି ଦହି ପାଣି ନିୟମିତ ପିଉଥିବା,
2: କାଞ୍ଜି ପିଉଥିବା, ଖରାକୁ ବାହାରିବା ନାହିଁ।
3: ଯେତେବେଳେ ବାହାରକୁ ବାହାରିବା ପାଦରେ ଜୋତା ମୁଣ୍ଡରେ ଛତା, ଆଖିରେ କଳା ଚଷମା, ଦେହରେ ସୂତା କପଡ଼ା ପୁଣି ଢିଲା ପୋଷାକ,
2: ପାଣି ବୋତଲ ଥବ।
4: କୃଷି ସଂସାର ଶେଷ ହେଲା।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନର ସମାଚାର ମୁଖ୍ୟାଂଶ। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ନୀତି ଆୟୋଗର ବୈଠକ। ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରାଜ୍ୟର ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଏବଂ ଉଦ୍ୟୋଗ ସୃଷ୍ଟିକୁ ପ୍ରୋହାହନ ଦେବା ଲକ୍ଷ୍ୟରେ ଆସନ୍ତା ଶୁକ୍ରବାରଠାରୁ ସରକାର ସ୍ୱାବଲମ୍ବୀ ଯୁବ ସମୃଦ୍ଧ ସମାବେଶ କରିବେ। ଆସନ୍ତା 19 ଏବଂ 20 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତକୁ ସୁରକ୍ଷିତ ସୁବ୍ୟବସ୍ଥିତ କରିବା ପାଇଁ ଆଜି କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦେଶରେ ସୃଷ୍ଟ ଶକ୍ତି ସଂକଟରୁ ଉଦ୍ଧାର ପାଇବା ଓ ଇନ୍ଧନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ସୌରଶକ୍ତି ବ୍ୟବହାର କରିବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟି ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଏକ ବିଶେଷ ଲୋକ ଅଦାଲତ ଆସନ୍ତା 21, 22 ଏବଂ 23 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ସ୍ମଗ୍ଲର କଥାଚିତ୍ରର। ଗୀତଟିରେ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ।

ଏଇଠି ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତ। ଶ୍ରୋତାଙ୍କ ଅନୁରୋଧରେ ପୁଣି ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ଆଜି ରାତି 10:35। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।

0: ଶୁଣନ୍ତୁ କନ୍ନଡ଼ ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା। ଓଡ଼ିଆରେ ଶିକ୍ଷାଦାନ କରିଛନ୍ତି ଓମ୍ ପ୍ରକାଶ ମହାନ୍ତି।
1: ପିଲାମାନେ, ଏ ମାସର ଗୋଷ୍ଠୀ ସଙ୍ଗୀତ ଶିକ୍ଷା କାର୍ଯ୍ୟକ୍ରମରେ ଆମେ ଗୋଟିଏ କନ୍ନଡ଼ ଭାଷାର ନୂଆ ଗୀତଟିଏ ଶିଖିବା। ଗୀତଟିକୁ ରଚନା କରିଛନ୍ତି ଦୌଡ଼େ ରଙ୍ଗେ ଗୌଡ଼ା। ଏବେ ତାହେଲେ ପିଲାମାନେ କାଗଜ କଲମ କାଢ଼ିନିଅ, ଭଲ ଭାବରେ ଲେଖିନିଅ। ପ୍ରଥମେ ସ୍ଥାୟୀ ଲେଖ।
2: ହାରୁତି ହବୁ ହାରୁତି ହବୁ
3: ହାରୁତି ହବୁ ହାରୁତି ହବୁ
2: କଡ଼ଲ କରେୟ।

0: ଏବେ ଗୀତଟିକୁ ତ ଶିଖିନେଲ, ଘରେ ଯାଇ ଭଲ ଭାବରେ ଅଭ୍ୟାସ କରିବ, ଆଉ ସାଙ୍ଗସାଥିମାନଙ୍କୁ ବି ଶିଖେଇବ।
1: ଶୁଣୁଥିଲେ କନ୍ନଡ଼ ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା। ଓଡ଼ିଆରେ ଶିକ୍ଷାଦାନ କଲେ ଓମ୍ ପ୍ରକାଶ ମହାନ୍ତି।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: नमस्कार, आकाशवाणी से समाचार संध्या के साथ मैं प्रियंका अरोड़ा।

0: ଦେଖିବା ଆଜିର ପ୍ରଥମ ଚିଠିଟି କୋଉଠୁ ଆସିଛି। ଚିଠିଟି ଆସିଛି ନଳପାହି କେରଡ଼ାଗଡ଼ ମଦନପୁର କେନ୍ଦ୍ରାପଡ଼ାରୁ। ଲେଖିଛନ୍ତି ବିଶ୍ୱଭୂଷଣ ବିଶ୍ୱାଳ। ଆପଣ ପସନ୍ଦ କରିଛନ୍ତି ଭ୍ରଷ୍ଟାଚାର କଥା ଚିତ୍ରରେ ସୁରେଶ ୱାଡକର ଏବଂ ଅନୁରାଧା ପଡ଼ୱାଲଙ୍କୁ ଶୁଣିବା ପାଇଁ। ଶୁଣି ଦେଉଛି ବନ୍ଧୁ ଆପଣ ପସନ୍ଦ କରିଥିବା ଗୀତଟି।
1: ତୁମ୍ଭି ଗାଓ।

କଣ୍ଠଶିଳ୍ପୀ ଏଥର ମହମ୍ମଦ ଅଜିଜ ଏବଂ ଅନୁରାଧା ପଡ଼ୱାଲ, କଣ୍ଠରେ ତାଙ୍କର ମଜବୁର କଥାଚିତ୍ର ଗୀତ ଶୁଣିବାକୁ ଅନୁରୋଧ କରିଛନ୍ତି ଦୀପଙ୍କର ପଣ୍ଡା, ଶୁଭଙ୍କର ପଣ୍ଡା, ଦିବ୍ୟଶଙ୍କର ପଣ୍ଡା, ରାଜଶ୍ରୀକର ଏବଂ ନିରାକର ପଣ୍ଡା, ମହାଜନ ସାହି ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ଏବଂ ଲତାହରଣ କାକଟପୁର ପୁରୀରୁ କବିରାଜ ପରିଡ଼ା, ଷ୍ଟାଲିନା, ପ୍ରିୟଦର୍ଶିନୀ ଏବଂ ସୂର୍ଯ୍ୟକୁମାର। ଅନୁରୋଧର ଗୀତଟି ଆପଣମାନଙ୍କ ପାଖରେ ବନ୍ଧୁ ଶୁଣନ୍ତୁ।

ପରବର୍ତ୍ତୀ ଚିଠିରେ ଆପଣମାନେ ହେଲେ ଜାଗୁଳା ଧାମରା ଭଦ୍ରକରୁ ଶଙ୍କର୍ଷଣ ବିଶ୍ୱାଳ, ଶିବ ମାଝୀ, ବୈକୁଣ୍ଠ ମାଝୀ ଏବଂ ବୈଦ୍ୟନାଥ ନାୟକ। ଆପଣମାନେ ଚାହିଁଛନ୍ତି ମିଲନ କଥା ଚିତ୍ର ଗୀତ ଶୁଣିବା ପାଇଁ, କଣ୍ଠରେ ସଜେଇଛନ୍ତି ମୁକେଶ ଏବଂ ଲତା ମଙ୍ଗେସ୍କର। ଶୁଣି ଦେଉଛି ବନ୍ଧୁ ଆପଣମାନଙ୍କର ମନପସନ୍ଦର ଗୀତ।

ସ୍ୱତନ୍ତ୍ର ଭୋଟର ସଂଶୋଧନ ପ୍ରକ୍ରିୟାରେ ଆଜି ଦ୍ୱାଦଶ ଦିନ ଶେଷ ସୁଦ୍ଧା ସମୁଦାୟ 3,15,00,000 ଉର୍ଦ୍ଧ୍ୱ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇସାରିଛି। ଏହି ପ୍ରକ୍ରିୟାରେ ଫର୍ମ ବଣ୍ଟନ ଓ ଦାଖଲର ଶେଷ ତାରିଖ ଆସନ୍ତା 28 ତାରିଖ ରହିଛି। ଯେଉଁ ଭୋଟରମାନେ ଫର୍ମ ଦାଖଲ କରିନାହାନ୍ତି ସେମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ସ୍ଥାନୀୟ ବୁଥ୍ସ୍ତରୀୟ ଅଧିକାରୀ ବା ବିଏଲ୍ଓଙ୍କ ନିକଟରେ ଫର୍ମ ଦାଖଲ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ସମାଚାର ମୁଖ୍ୟାଂଶ ଆଜି ପାଇଁ ଏତିକିରେ ଶେଷ ହେଲା।

ଆକାଶବାଣୀ କଟକ ସମୟ ବର୍ତ୍ତମାନ ରାତି 11:07। ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ 6:05, ଅନୁଚିନ୍ତା 6:35 ଉପସ୍ଥାପନା କରିବେ ବୀରେନ୍ଦ୍ର କୁମାର ପଣ୍ଡା।

0: ଦେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ ସକାଳ 6:05। ଅନୁଚିନ୍ତା ସକାଳ 6:35 ଉପସ୍ଥାପନା କରିବେ ବୀରେନ୍ଦ୍ର କୁମାର ପଣ୍ଡା। ସକାଳ 7:10 ଆମର ସ୍ୱାସ୍ଥ୍ୟରେ ଶୁଣିବେ ଆଲୋଚନା ଅଂଶୁଘାତର ଆୟୁର୍ବେଦୀୟ ଚିକିତ୍ସା, ଆଲୋଚକ ଡାକ୍ତର ଲଲାଟ ଚନ୍ଦ୍ର ଦାସ। କଥିକା ସକାଳ 7:35, ଏଥିରେ ବିଷୟ ରହିଛି ଭାରତୀୟ ଦର୍ଶନରେ ବସୁଧୈବ କୁଟୁମ୍ବକମ୍, ଆଲୋଚକ ପ୍ରଫେସର ବାବାଜୀ ଚରଣ ପଟ୍ଟନାୟକ। ଗୀତ ଗୀତିକା ସକାଳ 9:00। ଦିନ 10:00 ପ୍ରଚାର କରିବୁ ନାଟକ ଭୁଲି ହୁଏ ନା, ମୂଳ ମଞ୍ଚ ନାଟକ ଯଦୁନାଥ ଦାସ ମହାପାତ୍ର, ବେତାର ରୂପାନ୍ତର ଯଦୁନାଥ ଦାସ ମହାପାତ୍ର। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ, କିନ୍ତୁ ଆମର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ପୁଣି ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆଗାମୀକାଲି ସକାଳ 5:55। ଆଜି ପାଇଁ ବିଦାୟ ନେଉଛୁ, ଶୁଭରାତ୍ରୀ, ଜୟ ହିନ୍ଦ।
1: କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ପ୍ରଥମେ ଶିଳ୍ପୀ ସଙ୍ଗୀତା ଗୋସାଇଁ।

ଶେଖର ଚନ୍ଦ୍ର ଘୋଷ ଗାଇଛନ୍ତି ବନ୍ଦନାର ପରବର୍ତ୍ତୀ ଭକ୍ତି ଗୀତ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ରଚନା। ଛନ୍ଦା ଚରଣ ମୋତେ ତାରିବ କି, କନ୍ଦାଇ କନ୍ଦାଇ ମୋତେ ମାରିବ କି।

ତୁମ ସଙ୍ଗ କେବେ ଲଭିନି, ମୁହେଲେ ପୂଜିଛି କଞ୍ଜ ଚରଣ, ତମ ଅଙ୍ଗ କେବେ ଦେଖିନି, ମୁହେଲେ କରିଛି ଶ୍ୟାମଳ ବରଣ। ନାରାୟଣ ପ୍ରସାଦ ସିଂଙ୍କ ରଚନା, ଗାଇଛନ୍ତି ଅଞ୍ଜଳି ମିଶ୍ର।

ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି କେଶବ ଚନ୍ଦ୍ର ସାହୁ। ପଚାରୁଛି କଥାଟିଏ ଜାଣିଛ କି କେହି, ତାର ରୂପ କେଉଁପରି ପାରିବ କି କହେ। ଗୀତ ରଚନା ବାବାଜୀ ଚରଣ ସ୍ୱାଇଁ।

ଏତେ ପାଖେପାଖି ରହିଛି ସେ ମୋର, ତାକୁ ଦେଖି ନାହିଁ କାହିଁକି। ବେଡ଼ି ବସିଅଛି ମୋତେ ସେ ଘେଣୀଣ, ବସିଛି ତା ପଥ ଚାହିଁକି। କୁନ୍ତଳା କୁମାରୀ ସାବତଙ୍କ ରଚନା, ଗାଇଛନ୍ତି ସୌମ୍ୟ ଶ୍ରୀରଥ।

ଆଜିର ବନ୍ଦନାର ଶେଷ ଭକ୍ତି ଅର୍ଘ୍ୟ କୃପା ସିନ୍ଧୁ ଦିନ ବନ୍ଧୁ କାହିଁକି କରୁଣା ଉଣା ମହୁ ପରି ଦିନହୀନ ଧରାଧାମୀ ନାହିଁ ଶୁଣା ପୁରାତନ ରଚନାରୁ ଗାଇଛନ୍ତି କୁଳମଣି ଦାସ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଅନୁଚିନ୍ତା ନିବେଦନ କରିଛନ୍ତି ସୁଲୋଚନା ଦାସ।
1: ଯେକୌଣସି ସ୍ୱପ୍ନ ପାଇଁ ସଂକଳ୍ପ ଶକ୍ତିର ଆବଶ୍ୟକତା ଅଛି। ମନୁଷ୍ୟ ଯଦି ଖାଇ ପିଇ ପଶୁ ଭଳି ଜୀବନ ଧାରଣ କରିବ ଓ ଅବଶେଷରେ ମୃତ୍ୟୁବରଣ କରିବ ତେବେ ସ୍ୱପ୍ନ ଦେଖିବାର କୌଣସି ଆବଶ୍ୟକତା ହିଁ ନାହିଁ। କିନ୍ତୁ ମନୁଷ୍ୟ ଯେଉଁ ମହତ୍ତର ଚେତନାର ଅଧିକାରୀ ସେ ବଞ୍ଚିବା ସହିତ ସ୍ୱପ୍ନ ଦେଖେ, ସ୍ୱପ୍ନକୁ ସାକାର କରିବା ପାଇଁ ନିରନ୍ତର ପ୍ରୟାସ କରେ। କେବଳ ସଂକଳ୍ପ ଶକ୍ତି କିମ୍ବା ସାଧନା ମନୁଷ୍ୟର ସ୍ୱପ୍ନକୁ ସାକାର କରନ୍ତି ନାହିଁ। ଏହା ସହିତ ପରମେଶ୍ୱରଙ୍କ ନିକଟରେ ଆତ୍ମନିବେଦନ କରିବାକୁ ହୋଇଥାଏ। ତଦ୍ୱାରା ବ୍ୟକ୍ତିର ଆତ୍ମଶକ୍ତି ସହିତ ଈଶ୍ୱରଙ୍କ କରୁଣା ମିଶି ଅଧିକ ଶକ୍ତିଶାଳୀ ହୁଏ। ବେଳେବେଳେ ମଣିଷ ଭାବେ ଈଶ୍ୱରଙ୍କ କରୁଣା ଯାହା ତାହା ସିଧାସଳଖ ତା ଉପରେ ପଡ଼ିବ ବା ତୁ ଈଶ୍ୱର ସବୁ କଥାକୁ ତଥାସ୍ତୁ କରିବେ। ଏହା ଭୁଲ, କାରଣ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡର ଯିଏ ସ୍ରଷ୍ଟା ସେ ପ୍ରତ୍ୟେକଟି ଜୀବନ କଥା ଚିନ୍ତା କରୁଥାନ୍ତି, ଦେଖନ୍ତି, ଜାଣନ୍ତି ଏବଂ ଅନୁଭବ କରୁଥାନ୍ତି। କେଉଁଟା ତା ପାଇଁ ମଙ୍ଗଳକର ଓ ଜଗତ ପାଇଁ କଲ୍ୟାଣକର ସାଧନ ହେବ ତାହା ହିଁ ସେ ବିଚାର କରିଥାନ୍ତି। କେବଳ ସେତିକି ନୁହେଁ, ସେ ମନୁଷ୍ୟର ମନବାଞ୍ଛା ମଧ୍ୟ ପୂରଣ କରିଥାନ୍ତି। ତା ଅଦୃଷ୍ଟର କ'ଣ ଅଛି ସେ କଥା ନିଶ୍ଚିତ ଭାବରେ ଈଶ୍ୱର ଜାଣିଥାନ୍ତି ଏବଂ ସେହି ଅନୁସାରେ ଅଦୃଷ୍ଟ ପୁଣି ତାର ସମସ୍ତ କର୍ମର ଫଳ ଭାବରେ ବିଚାର କରି ତାକୁ ଫଳଦାନ କରିଥାନ୍ତି। ଭଲ କର୍ମ ପାଇଁ ଭଲ ଫଳ ଏବଂ ଅପକର୍ମ ପାଇଁ ଲୋକକୁ ତାର କୃତକର୍ମର ଫଳ ଭୋଗ କରିବାକୁ ହୋଇଥାଏ। କେହି କେହି ଏହାକୁ ଉପଲବ୍ଧି କରନ୍ତି, ଏହାକୁ କେହି କେହି ପ୍ରାରବ୍ଧ ବୁଦ୍ଧି ମଧ୍ୟ କହିଥାନ୍ତି। ସନ୍ଥମାନେ କହିଥାନ୍ତି ମନୁଷ୍ୟ ତା ପୂର୍ବ ଜନ୍ମର କର୍ମ ସମୂହକୁ ଫେରେଇ ଆଣିବା ସମ୍ଭବ ନୁହେଁ। ଏଣୁ ସଚେତନ ମଣିଷ ଏ ଜନ୍ମର କର୍ମକୁ ନିଜର ମଙ୍ଗଳ ସହିତ ଅନ୍ୟମାନଙ୍କର ମଙ୍ଗଳ ପାଇଁ ବିନିଯୋଗ କରିବା ଉଚିତ। ଈଶ୍ୱର ନିଶ୍ଚୟ ତା ଦ୍ୱାରା ଖୁସି ହୁଅନ୍ତି। କେହି ତାର ପୂର୍ବଜନ୍ମ ବା ଅତୀତକୁ ଦେଖେନି କି ଦେଖିପାରିବ ନାହିଁ। ଭବିଷ୍ୟତରେ ମଧ୍ୟ କ'ଣ ଅଛି ସେ କଥା ମଧ୍ୟ ସେ ଜାଣେ ନାହିଁ, କିନ୍ତୁ ବର୍ତ୍ତମାନ ଉପରେ ତାର ସମ୍ପୂର୍ଣ୍ଣ ଅଧିକାର ରହିଛି। ତେଣୁ ବର୍ତ୍ତମାନକୁ ସୃଷ୍ଟ, ବଳିଷ୍ଠ, ସୁନ୍ଦର ଓ ରୁଚିର କରିବା ପାଇଁ ପ୍ରତ୍ୟେକ ମଣିଷ କର୍ମ କରିବା ଦରକାର ଏବଂ ନିଜ ଅହଙ୍କାରକୁ ବିସର୍ଜନ ଦେବା ମଧ୍ୟ ଉଚିତ। ବିଭୁ ଚରଣାଶ୍ରିତ ହେଲେ ଏସବୁ ଆପେ ଆପେ ସମ୍ଭବ ହୋଇଥାଏ। ଏହି କୃତକର୍ମ ହିଁ ମନୁଷ୍ୟ ଭାଗ୍ୟ ଓ ଭବିତବ୍ୟ ନିର୍ମାଣ କରିଥାଏ। ଏହା ଅନ୍ତତଃ ପ୍ରତ୍ୟେକ ମଣିଷ ବୁଝିବା ଦରକାର। ଏଣୁ ଜ୍ଞାନୀ ଲୋକମାନେ ନିଜ କର୍ମକୁ କିଭଳି ଭାବରେ ନିୟନ୍ତ୍ରଣ କରାଯାଇପାରିବ ଏବଂ କିପରି କରିବା ଉଚିତ ସେ ସମ୍ପର୍କରେ ସେମାନେ ପରାମର୍ଶ ଦେଇଥାନ୍ତି। ସେଥିପାଇଁ ସେମାନେ କୁହନ୍ତି ମନୁଷ୍ୟର ସ୍ୱପ୍ନ, ବ୍ୟକ୍ତିତ୍ୱ ଏବଂ ବ୍ୟକ୍ତିଗତ ସ୍ୱାର୍ଥ ଯାହା କିଛି ଥାଉ ନା କାହିଁକି, ସବୁ ମହତ୍ତର ସାଧନ ଲକ୍ଷ୍ୟରେ ଯଦି ଉଦ୍ଦିଷ୍ଟ ହୋଇଥାଏ ତାହେଲେ ତାର ସଂକଳ୍ପ ସିଦ୍ଧ ହେବ ଏବଂ ସାଧନା ମଧ୍ୟ ସମ୍ଭବ ହୋଇଥାଏ। ଏ ସମ୍ପର୍କରେ ଭାରତର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଜୀବନରୁ କିଛି ଉଦ୍ଧାର କରାଯାଇପାରେ। ତାଙ୍କ ଆତ୍ମଜୀବନୀରେ ସେ ଲେଖିଛନ୍ତି ସେ ଏୟାରଫୋର୍ସରେ ପରୀକ୍ଷା ଦେଇ ଅସଫଳ ହେଲେ। ତାଙ୍କ ମନରେ ଭୀଷଣ ଦୁଃଖ ହେଲା ଏବଂ ସେ ଅବ୍ୟବସ୍ଥିତ ଭାବରେ ଯାଇ ଶାନ୍ତି କେଉଁଠି ମିଳିବ ସେଥିପାଇଁ ବୁଲି ବୁଲି ସ୍ୱାମୀ ଶିବାନନ୍ଦଙ୍କ ଆଶ୍ରମରେ ପହଞ୍ଚିଲେ। ସ୍ୱାମୀଜୀଙ୍କ ଦେବସୁଲଭ ବ୍ୟକ୍ତିତ୍ୱ ତାଙ୍କୁ ଗଭୀର ଭାବରେ ଆକର୍ଷିତ ପ୍ରଭାବିତ କଲା। ଉଦାରଚେତ ଶିବାନନ୍ଦଙ୍କ ହୃଦୟରେ ଧର୍ମାନ୍ଧତା ବା କୌଣସି ସାମ୍ପ୍ରଦାୟିକତା ସଂକୀର୍ଣ୍ଣ ମନୋଭାବ ନଥିଲା। କଲାମଙ୍କ ମାନସିକ ସ୍ଥିତିକୁ ସେ ଅନୁଭବ କରିପାରିଲେ। ସେତେବେଳେ ସେ ଭାରି ବିପନ୍ନ ଅବସ୍ଥାରେ ଥାନ୍ତି। ସ୍ନେହପୂର୍ଣ୍ଣ ଭାବରେ ସମ୍ଭାଷଣ ଜଣାଇବା ସହିତ ସ୍ୱାମୀଜୀ ମିତହସି କହିଲେ ଶୁଦ୍ଧ ମନରେ ନିଜ ଇଚ୍ଛା ଶକ୍ତି ଉତ୍ପନ୍ନ

0: ହୋଇଥିଲେ ନିଜ ହୃଦୟରେ ଓ ଅନ୍ତରାତ୍ମାରେ ଏକ ଅଲୌକିକ ଉର୍ଜା ସୃଷ୍ଟି ହୋଇଥାଏ। ଏହି ଉର୍ଜା ଉପରେ ଭରସା ଓ ବିଶ୍ୱାସ ରଖ। ବୋଧହୁଏ ଈଶ୍ୱର ତମ ପାଇଁ ଅନ୍ୟ କିଛି ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ରଖିଛନ୍ତି। କହିବା ବାହୁଲ୍ୟ, କଲାମ କେବଳ ଦେଶର ସର୍ବୋଚ୍ଚ ଆସନ ରାଷ୍ଟ୍ରପତି ଭାବରେ ଅଳଙ୍କୃତ କରିନଥିଲେ, ମିସାଇଲ ମ୍ୟାନ, ଶିକ୍ଷାବିତ, ବୈଜ୍ଞାନିକ, ସର୍ବୋପରି ଜଣେ ମହତ୍ ବ୍ୟକ୍ତି ଭାବରେ ସେ କାଳକାଳକୁ ସ୍ମରଣୀୟ ହୋଇ ରହିବେ। ତାଙ୍କ ଭିତରେ ଯେଉଁ ସଂକଳ୍ପ ଶକ୍ତି ଥିଲା ତାହା ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଥିଲା।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ସୁଲୋଚନା ଦାସ, ଆକାଶବାଣୀ କଟକ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 61ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ବ୍ରହ୍ମାଙ୍କୁ ସୃଷ୍ଟି ତତ୍ତ୍ୱ କହି ଭଗବାନ ଅନ୍ତର୍ଦ୍ଧାନ ହେବାରୁ ବ୍ରହ୍ମା ତାଙ୍କୁ ସ୍ତୁତି କରି ସୃଷ୍ଟି ନିମନ୍ତେ ନିଶ୍ଚଳ ସମାଧିରେ ବସିଲେ। ଏହାପରେ ଶୁକମୁନି ରାଜା ପରୀକ୍ଷିତଙ୍କ ଆଗରେ ଭାଗବତର ଦଶ ଲକ୍ଷଣ ସମ୍ପର୍କରେ ବୁଝାଇ କହିଲେ। ପରମେଶ୍ୱରଙ୍କଠାରୁ ଜାତ ଶବ୍ଦ ଆଦି ଯାହା ଉତ୍ପନ୍ନ ହୁଅନ୍ତି ତାହା ସର୍ଗ ଓ ବ୍ରହ୍ମାଙ୍କଠାରୁ ଜାତ ଚରାଚର ସୃଷ୍ଟି ହେଉଛି ବିସର୍ଗ। ଜୀବମାନଙ୍କ ମଧ୍ୟରେ ବିଷ୍ଣୁଙ୍କ ଅବସ୍ଥାନକୁ ସ୍ଥିତି ଏବଂ ଭକ୍ତମାନଙ୍କ ପ୍ରତି ଭଗବାନଙ୍କ ଅନୁଗ୍ରହକୁ ପୋଷଣ କୁହାଯାଏ। କର୍ମମାନଙ୍କ ବାସନାର ନାମ ଉତ୍ତି। ମନୁ ଆଦିଙ୍କ ଆଚରିତ ଧର୍ମ ହେଉଛି ମନ୍ୱନ୍ତର। ଭଗବାନ ବିଭିନ୍ନ ଅବତାର ହୋଇ ପୃଥିବୀକୁ ଆସିଥିବା ବେଳେ କରିଥିବା ଲୀଳା, ତାହାଙ୍କ ଲୀଳା ବିଭୋର ମହାପୁରୁଷ ଏବଂ ସେମାନଙ୍କ ଭକ୍ତମାନଙ୍କର ଚରିତ କଥାକୁ ଈଶାନୁ କଥା କୁହାଯାଏ।

0: ଶୁଣୁଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 61ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ସେବାରାଣୀ ମହାପାତ୍ର, ମଧୁରିତା ମହାନ୍ତି, ଲକ୍ଷ୍ମୀକାନ୍ତ ପାଲିତ ଏବଂ ସୁବାସ ଦାସ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ପନିପରିବା ଫସଲ ଚାରିପାଖରେ ଘାସ ପତ୍ର ଆଦି ଦେଇ ମଲ୍ଚିଂ କରନ୍ତୁ, ଯାହା ମୃତ୍ତିକାର ଆର୍ଦ୍ରତା ସଂରକ୍ଷଣ କରିବ। ଦିନର ତାପମାତ୍ରା ବୃଦ୍ଧି ସହ ଗ୍ରୀଷ୍ମ ଲହରୀ ପ୍ରବାହର ପୂର୍ବାନୁମାନ ଥିବାରୁ ଅଧିକ ଗରମ ସମୟରେ ଦିନ 12ରୁ 4 ସମୟରେ କ୍ଷେତରେ କାମ କରନ୍ତୁ ନାହିଁ। ଖରା ସମୟରେ ମୁଣ୍ଡ ଓ ବେକକୁ ଢାଙ୍କିବା ପାଇଁ ଚଉଡ଼ା ଟୋପି କିମ୍ବା କପଡ଼ା ବ୍ୟବହାର କରନ୍ତୁ। ହାଲୁକା ପୋଷାକ ପିନ୍ଧନ୍ତୁ। ଗୃହପାଳିତ ପଶୁପକ୍ଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସ୍ୱଚ୍ଛ ପାଣି ପିଇବାକୁ ଦିଅନ୍ତୁ। ଯେଉଁଠାରେ ପବନ ଚଳାଚଳ କରୁଥିବ, ଛାଇ ଥିବ ଓ ଥଣ୍ଡା ଘରେ ରଖନ୍ତୁ। ମାଛ ପୋଖରୀରେ ପାଣିର ଗଭୀରତା ବଢ଼ାନ୍ତୁ ଓ ଅତ୍ୟଧିକ ଗରମରେ ଖାଦ୍ୟର ପରିମାଣ କମ୍ କରନ୍ତୁ। କାଳବୈଶାଖୀ ବର୍ଷା ଓ ଝଟକା ପବନ ହେତୁ ଲତାଜାତୀୟ ପନିପରିବା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଅମଳ ଉପଯୋଗୀ ପନିପରିବାକୁ ତୋଳି ଦିଅନ୍ତୁ ଏବଂ ମଞ୍ଚାକୁ ମଜବୁତ କରିଦିଅନ୍ତୁ। ଆମ୍ବ ଗଛର ଫଳକୁ ନେଟ୍ ବା ଜାଲ ଲଗାଇ ପବନରୁ ରକ୍ଷା କରନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807। ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 329, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ 413, 414, 416। ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ 405, ସିଆର୍ ଧାନ 403, ସିଆର୍ ଧାନ 412, ସିଆର୍ ଧାନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧାନ 701, ସିଆର୍ ଧାନ 702, ସିଆର୍ ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ଦାନ୍ତ ପ୍ରତିରୋପଣ, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରବି ରଞ୍ଜନ ସାହୁ।
3: ମନୁଷ୍ୟ ଶରୀରରେ ଦୁଇ ଯୋଡ଼ା ଦାନ୍ତ ଦେଖାଯାଇଥାଏ। ପ୍ରଥମ ଯୋଡ଼ା ଦାନ୍ତ ବାଲ୍ୟାବସ୍ଥାରେ ଉଠିଥାଏ, ଯାହାକୁ ଦୁଧ ଦାନ୍ତ କୁହାଯାଏ। ବୟସ ଅନୁପାତରେ ତଳ ଓ ଉପର ମାଢ଼ିରେ 10 ଲେଖାଏଁ ମୋଟ 20 ଦୁଧ ଦାନ୍ତ ବା ଅସ୍ଥାୟୀ ଦାନ୍ତ ଉଠିଥାଏ, ଯାହାକି କାଳକ୍ରମେ 6-12 ବର୍ଷ ବୟସ ମଧ୍ୟରେ ପଡ଼ିଯାଇଥାଏ ଏବଂ ଏହି ସ୍ଥାନରେ ସ୍ଥାୟୀ ଦାନ୍ତ ଉଠିଥାଏ। 6-12 ବର୍ଷ ମଧ୍ୟରେ ତଳ ଓ ଉପର ଉଭୟ ମାଢ଼ିରେ 14 ଲେଖାଏଁ ମୋଟ 28 ସ୍ଥାୟୀ ଦାନ୍ତ ରହିଥାଏ। ପୁଣି 18-25 ବର୍ଷ ମଧ୍ୟରେ ତଳ ଓ ଉପର ମାଢ଼ିରେ ଡାହାଣ ବା ପାର୍ଶ୍ୱ ଶେଷ ଭାଗରେ ଗୋଟିଏ ଲେଖାଏଁ ମୋଟ 4 ଦାନ୍ତ ସ୍ଥଳ ବିଶେଷରେ ଉଠିଥାଏ, ଯାହାକୁ ଜ୍ଞାନଦାନ୍ତ ବୋଲି କୁହାଯାଏ। ଏହି 4 ଜ୍ଞାନଦାନ୍ତ ଅନେକ ସ୍ଥଳରେ ଆଦୌ ନ ଉଠିବା ବା ଆଂଶିକ ଉଠିବା କିମ୍ବା ବହୁ ବିଳମ୍ବରେ ଉଠିବା ଦେଖାଯାଇଥାଏ। ବାଲ୍ୟାବସ୍ଥାରୁ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଦାନ୍ତ ଉଠିବା ପଡ଼ିବା ଓ ମାଢ଼ି ତଥା ଦାନ୍ତର ବିଭିନ୍ନ ରୋଗ ଯୋଗୁଁ ସମ୍ପୂର୍ଣ୍ଣ ବା ଆଂଶିକ ଦନ୍ତକ୍ଷୟ ମଧ୍ୟ ଦେଖାଯାଇଥାଏ। ବୟସ ଅନୁପାତରେ କୌଣସି ଦନ୍ତରୋଗ ଯୋଗୁଁ ଅସ୍ଥାୟୀ ଦାନ୍ତର କ୍ଷୟ ହେଲେ ଏହି ସ୍ଥାନ କାଳକ୍ରମେ ସ୍ଥାୟୀ ଦାନ୍ତ ଦ୍ୱାରା ପୂରଣ ହୋଇଥାଏ, କିନ୍ତୁ କୌଣସି କାରଣରୁ ସ୍ଥାୟୀ ଦାନ୍ତ କ୍ଷୟ ହେଲେ ସେହି ସ୍ଥାନ ଅପୂରଣୀୟ ହୋଇ ରହିଯାଏ। ଏହି ସ୍ଥଳେ ସେ ସ୍ଥାନ ପୂରଣ ପାଇଁ କୃତ୍ରିମ ଦାନ୍ତର ଆବଶ୍ୟକତା ପଡ଼େ। ମୁଖଗହ୍ୱରର ସମସ୍ତ ଦାନ୍ତ କ୍ଷୟସ୍ଥଳେ ଉପର ଓ ତଳ ଉଭୟ ମାଢ଼ିରେ ସମ୍ପୂର୍ଣ୍ଣ କୃତ୍ରିମ ଦାନ୍ତ ସେଟ୍ ଲଗାଇବା ପାଇଁ ହୋଇଥାଏ, ଯାହାକୁ ଫୁଲ୍ ଡେଞ୍ଚର ବୋଲି କୁହାଯାଏ। ପାଟି ଭିତରେ କିଛି ପ୍ରାକୃତିକ ଦାନ୍ତ ଥାଇ କୃତ୍ରିମ ଦାନ୍ତର ଆବଶ୍ୟକତାକୁ ଆଂଶିକ କୃତ୍ରିମ ଦାନ୍ତ ବା ପାର୍ସିଆଲ୍ ଡେଞ୍ଚର କୁହାଯାଏ। ଉଭୟ ଫୁଲ୍ ଡେଞ୍ଚର ଓ ପାର୍ସିଆଲ୍ ଡେଞ୍ଚରକୁ ବ୍ୟବହାରକାରୀ ନିଜେ ପାଟିରୁ କାଢ଼ିଥାନ୍ତି ଓ ପିନ୍ଧିଥାନ୍ତି। ସୃଷ୍ଟି ପ୍ରଦତ୍ତ ଅସ୍ଥାୟୀ ଓ ସ୍ଥାୟୀ ଦୁଇ ଯୋଡ଼ା ଦାନ୍ତ ବ୍ୟତୀତ ବିଜ୍ଞାନର ଅଗ୍ରଗତି, ଦନ୍ତଶଲ୍ୟ ଚିକିତ୍ସାର ପ୍ରଗତି ଓ ଦନ୍ତ ରୋଗର ଆଧୁନିକ ଚିକିତ୍ସା ପାଇଁ ଏବେ ପାଟି ଭିତରେ ତୃତୀୟ ଯୋଡ଼ା ଦାନ୍ତ ପ୍ରତ୍ୟାରୋପଣ ସମ୍ଭବ ହେଲାଣି, ଯାହାକୁ ଟୁଥ୍ ଇମ୍ପ୍ଲାଣ୍ଟ ବୋଲି କୁହାଯାଉଛି। ଏହି ଟୁଥ୍ ଇମ୍ପ୍ଲାଣ୍ଟ ଚିକିତ୍ସା ଉଦ୍ଭାବନ ହେବା ପରେ ପାଟି ଭିତରେ ଆଂଶିକ ବା ସମ୍ପୂର୍ଣ୍ଣ ଦାନ୍ତର ଅନୁପସ୍ଥିତିରେ ରୋଗୀକୁ ଦାନ୍ତ ଲଗାଇବା ଓ କାଢ଼ିବାର ଆବଶ୍ୟକତା ପଡ଼ୁନାହିଁ। ଏହି ସ୍ଥାୟୀ ଦନ୍ତରୋପଣ ସଫଳ ରୂପାୟନ ଯୋଗୁଁ ପ୍ରାକୃତିକ ଦାନ୍ତ ସମତୁଲ ହୋଇପାରୁଛି। ଯେଉଁ ରୋଗୀଙ୍କ ମାଢ଼ି ଆକୃତି ବହୁତ ଛୋଟ, ସେମାନେ କୃତ୍ରିମ ଦାନ୍ତ ଲଗାଇବା ପାଇଁ ମାନସିକ ଭାବେ ପ୍ରସ୍ତୁତ ନୁହନ୍ତି। ଯେଉଁ ରୋଗୀଙ୍କ ପଡ଼ିଯାଇଥିବା ଉଭୟ ପାର୍ଶ୍ୱର ଦାନ୍ତଗୁଡ଼ିକର ଆବଶ୍ୟକ ଯତ୍ନର ଅଭାବ, କୃତ୍ରିମ ଦାନ୍ତ ପାଟି ଭିତରେ ରଖିବା ସମୟରେ ବାନ୍ତି ଦେଖାଇବା ଓ ପାଟି ଭିତରର ନରମ ମାଂସପେଶୀର ଅସ୍ୱାସ୍ଥ୍ୟକର ପରିସ୍ଥିତି ପ୍ରଭୃତି ସ୍ଥଳେ ଏହି ଟୁଥ୍ ଇମ୍ପ୍ଲାଣ୍ଟ ବା ଦନ୍ତ ପ୍ରତ୍ୟାରୋପଣ ଦନ୍ତହୀନତାର ସ୍ଥାନ ପୂରଣ କରି ପ୍ରାକୃତିକ ପରିବେଶ ସୃଷ୍ଟି କରିପାରୁଛି। ଟୁଥ୍ ଇମ୍ପ୍ଲାଣ୍ଟ ଚିକିତ୍ସା ପୂର୍ବରୁ ରୋଗୀ ବ୍ୟବସ୍ଥାପିକ ନିୟମ ଅନୁଯାୟୀ ଜଟିଳ ରୋଗମୁକ୍ତ ଥିବା ଆବଶ୍ୟକ। ଏଥିଯୋଗୁଁ ଏହି ଚିକିତ୍ସା ପୂର୍ବରୁ ରଞ୍ଜନରଶ୍ମି ଓ ଅନ୍ୟାନ୍ୟ ଭେଷଜ ପରୀକ୍ଷା ନିରୀକ୍ଷା ପରେ ଦନ୍ତ ରୋପଣ ସ୍ଥାନକୁ ଜୀବାଣୁନାଶକ ଔଷଧ ଦ୍ୱାରା ସଫା କରିବା ପରେ ଶଲ୍ୟ ଚିକିତ୍ସା ଦ୍ୱାରା ସେହି ସ୍ଥାନରେ ଆନୁଷଙ୍ଗିକ ଉପାଦାନ ହନୁଆଡ଼ ଭିତରେ ଖଞ୍ଜି ଦିଆଯାଏ। ପରବର୍ତ୍ତୀ ସମୟରେ ସେହି ସ୍ଥାନରେ ପ୍ରାକୃତିକ ଦାନ୍ତ ଅବସ୍ଥିତି ଅନୁଯାୟୀ ସ୍ଥାୟୀ ଦନ୍ତ ପ୍ରତ୍ୟାରୋପଣ କରାଯାଇଥାଏ। ଏହି ଅତ୍ୟାଧୁନିକ ଚିକିତ୍ସା ଯୋଗୁଁ ରୋଗୀ ଦନ୍ତହୀନତାରୁ ରକ୍ଷା ପାଇବା ସଙ୍ଗେ ସଙ୍ଗେ ପ୍ରାକୃତିକ ଦାନ୍ତର କାର୍ଯ୍ୟକ୍ଷମତା ଫେରିପାଉଛନ୍ତି, ଯାହାକି ସାମ୍ପ୍ରତିକ ପରିସ୍ଥିତିରେ ଦାନ୍ତ ରୋଗର ଆଧୁନିକ ଚିକିତ୍ସା।
2: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରେ।

0: ଉପସ୍ଥାପନ ସମୀର ମିଶ୍ର।
1: ନମସ୍କାର ଶ୍ରୋତା ବନ୍ଧୁ, ସକାଳର ଏହି ପାବନ ମୁହୂର୍ତ୍ତରେ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ।

ନଭେମ୍ବର ପନ୍ଦର 1875 ମସିହାରେ ଜନ୍ମଗ୍ରହଣ କରିଥିଲେ। ସୁଗ୍ନା ମୁଣ୍ଡା ଜଣେ ଶ୍ରମିକ ଥିଲେ। ଗରିବତା କାରଣରୁ ବିର୍ସା ମୁଣ୍ଡାଙ୍କୁ ପାଠ ପଢ଼ାଇ ପାରିନଥିଲେ, ତେଣୁ ସେ ତାଙ୍କ ଭଉଣୀ ଘରେ ଆୟୁଭାତୁ ଗ୍ରାମରେ ପ୍ରାଥମିକ ଶିକ୍ଷା ପାଇଁ ସାଲଗା ସ୍କୁଲରେ ସେ ଦାଖଲ କରିଥିଲେ। ସାଲଗା ସ୍କୁଲ ପରିସମାପ୍ତ ପରେ ସେ ବୁର୍ଜୁ ପ୍ରାଇମେରୀ ସ୍କୁଲରେ ପାଠ ପଢ଼ିଥିଲେ ଏବଂ ସେଠାରୁ ସେ ଚାଇବାସା ସ୍ଥିତ

0: ଘରୋଇ ଚାକର ଭାବରେ ଯୋଗ ଦେଇଥିଲେ। ଫାଷ୍ଟ ଅକ୍ଟୋବର 1894 ଯେତେବେଳେ ବ୍ରିଟିଶ ସରକାର ଇଣ୍ଡିଆନ ଫରେଷ୍ଟ ଆକ୍ଟ ଲାଗୁ କଲା, ପ୍ରଥମେ ତାକୁ ବିରୋଧ କରିଥିଲେ ବିର୍ସା ମୁଣ୍ଡା। 17 ବର୍ଷ ବୟସ୍କ ବିର୍ସା ମୁଣ୍ଡା 400 ଆଦିବାସୀ ମାନଙ୍କୁ ନେତୃତ୍ୱ ନେଇ ଚାଇବାସା କୋର୍ଟ ଘେରାଉ କରିଥିଲେ ଏବଂ ସେଠାରେ ସେ ଘୋଷଣା କରିଥିଲେ, ଉଲଗୁଡାନ ଡାକରା ଦେଇଥିଲେ, ଆବୁଆ ରାଜ ହେତିଗାନା ମହାରାଣୀ ରାଜଗାନା, ମହାରାଣୀଙ୍କର ଶାସନର ସମାପ୍ତ ଘଟୁ ଏବଂ ଆମରି ଶାସନ ଆରମ୍ଭ ହଉ ବୋଲି। ସେଥିରେ ବିର୍ସା ମୁଣ୍ଡାଙ୍କୁ ଆରେଷ୍ଟ କରାଯାଇଥିଲା ଏବଂ 1895ରୁ 1897 ପର୍ଯ୍ୟନ୍ତ 2 ବର୍ଷ କାଳ ସେ ସେଣ୍ଟ୍ରାଲ ଜେଲ ହଜାରିବାଗରେ ରହିଥିଲେ। 1897ରେ ରାଣୀ ଭିକ୍ଟୋରିଆଙ୍କର ଜୁବଲି ଅବସରରେ ତାଙ୍କୁ ମୁକ୍ତ କରାଯାଇଥିଲା ଜେଲରୁ। ବିର୍ସା ମୁଣ୍ଡା ଜେଲରୁ ବାହାରି ଗରିବ ଲୋକଙ୍କର ସେବା କରିଥିଲେ। ଛୋଟାନାଗପୁରରେ ଦୁର୍ଭିକ୍ଷ ଘଟିଥିଲା, ହଇଜା ସଂକ୍ରମିତ ଲୋକମାନଙ୍କୁ ସେ ସେବା କରିଥିଲେ। ସେଥିପାଇଁ ବିର୍ସା ମୁଣ୍ଡାଙ୍କରୁ ବିର୍ସା ଭଗବାନ ବୋଲିକି ଆଦିବାସୀମାନେ ପୂଜା ଆରମ୍ଭ କରିଥିଲେ। ବିର୍ସା ମୁଣ୍ଡା ଆଦିବାସୀମାନଙ୍କୁ ସଂଗଠିତ କରି ବ୍ରିଟିଶ ସାମ୍ରାଜ୍ୟ ବିରୁଦ୍ଧରେ ପୁନର୍ବାର ସ୍ୱର ଉତ୍ତୋଳନ କରିଥିଲେ ଏବଂ 6 ଜାନୁଆରୀ 1898ରେ ଯୋଉ ସମୟରେ ଏଡ଼କେଡ଼ିରେ ଡେପୁଟି କମିଶନର ଷ୍ଟେଟଫିଲ୍ ଆକ୍ରମଣ କରିଥିଲେ, ବିର୍ସା ମୁଣ୍ଡାଙ୍କର ଆଦିବାସୀ ସୈନ୍ୟମାନେ ବ୍ରିଟିଶ ସୈନ୍ୟମାନଙ୍କୁ ହତ୍ୟା କରିଥିଲେ। 8 ଜାନୁଆରୀ 1900 ବିର୍ସା ମୁଣ୍ଡା ଯେତେବେଳେ ଡମ୍ବାରୀ ପାହାଡରେ ହଜାର ହଜାର ସଂଖ୍ୟକ ଆଦିବାସୀମାନଙ୍କୁ ଉଦ୍ବୋଧନ ଦେଉଥିଲେ ବ୍ରିଟିଶ ସାମ୍ରାଜ୍ୟ ବିରୁଦ୍ଧରେ ସ୍ୱାଧୀନତା ପାଇଁ, ଡେପୁଟି କମିଶନର ଷ୍ଟେଟଫିଲ୍ଡ ଡମ୍ବାରୀ ପାହାଡକୁ ଘେରିଯାଇ ବ୍ରିଟିଶ ସୈନ୍ୟମାନଙ୍କ ଦ୍ୱାରା ଆଖିବୁଜା ଗୁଳି ଚାଳନା କରିଥିଲେ। ସେଠାରେ 500ରୁ ଉର୍ଦ୍ଧ ଆଦିବାସୀମାନଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ। ବିର୍ସା ମୁଣ୍ଡା 3 ଫେବୃଆରୀ 1900 ଚକ୍ରଧରପୁର ଜଙ୍ଗଲରୁ ଆରେଷ୍ଟ ହେଇଥିଲେ। ତାଙ୍କୁ ପ୍ରଥମେ ହଜାରିବାଗ ଜେଲରେ ରଖାଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟ ବ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ସେଣ୍ଟ୍ରାଲ ଜେଲ ରାଞ୍ଚିକୁ ନିଆଗଲା ଏବଂ 9 ଜୁନ 1900 ସକାଳ 9 ସମୟରେ ବିର୍ସା ମୁଣ୍ଡା ରକ୍ତ ବାନ୍ତି କରି ଅଚେତ ହୋଇ ପଡିଥିଲେ ଏବଂ ଦେହତ୍ୟାଗ କରିଥିଲେ। ଆଜି ବିର୍ସା ମୁଣ୍ଡାଙ୍କୁ ସାରା ଭାରତ ବର୍ଷର ଆଦିବାସୀମାନେ ଜଗତର ପିତା ବୋଲି ଡାକିଥାନ୍ତି ଏବଂ ବିର୍ସା ଭଗବାନ ବୋଲିକି ପୂଜା କରିଥାନ୍ତି।
1: ମହାନ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସରେ ତାଙ୍କ ପ୍ରତି ଆମେ ଜଣାଉଛୁ ଅଜସ୍ର ଶ୍ରଦ୍ଧାଞ୍ଜଳି।

0: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସମୀର ମିଶ୍ର। ଆକାଶବାଣୀ କଟକ କଥିକା। ଆଜିଥିରେ ଆସନ୍ତୁ ଶୁଣିବା ମୁକ୍ତି ଯୋଦ୍ଧା ବିର୍ସା ମୁଣ୍ଡା, କହିଛନ୍ତି ତପନ କୁମାର ପତି।
1: ଇଂରେଜ ସରକାରର ଉପନିବେଶ ନୀତି ଭାରତର ବିଭିନ୍ନ ବର୍ଗର ଲୋକଙ୍କୁ ଶୋଷିତ ଓ ନିର୍ଯାତିତ କରିଥିଲା। କୃଷିଜୀବୀ ଓ ଶ୍ରମିକଙ୍କ ଭଳି ରାଞ୍ଚି ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ ଏଥିରେ ବହୁ ପ୍ରକାର ନିର୍ଯାତନାର ଶିକାର ହେଉଥିଲେ। ଉନବିଂଶ ଶତାବ୍ଦୀ ଶେଷ ଦଶନ୍ଧିରେ ମୁଣ୍ଡା ଜନଜାତିର ଲୋକେ ବିର୍ସାଙ୍କ ନେତୃତ୍ୱରେ ଇଂରେଜ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ। ସେମାନଙ୍କ ପାରମ୍ପରିକ ଜୀବନଶୈଳୀରେ ହସ୍ତକ୍ଷେପକୁ ଘୋର ବିରୋଧ କରିଥିଲେ। ଉପନିବେଶ ଶାସନର ଅତ୍ୟାଚାର, ଶୋଷଣ ଓ କଷଣ ଯୋଗୁଁ ପଡ଼ୋଶୀ ଜିଲ୍ଲାକୁ ପଳାୟନ କଲେ। ଶ୍ରମିକ ସଂଗ୍ରହ କରୁଥିବା ଠିକାଦାର ଚା ବଗିଚାରେ କାମ କରିବାକୁ ଉପଯୁକ୍ତ କଲେ। ଏଥିପାଇଁ ବହୁ ସଂଖ୍ୟାରେ ଗାଁ ଛାଡ଼ିଥିଲେ। ଏମିତି ଏକ ବିଚିତ୍ର ସ୍ଥିତିରେ ବିର୍ସା 1875 ନଭେମ୍ବର 15 ରାଞ୍ଚିର ଉଲ୍ଲିହାତୁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ବିର୍ସା ଅର୍ଥ ଗୁରୁବାର। ତୁଳସୀ ଦୁଇ ପତ୍ରରୁ ଆସିଲା ପରି ବାଲ୍ୟକାଳରୁ ତାଙ୍କ ଭିତରେ ଅନେକ ସଦ୍ଗୁଣର ଆଭାସ ମିଳିଥିଲା। ବିର୍ସା ଥିଲେ ସାହସୀ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱର ଅଧିକାରୀ। ସେ ଭଲ ବଂଶୀବାଦନ କରି ପଶୁପକ୍ଷୀମାନଙ୍କୁ ଆକୃଷ୍ଟ କରିପାରୁଥିଲେ। ପିତା ତାଙ୍କୁ ଚାଇଁବସା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପଢ଼ାଇଥିଲେ। ସେଠାରେ ସେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କ

0: ଉପରେ ଆସିଥିଲେ। ସାଧାରଣ ଶିକ୍ଷା ସମାପ୍ତି ପରେ ନିଜ ସମ୍ପ୍ରଦାୟର ସ୍ଥିତି ତାଙ୍କୁ ବିଚଳିତ କରିଥିଲା। ଜଙ୍ଗଲ ଓ ଜମିରୁ ବଞ୍ଚିତ ହେବା ଛଡ଼ା ସବୁଠୁ ଦୁଃଖଦ ପ୍ରଥା ଥିଲା ବେଠି ଖଟିବା। ଏସବୁ ପ୍ରତିବନ୍ଧକକୁ ହଟେଇ ଇଂରେଜ କବଳରୁ ମୁକ୍ତ କରି ରାଜ୍ୟ ଗଠନର ସ୍ୱପ୍ନ ତାଙ୍କ ଭିତରେ ଉଜ୍ଜୀବିତ ହୋଇଥିଲା। 1894 ମସିହାର କଥା, ସେ ବର୍ଷ ଛୋଟନାଗପୁର ଅଞ୍ଚଳରେ ମରୁଡ଼ି ପଡ଼ିଥାଏ। ହଇଜା ବସନ୍ତ ଆଦି ରୋଗରେ ଆକ୍ରାନ୍ତ ହୋଇ ଶହ ଶହ ସଂଖ୍ୟାରେ ଲୋକ ମୃତ୍ୟୁମୁଖରେ ପଡ଼ୁଥାନ୍ତି। ବିର୍ସା ରୋଗୀ ସେବା ପାଇଁ ବାହାରି ପଡ଼ିଲେ। ବିର୍ସାଙ୍କ ଭିତରେ କିଛି ଐଶ୍ୱରୀୟ ଶକ୍ତି ଥିବା ଅନୁଭବ କଲେ ଏବଂ ତାଙ୍କୁ ଭଗବାନଙ୍କ ଅବତାର ବା ବିର୍ସା ଭଗବାନ ବୋଲି ଭାବିନେଲେ। ଇଂରେଜ ବିରୁଦ୍ଧରେ ସଂଗ୍ରାମ ପାଇଁ ସେ ବିଭିନ୍ନ ସ୍ଥାନ ଭ୍ରମଣ କରି ଇଂରେଜ ସରକାର, ଜମିଦାର, ଜାଗିରଦାର ଓ ପାଦ୍ରୀଙ୍କ ବିରୁଦ୍ଧରେ ଏକଜୁଟ ହେବା ପାଇଁ ଆହ୍ୱାନ ଦେଲେ। ଏହା ଥିଲା ବିଧି ପ୍ରେରିତ ଆହ୍ୱାନ। ସେଦିନ ଥିଲା 1894 ଅକ୍ଟୋବର 1 ତାରିଖ। ବିର୍ସା ତାଙ୍କ ଅନୁଗାମୀ ଓ ନେତୃତ୍ୱରେ ଚାଇବସାର ଇଂରେଜ ପ୍ରଶାସକକୁ ଦାବିପତ୍ର ଦେବା ପାଇଁ ପହଞ୍ଚିଲେ। ମୁଖ୍ୟ ପ୍ରସଙ୍ଗ ଥିଲା ରାଜସ୍ୱ ହ୍ରାସ କରିବା, ମାତ୍ର ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କଲା ନାହିଁ। ଅପରପକ୍ଷେ 1895 ଅଗଷ୍ଟ 26 ତାଙ୍କୁ ଅତର୍କିତ ଭାବେ ଗିରଫ କରି ହଜାରୀବାଗ ଜେଲ୍କୁ ପଠାଇ ଦିଆଗଲା। ଏ ଖବର ବିଜୁଳି ବେଗରେ ସବୁଆଡ଼େ ଖେଳିଗଲା। ତା ପରଦିନ 7000 ଉତ୍ତେଜିତ ଜନଜାତି ଚକଡ଼ାଠାରେ ନେତାଙ୍କୁ ଫେରାଇବା ପାଇଁ ରୁଣ୍ଡ ହୋଇଥିଲେ, କିନ୍ତୁ ଏହା ନିଷ୍ଫଳ ହେଲା। ବିର୍ସାଙ୍କୁ 2 ବର୍ଷ କଠୋର କାରାଦଣ୍ଡରେ ଦଣ୍ଡିତ କରାଗଲା। 1895 ଆନ୍ଦୋଳନ ବିଶେଷ କିଛି ହାସଲ ନ କଲେ ମଧ୍ୟ ଏକ ବ୍ୟାପକ ଜନ ଆନ୍ଦୋଳନର ଏହା ଥିଲା ପ୍ରସ୍ତୁତି ପର୍ବ। 1897 ମସିହାରେ ଇଂଲଣ୍ଡର ରାଣୀ ଭିକ୍ଟୋରିଆଙ୍କ ହୀରକ ଜୟନ୍ତୀ ଉପଲକ୍ଷେ ସମସ୍ତ ରାଜବନ୍ଦୀଙ୍କୁ ମୁକ୍ତ କରିଦେବା ପାଇଁ ଏକ ରାଜକୀୟ ଘୋଷଣାନାମା ପ୍ରକାଶ ପାଇଥିଲା, ଫଳରେ ବିର୍ସା ମୁଣ୍ଡା ଓ ତାଙ୍କର 15 ଅନୁଗାମୀଙ୍କୁ କାରାଗାରରୁ ମୁକ୍ତ କରି ଦିଆଯାଇଥିଲା। କାରାଗାରରୁ ଫେରି ଛୋଟନାଗପୁର ଘଞ୍ଚ ଅରଣ୍ୟ ମଧ୍ୟରେ ଏକ୍ଟିଡିହ ନାମକ ସ୍ଥାନରେ ଏକ ରାଜ୍ୟ ସ୍ଥାପନା କରିଥିଲେ। ଏଥିରେ ତାଙ୍କ ମୁଖ୍ୟ ସହଯୋଗୀ ଥିଲେ ଗୟା ମୁଣ୍ଡା। ଏ ଖବର ଇଂରେଜ ପ୍ରଶାସନ ନିକଟରେ ପହଞ୍ଚିବା କ୍ଷଣି 1898 ମସିହା ଜାନୁଆରୀ 9 ଦିନ ଡେପୁଟି କମିଶନର ଷ୍ଟ୍ରିଟ୍ ଫିଲ୍ଡ ଇଂରେଜ ଫୌଜ ସହ ସେଠାରେ ପହଞ୍ଚିଥିଲେ। ମାତ୍ର ସମସ୍ତ ଉଦ୍ୟମ ସତ୍ତ୍ୱେ ଇଂରେଜ ସେନା ପରାଜିତ ହେବା ସହିତ କେତେଜଣ ନିହତ ହୋଇଥିଲେ। ଏ ଘଟଣା ଛୋଟନାଗପୁର ଅଞ୍ଚଳରେ ରାଜନୈତିକ ଭୂକମ୍ପ ସୃଷ୍ଟି କରିଥିଲା। 1900 କୁଣ୍ଟି ଥାନା ଅବରୋଧ କରିଥିଲେ। ଏ ଆକ୍ରମଣରେ ଥାନାର ମୁଖ୍ୟ କନେଷ୍ଟବଳ ରଘୁରାମ ମୃତ୍ୟୁବରଣ କରିବା ସହ ଅନ୍ୟ କେତେକ ଆହତ ହୋଇଥିଲେ। ଖୁଣ୍ଟି ଥାନା ଅଧିକାର କରିବାର 3 ଦିନ ପରେ ବିର୍ସା ଅଧ୍ୟୁଷିତ ଅଞ୍ଚଳରୁ ଇଂରେଜମାନଙ୍କୁ ତଳିବାକୁ ଯୋଜନା କରିଥିଲେ। ଜାନୁଆରୀ 9 ଦିନ ବିର୍ସା ଡୁମ୍ବାରୀ ପାହାଡ଼ ଅଭିମୁଖେ ଯାତ୍ରା କରିଥିଲେ। ରାଞ୍ଚିର ଡେପୁଟି କମିଶନର ଷ୍ଟ୍ରିଟ୍ ଫିଲ୍ଡଙ୍କ ନିକଟରେ ଏ ଖବର ପହଞ୍ଚିଲା ଓ ସେ ଫୋବର୍ସ ସାହେବଙ୍କୁ ସେଠାକୁ ପ୍ରେରଣ କରିଥିଲେ। ଏ ସ୍ଥିତିରେ ବିଦ୍ରୋହୀଙ୍କ ଉପରେ ଗୁଳିଚାଳନା ପାଇଁ ନିର୍ଦ୍ଦେଶ ଦିଆଗଲା। ବ୍ରିଟିଶ ବାହିନୀର ଆଗ୍ନେୟାସ୍ତ୍ର ପାଖରେ ବିଦ୍ରୋହୀ ବାହିନୀର ଅସ୍ତ୍ର କିଛି କାମ ଦେଲାନି। ମୁକ୍ତି ବିଦ୍ରୋହ ଇତିହାସରେ ଏହା ଏକ ଲୋମହର୍ଷଣକାରୀ ଅଧ୍ୟାୟ। ମର୍ମନ୍ତୁଦ ଘଟଣା ପରେ ବିଦ୍ରୋହ କ୍ରମେ ଶିଥିଳ ହୋଇପଡ଼ିଲା। ଇଂରେଜ ପ୍ରଶାସନ ଘଟଣାର ମହାନାୟକ ବିର୍ସା ମୁଣ୍ଡାଙ୍କୁ ଧରିବା ପାଇଁ ସମସ୍ତ କଳବଳ ଲଗାଇଦେଲେ। ବିର୍ସା ସିଂହଭୂମିକୁ ପଳାୟନ କରି ସେ ପୁରହାଟରେ ଆତ୍ମଗୋପନ କରିଥିଲେ। ସେଠାରୁ ଭବିଷ୍ୟତର ଯୋଜନା ପ୍ରସ୍ତୁତିର ଖବର ଇଂରେଜ ପ୍ରଶାସନକୁ ଚିନ୍ତିତ କରିଥିଲା। ଅନ୍ୟ କୌଣସି ଉପାୟ ନ ପାଇ ସେମାନେ ହୀନପନ୍ଥାରେ ଆଶ୍ରୟ ନେଲେ। 500 ପୁରସ୍କାର ମିଳିବ ବୋଲି ଘୋଷଣା ମତେ କିଛି ଲୋକ ଅର୍ଥ ଲୋଭରେ ଏ ଦିଗରେ ଅଗ୍ରସର ହେଲେ। ମନମାରୁ ଓ ଜରିକେଲ ଗାଁର 7 ବ୍ୟକ୍ତି ବିର୍ସା ମୁଣ୍ଡା ବସନ୍ତରା ନିକଟବର୍ତ୍ତୀ ଏକ ସ୍ଥାନରେ ଥିବାର ଜାଣି ଅତର୍କିତ ଭାବେ ଚଢ଼ଉ କରି ଫେବୃୟାରୀ 3 ଇଂରେଜମାନଙ୍କ ହାତରେ ତାଙ୍କୁ ଧରାଇଦେଲେ। ବିର୍ସାଙ୍କୁ ହଜାରୀବାଗ ଜେଲ୍ରେ ପୁଣି ଥରେ ବନ୍ଦୀ କରି ରଖାଗଲା। ହଜାରୀବାଗ ଜେଲ୍ରେ ସୁସ୍ଥ ହୋଇପଡ଼ିବାରୁ 1900 ଜୁନ୍ 5 ତାଙ୍କୁ ରାଞ୍ଚି ଜେଲ୍କୁ ସ୍ଥାନାନ୍ତର କରାଯାଇଥିଲା। ଜେଲ୍ରେ ଖାଦ୍ୟ ଓ ଚିକିତ୍ସା ଅଭାବରୁ ସେ କଲେରାରେ ଆକ୍ରାନ୍ତ ହୋଇ ଅଚେତ ଅବସ୍ଥାରେ ପଡ଼ି ରହିଲେ। 4 ଧରି ମୃତ୍ୟୁ ସହ ସଂଘର୍ଷ କରି ଜୁନ୍ 9 ସେ ଶେଷ ନିଶ୍ୱାସ ତ୍ୟାଗ କଲେ। ବିର୍ସା ଇହଧାମ ତ୍ୟାଗ କଲେ ସତ, କିନ୍ତୁ ବିଦେଶୀ ଶାସନ କବଳରୁ ମାତୃଭୂମିକୁ ମୁକ୍ତ କରିବା ପାଇଁ 20 ବୟସରେ ଯେଉଁ ବିଦ୍ରୋହ ଆରମ୍ଭ କରିଥିଲେ ଭାରତ ଇତିହାସରେ ତାହା ଚିରସ୍କରଣୀୟ ହୋଇ ରହିବ।
1: କଥିକରି ଶୁଣିଲି ମୁକ୍ତି ଯୋଦ୍ଧା ବିର୍ସା ମୁଣ୍ଡା, ଆଲୋଚନା କଲେ ତପନ କୁମାର ପତି। ଆକାଶବାଣୀ କଟକ। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କୁ କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଆରମ୍ଭ କରୁଛୁ ପଲ୍ଲୀ ସଂଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ।

ଶିଳ୍ପୀ ଅର୍ଜୁନ ଚରଣ ସାମଲ, ଶିଳ୍ପୀଙ୍କ କଣ୍ଠରେ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ରଚନା। ପ୍ରଥମେ ଶିଳ୍ପୀ ଗାଇଛନ୍ତି, ବରଷ ରାତିରେ ଜେଜାହାର ଘରେ ଶୁଅନ୍ତି ସମସ୍ତେ ଯାଇ, କେଉଁଠାରେ କିଏ ଗୀତ ଗାଉଥାଏ ପିଲା ଶୁଆଇବା ପାଇଁ।

ଏଥର ଗାଇଛନ୍ତି, ଦିନେ ଏକ ପାନ୍ଥ ହୋଇ ପଥଶ୍ରାନ୍ତ ଶୋଇ ବରଗଛ ତଳ, ଭାବଇ ବିଧାତା କିବା ଅବିବେକୀ ନାହିଁ ତା ବିଚାର ବଳ।

ପଲ୍ଲିକବି ନନ୍ଦକିଶୋର ବଳଙ୍କ ଅନ୍ୟ ଏକ ରଚନାରୁ ଶିଳ୍ପୀ ଅର୍ଜୁନ ଚରଣ ସାମଲ ଗାଇଛନ୍ତି ପରବର୍ତ୍ତୀ ପଲ୍ଲୀଗୀତ। ରହ ଆରେ କାଠୁରିଆ ନପକାଓ ହାଣି, ଶୁଣ କାନ ଡେରି ଥରେ ଏ ଗଛ କାହାଣୀ।

ଶେଷ ହେଲା ପଲ୍ଲୀ ସଂଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ। ଶିଳ୍ପୀ ଅର୍ଜୁନ ଚରଣ ସାମଲ। ଶିଳ୍ପୀଙ୍କ କଣ୍ଠରୁ ଶୁଣୁଥିଲି ପଲ୍ଲକବି ନନ୍ଦକିଶୋର ବଳଙ୍କ ରଚନା। ଆକାଶବାଣୀ କଟକ।

କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 982 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆସନ୍ତୁ ଶୁଣିବା ଓଡ଼ିଆ ଆଲବମ୍ରୁ କେତୋଟି ଗୀତ। ପ୍ରଥମ ଗୀତଟିକୁ ଗାଇଛନ୍ତି ସୁସ୍ମିତା ଦାସ, ଶିଳ୍ପୀଙ୍କ କଣ୍ଠରେ ଦେବଦାସ ଛୋଟରାୟଙ୍କ ରଚନା, ସଙ୍ଗୀତ ଓମ୍ ପ୍ରକାଶ ମହାନ୍ତି।

ଅମ୍ରିତା ନାୟକଙ୍କ କଣ୍ଠରୁ ଏହି ଆଲବମ୍ ଗୀତ ଗୀତରଚନା ଉଦୟ ସଙ୍ଗୀତ ନିହାର ପରବର୍ତ୍ତୀ ଆଲବମ୍ ଗୀତ ଗାଇଛନ୍ତି ଶୋଭାଶିଷ।

ଶୁଣୁଥିଲେ ଓଡ଼ିଆ ଆଲବମ୍ରୁ କେତୋଟି ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ପ୍ରଚାର କରୁଛ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 49ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ।

ବିଂଶ ଛାନ୍ଦ ଆରମ୍ଭରେ ସୀତାଂଶୁ ବା ଚନ୍ଦ୍ରମୁଖୀ ସୀତା ଦିନେ ଅତି ଦୀନ ବା ଦୁଃଖିତ ହୋଇ କହିଲେ, ନୃପତି ହେବା ବାସରେ ଅର୍ଥାତ୍ ରାଜା ହେବା ପାଇଁ ବ୍ୟବସ୍ଥା ହୋଇସାରିଥିଲା ଯେଉଁଦିନ, ସେହିଦିନ ବନବାସ କରାଇଦେଲା ବିଧି ବା ବିଧାତା। ଏହା ତା ପକ୍ଷରେ ବିଚିତ୍ର କ'ଣ? ଅଳକା ବା ସ୍ୱର୍ଗପୁର ତ୍ୟାଗ କରାଇ ଈଶ୍ୱରଙ୍କୁ ଶ୍ମଶାନରେ ବୁଲାଇଛନ୍ତି ଏହି ବିଧି। ବିଷ୍ଣୁଙ୍କୁ ରତ୍ନପଲଙ୍କ ଛଡ଼ାଇ ସର୍ପ ଶୟନରେ ଜଡ଼ାଇ ଦେଇଛନ୍ତି ବା ଜୋର ଜବରଦସ୍ତ କରି ଶୁଆଇଛନ୍ତି ଏହି ବିଧାତା। ସୀତାଙ୍କ ଏ ଅଭିଯୋଗରେ ସ୍ତମ୍ଭୀଭୂତ ଶ୍ରୀରାମଙ୍କ ମୁଖରେ ରସିକ ସୁଲଭ ଓ ପ୍ରେମିକ କବି ସୁଲଭ ଭାଷା ଦେଇ ଭଞ୍ଜ ପରିସ୍ଥିତିକୁ ରସମୟ କରିଛନ୍ତି ଓ ରାମ ସୀତାଙ୍କୁ ପ୍ରବୋଧ କରିବାରେ ସମର୍ଥ ହୋଇଛନ୍ତି। ଶ୍ରୀରାମ କହିଲେ, ବିବେକ କର, ଅର୍ଥାତ୍ ବିବେଚନା କର। ରସିକ ରସିକାର ଏହାଠୁ ବଳି କି ଅଧିକ ଉତ୍ସବ ମୁଖରିତ ସୁଯୋଗ ଅଛି? କୋଳରେ ବସାଇ ଭାବଭଳା ଶ୍ରୀରାମ ଲାବଣ୍ୟ ନିଧି ସୀତାଙ୍କୁ ବୁଝାଇଲେ ଯେ ବିହିତା ଆଚରଣ ପାଇଁ ବିଧାତା ନାମ ବିରଞ୍ଚି। ବିଷ୍ଣୁ ନିଜ ପତ୍ନୀ ଲକ୍ଷ୍ମୀ ଓ ଶିବ ପତ୍ନୀ ପାର୍ବତୀଙ୍କ ସହ ଏକାନ୍ତ କେଳି ବା କ୍ରୀଡ଼ା କରିବା ପାଇଁ ବିଧାତା ସୁଯୋଗ ଦେଇଛନ୍ତି। ବନବାସରେ ବିଜନ ସ୍ଥାନ ବା ଜନଗହଳି ନଥିବା ସ୍ଥାନରେ ଏକାନ୍ତ କେଳି କରିବା ପାଇଁ ଅପୂର୍ବ ସୁଯୋଗ ଦେଇଛନ୍ତି ବିଧାତା। ବାସବ ବା ଇନ୍ଦ୍ର ବୃଷଭାଷ୍ୟା ବା ସ୍ୱର୍ଗ ଛାଡ଼ି ଏଇଥିପାଇଁ ପତ୍ନୀ ସହ ବସନ୍ତକାଳରେ ମଳୟ ପର୍ବତକୁ ଆସେ। ତୁମେ ଏହି ବ୍ୟବସ୍ଥାରେ ଖୁସି ନ ହୋଇ ଦୁଃଖିତା ହେଉଛ? ତୁମେ ରସିକା ନୁହଁ କି? ଶବ୍ଦ ଓ ଅର୍ଥର ଅପୂର୍ବ ସମନ୍ୱୟ କରି ଭଞ୍ଜ ଶ୍ରୀରାମଙ୍କୁ କୁହାଇଲେ, ହେ ସୁରସ ପ୍ରବୀଣା, ଅଯୋଧ୍ୟାର ବିଭବଠାରୁ ଏ ବନବାସର ବିଭବ ବା ସମ୍ପତ୍ତି କେଉଁ ଭାବରେ ଉଣା? ସେଠି ସୌଧ ସଦନେ ଅର୍ଥାତ୍ କୋଠାଘରେ ଥିଲେ, ଏଠି ସୌଧ ସଦନେ ଅର୍ଥାତ୍ ଋଷି ଗୃହରେ ଅଛେ। ଏହା ପତ୍ରକୁଡ଼ିଆ ହେଲେ ବି ଆନନ୍ଦ ଦାନରେ ସମକକ୍ଷ। ସେଠି କଞ୍ଚୁକିନ ଅର୍ଥାତ୍ ନପୁଂସକମାନେ ବେଢ଼ିଥିଲେ, ଏଠି ବେଢ଼ିଛନ୍ତି କଞ୍ଚୁକିନ ଅର୍ଥାତ୍ ସାପମାନେ। ଋଷି ଆଶ୍ରମ ପକ୍ଷରେ ଏମାନେ ମଧ୍ୟ ନପୁଂସକ ଭଳି ନିରୀହ। ସେଠାରେ ଉତ୍ତମ ଚନ୍ଦ୍ରାତପ ବା ଚାନ୍ଦୁଆ, ଏଠାରେ

ଚନ୍ଦ୍ରବିଧୌତ ରାତ୍ରି ହିଁ ଚନ୍ଦ୍ରାତପ। ସେଠି ସହଚରୀ ବୃନ୍ଦ ଭଳି ଏଠି ସହଚରୀ ଅର୍ଥାତ୍ ବେତ ଗଛର ମେଳରେ ଓ ପ୍ରକୃତିର କୋଳରେ ଚିନ୍ତା କାହିଁକି। ସେଠି ଜଗତି ଅର୍ଥାତ୍ କୋଠାଘର, ଏଠି ଜଗତି ଅର୍ଥାତ୍ ପୃଥିବୀର ବକ୍ଷରେ ବିହାର ହେଉଛି। ସେଠି ସେଜରେ ରଜନୀକର ଅର୍ଥାତ୍ କର୍ପୂର ଚୂର୍ଣ୍ଣ, ଏଠି ରଜନୀକର ଅର୍ଥାତ୍ ବାଲୁକା ସମୂହର ସେଜରେ ଆନନ୍ଦ କ'ଣ ଉଣା କି। ସୂକ୍ଷ୍ମ ସ୍ତରରେ ଏଭଳି ପ୍ରବୋଧନା ପରେ ପତିଙ୍କଠାରୁ ପ୍ରଣୟର ସ୍ଥୂଳ ସ୍ତରର ସୁଖର ଇଙ୍ଗିତ ପାଇ ମୁଗ୍ଧା ଓ ଚତୁରୀ ସୀତା ନାସାପୁଡ଼ା ଫୁଲାଇ ଶିର ଚାଳି ଦେଇ ଅର୍ଥାତ୍ ମୁଣ୍ଡ ହଲାଇ ଅନିଚ୍ଛାର ଅଭିନୟ କରି ପତିଙ୍କ ମନ ହରଣ କଲେ। ରସିକ ରାମ କହିଲେ, ହେ ବୀଣା ଓ କଳକଣ୍ଠ ବା କୋକିଳ ଜିଣା କଣ୍ଠି, ତୁମେ ମୋ କୃପଣ ମନର ଗଣ୍ଠି ରତ୍ନ। ହେ ବିଦେହ ନରରାଣ ବା ବିଦେହ ରାଜଜେମା, ତୁମେ ମୋ ପ୍ରାଣର ପ୍ରାଣ।

ମାଟିର ପୁଅ ମାଟି ମା ପାଇଁ ଛାତିରେ ଭରିଥିଲେ ଅଜସ୍ର ଭକ୍ତି ଭଲ ପାଇବା। ଆଖି ଦେଖିପାରୁନଥିଲା ସରଳ ସାଧାରଣ ମଣିଷ ଉପରେ ଗୋରା ସରକାରଙ୍କର ଅକଥନୀୟ ଅତ୍ୟାଚାର। ଅଣ୍ଟା ଭିଡ଼ିଥିଲେ ସ୍ୱପ୍ନୀଳ ବୟସରେ ସିଏ ନିଜ ପାଇଁ ନୁହେଁ, ନିଜ ସମ୍ପ୍ରଦାୟ ପାଇଁ, ମାଟି ଜଙ୍ଗଲ ପାହାଡ଼ ପାଇଁ, ତାର ସୁରକ୍ଷା ପାଇଁ, ଅରଣ୍ୟର ସନ୍ତାନ ଭଗବାନ ବିର୍ସା ମୁଣ୍ଡା ସିଏ ଏଇ ମାଟି ପାଇଁ ମୁକ୍ତି ସଂଗ୍ରାମର ନାୟକ ସିଏ ସାଜିଥିଲେ। ଆଜି ତାଙ୍କ ବଳିଦାନ ଦିବସ। ଗୀତ ଗୀତିକା ଜଣାଉଛି ଅଜସ୍ର ଶ୍ରଦ୍ଧାଞ୍ଜଳି।

ଜଳ ଜଙ୍ଗଲ ଜମିର ଅଧିକାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ମହାନ ଜନନାୟକ, ଆଦିବାସୀ ଜନଜାତିର ଗୌରବ, ଧରିତ୍ରୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ତୀରଧାନ ଦିବସ ଆଜି ଗୀତ ଗୀତିକା ଅଗଣ

ବିଦେଶୀ ଶାସନ ଅତ୍ୟାଚାର ବିରୁଦ୍ଧରେ ଅତିଷ୍ଠ ମନ ପ୍ରାଣ ହୃଦୟ ବିଶ୍ର ହୋଇଯାଇଥିଲା। ଯାହାଙ୍କ ଉଠର ସ୍ପର୍ଶର ବଂଶୀର ଧ୍ୱନି ସୁମଧୁର ହୋଇ ଉଠୁଥିଲା, ଆକର୍ଷିତ କରୁଥିଲା ସରଳ ମନକୁ। ଉଲଗୁଲାନର ଡାକରା ଦେବେ ବୋଲି କିଏ ଜାଣିଥିଲା, ଏକଥା ଆଜିର ଦିନ ମନେ ପକାଇ ଦେଉଛି। ଆଜି ଦିନ 9 ଜୁନ୍ 1900 ମସିହା, ଭଗବାନ ମିର୍ସା ମୁଣ୍ଡା ମାତ୍ର 24 ବର୍ଷ ବୟସ ପ୍ରାଣ ହାରିଥିଲେ ଗୋରା ସିପାହୀଙ୍କ ଚକ୍ରବ୍ୟୁହରେ, କିଛି ଦେଶଦ୍ରୋହୀଙ୍କର ଚକ୍ରାନ୍ତରେ, କାରାଗାରରେ। ବୟସ କ'ଣ ଥିଲା ଛାଡ଼ି ଚାଲିଯିବାର, ନା ଇଏ ଥିଲା ସମୟର ପ୍ରହାର, ନିଜ ଅଧିକାର, ନିଜ ମାଟି, ନିଜ ଭାଇ ବନ୍ଧୁ, ନିଜ ଜମି ପାଇଁ ଅଧିକାର ମାଗିବାର। ସିଏ ମହାନ ବିପ୍ଳବୀ, ମୁକ୍ତି ସଂଗ୍ରାମର ନାୟକ। ଚାଲନ୍ତୁ ଗୀତ ଗୀତିକାରେ କିଛି କ୍ଷଣ ମନେ ପକାଇବା ତାଙ୍କର ସେ କର୍ମକୁ, ତ୍ୟାଗପୂତ ଜୀବନକୁ।

ଅଦମ୍ୟ ସାହସ ଆଗରେ ହାରିଯିବେ ଗୋରା ସରକାର, ହାରିଯିବ ତାଙ୍କର ଏଇ ଆଇନ। ହଁ, ଅନ୍ୟାୟର ଚିଠା ଏତେ ଲମ୍ବା ଥିଲା ଯେ ଗୋରା ସରକାରଙ୍କର ବେଟ୍ସାଙ୍କ ଦସ୍ତାବିଜ ସେହି ଚିଠାକୁ ଭୁଲ ପ୍ରମାଣିତ କରିପାରିଥାନ୍ତା। ଆହୁରି ବଳିଆନ ହୋଇଯିବେ କାରାଗାରରୁ ବାହାରିଲେ ବେଟ୍ସା, ଜାଣିଥିଲେ ସେଦିନ ଗୋରା ସରକାର। ସେବେଠୁ ସିଏ ଚିନ୍ତା କରିଥିଲେ ଯଦି ବେଟ୍ସା ମୁଣ୍ଡା କାରାଗାରରୁ ବାହାରକୁ ବାହାରି ଯାଆନ୍ତି ତେବେ ବିଦ୍ରୋହ କେବଳ ଝାଡ଼ଖଣ୍ଡ, ଓଡ଼ିଶା ଏବଂ ବିହାର ସୀମାର ଜଙ୍ଗଲରେ ରହିବନି, ସମଗ୍ର ଦେଶକୁ ଏହା ବ୍ୟାପିଯିବ। ଅନେକ ବେଟ୍ସା ଜନ୍ମ ନେବେ ଯିଏ ଜଣଙ୍କ ପାଇଁ ଆଉ ଜଣେ ଆଗକୁ ବାହାରିବେ, ଦେଶର ମୁକ୍ତି ସଂଗ୍ରାମରେ ଜୀବନ ହାରିବାକୁ ପଛାଇବେ ନାହିଁ।

ଗୋରା ସରକାରଙ୍କ ଚକ୍ରାନ୍ତରୁ ଅଟକି ଯାଇଥିଲା ସେଦିନ ବେଟ୍ସାଙ୍କ ନିଶ୍ୱାସ ପ୍ରଶ୍ୱାସ, ହେଲେ ଅଟକି ଯାଇନଥିଲା ତାଙ୍କ ସଂଗ୍ରାମର ଧ୍ୱନି। ସେ ଆଜି ଶଶରୀରେ ନଥିଲେ ମଧ୍ୟ ସାକାର ହୋଇଛି ତାଙ୍କର ସ୍ୱପ୍ନ। ବେଟ୍ସାଙ୍କ ପ୍ରଭାବରୁ 1908 ଇଂରେଜମାନେ ଛୋଟନାଗପୁର ସିଏନ୍ଟି ଆକ୍ଟ ଲାଗୁ କରିଥିଲେ, ଯାହା ଆଦିବାସୀମାନଙ୍କ ଜମିକୁ ଅଣ ଆଦିବାସୀଙ୍କୁ ହସ୍ତାନ୍ତର କରିବା ଉପରେ ରୋକ ଲଗାଇଥିଲା। ବେଟ୍ସାଙ୍କ ବଳିଦାନ ଏବଂ ତାଙ୍କର ସଂଗ୍ରାମ ଏକ ଆଇନର ରୂପ ନେଇଥିଲା ଏବଂ ଆଦିବାସୀମାନଙ୍କୁ ସେମାନଙ୍କର ଅଧିକାର ଦେଇଥିଲା। ଆଜି ଆମେ ତାଙ୍କ କର୍ମଫଳ, ତାଙ୍କର ତ୍ୟାଗ, ତାଙ୍କ ସଂଗ୍ରାମକୁ ମନେ ପକାଉଛୁ।

0: ଶୁଣ ଗାଁ ହେଉ ବା ସହର ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର
1: କଣ କହୁନୁ
0: ଛାତରେ ସୋଲାର ପ୍ୟାନେଲ ଲାଗିବ 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ
1: ଆଉ ଇଲେକ୍ଟ୍ରି ବିଲ୍
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା

0: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ। ସୋ ଇଜି ଫସିଲା।
1: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ଶ୍ରୋତାବନ୍ଧୁ, କର୍ମ ଫଳେ ବ୍ୟକ୍ତିର ପରିଚୟ ସମ୍ମାନ। ସମାଜର ହିତ ପାଇଁ କାର୍ଯ୍ୟର ପରାକାଷ୍ଠା ଦେଖାଇପାରିଲେ ସ୍ଥାନ ଭଗବାନ ସଦୃଶ। ପୂଜ୍ୟ ପୂଜାରେ ପୁଣି କର୍ମ ସାହସ ପରାକାଷ୍ଠାରେ ଲୋଡ଼ା ତାଙ୍କରି ଆଶିଷ। ଏହି ଦେଶ ମାଟିର ସୁପୁତ୍ର ବିର୍ସା ମୁଣ୍ଡାକୁ ଆଜି ଆମେ ମନେ ପକାଉଛେ ତାଙ୍କର ବୀରତ୍ୱ ସାହସକୁ ତାଙ୍କର ଏହି ବଳିଦାନ ଦିବସରେ। ସେ ବିଦ୍ରୋହୀର ସ୍ୱର ଯିଏ ଧନୁ ଦୂର ଦେଖାଇ ବ୍ରିଟିଶ ଶାସକଙ୍କୁ ଦୋହଲାଇ ଦେଇଥିଲେ। ବିର୍ସା ମୁଣ୍ଡା ଦେଶପ୍ରେମୀ, ସ୍ୱାଧୀନତା ସଂଗ୍ରାମୀ, ନିଜ ମାଟିକୁ ଶୋଷଣରୁ ବଞ୍ଚାଇବା ପାଇଁ ସେଦିନ ଏକାଠି କରିପାରିଥିଲେ ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀଙ୍କୁ। ନିଜ ଗାଁ ଓ ଆଖପାଖ ଅଞ୍ଚଳରେ ଯୁବକମାନଙ୍କୁ ଡାକରା ଦେଇ ବଡ଼ ଧରଣର ବିପ୍ଳବର ରଣହୁଙ୍କାର ଶୁଭିଥିଲା। ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଭାରତର ପୂର୍ବାଞ୍ଚଳରେ ଘଞ୍ଚ ଜଙ୍ଗଲ ମଧ୍ୟରେ ସ୍ୱର ଝଙ୍କୃତ ହୋଇଥିଲା। ଆବୁଆ ରାଜା ଏତେ ଜାନେ ମହାରାଣୀ ରାସ୍ ଟୁଟୁ ଜାନା, ମହାରାଣୀଙ୍କ ସାମ୍ରାଜ୍ୟ ପତନ ହେଉ ଏବଂ ଆମ ସାମ୍ରାଜ୍ୟର ପ୍ରତିଷ୍ଠା ହେଉ, ତାହା ହିଁ ଥିଲା ବ୍ରିଟିଶ ରାଜ ପ୍ରତିଷ୍ଠା ବିରୁଦ୍ଧରେ ତାଙ୍କର ରଣହୁଙ୍କାର ସ୍ୱର। ଯୁବ ବୟସର ପହିଲି ପାହାଚରେ ବିର୍ସା ସାଜିଥିଲେ ସଂଗ୍ରାମର ମୁଖ୍ୟ ଆଧାର, ଯାହାଙ୍କର ସେଦିନର ସ୍ୱର ଆଜି ଆଦିବାସୀ ଜୀବନରେ ଭରିଛି ସୁଖର ସଙ୍କେତ।

ସଜଳ ପ୍ରକୃତିର ଗାଁର ଦୃଶ୍ୟରେ ଉଦ୍ଭାସିତ ହୋଇ ସୁନା ଝିଲିମି ଲିଖିତ ଦୂର ପାହାଡ଼ର ପାଦଦେଶରୁ ଭାସି ଆସୁଥିବା ମାଦଲର ସ୍ୱର ମାନସ ପଟରେ କିଛି ସ୍ମୃତିକୁ କରେ ଜାଗ୍ରତ। ସେହି ପ୍ରାଚୀନ ଦିନର ଜଳ ଜଙ୍ଗଲ ଭୂମି ଯେଉଁଠି ନିର୍ଭର କରୁଥିଲା ଜୀବନ, ସ୍ୱପ୍ନ ବୁଣୁଥିଲା ସେହି ପାହାଡ଼ର ଫାଙ୍କରୁ, ସବୁଜିମାଭରା ବନାନୀରୁ, ପୂଜୁଥିଲା ବୃକ୍ଷରାଜିଙ୍କୁ, କୃତଜ୍ଞତା ଜ୍ଞାପନ କରୁଥିଲା ପ୍ରକୃତିର ସେହି ଦାନକୁ, ତାହାରି କୋଳରେ ଗାଉଥିଲା ସେହି ଜୀବନର ସ୍ୱରକୁ। ହଁ, ଏମିତି ଏକ ସ୍ଥାନରେ 15 ନଭେମ୍ବର 1875 ଜନ୍ମ ନେଇଥିଲେ ଭଗବାନ ବିର୍ସା ମୁଣ୍ଡା। ଏମିତି ଏକ ବାର୍ତ୍ତା ଲକ୍ଷ୍ୟ ନେଇ ଧରାପୃଷ୍ଠକୁ ଆସିଥିଲେ ଭଗବାନ ବିର୍ସା ମୁଣ୍ଡା। ଇଂରେଜମାନଙ୍କର ଜନଜାତିଙ୍କଠାରୁ ତାଙ୍କ ଅଧିକାରକୁ ଛଡ଼ାଇ ଆଣିବା ପାଇଁ। ହଁ, ଆଜି ଆମେ ମନେ ପକାଉଛେ ଗୋରା ସରକାରଙ୍କର ସେଦିନର ସେ କଳୁଷିତ ଆଖି, ଯାହାକି ଆଦିବାସୀମାନଙ୍କର ପାଟିରେ ତାଲା ପକାଇ ଦେଉଥିଲା। ଚାବୁକ, ଗୁଳି, ପୁଣି କଳା ପାଣିର ଡରରେ ନିରୋପି ଯାଉଥିଲା ତାଙ୍କର ସ୍ୱର। ସେହି ବିଦ୍ରୋହର ସ୍ୱର ପୁଣି ସାଜିଲା ତାଙ୍କର ସ୍ୱାଧୀନତା ପାଇବା ପାଇଁ ସ୍ୱର। ଏମିତି ସମୟରେ ଆଗକୁ ଆସିଥିଲେ ବିର୍ସା। ଚରିତାର୍ଥ କରିବା ପାଇଁ ଶ୍ରୀମଦ୍ ଭଗବତ ଗୀତାର ସେହି ଦୁଇ ପଦ ବାଣୀକୁ, ୟଦା ୟଦା ହି ଧର୍ମସ୍ୟ, ପୁଣି ଜୀବନ ଖୁସିରେ ହସି ଉଠିଲା। ତାଙ୍କର ସେଦିନର ସେହି ସ୍ୱର ଅଧିକାର ଦେଲା ଆଦିବାସୀମାନଙ୍କୁ, ପରିଚୟ ଦେଲା ଏହି ସମାଜରେ, ସମସ୍ତଙ୍କ ମଧ୍ୟରେ ନିଜର ପରିଚୟକୁ ସାଉଁଟି ପାରିଛନ୍ତି ଆଜି କେବଳ ସେହି ଭଗବାନ ବିର୍ସା ମୁଣ୍ଡାଙ୍କ ସାହସ, ତାଙ୍କର ବଳିଦାନ ପାଇଁ।

ଯୁବକ, ପିତା ସ୍ୱପ୍ନା ମୁଣ୍ଡା, ମାତା କର୍ମୀ। ପିତା ରୋଜଗାର ପାଇଁ, ଚାଷ କାମ ପାଇଁ ଏଣେ ତେଣେ ଘୁରି ବୁଲୁଥିଲେ, କାରଣ ତାଙ୍କର ଆର୍ଥିକ ଅବସ୍ଥା ଏତେ ସୁଦୃଢ଼ ନଥିଲା। କିଛି ଦିନ ପାଇଁ ବେଡ଼ସାଙ୍କ ମାମୁଁ ଘରେ ମଧ୍ୟ ରହିବାକୁ ପଡ଼ିଥିଲା। ସେଠାରେ ସେ ଯେତେବେଳେ ପାଠ ପଢ଼ିବା ଆରମ୍ଭ କଲେ, ଦେଖିଲେ ଏଠାରେ କେବଳ ପାଠ ପଢ଼ା ଯାଉନାହିଁ, ଏଠାରେ ପରିଚୟକୁ ଛଡ଼ାଇ ନିଆଯାଉଛି, ନିଜ ସଂସ୍କୃତିକୁ ଛଡ଼ାଇ ନିଆଯାଉଛି, ଧର୍ମାନ୍ତୀକରଣ ନାଁରେ ଏଠି ତ ଶୋଷଣ ଚାଲିଛି। ସେଇଠି ତାଙ୍କ ହୃଦୟକୁ ବାଧିଥିଲା। ସେ ଜନ୍ମ ହୋଇଥିଲେ ସାଧାରଣ ଆଦିବାସୀ ଘରେ, କିନ୍ତୁ ଆଖିରେ ଥିଲା ସ୍ୱପ୍ନ ଅସାଧାରଣ। ବ୍ରିଟିଶ ଶାସନ ଏବଂ ଜମିଦାରୀମାନଙ୍କୁ ଦୁର୍ନୀତି ବିରୁଦ୍ଧରେ, ତାଙ୍କ ବିରୁଦ୍ଧରେ ଆନ୍ଦୋଳନ କରିବାର ସେହି ଅଦମ୍ୟ ସାହସକୁ, ଧନୁ ତୀର ପଥରକୁ ସାଥି କରି ଆଦିବାସୀ ଜୀବନ ପୁଣି ଜୀବିକାକୁ, ତାଙ୍କ ସଂସ୍କୃତିକୁ ସୁରକ୍ଷା ପାଇଁ ଆଶାର ପ୍ରଦୀପ ପ୍ରଜ୍ୱଳିତ କରିଥିଲେ। ସେ ମୌଳି ଯାଇଥିବା ସେ ପ୍ରାଣରେ ଭରିଥିଲେ ଅଦମ୍ୟ ସାହସ ଆଉ ଉତ୍ସାହ। ପରିଚୟ କରିଥିଲେ ଏହି ଭାରତ ମାଟିରେ ଫଳିବ ସୁନା, ଆମକୁ କେବଳ ଆମ ଅଧିକାର ପାଇଁ ଲଢ଼ିବାକୁ ପଡ଼ିବ ଇଂରେଜ ଗୋରା ସରକାରଙ୍କ ବିରୁଦ୍ଧରେ। ଆଉ ଆଜି ଏହି ଭାରତ ମାଟିରେ ଆମେ ସୁନା ଫଳାଉଛେ। ସେହି ଝୁନା ଝିଲିମିଲି କ୍ଷେତକୁ ଦେଖି ଆଜି ପ୍ରାଣ ହସି ଉଠୁଛି।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଶ୍ରୋତାବନ୍ଧୁ, ଆଦିବାସୀ ସମ୍ପ୍ରଦାୟ ବୈପ୍ଳବିକ ଆନ୍ଦୋଳନ, ସେମାନଙ୍କର ଅସୀମ ପରାକ୍ରମ, ଚରମ ତ୍ୟାଗ, ଯାହା ଯୋଗୁଁ ସ୍ୱାଧୀନତା ସଂଗ୍ରାମର ମୂଳଦୁଆ ପଡ଼ିଥିଲା। ଭଗବାନ ବିର୍ସା ମୁଣ୍ଡା ବଣ ଜଙ୍ଗଲ ଆଦିବାସୀ ମାଟିରେ ପ୍ରକୃତିର ସିଏ ସେବକ, ସ୍ୱାଧୀନତା ପ୍ରାପ୍ତିର ଯୋଦ୍ଧା ଆମର ଅଭିମାନ। ତ୍ୟାଗ ସଂଘର୍ଷ ମାଟି ମା ପାଇଁ ଆଖ୍ୟା ଦେଲା ଧରତୀ ଆବା ଭଗବାନ ବିର୍ସା ମୁଣ୍ଡା। ଝର୍ଣ୍ଣା ଗାଇଲା ଜଙ୍ଗଲ ଝୁମିଲା ଭଗବାନ ବିର୍ସା ମୁଣ୍ଡା କି ଏଇ ମାଟିର ଲୋକ, ଏଇ ମାଟିର ପୁଅ, ଏଇ ମାଟିର ଲୋକ ବୁଝିଲା ସନ୍ତାନ, ଏଇ ମାଟିର ସନ୍ତାନ ଶିଖିଲା ମାଟି ଆମ ଜୀବନ, ତାର ସୁରକ୍ଷା ଆମ ଦାୟିତ୍ୱ। ନିର୍ମୋହ ନିର୍ଲୋଭ ଯୋଦ୍ଧା ଭାରତ ମା'ର ସୁଯୋଗ୍ୟ ସନ୍ତାନ ବିର୍ସା ମୁଣ୍ଡା ଖାଲି ଏକ ନାଁ ନୁହେଁ, ଜୀବନ ଅବା କେବଳ ଏମିତି ଏକ ନାଁ ନୁହେଁ, ସେ ତ୍ୟାଗର ମହାକାବ୍ୟ, ପ୍ରେରଣାର ଉତ୍ସ। ଆଜିର ସମାଜ ବାରମ୍ବାର ତାଙ୍କର ଜୀବନର ଫର୍ଦ୍ଦକୁ ଲେଉଟାଇଲେ ସେଥିରୁ ଶିଖିଲେ ଉନ୍ନତି ହୋଇପାରିବ। ଏହି ସମାଜର ଉନ୍ନତିର ପଥରେ ଆଗେଇ ସମାଜର ମୁଖ୍ୟ ସ୍ରୋତର ପ୍ରତିଟି କ୍ଷେତ୍ରରେ ସଫଳତାର ସଙ୍ଗୀତ ଗାଇପାରିବେ ସଭି। ସରଳ ଜୀବନଯାପନ କରୁଥିବା, ବିକାଶଠାରୁ କିଛି ଦୂରରେ ଥିବା ସେହି ଜନଜାତି, 2021ରୁ ଆମେ ପାଳନ କରୁଛେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଦିନରେ ଜନଜାତିଆ ଗୌରବ ଦିବସ। ଆଦିବାସୀ କଳା ସଂସ୍କୃତି ଐତିହ୍ୟ ଇତିହାସର ପ୍ରଚାର ପ୍ରସାର ଶିକ୍ଷା, ସେମାନଙ୍କୁ ଦକ୍ଷତା ବିକାଶ ସଚେତନତା ଜୀବିକା ଆର୍ଥିକ ସେତୁ ବିକାଶ ଦିଗରେ ଆଗକୁ ଆଗେଇ ନେବାକୁ ଚେଷ୍ଟା କରିଛି।

ଶ୍ରୋତାବନ୍ଧ କୁହାଯାଏ ନେତା ହେବା ଏକ ଦାୟିତ୍ୱ, ଏକ ତ୍ୟାଗ। କିନ୍ତୁ ଯେତେବେଳେ ସେ ନେତା ଜନତାର ଆଶା ଏବଂ ସ୍ୱପ୍ନ ପାଇଁ ଜୀବନକୁ ସମର୍ପିତ କରନ୍ତି, ସେ ପାଲଟି ଯାଆନ୍ତି ପ୍ରେରଣା। ସେମିତି ପ୍ରେରଣା ହୋଇ ଆମ ସମସ୍ତଙ୍କ ଭିତରେ ଅଛନ୍ତି ଭଗବାନ ବିର୍ସା ମୁଣ୍ଡା। ତାଙ୍କର ନେତୃତ୍ୱକୁ ଯଦି ଆଜି ମନେ ପକାଇବା, ଭାରତ ଇତିହାସର ସ୍ୱର୍ଣ୍ଣିମ ଯୁଗ ସ୍ଥାପିତ ହୋଇଥିଲା ସେଦିନ। ସଂଘର୍ଷ ତ୍ୟାଗର ଏକ ନୂତନ ମାନଦଣ୍ଡ। ପ୍ରକୃତିର ପୁଅ, ସାଜି ପ୍ରକୃତିର ସେବକ, ଦେଇଥିଲେ ଆହ୍ୱାନ। ଜଙ୍ଗଲ ସୁରକ୍ଷା, ଆଦିବାସୀଙ୍କ ଜୀବନ ରକ୍ଷା, ଜନ୍ମମାଟିର ସୁରକ୍ଷା ପାଇଁ ଆଣିଥିଲେ ବିରାଟ ଆନ୍ଦୋଳନ।

ସଂଘର୍ଷର ଅଗ୍ନିଶିଖା ସ୍ୱାଭିମାନର ପ୍ରତୀକ ଏବଂ ସ୍ୱାଧୀନତାର ଅମର ସୈନିକ ଭଗବାନ ବିର୍ସା ମୁଣ୍ଡା ଆଜି ତାଙ୍କ ତୀରଧାନ ଦିବସରେ ଗୀତ ଗୀତିକା ସାରିବା ପୂର୍ବରୁ ଜଣାଉଛୁ ଅଜସ୍ର ଶ୍ରଦ୍ଧାଞ୍ଜଳି ଗଭୀର ଶ୍ରଦ୍ଧାଞ୍ଜଳି।

ଏଇଠି ଶେଷ କରୁଛୁ ଆଜିର ଗୀତ ଗୀତିକା। ଉପସ୍ଥାପନାରେ ଥିଲି ମୁଁ ଗୀତାଞ୍ଜଳି ପଣ୍ଡା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ପ୍ରଚାର କରୁଛୁ ନାଟକ ଅରଣ୍ୟର ସନ୍ତାନ, ରଚନା ଓ ପରିଚାଳନା ହିମାଂଶୁ ଭୂଷଣ ସାବତ। ଆସନ୍ତୁ ଶୁଣିବା ନାଟକ ଅରଣ୍ୟର ସନ୍ତାନ।

0: ମୋର ଜଙ୍ଗଲ ଆଉ ଜମି ଆମେ ପାଇଯିବୁ। ଯେମିତି ଆଗ ଧରତି ଥିଲା ସେମିତି ଧରତି ହବ। ତୁମେ ସବୁ ସେଇ ଧରତି ଦେଖିବ, ମୁଁ ଏକା ଦେଖିବି ନାହିଁ। ଆରେ ଏ ଧାନି, ସେ ଠାକୁରର ନାଁଟା କହିଦେ ରେ, ସେ ଗୀତଟା ଥରେ ଗାଇଦେ। ବୋଲୋ ପେ ବୋଲୋ ପେ ହେଗା ମିଶି ହୋନକୋ ହୋଇଓ ଡୁଡୁଗାର
1: ସୁନାରା ମରିଗଲା।
2: ହେ ଭାଇ, ହେ ଭଉଣୀ, ହେ ବାଳକ ଗଣ, ଧାଇଁ ଯାଇ ତୁମେ ରଖ ହେ ପ୍ରାଣ। ଝଡ଼ ଉଠିଛି ହେ ଭାଇ, ଝଡ଼ ଉଠିଛି।
3: କିଏ କିଏ କହୁଛ?
4: ଆରେ ଜଙ୍ଗଲ ମାତା, ତୁଇ କେ ତତେ ଏମିତି ବେଶ କରିଛି ଗୋ? ତୋର ଦେହ କପଡା ନାହିଁ, ନଙ୍ଗା ହେଇଛୁ କାହିଁକି ଧରିଛି ମା?
0: ସେମାନେ ମୋତେ ଅଶୁଚି କରିଛନ୍ତି ରେ ପୁଅ।
4: ମୁଇଁ ତତେ ମୋ ରଖ ଦେବି ଗୋ ମା।
0: ଦେ ରେ, ମୋ ବାପଟା ପରା
4: ମୁଇଁ ତୋର ଲାଜ ଠକେଇ ଦେବି।
0: ଦେ ବାପ, ସେମାନେ ମୋତେ ଉଲଗ୍ନ କରି ବିବସନା କରି ମୋତେ ଶୂନ୍ୟ କରିଦେଇଛନ୍ତି। ତୁ ମୋର ଲଜ୍ଜା ନିବାରଣ କର ମିର୍ଷା।
4: କହିବି କହିବି ଗୋ ଧରତି ମା, ମୁଇଁ କହିବି।
0: ହେଲେ ତୁ ଖୁବ କଷ୍ଟ ପାଇବୁ, ସେମାନେ ତତେ ଖୁବ ଯନ୍ତ୍ରଣା ଦେବେ।
4: ଦେଲେ ଦେବେ, ହେଲେ ମୁଇଁ ତତେ ଉଦ୍ଧାର କରିବି।
0: ବେଶ, ତୁ ତେବେ ଭଗବାନ ହେଇ ମୋତେ ରକ୍ଷା କର ମିର୍ଷା।
4: ଭଗବାନ?
0: ହଁ ବାପ, ତୁ ହବୁ ଧରତି ଆବା। ଧରତିର ବାପ ନ ହେଲେ ତାର ଲଜ୍ଜା ନିବାରଣ କରିବୁ କେମିତି? ହଁ ବାପ, ହେଲେ ତତେ କଣ ସେମାନେ ବଞ୍ଚିବାକୁ ଦେବେ?
4: ଭଗବାନ ହେଲେ ତାକୁ ମାରିବେ କି? ଯୀଶୁକୁ ମାରିଥିଲେ ମିଶନରୁ ଶୁଣିଛି, କୃଷ୍ଣଙ୍କୁ ବାଣ ମାରିଥିଲେ ସର୍ଦ୍ଦାରଠୁ ଶୁଣିଛି, ସେମିତି ମାରିବେ?
0: ହଁ ପୁଅ, ହେଲେ ତୁ କଷ୍ଟ ପାଇଲେ ବି ସୁଖ ଦବୁ।
4: ମୁଇଁ ସୁଖ ଦେବି?
0: ହଁ ବେଶା, ତୋ ପାଇଁ ସମଗ୍ର ମୁଣ୍ଡା ଜାତି ସୁଖ ପାଇବେ, ସବୁ ମୁଣ୍ଡା ସୁଖୀ ହେବେ।
4: ମୁଇଁ ସୁଖ ଦେବି, ମୁଇଁ ଭଗବାନ ହେବି, ବିଶ୍ୱା ଭଗବାନ ମୁଇଁ, ଧରତି ଆବା ମୁଇଁ, ବିଶ୍ୱା ଭଗବାନ ମୁଇଁ, ଧରତି ଆବା ମୁଇଁ। ଇ ଜଙ୍ଗଲ ମୋର ବା, ମୁଇଁ ଧରତି ଆବା, ମୁଇଁ ଭଗବାନ।
2: ଓଃ ବିର୍ଷା, ତୁମ ଅନୁଚରମାନେ ଏମିତି ତୀର ମାରିଲେନି କାହିଁକି? ଶତ୍ରୁ ତୁମର ସମ୍ପୂର୍ଣ୍ଣ ମୂଳପୋ ଛୁଇଁ ପାରିଥାନ୍ତା। ମୁଁ ଜାଣେ ତମେ ହୁଏତ କହିବ, ତମେ ବନ୍ଧୁ ନୁହଁ ଅମୂଲ୍ୟ, ତମେ ଦିକୁ, ତମେ ବାବୁ, ତମ ହାତରେ ଧନୁତୀର ନାହିଁ, ଅଛି କାଗଜ କଲମ। ହଁ, ତମେ ସେଦିନ ମୋତେ ଠିକ୍ ସନ୍ଦେହ କରିଥିଲ। ମୋ ସବୁ ମନେ ପଡ଼ୁଛି ବିର୍ଷା, ରାଞ୍ଚିର ସେ ଅର୍ଫାନାଇଜ, ସେଠି ତମର ପ୍ରଥମ ଦିନ।
5: ଏ ନିଆ, ସେଟା କି ଜିନିଷ?
6: ସାବୁନ, ଦେହରେ ଲଗେଇ ଗାଧେଇବ,
5: ସେଟା ମୋ ଦରକାର ନାହିଁ।
6: ଏଠି ମିଶନ ରହିଲେ ସାବୁନ ମାଖି ଗାଧେଇବାକୁ ହୁଏ, ଜାମା ପ୍ୟାଣ୍ଟ ସଫା କରିବାକୁ ହୁଏ।
5: ମୋତେ ସଫା କରି ଜଣା ନାହିଁ,
6: ଆସ ଦେଖେଇ ଦେବି।

0: ତମେ କହିବ ତମ କଥା ଶୁଣିଲେ ଫିରିଙ୍ଗ ସାର୍ ମାନେ ଆଶ୍ଚର୍ଯ୍ୟ ହେବେ। ସେମାନେ ସବୁବେଳେ ମୁଣ୍ଡା ପିଲାମାନଙ୍କୁ ଏକଥା କହନ୍ତି, ତୁମେ ବଡ଼ ହେଲେ ଦିକୁ ହବ। ବାବୁମାନେ ତ ଦିକୁ ହେଇଯାତ, କିଏ ହେଲେ ହଉ ପଛେ ମୁଁ ହେବିନି।
1: କିସ ହବ?
0: ମୁଁ ଡାକ୍ତର ହେବି, ଲୋକମାନଙ୍କର ସେବା କରିବି, ବଡ ଚାକିରି କରିବି।
1: କାହିଁକି
0: ଚାକିରି କରିବା କଣ ଖରାପ?
1: ଚାକିରି କଲେ ଦିକୁ ହବ।
0: ଆଚ୍ଛା ତମେ କଣ ହବ ବଡ଼ ହେଲେ?
1: ଲେଖିବି, ପଢ଼ିବି, ଖୁବ ପଢ଼ିବି, ତାପରେ କଚେରୀକୁ ଯିବି, ଆବାର ଖୁଣ୍ଟଖାଣ୍ଟି ଗାଁ ଜମି ୱାପସ ଆଣିବି।
0: ତାପରେ କଣ କରିବ?
1: ପ୍ରଚାର ରଖିବି, ସବୁ ମୁଣ୍ଡାକୁ ଯୀଶୁର କଥା କହିବି।
0: ଏଇ ଦେଖ, ଏଇ ଟବ୍ ରେ ପାଣି ଅଛି, ଗାଧେଇ ପଡ଼, ତମେ ଗାଧେଇ ସାରିଲେ ଏକାଠି ବସି ଖାଇବା।
1: ହଇ।

0: ମୋର ମନେ ଅଛି ବିର୍ସା, ଅର୍ଫାନାଇଜ୍ର ସବୁ ପିଲାଙ୍କ ଭିତରେ ତମେ ଥିଲ ଖୁବ୍ ବିଚକ୍ଷଣ। ଖୁବ୍ ଶୀଘ୍ର ଅନେକ ଗୀତ ଶିଖିଗଲ। ସବୁ ଗୀତରେ ବଇଁଶୀ ବଜେଇଲ, ଟୁଇଲା ବଜେଇଲ। ସାହେବମାନେ ବି ତମ ଉପରେ ସନ୍ତୁଷ୍ଟ ଥିଲେ। ଅଳ୍ପ ଦିନ ଭିତରେ ତମେ ଅଙ୍କ କଷିପାରିଲ, ବହି ପଢ଼ିପାରିଲ। ମ୍ୟାପ୍ ଆଙ୍କିବାରେ ଆଉ ଅଙ୍କ କଷିବାରେ ମୁଁ ତମକୁ ସାହାଯ୍ୟ କରୁଥିଲି ବୋଲି ତମେ ମୋତେ ଦେଶର, ଗାଁର ଆଉ ବଣ ଜଙ୍ଗଲର ଅନେକ ଗପ କହୁଥିଲ। ବେଶ ଭଲରେ ଭଲରେ ଆମ ବାଲ୍ୟ ଜୀବନ କଟି ଚାଲିଥିଲା ରାଞ୍ଚି ଅର୍ଫାନାଇଜ୍ରେ। ହେଲେ ହଠାତ୍ ସେଦିନ
1: ଆସ ବାହାରେ ଆସ ବିର୍ସା, ମିଶନ ଛାଡ଼ିଏ ଦେ। ମୁଣ୍ଡାମାନଙ୍କର ଜୀବନ ଚାଲି ଯାଉଛି, ସମସ୍ତଙ୍କୁ ଜେଲ୍ କରିଦେଲା ସରକାର। ତୁ ସେ ପୂଜା କରି କିସ ହବ?
2: କିସ ହେଇଛି ରେ ଧାନୀ, କଥା ତ କହିବୁ।
1: ଇ ସାହେବ ସରକାର ଜଙ୍ଗଲରୁ ଆମକୁ ନିକାଲି ଦେଇଛି, ସର୍ଦ୍ଦାର ମାନଙ୍କୁ ଜଚୋର କହିଛି, ଆମର କୁଟିଘାଟି ଗାଁ ସବୁ ଘିଚି ନେଇଛି।
2: ସତେ ଆଉ କିସ କରିଛି ରେ ସାହେବ ସରକାର?
1: କହିଛି ମୁଣ୍ଡାମାନ ଜଙ୍ଗଲି ନଙ୍ଗା, ସବୁ ମୁଣ୍ଡା ଚୋର ଡକେଇତ, ତୁଇ ମିଶନ ଛାଡ଼ି ଦେ।
2: ଆଚ୍ଛା ଆଚ୍ଛା, ମୁଇଁ ଭାବି ଦେଖବି, ତୁଇ ଯା ଧାନୀ। ହଇ ହଇ ମୁଇଁ ଚାଲିଯିବି, ସାହେବ ଆମର ସର୍ଦ୍ଦାରକୁ କହିବ ଜୁଆ ଚୋର ବଦମାସ।
3: ଆହା ତମେ ଟିକେ ଚୁପ ହେଇଯାଅ ବିର୍ସା, ଫାଦରରେ ତ ବ୍ୟସ୍ତ ହେଇପଡ଼ିଛନ୍ତି।
2: ନାଇଁ ନାଇଁ, ମୁଁ ଆଉ ମିଶନରେ ରହିବି ନାହିଁ, ସେ ଫାଦର ତ ବଦମାସ ଜୁଆ ଚୋର।
3: ଆ ଚୁପ କର, ସେମିତି କହନ୍ତିନି, ମୋ କଥା ମାନ, ତମେ ଯାଅନି।
2: ନାଇଁ ନାଇଁ, ମୁଁ ଆଉ ରହିବି ନାହିଁ ଏଠି। ସାହେବ ସାହେବ ଏକ ଟୁପି, ମିଶନ ଯା ସରକାର ତା ସବୁ ସମାନ।
3: ତମେ ଯାଇପାରିବନି ବିର୍ସା, ଏଇ ମୁଁ ତୁମ ହାତ ଧରିଛି, ଛଡେଇ ପାରିବ ତମେ? ମୁଁ ପରା ତମର ସାଙ୍ଗ, ତମେ ଏଠି ରହି ଆହୁରି ପାଠ ପଢ଼, ବଡ଼ ହୁଅ, ମୁଣ୍ଡା ମାନଙ୍କର ଅନେକ ଉପକାର କରିପାରିବ।
2: ନାଇଁ ନାଇଁ, ମୋର ହାତ ଛାଡ଼ି ଦିଅ,
3: ଯଦି ନ ଛାଡ଼େ ମୁଁ ଘିଞ୍ଚି ନେବି।
0: ମୋ ହାତରୁ ହାତ ଛଡ଼େଇ ନେଲାବେଳେ ଦରଜାର ଶିଖୁଳି ବାଜି ତମ ହାତ କଟିଯାଇ ରକ୍ତ ଛାଡ଼ିଥିଲା। ମୋ ସେବାକୁ ଉପେକ୍ଷା କରି ତମେ ସେଦିନ ରାଞ୍ଚି ଅର୍ଫାନାଇଜ୍ ଛାଡ଼ି ଚାଲିଗଲ। ତା ମଝିରେ ଦିନଗୁଡ଼ା ଆଗକୁ ଆଗକୁ ମାଡ଼ି ଚାଲିଲା, ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ।

0: ଏତେ କରି କହିବି
1: ତୁମେ ତାର ବାପ
0: ହୋଇତ ହେଲେ
1: ହେଲେ ହେଲେ ତୁମେ କିସ ଏମିତି ହାତ ଗୋଡ଼ ଯାକେ ବସିଥିବ
0: ମୋର କଥା ସେ ଶୁଣିବ ନାହିଁ କେବେ ଶୁଣିଛି କେବେ କିଛି କହିଛି ତେଜି ଉଠିଛି ତାର ମନକୁ ଯାହାଟା ଆସିଛି ସେ କରିଛି ସେ ମୋର ପୁଅ ମୁଇଁ ତାର ବାପ ହେଲେ ସିଏ ମୋତେ ଚିହ୍ନେ ନାହିଁ ମୁଇଁ ତାକୁ ଚିହ୍ନେ ନାହିଁ ମୁଣ୍ଡା ଘରେ ଏମିତି ପୁଅ ଜନ୍ମି ନାହିଁ
1: ହାଇ ହାଇ ତମେ ବି ଏମିତି କହୁଛ
0: କହୁଛି ତ
1: ମୁଇଁ ମା ମୋର ମନ କୁହେ ତାର କିଛି ନାଶ ନାହିଁ ହୁଏ ଯେମିତି
0: ନାଶ ହେଲେ ବି ତୁଇ ମୁଇଁ ଅଟକେଇ ପାରବା ନା ଅଟକେଇ ପାରବା ନାହିଁ ସର୍ଦ୍ଦାର ମାନଙ୍କର ବିର୍ସା ଉପରେ ନଜର
1: ମୁଇଁ ଜାଣିଛି ଗୋ ହେଲେ ମୋର ବିର୍ସା ଆଉ ଛୋଟ ନାହିଁ ବଡ଼ ହେଇଛି ସେ ଜନମ ହେଲା ଦିନ ମୁଇଁ ତିନିଟା ତରା ଦେଖିଥିଲି ସବୁ ମୁଣ୍ଡା କହିଲେ ତୋର ଘରେ ଧରତୀ ଆବା ଜନମ ନେଲା ହେଲେ ମୁଇଁ ଧରତୀ ଆବା ଚାହେଁ ନାହିଁ ଗୋ

ଦେଖ ହେ ମୁଣ୍ଡା ମନ, ଇ ନଦୀ ପାନି ଖ ମତର ପଡି ଯାଇଛି, ଆଉ କଲରା ହବ ନାହିଁ। କିସ ମନେ ରଖବ ନା ନାହିଁ? ହଁ ଶୁନ, କେହି ଖ୍ରୀଷ୍ଟାନ ହବ ନାହିଁ, ମିଶନକୁ ଯିବ ନାହିଁ, ଭାତ ନାହିଁ ତ ଘାଟ ଖାଇବ, ହେଲେ ସାହେବକୁ ମାଗିବ ନାହିଁ। ବୁଝ, ଏବେ ଯାଅ ଯାଅ, ସବୁ ଘରକୁ ଯାଅ।

0: ପଲୁସ୍
1: ବାବୁ,
0: ଆମେ ଆସି ଚାରକଡ଼ରେ ରହିବାର ଦିଦିନ ହେଇଗଲା। ଏଥର ଯା ବିର୍ସାକୁ ଡାକି ଆଣ, ଏଇ ଗଛ ମୂଳେ ଆମେ ତା ସାଙ୍ଗେ କଥା ହବା।
1: ହେଲେ ସିଏ ଏକା ଆସିବନି ଦାରଗା ବାବୁ, ସେ ଆସିଲେ ସବୁ ମୁଣ୍ଡାମାନେ ଆସିବେ।
0: ଏ ଆସିଲେ ଆସନ୍ତୁ, ତୁ ଯାଇ ତାକୁ ଡାକି ଆଣ ତ।
2: ଡାକବା ଦରକାର ନାହିଁ ରେ ପଲୁସ୍, ମୁଇଁ ନିଜେ ଆସିଛି।
0: ଏ ବିର୍ସା, ମୁଁ ତତେ ଗିରଫ କଲି, ହସୁଛୁ କାହିଁକି ରେ?
2: ଆରେ ଦାରୋଗା, ସରକାର ନମକ ଖାଇ ଧରବାକୁ ଆସିଛ ବୁଝିଲି, ହେଲେ
3: କାହିଁକି ଧରବ?
2: କାହିଁକି ଧରବ?
1: ତୁ ଇ ମୁଣ୍ଡା ମାନଙ୍କୁ ଜିତାଉଛୁ,
2: ମୁଇଁ ଧରମ କଥା କହୁଛି।
0: ମୁଣ୍ଡା ମାନେ ଆସୁଛନ୍ତି କାହିଁକି?
2: ତାଙ୍କର ଖୁସି, ତାଙ୍କୁ କହ।
0: ଖଜଣା ଦଉନାହାନ୍ତି କାହିଁକି?
2: ଖଜଣା ଦଉନାହାନ୍ତି ତ ଦଉନାହାନ୍ତି, ମୁଇଁ କିସ କରିବି?
0: ଚାଷ କାହିଁକି କରୁନାହାନ୍ତି?
2: ମତେ ଜଣା ନାହିଁ ରେ, ତାଙ୍କୁ କହ।
1: ତୁ କହ, ସରକାର ତତେ ଧରବାକୁ କହିଛି?
2: ଆରେ ପାଲୁ, ତୁଇ ଚାଲକଡ଼ା ଆସିଲୁ, ଦାରଗା ଆସିଲା, ତମକୁ ରହିବାକୁ ଘର ଦେଲି, ତମକୁ ତୀର ମାରି ନାହିଁ, ନିକାଲି ଦେଇ ନାହିଁ, ଖାଇବାକୁ ଭାତ ଦେଇଛି, ମୋର ଦୋଷ ହେଲା? ତୁଇ ନିଜେ ମୁଣ୍ଡା ହେଇ ମତେ ଧରବାକୁ ଆସିଲୁ?
0: ତମେ ସରକାର ଦୁଶ୍ମନ,
2: ମୁଇଁ ଭଗବାନ, ମୁଇଁ ଧରତୀ ଆମା, ମୁଇଁ ମୁଣ୍ଡା ଜାତିର ଭଗବାନ। ତେବେ ସରକାର ଦୁଶ୍ମନ ହେଲି, ଯଦି ସରକାର ମୁଣ୍ଡା ମାନଙ୍କ ଦୁଶ୍ମନ ହେଲା?
1: ବିର୍ସା, ତୁଇ ଟିକେ ଥମି ଯାଉ ତ।
2: ନାଇଁ ରେ ପଲୁସ, ମୁଇଁ ଥମି ଗଲେ ମୁଣ୍ଡା ମାନେ ଦୁଃଖ ପାଇବେ। ତୁଇ ପ୍ରଚାରକ ହେଲୁ, ସରକାର ମୁଣ୍ଡା ମାନଙ୍କୁ ଜଙ୍ଗଲରୁ ନିକାଲି ଦେଲା,

0: ਮੁੰਡਾ ਮਨ ਕਰੋ ਤੂੰ ਤੂੰ ਬੁਕਰੇ ਵੱਜਾ ਨਹੀਂ ਤੂੰ ਕ੍ਰਿਸ਼ਨ ਹੈ ਲੂ ਸਾਹਿਬ ਸੰਗਰੇ ਮਿਸਲੂ ਤੂੰ ਯਾ ਮੁੰਡਾ ਨਹੀਂ ਤੂੰ ਤੂੰ ਦੁਸ਼ਮਣ ਦੇ
1: ਮੁਈ ਕਹਾਰ ਦੁਸ਼ਮਣ ਨਹੀਂ ਰੇ ਬਿਰਸਾ
0: ਮੁੰਡਾ ਮਨ ਕਰ ਸੁਨ ਤਤੇ ਕੋਈ ਵੀ ਮਿਸਲ ਲੈ ਮਤੇ ਤੁਮੇ ਕੋਈਲੋ ਨਹੀਂ ਤੂੰ ਹੀ ਕੋਈਲੋ ਕਹੀ ਕੀ ਜਾਣੀ ਹੂੰ ਮੁਈ ਮੁੰਡਾ ਦਰਗਾ ਮਤੇ ਧਰਵੋ ਬੋਲੂ ନିଜର ନାଁଟା ଲେଖି ଦେଲେ ସରକାର ତାକୁ ଚାକିରି ଦବ ଦିକୁ ହବ ମୁଣ୍ଡା ଲେଖାପଢା କରବ ହେଲେ ସରକାର ଚାକିରି ଦବ ନାହିଁ ଦାରଗା ମୋତେ ଧରବାକୁ ଆସିଛି ମହାଜନ ବନିଆ ଦିକୁ ମାନେ ମୁଣ୍ଡାର ଖୁଣ୍ଟ ଖାଣ୍ଡି ଗାଁ ଦଖଲ କରବେ ହେଲେ ତୁଇ କେମିତି ମୁଣ୍ଡାରେ ପଲୁସ ତୁଇ ମତେ ଧରବୁ କହୁଛୁ
1: ବିର୍ସା ଇଟା ଭଲ କଥା ହଉନି ରେ
0: କାହିଁକି ଏମିତି କଥା ଶୁଣି ନଉ ଆରେ ପଲୁସ ମୁଇଁ କଭର ଖୋଲି ମଣାର ପଇସା ନେଲି ମା ମତେ ନିକାଲି ଦେଲା ପାଗଳ ହେଇ ଜଙ୍ଗଲ ଜଙ୍ଗଲ ଖେଦି ଗଲି ଚଡ ଖାଙ୍କଲା ବର୍ଷା ହେଲା ମୁଇଁ ଭଗବାନ ହେଇଗଲି ଭକ୍ତି ହେଲା ମୁଣ୍ଡାର ସିଂହ ମୋ ମିଶନ ଯିଶୁ ହେଲେ ମୁଇଁ ହେଲି ବଡ଼ ବିର୍ସା ବିର୍ସା ଭଗବାନ
1: ବିର୍ସା
0: ସରକାର ମତେ ଧରବ ଧରି ରଖି ପାରବ ମତେ ମାରବ ନାଇଁ ନାଇଁ ନାଇଁ ନାଇଁ ମତେ ରଖି ପାରବ ନାଇଁ ରେ ତୁମର ହାତେ ମୋର ନାଶ ନାହିଁ ମୁଣ୍ଡା ଭାଇ ମନ ନିକାଲି ଦିଅ ପଲୁସ ତାରଗା ସିପାହୀ ସବ ବଦମାସ ଧ୍ୱଜ ନିକାଲି ଦିଅ।

0: ଯୀଶୁ କୁ ବି ଧରିଥିଲେ ତାର ବିଚାର ହେଲା କି ନାହିଁ, ତାକୁ କ୍ରସ ଉପରେ ଟାଙ୍ଗିଲେ କି ନାହିଁ?
1: Shut up, you fool! You are a cheat. ତୁମେ ଗୋଟାଏ ଗୋଟାଏ ଠକ ଅଛି।
0: ଏଇଟା ଆମ କଥାର ଜବାବ ହେଲାନି ସାହେବ।
1: I am not bound to reply to your questions.
0: ତେବେ ମୁଇଁ କିସ ତୁନି ରହିବି?
1: No! ହଁ, ମେ କ୍ୱେଶ୍ଚନ୍ସ କରିବ, ତୁମେ ଆନ୍ସର ଦେବ। ମ୍ୟାଡମ୍,
0: ମୁଇଁ ଦେବି ନାହିଁ। I am also not bound।
1: ତୁମେ ଜଙ୍ଗଲରେ ମୁନା ମାନଙ୍କୁ ମତାଇଛ, ଟାକ୍ସ ବନ୍ଦ କରିବାକୁ କହିଛି।
0: ମୁଇଁ ତୁନି ରହିବି ସାର।
1: ତୁମେ ବିଚାର ମୁନା ମାନଙ୍କ ସାମ୍ନାରେ ହେବ। ସେମାନେ ଜାଣିବେ, ଦେ ୱିଲ୍ ନୋ ୟୁ ଆର୍ ନଟ୍ ଦେୟାର ଲର୍ଡ, ୟୁ ଆର୍ ଏ ଭେରି ଚିପ। ତୁମର ଓକିଲ ଦରକାର? ଡୁ ୟୁ ନିଡ୍ ଆନ୍ ଆଡଭୋକେଟ?
0: କାହିଁକି?
1: ଫର୍ ସେଲ୍ଫ ଡିଫେନ୍ସ?
0: ନାଇଁ ନାଇଁ ନାଇଁ ନାଇଁ, ମୋର ଦରକାର ନାହିଁ। ଓକିଲ ଦେଲେ ବି ମୁଣ୍ଡା ଜେଲ୍ ଖାଟୋ।
1: ଅଲ୍ ରାଇଟ୍, ମିଷ୍ଟର ଅମୂଲ୍ୟ
2: ସାର୍,
1: ଲୁକ୍ ଆଫ୍ଟର ହିମ୍।
2: ୟେସ୍ ସାର୍। ବିର୍ସା,
0: କାହିଁକି ଆସିଲ?
2: ତମକୁ ଦେଖିବାକୁ।
0: କିସ ଦେଖିବ, କାହିଁକି ଦେଖିବ?
2: ତମ ଦେହ ଯେମିତି ଖରାପ ନ ହୁଏ, ଡାକ୍ତର ହିସାବରେ ସେତକୁ ଦେଖିବା ମୋର କର୍ତ୍ତବ୍ୟ, ସେଇଥିପାଇଁ ଆସିଛି। ଶୁଣ ବିର୍ସା।
0: ନାଇଁ ନାଇଁ, ମୋର ଦେହ ହାତ ଦିଅନି ଅମୂଲ୍ୟ, ତମେ ଦିକୁ।
2: ନା ବିର୍ସା, ମୁଁ ଦିକୁ ନୁହେଁ।
0: ତମେ ଦିକୁ,
2: ବିଶ୍ୱାସ କର, ମୁଁ ଦିକୁ ନୁହେଁ।
0: କାହିଁକି କାହିଁକି ତମେ ଦିକୁ ହେଲ ଅମୂଲ୍ୟ? ଖାଇବ ବୋଲି, ପିନ୍ଧିବ ବୋଲି, ପାଲିକି ଚଳିବ, ଟମଟମ ହାଙ୍କିବ, ହିସାବ ହବ, ବଡ ଲୋକ ହବ।
2: ନା ନା ବିର୍ସା, ନା,
0: ମୋ ସଙ୍ଗେ କଥା ହବ ନାହିଁ, ମୁଇଁ ବି ତୁମର ସଙ୍ଗେ କଥା ହେବି ନାହିଁ। ତମେ ମତେ ନାଇଁ ଚିହ୍ନ, ମୁଇଁ ବି ତମକୁ ଚିହ୍ନି ନାହିଁ।
2: ନା ନା, ତମେ ସେମିତି କହୁନି ବିର୍ସା, ମୁଁ ତମକୁ ଚିହ୍ନେ, ତମେ ବି ମତେ ଚିହ୍ନ। ସେଇ ଛୋଟ ପିଲାବେଳୁ ମୁଁ ଜାଣିଥିଲି ତମେ ନିଶ୍ଚୟ ଦିନେ ବଡ ହବ, ଖୁବ୍ ବଡ।
0: ଗୋଟେ କାମ କରବ।
2: କୁହ।
0: ମୋର ବିଚାର ଲାଗି ସରକାର କିସ କରବ ମତେ କହିବ। ମୁଇଁ ଜାଣିଛି, ପାଲ କଥାରେ ନିଆଁ ଲାଗିଲା, ଧୂଆଁ ଦେଖି ସରକାର ଡରିଗଲା, ବନ୍ଧୁକ ଦେଖେ ମତେ ଧରିଲା। ଅମୂଲ୍ୟ, ମତେ କହିବ?
2: ହଁ ବିର୍ସା, କହିବି, ତେବେ କିଛି ଦିନ ସମୟ ଦରକାର।
0: ନିଅ, ଏବେ ତ ବିଚାର ଡେରି ହବ।
2: ନା ନା, ଶୁଣୁଛି, ଶୀଘ୍ର ବିଚାର କରିବ।
0: ଏ ନାଇଁ ନାଇଁ, ବିଚାର ଜଲ୍ଦି ହବ ନାହିଁ, ଜଲ୍ଦି କେବେ ହେଲେ କରବେ।
2: ତମେ କଣ ଜାଣ, ଏମାନେ ବିଚାର କରିବାକୁ ଡେରି କରିବେ? ଆଚ୍ଛା ବିର୍ସା, ତମେ କଣ ପ୍ରଫେଟ?
0: ମୁଇଁ ଜାଣିଛି ଅମୂଲ୍ୟ, ମୁଣ୍ଡାଙ୍କର, କୁଲଙ୍କର, ସର୍ଦ୍ଦାର ମାନଙ୍କର ବିଚାର ଜଲ୍ଦି ହୁଏ ନାହିଁ। ଜେଲ ଭିତରେ, ହାଜତ ଭିତରେ ଦିନ ଯାଏ, ମାସ ଯାଏ, ବର୍ଷ ଯାଏ, ମୋର ବିଚାର କରିବାକୁ ଡେରି କରିବେ। ମୁଇଁ କହିଲି ବୋଲି ଯଦି ପ୍ରଫେଟ ହେଲି ହେଲି ତେବେ
2: କଣ?
0: ମୁଣ୍ଡା ମାନଙ୍କର କିସ ହବ ମୁଇଁ ଜାଣିଛି, ମୁଇଁ ସେମାନଙ୍କର ଭଗବାନ, ଧରତି ହବା ମୁଇଁ, ମୁଇଁ ଖାଲି ଜାଣିଛି। ଏବେ କିସ କରୁଛି ସରକାର ତୁମକୁ ତ ଜଣାଥିବ।
2: ହଁ, କମିଶନର ସାହେବ କହନ୍ତି ମୁଣ୍ଡାମାନେ ନିଶ୍ଚୟ ବିଦ୍ରୋହ କରୁଛନ୍ତି, ଏଣୁ ସେମାନଙ୍କୁ ଏକାଠି ହେବାକୁ ଦିଆଯାଉନି। ସବୁ ମୁଣ୍ଡା ଗାଁରେ କ୍ରମେ ପୋଲିସ ପହରା ଦିଆଯାଇଛି। ସବୁ ଜମିଦାର, ଠାକୁର, ମାନକୀମାନଙ୍କୁ ହୁକୁମ ହେଇଛି କେହି ଯେମିତି ସଭାସମିତି ନ କରନ୍ତି।
0: ମୁଇଁ ଜାଣିଛି ଅମୂଲ୍ୟ, ମତେ ଧରିଆନି ସରକାର ଭୁଲ କଲା।
2: ବିର୍ସା, ମୁଁ ତମକୁ ଯାହା ସବୁ କହୁଛି ସେଥିରେ ମୋର ଚାକିରି ଚାଲିଯିବ, ତଥାପି ତମକୁ କହିବା ମୋର କର୍ତ୍ତବ୍ୟ।
0: ମୋ ସାଙ୍ଗେ ଆଉ କଥା ହୁଅନି ଅମୂଲ୍ୟ, ମୁଇଁ ଜାଣିଛି ମୋର ଜୀବନ, ତମର ଜୀବନ ଅଲଗା ଅଲଗା, ହେଲେ ବି ମତେ ତମେ କହିବ ଅମୂଲ୍ୟ। ଜେଲ ଭିତରେ ଥାଇ ଜାଣିବି ମୋର ମୁଣ୍ଡା ଭାଇ ନିଜର ଖୁଟଖାଟି କାର ଲାଗି, ନିଜର ସୁରାଜ ଲାଗି ଚେତୁଛି, ମାତୁଛି, ଧରା ହଉଛି, ଜେଲ ଯାଉଛି। ତମେ ଯାଅ ଅମୂଲ୍ୟ, ତମେ ଦେଖୁ ମୋ ସାଙ୍ଗରେ କଥା ହବନି,
1: ଇନ୍ସପେକ୍ଟର ଭରତ
3: ସାର।
4: ପଲ କାଇ, ଭେରି ସ୍ପଲ ପଲ କାହି ଗଲ
3: ଜି ହଜୁର।
4: ଓ ପଲ, କମ୍ ହିୟର।
3: ଏ ନିଅ, ଦୂରବୀନ ରେ ଦେଖ।
5: ଦିଅନ୍ତୁ ହଜୁର।
3: କାନ ଦେଖୁଛ?
5: ମୁଣ୍ଡା ମାନେ ଆସୁଛନ୍ତି ସାର।
3: ହେଠେ ମୁଣ୍ଡା,
5: ଇଏ ତ ଆରମ୍ଭ ସାର।
3: ଆରମ୍ଭ ଫର ୟୁ ମିନ୍?
5: ହଜୁର, ଡେପୁଟି କମିଶନର ସାହେବଙ୍କର ହୁକୁମ, ବିର୍ସାର ବିଚାର ମୁଣ୍ଡା ମାନଙ୍କ ସାମ୍ନାରେ ହବ, ଆପଣ କଣ ଜାଣିନାହାନ୍ତି ସାର?
6: ଅଲ ଡ୍ୟାମ ୟୋର କମିଶନର, ବର୍ତ୍ତମାନ ଏତେ ମୁଣ୍ଡାଙ୍କୁ କଣ୍ଟ୍ରୋଲ କରିବା କଣ ସହଜ କଥା?
7: ତେବେ ଏଠି ମୁଣ୍ଡା ଆସିବାଠୁ ମୁଁ ନୂଆ କରି ଦେଖୁଛି।
5: ଏବେ ତ ସମସ୍ତେ ଖବର ପାଇନାହାନ୍ତି ହଜୁର।

0: ଖବର ପାଇଲେ ଶହ ଶହ ମାଇଲ ଦୂରରୁ ଏମାନେ ଆସିଯିବେ।
1: ଷ୍ଟ୍ରେଞ୍ଜ, ଏମାନେ ସବୁ ଖବର ପାଇଲେ କେମିତି?
2: ହୁକୁମ ଅନୁଯାୟୀ ଆମେ ଗାଁର ମାନକୀ ମାନଙ୍କୁ କହିଥିଲୁ ସାର।
0: ଏମାନଙ୍କୁ ଟେଲିଗ୍ରାମ ଦରକାର ହୁଏ ନାହିଁ ହଜୁର, ପାହାଡ ଉପରେ ଚଢି ନିଆଁ ଜଳେଇ ଦିଅନ୍ତି, ତାକୁ ସବୁ ଦେଖି ସେମାନେ ସବୁ ଜାଣିଯାନ୍ତି।
1: ରିଅଲି? ସେମାନେ ଆସିବେ ଏକଥା ବି ଜାଣିପାରନ୍ତି?
0: ହଁ ହଜୁର, ଏମାନଙ୍କୁ ସବୁ ଜଣା ଅଛି।
1: ତମେ ଆମ ଲୋକମାନଙ୍କୁ ନେଇ ସେମାନଙ୍କ ଲିଡର ସାଙ୍ଗେ ମିଟ୍ କର।
0: ହଁ ହଜୁର।
1: ଇନ୍ସପେକ୍ଟର ଭରତ
2: ସାର,
1: ପଲ ଠିକ କହୁଛି ତ?
2: ହଁ ହଜୁର, ଏମାନେ ମୂର୍ଖ, ଲେଖାପଢା ଜାଣନ୍ତି ନାହିଁ, ଏକଦମ ଜଙ୍ଗଲୀ। କେତେବେଳେ ତିନିଟା ଗଦାରେ ନିଆଁ ଧରାନ୍ତି ତ କେତେବେଳେ ଦିଟାରେ, ନହେଲେ ଗୋଟାକରେ। ସେଥିରୁ ବୁଝନ୍ତି କୁଆଡେ ଯିବାକୁ ହବ, କୋଉ ଦିଗରେ ଯିବାକୁ ହବ।
1: ଏଠି ମୁଣ୍ଡା କାହିଁକି ବିଚାର ଦେଖିବାକୁ କମ ଆସିଲେ ତ ଛାଡ଼ନ୍ତା?
2: କାଲିକି ଆହୁରି ଆସିବେ ହଜୁର, ବିର୍ସାକୁ ଦେଖିବେ ଜାଣିଲେ ଅନେକ ଲୋକ ଆସିବେ।
1: ସେମାନଙ୍କ କାନ୍ଧରେ ଧନୁଚି, ହାତରେ ହତିଆ ଧରି ଆସୁଛନ୍ତି।
0: ଆସୁଛନ୍ତି, ଠେଲା ପେଲା ବନ୍ଦ କର।
2: ସେଇଠି ସେଇଠି ଠିଆ ହୁଅ। କଣ ଦରକାର?
3: ଅର୍ଜି ଅଛି।
2: କି ଅର୍ଜି?
4: ଧାଟି ଆବା କିଏ? ସେ ହୁଇଛି?
3: ତାକୁ ପୋଲିସ ବାନ୍ଧି ରଖିଛି।
4: କାହିଁକି ଦେଖିବାକୁ ଚାହୁଁଛ?
3: ପୂଜା କରିବୁ, ଫୁଲ ଦେବୁ, ଆମେ ଅଶୌଚ ହେଇଛୁ, ତାକୁ ଦେଖିବୁ ତାର।
4: ଇନ୍ସପେକ୍ଟର
2: ସାର,
4: ତାକୁ କହିଦିଅ ଏବେ ତା ବିଚାର ଚାଲିଛି, ଦେଖା ହବ ନାହିଁ।
2: ଶୁଣ, ବର୍ତ୍ତମାନ ତାର ବିଚାର ଚାଲିଛି, କଚେରୀ ଭାଙ୍ଗିଲେ ତାକୁ ହାଜତକୁ ନିଆଯିବ, ସେତେବେଳେ ଦେଖିବ।
4: ଭଗବାନ ନୁହେଁ, ଜଣେ ଅର୍ଡିନାରୀ ଲୋକ, ତମା ପରି ଜଣେ ମୁଣ୍ଡା ଲୋକ।
1: କିସ କହିଲା ସବୁ? ବିଶ୍ୱା ଭଗବାନ ନୁହଁ,
2: ସେ ଭଗବାନ ନୁହଁ।
3: ଫେର କହ ତ, ଦେଖିବୁ ତୋର ଜୀବନ ଚିରି ଦେବି।
2: ଆରେ ଆରେ ଶୁଣ, ଆରେ ସେ ଯଦି ଭଗବାନ ହେଇଥାନ୍ତା ତାହେଲେ ତାର ବିଚାର କାହିଁକି ହଉଛି?
3: ସେ ଆମର ଗୁରୁ ଭଗବାନ, ସେ ଆମର ସର୍ଦ୍ଦାର, ତୁଇ ଜାଣୁ ନାହିଁ ଦାରୁଗା, ସେ କହିଦବା ଦିନରୁ ଆମେ ଅଶୌଚ ହେଇଛୁ, କେହି ତେଲ ମାଖୁ ନାହିଁ, ଶିକାର କରୁ ନାହିଁ, ଧାଙ୍ଗଡ଼ା ଧାଙ୍ଗରି ଧରାଧରି ହେଉ ନାହିଁ, ସେ ଏକା ଆମର ଭଗବାନ, ଆମରି ଭିତରେ ରହବ, ଆମରି ସାଙ୍ଗେ ମରବ, କେମିତି କରି କରୁଛି ସେ ଭଗବାନ ନୁହେଁ? ଏ ଦାନୀ, ତୁଇ କିଛି କହିବୁ ତ?
4: ମୁଇଁ କିସ କହେ, ସାହେବ କହୁଛି ତାର ବିଚାର କରବ, କରୁ ନାହିଁ, ତିନି ମାସ ହେଲା ଜେଲ ରଖିବା କାହିଁକି?
3: ତୁମେ ଆସିଲେ ଆମେ ଗାଧବୁ।
2: ପାଟି ବନ୍ଦ କର, ଦେଖୁଛ ଦେଖୁଛ ଏଇ ହାତ କଡି, ଏଇ ଖଡି ସମସ୍ତଙ୍କୁ ଗିରଫ କରିବି।
3: ଦେ ମୋର ହାତ କଡା ଦେ, ମୁଇଁ ଭଗବାନ ସାଙ୍ଗରେ ଜେଲରେ ରହିବି।
4: ଦେ କଡା ଦେ, ମୁଇଁ ବି ରହିବି।

ସେଦିନର ସେ ଦୃଶ୍ୟ ମୁଁ ଭୁଲିପାରୁନି ବିର୍ସା। ପୋଲିସ ଜଣକ ପରେ ଜଣକୁ ହାତକଡ଼ା ପିନ୍ଧେଇବାକୁ ଲାଗିଲା। ଧରାଦେବା ପାଇଁ କଳା କଳା ମଣିଷଙ୍କ ଭିତରେ ଠେଲାପିଲା ଆରମ୍ଭ ହୋଇଗଲା। ସତେକି ବନ୍ଦୀ ହେବାର ପ୍ରତିଯୋଗିତା କରୁଥିଲେ ସେମାନେ। ଏକା ଧାନିମୁଣ୍ଡା କୌଶଳ କରି ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇଗଲା। ତୁମ ସହିତ ସବୁ ବନ୍ଦୀଙ୍କର ବିଚାର ହେଲା 1895 ନଭେମ୍ବର 19 ତାରିଖ ଦିନ। କିନ୍ତୁ ତମ ମନରେ ବିରାଗ ନାହିଁ, ବନ୍ଦୀ ହେବାରେ କୌଣସି ଗ୍ଲାନି ନାହିଁ। ଯେମିତି

0: ଏବେ ତ 25 ଡବୁ ପଇସା ଦେଲେ ଯିବି। ଧାନୀକୁ ଦେଖିଲେ ତାର ଗୁଡ ଭାଙ୍ଗବି, ତାଙ୍କୁ ତୁତି ଖବର ଦେବି।
1: ଆଲୋ ବ୍ୟବସାୟିକ ମାନଙ୍କ ଉପରେ ଏମିତି ଖପା ହଉଛୁ କାହିଁକି? ଆଲୋ ତୋ ମୋର ଡୋନକା ବି ତ ଜଣେ ବ୍ୟବସାୟିକ।
0: ହେଇ ନାଇଁ ତ ଆଉ କିସ, ଧାନ ବିକି ବ୍ୟବସାୟିକ ମାନଙ୍କୁ ଖାଇବାକୁ ଦେଲା, ସଫା ଲୁଗା ଦରକାର, ଦେହି ମାଖବାକୁ ହଳଦି ଦରକାର। ତାରପରେ ଦେଖୁଛୁ ତ ମୋର କୁଲରେ ଗୁଟେ ପେଟରେ ଗୁଟେ, ତୁଇ ବୁଢ଼ାଟା ତ ଜେହେଲ ଖାଟିଲୁ, ମୋର ହାଲ କିସ ହବ? ତୁଇ ଭି ତ ମାନିଲୁ ନାହିଁ, ମୋର ଧାନ ମରେଇ ଭାଗି ସମାନ କରିଦେଲୁ, ମୋର କି ଦୋଷ କହ?
1: ତାକୁ ତୁ ସମାଳି ରଖିପାରିଲୁନି?
0: ରଖିଲେ କି ସେ ରହିବ? ମୁଣ୍ଡା ମାନଙ୍କର ଜିତ ତୁଇ କିସ ଜାଣୁ ନାହିଁ? ମତେ କହିଲା ଭଗବାନ ସବୁ ଦବ, ଏବେ ଦେଖ ତୁ ଏଇଟା ଦେଇଛି ଭଗବାନ, ଏ ଟୁକେଇଟା ଦେଇଛି, ଜଙ୍ଗଲ ଜଙ୍ଗଲ ଘୁରି କୁଲି ଗୁଟଉଛି, ଏ ପୋଲିଆଟା ଦେଇଛି ଭାଲୁ ଖେଦୁଛି।
1: କଣ ହେଇଛି ତୋ ରୂପ?
0: ମୋର କପାଲଟା ଫୁଡ଼ାରେ ଧରୁଗା, ରୂପ ଆଉ ଥିବ କି?
1: ସେଇ କଥା ତ ମୁଁ କହୁଛି ଲୋ ଶାଲି,
0: ଡଙ୍କାକୁ ମାନକି ଦେଖି ମୋର ଆବା ଆରାନ୍ଧି କଲା, ସେଟା ବୁଢ଼ାଟା, ମୁଇ ଧାଙ୍ଗଡ଼ିଟା ତାର ନାତନୀ ପରି।
1: ଆଚ୍ଛା ତତେ କଣ ବିର୍ସା ବାହା ହବ ବୋଲି କହିଥିଲା?
0: ନାଇଁ ଗୋ ନାଇଁ, ସେ ତ ଶଙ୍କରା ଗାଁର ପର୍ମିକୁ ଧୁରାଇ ମୁଣ୍ଡାର ନାନୀକୁ ଧୁରାଇ ବି ତ ବିର୍ସାଇତ। ବିର୍ସା କହିଲା ପର୍ମିକୁ ଆରାନ୍ଧି କରବ, ହେଲେ ସେମତି ଆରାନ୍ଧି ଥୁ ଧାଙ୍ଗଡ଼ା ଧାଙ୍ଗଡ଼ି ପରି ରହିବେ ନାହିଁ, ଭଗବାନର କାମ କରବେ।
1: ଆଲୋ ସେ ପର୍ମିତା ପରା ସେ କନୁ ପୁହାନ ସାଙ୍ଗେ ଘୁରି ବୁଲୁଛି।
0: ପର୍ମିତାର ମନକୁ ମାନିଛି ଗୋ, ଏବେ ନୁହେଁ ଯେବେ ପର୍ମି ପିଲା ଥିଲା।
1: ଏକଥା ଜାଣିବି ବିର୍ସା ତାକୁ ପସନ୍ଦ କଲା?
0: ତୁମେ ବୁଝବ ନାଇଁ ଗୋ, ବିର୍ସା କହିଲା ଧୁରାଇ ମୁଇଁ ପର୍ମିକୁ ଆରାନ୍ଧି କରବି, ହେଲେ ମୁଇଁ ତାର ମରଦ ହେବି ନାହିଁ, ସେ ମୋର କାମ କରବ।
1: ଓହୋ ସତେ ଯେମିତି ସେଠ ମହାଜନ ଆଲୋ ଭିକାରୀ ମୁଣ୍ଡାଟାଏ, ତାର ପୁଣି ଏତେ ତୋର କଣ ନା ତାର କାମ କରିବ। ପର୍ମି କଣ କହିଲା?
0: ସଫା କହିଦେଲା ପର୍ମି, ଯା ଯା କନୁ ନାଇଁ କେହି ନାଇଁ, ସେ ଆରାନ୍ଧି କରବ ନାଇଁ, କନୁ ତାର ମନର ସିଂହୁଆ।
1: ସତେରେ ଲୋ ସାଲେ, ତୋ କଥା ଭାବିଲେ ଭାରି ଦୁଃଖ ଲାଗେ, ଘରେ ତୋର ଧାନ ଗଲା ଥିଲା ସବୁ ମୁଁ ଆଗରୁ ଦେଖିଛି।
0: ଥିଲା ତ, ହେଲେ ଏବେ ନାହିଁ, ହେ ସବୁ ଗଲା।
1: ଆଲୋ ଯିବନି, ବିର୍ସାଇତ ହେଲୁ କାହିଁକି?
0: ମୁଇଁ ହେଲି ବିର୍ସାଇତ? ମୋର ଘର ଚାଲି ଦେଇଛି ବିର୍ସା, ମୋର ମରଦ ତ ହୁଣ୍ଡାଟା, ବିର୍ସାର ନାମ ନେଇ ନାଚୁଛି, ଅକାଲ ସବୁ ସାରିଦେଲା, ବିର୍ସାର ଲାଗି ମୋର ସବୁ ଗଲା।
1: ଆଲୋ ହେ, ସେ ପରା ତୋର ଭଗବାନ ଧରତି ଆବା, ତାକୁ ବିର୍ସା କହୁଛୁ?
0: ହଇ ଭଗବାନ, ସୁଗାନା ମୁଣ୍ଡାର ପୁଅ ମୁଣ୍ଡାର ଭଗବାନ।
1: ହସିଲୁ ଯେ?
0: ହସବି ନାଇଁ ତ ଆଉ କିସ, ମଣିଷକୁ ମୁଣ୍ଡା ଭଗବାନ କହିଲା ହସବି ନାଇଁ।
1: ଏ ଶାଲି, ଆଲୋ ଶୁଣିବୁ ଗୋଟେ କଥା କହିବି?
0: କହୁ ନାଇଁ।
1: ଆଲୋ ହେ, ଆଜି ରାତିଟା ମୁଁ ତ ଗୁହାଳ ଘରେ ଟିକେ ରହିବି, ଏ ରାତି ବିକାଳି ଫେରିବାକୁ ଡର ମାଡୁଛି, ମତେ ରଖିବୁ ତ?
0: ରଖବି, ଆଏ। ମୋର ପେଟରେ ଦରଦ ଉଠିଲା ଗୋ, ଏବେ କିଛି ହେଇ ପଡ଼ବ। ହଇ ହଇ ତୁଇ ଚାଲି ଯା ଆଗ୍ରେ ଲାତୁ ଗାଁ, ରାତକୁ ସେଠି ରହିଯିବୁ। ଏବେ ଟିକେ ସୁନାରା ମୁଣ୍ଡାକୁ ଡାକି ଦେ ତ, ମତେ ଓଷୁ ଆଣିଦବ। ହେଲେ ଶୁଣ, ଏଇ ଗାଁରେ ରହିବୁ ନାହିଁ, ସବୁ ମୁଣ୍ଡା ବିର୍ସାଇତ ହେଇଛି, ଦାରୁଗା ଦେଖିଲେ ତୀର ମାରବେ।
1: ନାଇଁ ମୁଁ ସୁନାରାକୁ କହିଦେଇ ଲାତୁ ଗାଁକୁ ଚାଲିଯିବି।
0: ହଇ ହଇ ତୁ ଚାଲି ଯା।
1: ହଉ ମୁଁ ଯାଉଛି।
2: ଶାଲି, ଦାରୁଗା କହିଲା ତୋର କିଛି ହେଇ ପଡ଼ବ,
0: ଏବେ ଆସିଲୁ, ମୋର ଏତେ ବେଦନା ଉଠିଲା।
2: ବେଦନା ତ ଉଠିଲା, ହେଲେ ପିଲା?
0: ସେ ଟୁକେଇ ଭିତରେ
2: ଏତେ ତୀର ଏତେ କୁଲି, ତେବେ ବେଦନାଟା।

0: ମିଛ
1: ମିଛ ନୁହେଁ କି ସତ, ମୁଇଁ ଗଲି ଗୋ।
0: ଯିବୁ କାହିଁକି?
1: ତିରନ୍ ବି ଆଜି ଭରତଦାରଙ୍କ ଗଲା, କାଲିକି ଫେର ଆସବ, ତାକୁ ପେଟ ଦେଖାବି, ନହେଲେ କି ସେ ପିଛା ଛାଡ଼ବ।
0: ହଇ ହଇ ଯା, ହେଲେ ଅନ୍ଧାର ରାତି ଏକା ଯିବୁ।
1: ଧରତି ଆବାର ନାମ ନେଇ ଚାଲିଯିବି ଗୋ, ତୁଇ ଯା।

0: ସତୀ ହବା ହେଲେ ପିଲାଟା କିସ କରବ?
1: ତାର ଦେଇ ତୋର ନାମ ରହିବ, ମୁଇଁ ତାକୁ ପୁଷିଆ କଲି। ଆରେ କାନ୍ଦୁ କାହିଁକି?
0: ମତେ ତୋର କାମ କରିବାକୁ ଦବୁ ତ?
1: ତୁଇ ତ କରୁଛୁ, ଆଇ ମୋର ସାଙ୍ଗେ ଆଇ। ବସ ବସ ବସ ବସ ଗୁଣ୍ଡା ମାନ, ଠିକ ବେଲା ଆସିଲ ତୁମେ ସବୁ, ତୁମକୁ ରାସ୍ତା ଦେଖାଇବି।
2: ଦେଖା ଦେଖା ହତ୍ୟା ମୋ ଦେଖା।
1: ହେଲେ ଆଗରୁ କହୁଛି ସେ ରାସ୍ତା ଖୁବ ଖତରନାକ, ମରଣ ହେଲେ ଡରବ ନାହିଁ ତ? ତୁମେ ସବୁ ମୋର କଥା ଶୁଣବ, ଯଦି ତୁମେ ହବ ବୀର ସାହିବ। ମୁଣ୍ଡାର ଦୁଶ୍ମନ କିଏ, ଜମିଦାର ବନିଆ କି ସାହବ ସରକାର? ସବ ସବ ଆମର ଦୁଶ୍ମନ, ଆମେ ଲଢେଇ କରିବୁ ମୁଣ୍ଡାର ସୁରାଜ ଲାଗି, ଦେଶର ସୁରାଜ ଲାଗି। ଜଙ୍ଗଲ ମାତା କାନ୍ଦୁଛି, ତାଙ୍କୁ ରଖବାର ଲାଗି ଆମେ ସବ ଲଢେଇ କରିବୁ, ଫିକୁର ସାଙ୍ଗେ ସରକାର ସାଙ୍ଗେ।
2: ତାପରେ କିସ ହବ ଭଗବାନ?
1: ଆମର ଜଙ୍ଗଲ ଅଛି, ଗୁରୁ ଅଛି, ତାଙ୍କର ବନ୍ଧୁକ ଅଛି, ଲାଛି ଦେବେ ହେଲେ ଆମେ କି ଡରିଯିବୁ? ମୁଇଁ ଧରମ କଥା କହି ବୁଲୁଛି, ଲଢେଇ କଥା ବି କହୁଛି, ଧରମ କଥା ଶୁଣି ସାଧୁ ହବ ନାହିଁ। ଯିଏ ଲଢି ପାରିବ ତାକୁ ମୋର ଦରକାର।
2: ଭଲ କଥା କହିଛ ଭଗବାନ,
1: ଲଢେଇ ଲାଗି ଗୟା ମୁଣ୍ଡା ମୋର ଗୋଟେ ହାତ, ସାଲିର ମୋର ଡୋନକା ମୋର ଆଉ ଗୋଟେ ହାତ। ଇଟା ସାଲିର ଘର, ଇ ଘର ଲଢେଇର ଘର ହେଲା। ସବ ବିରସାହିତ ଏଟାକୁ ଆସବେ, ରାତି ହେଲେ ଆମେ ସବ ରାତିରେ ମିଶିବୁ।
2: ହେଲେ ଆମେ କିଛ କରିବୁ?
1: ମୋର ଦୁଇଟା ଦଲ, ଗୋଟେ ତୁମେ ସବୁ ବୁଢା ମାନେ ମତେ ଲଢେଇର କାଇଦା କହିବ, ତୁମେ ହବ ପୁରାଣକ ଗୟା ମୁଣ୍ଡାର ଦଲ ଲୋକ ହେବେ ଲଢେଇର ଦଲ, ଆଉ ସୁନାରା ଏବେ ବି ଛୋଟ ଅଛି, ସେମାନେ ହେବେ ନାନକ। ଆମର କାଲ ଆସିଯାଇଛି, ତମକୁ ମୁଇଁ ଦେଶଟା ୱାପସ କରିଦେବି। ମୋର ମୁଣ୍ଡା ଦେଶରେ କ୍ଷତିରେ ହିଡ଼ ରହିବ ନାହିଁ, ସବ ମାଟି ସବ ମୁଣ୍ଡାର, ସବ ଫସଲ ସବ ମୁଣ୍ଡାର, ବେଠି ନାହିଁ ଜମିଦାର ନାହିଁ, ସବ ମୁଣ୍ଡା ଜମିର ମାଲିକ। ମୋ ଦେଶ ଲଢ଼ିର ନାହିଁ, ଠେଙ୍ଗା ହତିଆର ବୋଲିଆ କିଛି ନାହିଁ। ଆମେ ସବ ଦୁଶ୍ମନକୁ କହିବା, ଦେଖ ଦେଖ ରେ ସାହେବ ସରକାର, ଦେଶରେ ଦିକୁ ଜମିଦାର ବୋଲିଆ ଠାକୁର, ଇ ଆମର ରାଜ, ଇ ଜଙ୍ଗଲ ଆମର, ଆମେ ଜଙ୍ଗଲ ମାତାର ପୁଅ ପାତି। ତୁମେ ସବ ସାବଧାନ ଥିବ, କିସ ରଖବ ମୋର କଥା?
2: ରଖବ ଭଗବାନ,
1: ଧୀମା ଧୀମା ଲଢେଇ ମୋର ଦରକାର ନାହିଁ। ଏକା ସାଙ୍ଗରେ ସବ ମୁଣ୍ଡା ଗୋଟେ ଦେଶକୁ ଲଗେଇ ଲଢେଇ କରବ। ମୋର ଇ ଲଢେଇର ନାମ ହେଲା ଉଲ୍ ଗୁଲାମ। କୁହ ସବ ମୁଣ୍ଡା, ଉଲ୍ ଗୁଲାମ।

0: ତୁଇ ଶୁଣିଲି ରେ ଭଗବାନ, ଶାଲି ଏଠି ରହିବ ନାହିଁ କହୁଛି।
1: କାହିଁକି ରେ ଶାଲି? ମୁଇଁ ଏଠିକି ପଳେଇ ଆସିଛି ଯେ ରହିବି, ତୁଇ ଏଠି ରହ, ସରକାର ଚିନ୍ତା କରିବ ନାହିଁ। ଯାହାକୁ ଧରବାକୁ ମୁଣ୍ଡା ହାତି ଚଷି ପକଉଛି, ସେ ତ ଏଠି ଏକା ରହିଛି ରେ।
0: ଶାଲି ଚାଉଳ ଆଣିଛି ଭଗବାନ,
1: ଦାରୁଗା ଦେଇଛି ଶାଲି।
2: ମୋର ମରଦ କୁ ଧରବାକୁ ଦେଇଛି 20 ଟଙ୍କା, ନେ ଭଗବାନ।
1: ହେଲେ ହେଲେ ଚାଉଳ ରାନ୍ଧିବୁ ନାହିଁ, ଚୁବେଇ କରି ପାଣି ପିଇବୁ, ଚୁଲାରେ ଜୁଇ ଦେଲେ ସବ ଦେଖବେ। ତୁଇ ଯା ବସ ରେ ଧାନି, ବସ କହତ ପୁଲିସ ଜୁଲୁମ କେମିତି ଅଛି?
0: ପହଣ ଜମିଦାର ବନ୍ୟା ସାଙ୍ଗେ ମିଶି ମୁଣ୍ଡାମାନଙ୍କୁ ଧରବାକୁ ଫାନ୍ଦ ବସେଇଛି ପୁଲିସ।
1: ବୁଝିଲୁ ଶାଲି, ହୁଲଗୁଲାନ ରୀତିଟା ଅଲଗା। ତୋର ପୁଅ ମରଦ ଧାନ ଘର ସବୁ ନେଲି, ପରମିର ବି ସବୁ ନେବି।
2: ତୁଇ ତୁ କରୁଛୁ ଭଗବାନ?
1: ନାଇଁ ନାଇଁ, କେତେ ମୁଣ୍ଡା ରହିଲେ ନାହିଁ, ମୋର ଦେହଟା ବି ରହିବ ନାହିଁ। ହେଲେ ଉଲଗୁଲାନର ଶେଷ ନାହିଁ, ଭଗବାନର ମରଣ ନାହିଁ, ହି କଥାଟା ସବକେ କହିଦବୁ ଶାଲି।
2: ଶୋଇପଡ଼ୁ ନାହିଁ କାହିଁକି ରେ ଭଗବାନ?
1: ତୁଇ ଯେ ଚେତିଛୁ,
2: ନିଦ ନାହିଁ,
1: ଚେତିଥା ହାର ବେଲା ଶୋଇବ।
2: ପରମି ବି ଚେତିଛି ଯେ।
1: ହେ ପରମି, ତୁଇ ଚେତିଛୁ, ଦେଖ ନିଆଁ ଧରାବୁ ନାହିଁ, ଧୂଆଁ ଉଠବ।
2: ଆରେ ଗାତ ଶୁଆସ ଅଛି ହୁସନ ନାହିଁ, ମାଝି ତମାରିଆ, ତମକୁ ଟିକେ ମାୟା ନାହିଁ ରେ? ତମେ ମୁଣ୍ଡା ଯାତ ବିଶାକୁ ଧରେଇ ଥିଲ, 500 ଟଙ୍କା ପାଇଲ ତୁ।
1: ଶାଲି ଯା ଯା, ତୁ ତୁ ତୁ ଚାଲି ଯା।
2: ନାଇଁ ନାଇଁ, ମୁଇ ଯିବି ନାଇଁ ଗୋ।
1: ଓ ମୋ ରୁକୁନ, ମୁଣ୍ଡା ଭଗବାନ କହୁଛି ତୁ ଚାଲି ଯା, ତୁ ଚାଲି ଯା ଶାଲି, ଚାଲି ଯା।
0: ହାଏ ରେ ମାଝି, ଇଟା କି ଭଲ ହେଲା, 500 ଟଙ୍କା ଲାଗି ଭଗବାନଙ୍କୁ ଧରେଇ ଦେଲୁ।
3: ଏଇ ଚୁପ କର, ଚାଲ ସମସ୍ତେ।
1: ମୁଣ୍ଡାମାନ ଶୁଣ ମୋର କଥା, କାନ୍ଦୁ ପଛେ ମାଜିଷ୍ଟ୍ରେଟ ଆଗରେ ତୁମେ ସବ କହିବ, ମତେ ଜାଣି ନା, ମୋର କଥା ମାନି ଉଲଗାନ କରିଛ। ମତେ ଠକ କୁହ, ଚୁର କୁହ, ହେଲେ ହେଲେ ତୁମେ ମର ନାହିଁ ଭଗବାନ।

0: ଦେଶ ଓ ଦୁଶ୍ମନ ମାନଙ୍କୁ କେତ ଦେବି ଛୋଟନାକୁର ବାହାନ ନେଇ ପାରଗନାକୁ କିଶରେ ମୋର ତଟି ଶୁଖି ଯାଉଛି ମୋର ଗଲା ଚଲି ଯାଉଛି ମୁଇଁ ଯାଉଛି ଯିବି ଯାଉଥିବି ଦିନ ମାସ ଯାଉଥିବି ମୁଇଁ କଚେରୀ ଯାଉଥିବି ହେ ସାହେବ ଭାବିଛି ମୁଇଁ ମରିଯିବି ନାଇଁ ନାଇଁ ମୋର ନାଶ ନାଇଁ
1: କାହିଁକି
2: ସେ ଅସୁସ୍ଥ ହେଇଛି
1: ନାଇଁ ନାଇଁ ତାର କିଛି ହେଇ ନାହିଁ ସେ ପୁରା ପୁରି ସୁସ୍ଥ ଅଛି ଭ୍ୟାଙ୍କୁ ନିଅ
3: ଆଶ୍ଚର୍ଯ୍ୟ ବିଷକ୍ତ କଲରା ହେଇନି ଟଣା ଘୋଷରା ଠେଙ୍ଗାମଡ଼ ଖାଇ ସେ ଅବସର ହେଇ ପଡ଼ିଛି ଅଥଚ ଡେପୁଟି କମିଶନର ଷ୍ଟ୍ରିଟଫିଲ୍ଡ କହୁଛନ୍ତି ତାକୁ କଲରା ହେଇଛି ନା ନା ଏଇଟା ଅନ୍ୟାୟ ଘୋର ଅନ୍ୟାୟ
4: ମେ କମିନ୍ ସାର୍
5: ୟେସ୍ କମିନ୍
4: ସାର୍ ମୁଁ ବିର୍ସାର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଚାହେଁ
5: ୟେସ୍
4: ଡୁ
5: ୟୁ ଆର୍ ଏ ଡକ୍ଟର
4: ଥ୍ୟାଙ୍କ ୟୁ ସାର୍ ଥ୍ୟାଙ୍କ ୟୁ ତମେ ମୋ ସାଙ୍ଗେ କଥା ନହବ ବିର୍ସା ହେଲେ ୱାର୍ଡର ହାତରୁ କିଛି ଖାଇବନି ଭୋକ ହେଲେ ମତେ ଡାକିଦବ କାହାରି ହାତରୁ ପାଣି ଟିକେ ବି ପିଇବନି ଆଜି ଜୁନ ପହିଲା ତାରିଖ ଆଜି ବୋଧେ ଫଇସଲା ହେଇଯିବ
0: ତୁମକୁ କଥା କହୁନି ମୂଲ୍ୟ ମୋ ସାଙ୍ଗେ କଥା ହେଲେ ତୁମକୁ ସାହେ ମାରିଦବ ହେଲେ ବି ତୁମେ ମୁଣ୍ଡା ମାନଙ୍କର ଦୁଶ୍ମନ ତୁମେ କିଛି କରିବ ନାହିଁ କିଛି କରିପାରିବ ନାହିଁ
4: ବିର୍ସା ମୁଣ୍ଡା ମାନେ ଭାଙ୍ଗି ପଡୁଛନ୍ତି ବିର୍ସା ଏବେ ବି ସମୟ ଅଛି ଦୋଷ
0: ମାନିଛି
5: I know, Inspector. Jailer Kuko, tell the jailer, Birsa Munda is no more. And upar ko lekha pathao, Birsa Munda, son of Sugana Munda, aged 25 years, died of Asiatic cholera, dated 9th June 1900 A.D. Warden, Sheeple Kudako, last cover cow.
3: ତମେ କିଛି ଜାଣିଲନି ବିର୍ସା ତମର ପୋଷ୍ଟମର୍ଟମ ରିପୋର୍ଟ ଲେଖାଗଲା କଲେରା ତମ ପାକସ୍ଥଳୀ ଓ ଅନ୍ତନାଳୀକୁ ବିଦୀର୍ଣ୍ଣ କରିଦେଇଛି ଜେଲ୍ର ମେହନ୍ତର ଶିବନ ତମ ଶବକୁ ପଡ଼ିସାରି ପାଗଳ ପରି ଚିତ୍କାର କରୁଛି ଭଗବାନର ମରଣ ନାହିଁ ଉଲଗୁଲା ନର୍ସେସ୍ ନାହିଁ ମୋରି ଆଖି ଆଗରେ ତମ ଖାଦ୍ୟରେ ବିଷ ମିଶି ଦିଆଗଲା ତମର ମୃତ୍ୟୁ ପରେ ଅତି ନିର୍ମମ ଭାବରେ ତମର ଅନୁଚରମାନଙ୍କୁ ଦ୍ୱୀପାନ୍ତର ଆଉ ଫାଶୀ ହୁକୁମ ହେଲା ତମେ ରାଜନୈତିକ ବନ୍ଦୀ ନଥିଲ ବିର୍ସା ଥିଲ ଜଣେ ସାଧାରଣ କଏଦୀ ସାହେବ ସିନା ବୁଝିଲା ନାହିଁ ହେଲେ ମୁଁ ବୁଝିଛି ତମେ ଥିଲ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ପୁରୋଧା ମୁଣ୍ଡା ଆନ୍ଦୋଳନର କର୍ଣ୍ଣଧାର ସତ କହୁଛି ବିର୍ସା ମୁଁ ଆଉ ପାରିଲିନି ଚାକିରିରୁ ରିଜାଇନ୍ କଲି ବିଶ୍ୱାସ କର ମୁଁ ତମରିମାନଙ୍କ ଭିତରେ ଜଣେ ମୁଁ ଦିକୁ ହେଇନି ବିର୍ସା ବିଶ୍ୱାସ କର ଚାକିରିରୁ ଇସ୍ତଫା ଦେଲା ପରେ ମୁଁ କେତେ ଥର ତମ ଗାଁକୁ ଯାଇଛି ଯେତେବେଳେ ଯାଇଛି ତମ ବାପା ମା ଥାନି ମୁଣ୍ଡା ସାଲି ମୁଣ୍ଡାନି ମୋତେ ଘେରି ଯାଇ ବିଳାପ କରି ଉଠିଛନ୍ତି

ଶୁଣିଲି ନାଟକ ଅରଣ୍ୟର ସନ୍ତାନ, ରଚନା ଓ ପରିଚାଳନା ହିମାଂଶୁ ଭୂଷଣ ସାବତ। ବିଭିନ୍ନ ଚରିତ୍ରରେ ଥିଲେ କରମୀ ମୁଣ୍ଡାନୀ, ସଞ୍ଜୀବନୀ ସୁଧା ପଟ୍ଟନାୟକ, ସାଲି ମୁଣ୍ଡାନୀ, ସନ୍ଧ୍ୟାରାଣୀ ମିତ୍ର, ପର୍ସି ମୁଣ୍ଡାନୀ, ପୁଷ୍ପମିତ୍ର ମହାନ୍ତି, ଛୋଟ ବିର୍ସା, ରଞ୍ଜିତା ଷଡ଼ଙ୍ଗୀ, ଛୋଟ ଅମୂଲ୍ୟ, ଜଳ୍ପନା ମିତ୍ର, ମୁନାରା ମୁଣ୍ଡା, ବିରାଜଲକ୍ଷ୍ମୀ ତ୍ରିପାଠୀ, ମୋଗ୍ନା ମୁଣ୍ଡା, ବ୍ରଜକିଶୋର ନାୟକ, ଧାନୀ ମୁଣ୍ଡା, କୃପାସିନ୍ଧୁ ମହାନ୍ତି, ଅମୂଲ୍ୟ, ଦିନେଶ ଚନ୍ଦ୍ର ରାଉତ, ଗୟା ମୁଣ୍ଡା, ବାସୁଦେବ ସାମଲ, ଡେପୁଟି କମିଶନର ଷ୍ଟ୍ରେଟଫିଲ୍ଡ, ଭଗବତୀ ଚରଣ ଘୋଷ, ଡିଏସ୍ପି ମେର୍ସ ରବିନ ଘୋଷ, ଭରତ ଦରୋଗା ଅନନ୍ତ କୁମାର ଦାସ, ପଲ୍ସ ସରୋଜ କୁମାର ବେହେରା ଓ ବିର୍ସା ମୁଣ୍ଡା ଭୂମିକାରେ ଥିଲେ ଅଶ୍ରୁମୋଚନ ମହାନ୍ତି। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଅଭୁଲାଗୀତ ପ୍ରଚାର କରିବ ଦିନ 1:10 PM ଶିଳ୍ପୀ ସୋହିନୀ ମିଶ୍ର ଏବଂ ସରିତା ପଣ୍ଡା ଗାଇଥିବା କେତୋଟି ଆଧୁନିକ ଗୀତ ଶୁଣିବେ। ଦାସକାଠିଆ ଗୀତ ପ୍ରଚାର କରିବ ଦିନ 1:30 PM ପରିବେଷଣ କରିବେ ଚକ୍ରଧର ଦେବତା ଏବଂ ଚକ୍ରଧର ମହାପାତ୍ର। ମଞ୍ଜୁଳ ମଧ୍ୟାହ୍ନ ଦିନ 12:00 ଏଥିରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଜରିଆରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ। ଖଞ୍ଜଣି ଭୋଜନ ଦିନ 1:10 PM ପରିବେଷଣ କରିବେ ବଳରାମ କାଣ୍ଡି। ଦିନ 1:20 PM ନାରୀ ମହଲ ଏଥିରେ ଶୁଣିବେ ଆଲୋଚନା କେଶର ଯତ୍ନ ଆଲୋଚନା କରିବେ କଣ୍ଢେଇ ପରିଜା। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ଦିନ 2:45 PM ଅପରାହ୍ନ 5:00 ଏବଂ ରାତି 7:02 PM। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ଅପରାହ୍ନ 3:00। ଚିରହରିତ୍ରେ ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଲଘୁ ଏବଂ ଆଲବମ୍ ଗୀତ ଅପରାହ୍ନ 4:00। ସମବେତ କଣ୍ଠରେ ଦେଶଭକ୍ତି ଗୀତ ପ୍ରଚାର କରିବ ଅପରାହ୍ନ 4:55 PM। ଯୁବବାଣୀ ଅପରାହ୍ନ 5:30 PM ଏଥିରେ ସୃଜନୀରେ ଶୁଣିବେ ଆଲୋଚନା କଳ୍ପନାର ବାସ୍ତବିକତା ବାସ୍ତବିକତାର କଳ୍ପନା ଏ ସମ୍ପର୍କରେ କହିବେ ପୂଜା ବିଶ୍ୱାଳ ଏବଂ ପରେ ପରେ ଶ୍ରୋତାଙ୍କ କଲମରୁ କବିତା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 43ତମ ଭାଗ ପ୍ରଚାର କରିବ ସନ୍ଧ୍ୟା 6:10 PM। କାର୍ଯ୍ୟକ୍ରମ ଉଦୟ ଭାରତ ଶୁଣିବେ ସନ୍ଧ୍ୟା 6:30 PM। ବିଷୟ ରହିଛି ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିବ ସାମୁଦ୍ରିକ ଅର୍ଥନୀତି। ଆଲୋଚକ ଡକ୍ଟର ପ୍ରଫୁଲ୍ଲ କୁମାର ସାହୁ ଅର୍ଥନୀତି ବିଶେଷଜ୍ଞ। ଓଡ଼ିଆ କଥାଚିତ୍ରର ଗୀତ ରାତି 7:02 PM। ମାଲକାନଗିରି ଜିଲ୍ଲାର ହାଲଚାଲ ଶୁଣିବି ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମରେ ରାତି 7:25 PM। କୃଷି ସଂସାର ପ୍ରଚାର କରିବ ରାତି 7:30 PM। ଏଥିରେ ବାଇଗଣ ଫସଲରେ ସୂତ୍ରକୃମି ଜନିତ ରୋଗ ଓ ତା'ର ପ୍ରତିକାର ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ଜୟନ୍ତ କୁମାର ମହାଲିକ। ହିନ୍ଦୀ କଥାଚିତ୍ରର ଗୀତ ରାତି 8:02 PM। ହିନ୍ଦୀ ଶିକ୍ଷା ରାତି 8:30 PM। ବିଷୟ ରହିଛି କ୍ରିୟା କି ଦୋ ଭେଦ। ଶିକ୍ଷା ଦେବୀ

0: ଶ୍ରୋତାମାନଙ୍କୁ ଏଠାରେ ଆଉଥରେ କହି ରଖୁଛି, ଦିନ ଗୋଟିଏ ବାଜି 20 ମିନିଟ୍ରେ ନାରୀ ମହଲ, ଏଥିରେ ଶୁଣିବେ ଆଲୋଚନା କେଶର ଯତ୍ନ, ଆଲୋଚନା କରିବି କଣ୍ଢେଇ ପରିଚୟ। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ରେକର୍ଡିଂ ଶୁଣିବେ ରାତି 10ଟାରେ। କୃଷି ସଂସାର ରାତି 7:30ରେ ଏଥିରେ ବାଇଗଣ ଫସଲରେ ସୂତ୍ରକୁର୍ମୀ ଜନିତ ରୋଗ ଓ ତା'ର ପ୍ରତିକାର ସମ୍ପର୍କରେ ଡକ୍ଟର ଜୟନ୍ତ କୁମାର ମହାଲିଙ୍କ ଆଲୋଚନା ଶୁଣିବେ। ଯୁବପଣି ଅପରାହ୍ନ 5:30ରେ ଏଥିରେ ସୃଜନୀରେ ଶୁଣିବେ ଆଲୋଚନା କଳ୍ପନାର ବାସ୍ତବିକତା, ବାସ୍ତବିକତାର କଳ୍ପନା, ଏ ସମ୍ପର୍କରେ କହିବେ ପୂଜା ବିଶ୍ୱାଳ ଏବଂ ପରେ ପରେ ଶ୍ରୋତାଙ୍କ କଲମରୁ କବିତା। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହିତ ଯେବେ ଯେବେ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା 40°C ଏବଂ ସର୍ବନିମ୍ନ ତାପମାତ୍ରା 27°C ରହିପାରେ। ଶୁଣିଲେ ପାଣିପାଗର ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଣ୍ଟ୍ରି ଚଏସ୍।
4: କମ୍ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢ଼ିଆ
5: ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। ଆର୍ବିଆଇ କହେ
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଣ୍କ୍ରିଟ ଚଏସ୍।
7: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
8: ଠିକ ଲାଗୁନି, ସ୍କାମ ବି ହେଇପାରେ।

ଶୁଣୁଥିଲେ ସୋହିନୀ ମିଶ୍ର ଏବଂ ସରିତା ପଣ୍ଡା ଗାଇଥିବା କେତୋଟି ଆଧୁନିକ ଗୀତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକଠିଆ ଗୀତ। ପରିବେଷଣ କରିଛନ୍ତି ଚକ୍ରଧର ଦେବତା ଏବଂ ସାଥୀ ଚକ୍ରଧର ମହାପାତ୍ର।

0: ଭାଇ ହଁ ଜଣାଣ କାର୍ଯ୍ୟକ୍ରମ ଏଇଠି ରଖିବା
1: ହଉ
0: ଏଣିକି ଦୁଇ ପଦ ପୁରାଣ କଥା ଆଲୋଚନା କରିବା
1: ହଉ
0: କାହିଁକି ଜାଣିଛୁ ନା
1: କଣ
0: ଆରେ ପ୍ରଭୁଙ୍କର ତ ଅସୁମାରେ ଲୀଳା
1: ତା କିଏ ବା ହିସାବ କରିବ
0: ଆରେ ସେଇ ପ୍ରଭୁ ସତ୍ୟ ଯୁଗରେ ଅବତୀର୍ଣ୍ଣ ହୋଇ
1: ଆଚ୍ଛା
0: ହିରଣ୍ୟକଶିପୁର ଅନ୍ତ ବିଧାରଣ କରି ପ୍ରହଲ୍ଲାଦକୁ ସ୍ୱର୍ଗରେ ଇନ୍ଦ୍ରପଦ ଦେଇଛନ୍ତି
1: ତାଙ୍କର ଲୀଳା ଆଉ
0: ପୁଣି ତ୍ରେତୟା ଯୁଗରେ ରାମଚନ୍ଦ୍ର ରୂପେ ପ୍ରକଟ ହୋଇ ପିତାଙ୍କର ସତ୍ୟ ରକ୍ଷା କରିବା ଲାଗି
1: ଆଚ୍ଛା
0: 14 ବର୍ଷ ବନଗାମୀ ହୋଇ ରାବଣ ଆଦି ଦୁଷ୍ଟ ରାକ୍ଷସ ମାନଙ୍କୁ ବିନାଶ କରିଛନ୍ତି
1: ତ୍ରେତୟାଯୁଗର ଲୀଳା
0: ଦ୍ୱାପର ତ ଅନେକ ଲୀଳା ପ୍ରଭୁଙ୍କର କଳିଯୁଗରେ ମହିମା ତୁ ଜାଣିଛୁ ନା ଭାଇ
1: ଆଉ ଜାଣିଲି କେମିତି
0: ନୀଳାଦ୍ରି କଟକ ମଣ୍ଡନରେ ପ୍ରଭୁ ବିରାଜମାନ କରି ଜଗନ୍ନାଥ ରୂପେ ବିଦ୍ୟମାନ ହୋଇଛନ୍ତି ତାଙ୍କରି କଥା ଆଜି ଆଲୋଚନା କରିବା
1: ହଉ
0: ଗୋଟିଏ ଲୀଳା ତାଙ୍କର ଆମେ ଆଲୋଚନା କରିବା ଶ୍ରୀ ଲକ୍ଷ୍ମୀ ନାରାୟଣ କଳି
1: କି ଆଶ୍ଚର୍ଯ୍ୟ କଥା କହିଲ ହେରେ
0: କାହିଁକି
1: ସ୍ୱାମୀ ସ୍ତ୍ରୀ କଳି ଅଣରା ମାଇକିନା କଳି ହବ କିଏ
0: ଆରେ ମୂର୍ଖ ଏଥିରୁ ଶିକ୍ଷଣୀୟ କଥା ଆଜି ଦର୍ଶନ ମଧ୍ୟ ଅଛି
1: ଓହୋ ତାହେଲେ ଆଗରୁ ସେମିତି ହଉଛି ଏବେ ବି ମଧ୍ୟ ସେୟା ଚାଲିଛି
0: ଶୁଣୁ
1: ଆଚ୍ଛା
0: ଗୁରୁ ଯେ କି ରାମହରି ପାଢୀ ମହୋଦୟ ଗାୟକ ଭଞ୍ଜଭୂଷଣ ପ୍ରମାଣ କରିଛନ୍ତି
1: କଣ କଲେ
0: ମହାପ୍ରଭୁ ଜଗନ୍ନାଥ ଠାକୁର
1: ଆଚ୍ଛା
0: ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ଯାତ୍ରା ଶେଷ କରି ନବଦିନ ଯାତ୍ରା ସାରି ବିଜେ କରୁଛନ୍ତି ବା ଫେରି ଆସୁଛନ୍ତି
1: ବଡ ଦେଉଳକୁ
0: କରିଛନ୍ତି କହି ଜାଣିଛୁ ନା
1: ଆଚ୍ଛା
0: ବାହୁଡା ବି

0: ବୁଝିଲା ଭାଇ, ଆରେ ରଥରୁ ଅବତରଣ କରି ମହାପ୍ରଭୁ
1: ଆଚ୍ଛା
0: ମନ୍ଦିର ଦ୍ଵାର ଦରଜା ନିକଟରେ ଦେଖିଲେ କବାଟଟି ବନ୍ଦ ହୋଇଛି।
1: ଓହୋ, ତା ମାନେ ପ୍ରଭୁ ଦେଖିଲେ ଡୋର ବନ୍ଦ ହେଇଯାଇଛି
0: ରେ ମୂର୍ଖ। ଆରେ ମହାପ୍ରଭୁ କବାଟରେ କରାଘାତ କରି ମା ଲକ୍ଷ୍ମୀଙ୍କୁ ଡାକୁଛନ୍ତି।
1: କେମିତି ଡାକିଲେ?
0: ବୁଝିଲା ଭାଇ, ଗୀତଟି କ ଠାରୁ ଆରମ୍ଭ କରିବା, କ୍ଷ ଠାରେ ସମାପ୍ତି କରିବା। ପ୍ରତ୍ୟେକ ପଦରେ ଚାରୋଟି ଚରଣରେ ଚାରୋଟି ଅକ୍ଷର ମଧ୍ୟ ଯୋଗ ହଉଥିବ।
1: ଆରମ୍ଭ ହଉ।
0: ଡାକିଲେ ଜାଣିଛୁ ନା
1: କେମିତି?

0: ଆହୁରି ଗୋଟେ ବୋଧ ମହାପ୍ରଭୁ କହୁଛନ୍ତି
1: କହିଲେ
0: କହିଲେ ରେ ସଖୀ ମୁଁ ଏତେ ଦୂରରୁ ପରିଶ୍ରମ କରି ଆସିଛି ଟିକେ କବାଟ କଣ ତୋର ଫିଟିବାକୁ ଇଚ୍ଛା ହେଉନି କି
1: ଆଚ୍ଛା
0: ଟାହୁଲି ନୁ।

0: କଲେ ଗୋ ମହାଲକ୍ଷ୍ମୀ, ମୁଁ ଡାକି ଡାକି ମୋର କଣ୍ଠ ଶୁଖି ଗଲାଣି, ମୁଁ ଢୁଳେଇ ପଡିଲିଣି ସଖି।
1: ଟିକେ ବେଡ ସଜେଇ ଦିଅ ଆଉ ଗେଟ ଖୋଲି ଦିଅ।
0: ହରେ ମୂର୍ଖ, ଆରେ ମହାପ୍ରଭୁ ପୁଣି ମା ଲକ୍ଷ୍ମୀ କଥା କହୁଛନ୍ତି କି ରେ?
1: ଯାତ୍ରାରୁ ପରା ଫେରିଛନ୍ତି।
0: ଶୁଣୁ, ମହାପ୍ରଭୁ କହୁଛନ୍ତି ଗୋ ଲକ୍ଷ୍ମୀ।

0: ଦାସି
1: ମହାପ୍ରଭୁ କହୁଛନ୍ତି ହରି ତଙ୍ଗିନି ମୋର ଦୋଷ କ୍ଷମା କର ଟିକେ କବାଟକୁ ତମର ଶୀଘ୍ର ଖୋଲି ଦିଅ
0: ତମେ ମତେ ଆଉ ଲୋକ ହସା କର ନା
1: ବୁଝିଛୁ ନା ଭାଇ ଆରେ ମହାଲକ୍ଷ୍ମୀ ଥାଇ ଏ କଥା ଶୁଣିକରି କଣ ଉତ୍ତର ଦେଉଛନ୍ତି
0: କହିଲେ
1: କହିଲେ ହେ ମହାପ୍ରଭୁ।

0: ବୁଝିଲା ଭାଇ, ଆରେ ମହାଲକ୍ଷ୍ମୀ ଏପରି କହିବାର ମହାପ୍ରଭୁ ଜାଣିଲେ ଲକ୍ଷ୍ମୀ ଅଭିମାନ କରିଛନ୍ତି।
1: ଆଚ୍ଛା ଆଚ୍ଛା, ସ୍ୱାମୀ ସ୍ତ୍ରୀ କଥା ସେମିତି ହୁଏ ଆଉ।
0: ହସ୍ୟ ଶିକ୍ରି ପ୍ରଭୁ କହୁଛନ୍ତି କହିଲେ ଗୋ ଲକ୍ଷ୍ମୀ,

0: କଲେ ଗୋ ଲକ୍ଷ୍ମୀ, ଇନ୍ଦ୍ରଦ୍ୟୁମ୍ନ ରାଜା ଦେଉଳ ନିର୍ମାଣ କରି ଆମକୁ ସ୍ଥାପନା କରି
1: ଆଚ୍ଛା
0: ତାଙ୍କ ସେବାରେ ମୁଁ ସନ୍ତୁଷ୍ଟ ହୋଇଥାଏ, ତାଙ୍କ ବର ଯାଚିକିରି ମୁଁ ଦେଇ ପକେଇଛି।
1: କଣ ଦେଲ
0: ଜାଣିଛୁ? ପ୍ରସନ୍ନ ହୋ।

0: ଭାଇ ମହାପ୍ରଭୁ କହିଲେ ଗୋ ଲକ୍ଷ୍ମୀ, ମୁଁ ତ ସତ୍ୟ ଭାନ୍ଧରେ ବନ୍ଧା, ଭକ୍ତର କଥା ରଖିବା ଲାଗି ଯାତ୍ରା ବିହାନ କରିଛି ମୁଁ।
1: ତମେ ଟିକେ ଡୋର ଖୋଲି ଦିଅ, ମତେ ମଶା ଚୋବେଇ ଦେଲେଣି।
0: ଆରେ କିରେ ମୂର୍ଖ ଭଳିଆ କଥାବାର୍ତ୍ତା କରୁଛୁ କିରେ, ପୁଣି ଜଗନ୍ନାଥ ଠାକୁରଙ୍କୁ ମଶା ଚୋବେଇବେ କିରେ?
1: ଆରେ ମାରାତ୍ମକ ମେଲେରିଆ ମଶା କାମୁଡିଲେ ଲୋକ ପ୍ରାଣ ପଳେଇବ।
0: ହଉ ହଉ ତୋରି କଥା ହେଲା, ଏବେ ଶୁଣୁ। ମହାଲକ୍ଷ୍ମୀ ଅଭିମାନ କରିଥିଲେ, ମହାଲକ୍ଷ୍ମୀ ଗୋଟିଏ ପଦ ମହାପ୍ରଭୁ କହୁଛନ୍ତି।
1: କଣ କହିଲେ?
0: କହନ୍ତି।

0: କଲେ ଗୋ ଲକ୍ଷ୍ମୀ ଯାହା ତେବାର ହେଲାଣି ମୋ ବଡ ଭାଇ ବଳରାମ ଥିଲେ ବୋଲି ତମକୁ ସାଙ୍ଗରେ ନେଲି ନାହିଁ ତେଣୁକରି ମୁଁ କେତେ ପ୍ରକାର ଯାତ୍ରାରୁ ରଙ୍ଗ ବେରଙ୍ଗର ଜିନିଷ ଆଣିଛି ତୁମେ ଆଜି ବ୍ୟବହାର କର
1: ବଢିଆ ବଢିଆ ଯାତ୍ରାରୁ ଶାଢୀ କିଣି ଆଣିଛି ମାଣିଆ ମନ୍ଧ ଶାଢୀ ଆଣିଛି ସମ୍ବଲପୁରୀ ଶାଢୀ ଆଣିଛି ଡୋକଜନ ଶାଢୀ ଆଣିଛି
0: ହରିକିରେ ଗୋଟେ କଥା କହୁଛୁ କି ରେ ଜଗତର ଜନନୀ ଯେ କି ପଢିଯାତ୍ରୀ ଏଇଭଳିଆ ଜିନିଷ ପରିଧାନ କରିବେ କି ରେ
1: ଆଧୁନିକ ଯୁଗ ହେଲା
0: ଶୁଣ କଣ କଣ ମହାପ୍ରଭୁ ଆଣିଛନ୍ତି ବୋଲି ମାଲ

0: ରାତିରେ ମହାପ୍ରଭୁ କହୁଛନ୍ତି ଗୋ ଲକ୍ଷ୍ମୀ,
1: ଏଇ
0: ଜିନିଷ ଆଣିଛି ତମେ ଆଜି ଏହାକୁ ମଣ୍ଡନ ହୁଅ।
1: ଆଉ ସୋମ ପାଉଡର ଆଣିନାହାନ୍ତି?
0: ଆରେ ଭାଇ, ସେ କଥା କଣ ସେତେବେଳେ ଥିଲା କି?
1: ଆଚ୍ଛା ଆଚ୍ଛା,
0: ଏ କଥା ଶୁଣିକିରି ମହାପ୍ରଭୁଙ୍କ କଥା ଶୁଣି ମା କଣ କହୁଛନ୍ତି ବୁଝିଛୁ ନା ଭାଇ?

0: ମା ଲକ୍ଷ୍ମୀ କହୁଛନ୍ତି କହିଲେ ହେ ମହାପ୍ରଭୁ ମୁଁ ତ ଗରିବ ଘରର ଝିଅ ଜିନିଷ ମୁଁ ନାଇବାର କ୍ଷମତା ମୋର ନାହିଁ ତମେ ସେ ଗୋପପୁରରେ ଗୋପାଙ୍ଗନ ମାନଙ୍କୁ ଦେଇ ପକେଇବ
1: ତାହେଲେ ଆଖିମରାଟା ପୂର୍ବରୁ ଥିଲା
0: ଆରେ ତୁ କିରେ ବଡ଼ କଥା କହିଲୁ କିରେ ମହାପ୍ରଭୁଙ୍କ କଥା
1: ପ୍ରଭୁ ଯଦି ମାଙ୍କୁ ଆଖି ମାରିଲେ ଆମେ ଟିକେ କିଏ କାହାକୁ ଆଖି ମାରିଲେ
0: ନାଇଁ ରେ ମୂର୍ଖ ସେ କଥା ନୁହଁ ଇଏ ମହାପ୍ରଭୁଙ୍କ ଲୀଳା ଶୁଣ ଦ୍ୱାପର ଯୁଗର କଥା ଇଏ ଗୋପୀ ମାନଙ୍କର କଥା
1: ଆଚ୍ଛା ଆଚ୍ଛା
0: ମା ଲକ୍ଷ୍ମୀ ରାଗରେ କହୁଛନ୍ତି କହିଲେ ହେ ମହାପ୍ରଭୁ

0: ଆରେ ଲକ୍ଷ୍ମୀଙ୍କର କଥା ଶୁଣି ମହାପ୍ରଭୁ ରାଗରେ ପ୍ରଚଣ୍ଡ ହେଇଗଲେ। କହିଲେ ଗୋ ଲକ୍ଷ୍ମୀ ତେବେ ମୋ କଥା ଶୁଣ।
1: କଣ?
0: ନିଜ କଥା କେତେ ଲକ୍ଷ୍ମୀ ହେଉ ତୁ ବଖାଣି,
2: ଜଗତେ ବୋଲନ୍ତି ତୋତେ ଭାଇ ଠାକୁରାଣୀ।
0: କଣ ବୋଲି କହିଲେ?
1: ଚଉଦ
0: ବ୍ରହ୍ମା।

ଶୁଣୁଥିଲେ ଦାସକାଠିଆ ଗୀତ, ପରିବେଷଣ କଲେ ଚକ୍ରଧର ଦେବତା ଏବଂ ସାଥୀ ଚକ୍ରଧର ମହାପାତ୍ର। ଆକାଶବାଣୀ କଟକ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଆପଣଙ୍କ ସହ ମୁଁ ଅଛି ଗିରିଜା। ତାହେଲେ ଦେଖିନେବା ପ୍ରଥମେ ଏସ୍ଏମ୍ଏସ୍ଟି କିଏ ପଠାଇଛନ୍ତି। ପ୍ରଥମେ ଏସ୍ଏମ୍ଏସ୍ଟି ଆସିଛି ସୌରୀ ପୋଷ୍ଟ ମହାସିଂହପୁର ବହୁଗ୍ରାମ ଜିଲ୍ଲା କଟକରୁ ଆସିଛି। ପଠାଇଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି, ପୂଜା। ବିଜୟବାବୁ ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ, ନମସ୍କାର। ଆପଣ ଅନୁରୋଧ କରିଛନ୍ତି ମାଣିକ କଥାଚିତ୍ରରେ ମାଣିକ ଆଲୋ ଆଲୋ ମାଣିକ ଗୀତଟି ଶୁଣିବା ପାଇଁ। ଶ୍ରୋତାବନ୍ଧୁ, ଆପଣ ଯେଉଁ କଥାଚିତ୍ର ଲେଖିଛନ୍ତି ଆଲୋ ଆଲୋ ମାଣିକ, କଥାଚିତ୍ରଟି ଆପଣ ଭୁଲ ଲେଖିଛନ୍ତି, କଥାଚିତ୍ର ଶେଷ ଶ୍ରାବଣ। ଗୀତଟିକୁ ଗାଇଛନ୍ତି ଚିତ୍ତରଞ୍ଜନ ଜେନା ଏବଂ ମହମ୍ମଦ ହବିବ। ତାହେଲେ ଶୁଣିନିଅନ୍ତୁ ଆପଣଙ୍କ ଗୀତଟି।

ପରବର୍ତ୍ତୀ ଏସଏମଏସଟି ଆସିଛି ବଗୁଡ଼ା ଗଞ୍ଜାମରୁ, ପଠାଇଛନ୍ତି ନାରାୟଣ ପ୍ରଧାନ। ନାରାୟଣ ଭାଇ ଆପଣଙ୍କୁ ନମସ୍କାର, ଆଶା କରେ ଆପଣ ନିଶ୍ଚୟ ଭଲରେ ଥିବେ। ଆପଣ ଆଜି ଅନୁରୋଧ କରିଛନ୍ତି ମେହବୁବା କଥାଚିତ୍ରରେ କିଶୋର କୁମାର ଗାଇଥିବା ଗୀତଟି ଶୁଣିବା ପାଇଁ, ତାହେଲେ ନାରାୟଣ ଭାଇ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରେ ପରେ ଆମ ପାଖରେ ଏସଏମଏସ ଆସି ପହଞ୍ଚିଛି। ଏସଏମଏସଟି ଆସିଛି ଜିଗରଣ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ। ପଠାଇଛନ୍ତି ସୋମନାଥ ସାହୁ। ସୋମନାଥ ଭାଇ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ତ ହେଉଛନ୍ତି ଆମର ନିୟମିତ ଶ୍ରୋତା। ଆପଣ ଆଜି ଲେଖିଛନ୍ତି, ନମସ୍କାର ଜୟ ଜଗନ୍ନାଥ। ଆପଣଙ୍କୁ ମଧ୍ୟ ଜୟ ଜଗନ୍ନାଥ। ଆପଣ ଅନେକ କଥା ଆମକୁ ଆଜି ଲେଖିଛନ୍ତି। ଆପଣ ସବୁଦିନ ଆମକୁ ଏମିତି ଲେଖୁଛନ୍ତି, ଆମକୁ ଭଲ ପାଉଛନ୍ତି। ଆପଣ ଏମିତି ଆମକୁ ଲେଖୁଥାନ୍ତୁ, ଆମକୁ ଭଲ ପାଉଥାନ୍ତୁ, ଆମ କାର୍ଯ୍ୟକ୍ରମକୁ ପସନ୍ଦ କରୁଥାନ୍ତୁ। ଆଜି ଆପଣ ଅନୁରୋଧ କରିଛନ୍ତି କାବେରୀ କଥା ଚିତ୍ରରେ ସୁରେଶ ୱାଡକର।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ ପହଞ୍ଚିଛି। ପଠାଇଛନ୍ତି ଉର୍ମିଳା, ନିର୍ମଳା, ପ୍ରତ୍ୟୁଷା, ପ୍ରଭାକର, ସେକ୍ଟର 11 ସିଡିଏ କଟକ। ଲେଖିଛନ୍ତି ନମସ୍କାର, ସବୁ ଷ୍ଟାଫ୍ମାନଙ୍କୁ ନମସ୍କାର, ସବୁ ଶ୍ରୋତାମାନଙ୍କୁ ଗୁଡ୍ ଆଫ୍ଟରନୁନ୍। ଶ୍ରୋତା ବନ୍ଧୁ ଆପଣଙ୍କୁ ମଧ୍ୟ ନମସ୍କାର। ଆପଣ ଆଜି ଅନୁରୋଧ କରିଛନ୍ତି ସକଳ ତୀର୍ଥ ତୋଚରଣେ କଥାଚିତ୍ରରେ ସୋନୁ ନିଗମ ଏବଂ ଇରା ମହାନ୍ତି ଗାଇଥିବା ଗୀତଟି ଶୁଣିବା ପାଇଁ ଚାଲିରେ ତୋର ପଦ୍ମ ଫୁଟେ। ସୁନ୍ଦର ଗୀତଟିଏ, ଶୁଣି ନିଅନ୍ତୁ ଆପଣଙ୍କର ଗୀତଟିଏ।

ପରବର୍ତ୍ତୀ ଏସଏମଏସଟି ଆସିଛି ରାଇସୁଙ୍ଗୁଡ଼ା ସାଲେପୁର କଟକରୁ। ପଠାଇଛନ୍ତି ବାସୁଦେବ ତ୍ରିଲୋଚନ କାଳିଆ ବଳିଆ କୋନି ନିନି ଲିଟୁନି ବାପା ବୋଉ ଆପଣମାନଙ୍କୁ ସ୍ୱାଗତ କାର୍ଯ୍ୟକ୍ରମକୁ। ଆପଣମାନେ ଅନୁରୋଧ କରିଛନ୍ତି ଦିଲୱାଲେ କଥାଚିତ୍ରରେ କୁମାର ସାନୁ ଗାଇଥିବା ଗୀତଟି ଶୁଣିବା ପାଇଁ। ତେବେ ଶ୍ରୋତାବନ୍ଧୁ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ତିହୁଡ଼ି ଜଗତସିଂହପୁରରୁ। ପଠାଇଛନ୍ତି ସବିତା, ବନିତା, କବିତା ଏବଂ ଲତା। ଲାଗୁଛି ଆପଣ ବୋଧେ ଚାରି ଫଉଡ଼ି। ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଆଜି ଅନୁରୋଧ କରିଛନ୍ତି ଗର୍ଭ କଥାଚିତ୍ରରେ ଉଦିତ ନାରାୟଣ ଏବଂ ଶ୍ରେୟା ଘୋଷାଲ ଗାଇଥିବା ଗୀତଟି ଶୁଣିବା ପାଇଁ, ହମ୍ ତୁମକୁ ନିଗାହମେ। ତାହେଲେ ଶ୍ରୋତାବନ୍ଧୁ, ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଏସଏମଏସଟି ଆସିଛି ପୁରୀ ଜିଲ୍ଲା ଡେଲାଙ୍ଗରୁ। ଲେଖିଛନ୍ତି, ନମସ୍କାର ଭାଇ, ଜୟ ଜଗନ୍ନାଥ। ଆପଣଙ୍କୁ

ମଧ୍ୟ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ବେବି କଥା ଚିତ୍ରରେ ହ୍ୟୁମାନ ସାଗର ଗାଇଥିବା ଗୀତଟି ଶୁଣିବା ପାଇଁ। ଆପଣ ହେଲେ ସୋନାଲିକା ଏବଂ ମିତାଲି। ଶ୍ରୋତା ଭଉଣୀ, ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ଜିତେନ୍ଦ୍ର ନିଆଳି ମାଧବ। ଜିତେନ୍ଦ୍ର ବାବୁ, ଆପଣ ଅନୁରୋଧ କରିଛନ୍ତି ୟକିନ୍ କଥା ଚିତ୍ରରେ ଉଦିତ ନାରାୟଣ ଏବଂ ଅଲକାଗ୍ନି ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶୁଣି ନିଅନ୍ତୁ ଏହି ସୁନ୍ଦର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ରଞ୍ଜନ କୁମାର ଗିଲ, କୈଳାସ ଚନ୍ଦ୍ର ଗିଲ, ଭରତ ଚନ୍ଦ୍ର ପାତ୍ର, ମଙ୍ଗୁଳିକୁଣ୍ଡ, ମହମ୍ମଦପୁର ବିଲାହାଟ କଟକରୁ। ଶ୍ରୋତାବନ୍ଧୁ ଆପଣଙ୍କୁ ନମସ୍କାର ଏବଂ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଅନୁରୋଧ କରିଛନ୍ତି ମଥାରଦୀ ପାଟ ଓଢ଼ଣୀ କଥାଚିତ୍ରରେ କୁମାର ବାପି ଗାଇଥିବା ଗୀତଟି ଶୁଣିବା ପାଇଁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ବାପି ଏବଂ ଶୈଳଭାବା। ତାହେଲେ ଶ୍ରୋତାବନ୍ଧୁ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ପଠାଇଛନ୍ତି ମନୋଜ ସାହୁ, ମମତା ସାହୁ ଟିକରା ଟାଙ୍ଗୀରୁ ପଠାଇଛନ୍ତି କଟକରୁ। ଲେଖିଛନ୍ତି, ନମସ୍କାର ଜୟ ଜଗନ୍ନାଥ। ଆପଣଙ୍କୁ ମଧ୍ୟ ନମସ୍କାର ଏବଂ ଜୟ ଜଗନ୍ନାଥ। ଆପଣ ଅନୁରୋଧ କରିଛନ୍ତି ରଖିଲେ ଶିବ ମାରିବ କିଏ କଥା ଚିତ୍ରରେ ଲୋପିତା ମିଶ୍ର ଏବଂ ପ୍ରୀତିନନ୍ଦ ରାଉତରାୟ ଗୀତଟି ଯେଉଁ ଗାଇଛନ୍ତି ଶୁଣିବା ପାଇଁ, ତାହେଲେ ଶ୍ରୋତାବନ୍ଧୁ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କ ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ପଠାଇଛନ୍ତି ଟୋକୋ ଏବଂ ଲିଜା ବାଙ୍କିରୁ ପଠାଇଛନ୍ତି। ଟୋକୋ ବାବୁ ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଅନୁରୋଧ କରିଛନ୍ତି ଦୋସ୍ତାନା କଥାଚିତ୍ରରେ ମହମ୍ମଦ ରଫି ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଗୀତ ପାଇଁ ଅନୁରୋଧ ପଠାଇଛନ୍ତି ରେଡିଓ ଲଭର ରତିକାନ୍ତ ବାଲେଶ୍ୱରରୁ ଆସିଛି ସୋର ଭିଲେଜ କୁରୁଣିଆ। ରତିକାନ୍ତ ଭାଇ ଆପଣଙ୍କୁ ସ୍ୱାଗତ। ଆପଣ ଆଜି ଅନୁରୋଧ କରିଛନ୍ତି ବଜରଙ୍ଗୀ କଥାଚିତ୍ରରେ ହ୍ୟୁମାନ ସାଗର ଏବଂ ଦୀପ୍ତିରେଖା ପାଢି ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ରତି ଭାଇ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ ପଠାଇଛନ୍ତି ନୂଆପାଟଣା ତିଗିରିଆ କଟକରୁ ଲକ୍ଷ୍ମୀକାନ୍ତ। ଲକ୍ଷ୍ମୀକାନ୍ତ ଭାଇ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆଜି ଆପଣ ଅନୁରୋଧ କରିଛନ୍ତି କେଦାରନାଥ କଥାଚିତ୍ରରେ ଅମିତ ତ୍ରିବେଦୀ ଗାଇଥିବା ଗୀତଟି ଶୁଣିବା ପାଇଁ, ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

ଏସଏମଏସଟି ଆସିଛି ରହମାନପୁର ତୋଲାତି ଯାଜପୁର ରୋଡ଼ରୁ, ପଠାଇଛନ୍ତି ହେମନ୍ତ କୁମାର ଦାସ। ହେମନ୍ତ ଭାଇ, ଆପଣ ଆଜି ଅନୁରୋଧ କରିଛନ୍ତି ମନ ଆକାଶ କଥାଚିତ୍ରରେ ସିକନ୍ଦର ଆଲମ ଏବଂ ସାଥୀମାନେ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କ ଗୀତଟି।

ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି ଭୁଆନୱାସ ଗୁଆମାଳ ଭଦ୍ରକରୁ ପଠାଇଛନ୍ତି ପଦ୍ମିନୀ ରାୟ, ରାଜେନ୍ଦ୍ର ରାୟ ଏବଂ ସୌମ୍ୟରଞ୍ଜନ ରାୟ। ଶ୍ରୋତାବନ୍ଧୁ ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଆଜି ଅନୁରୋଧ କରିଛନ୍ତି କଥାଚିତ୍ର ଦ ଲିଜେଣ୍ଡ ଅଫ୍ ଭଗତ ସିଂ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ସୋନୁ ନିଗମ ଏବଂ ମନମନ ୱାରିସ। ତାହେଲେ ଶୁଣିନିଅନ୍ତୁ ଆପଣଙ୍କର ଗୀତଟିଏ।

କାର୍ଯ୍ୟକ୍ରମ ଶେଷରେ ଏସ୍ଏମ୍ଏସ୍ଟି ପଠାଇଛନ୍ତି ବୈରାଗୀ ଚରଣ ସାହୁ ଏବଂ ଗୋଦାବରୀ ସାହୁ କବାଟବନ୍ଧ ଯାଜପୁରରୁ। ଆପଣ ଅନୁରୋଧ କରିଛନ୍ତି ଦାଗ କଥା ଚିତ୍ରରେ କିଶୋର କୁମାର ଗାଇଥିବା ଗୀତଟି ଶୁଣିବା ପାଇଁ, ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

ଶ୍ରୋତା ବନ୍ଧୁ, ଆଜି ଅନେକ ଏସ୍ଏମ୍ଏସ୍ ଆସିଥିଲେ ମଧ୍ୟ ସମୟର ସ୍ୱଳ୍ପତା ଦୃଷ୍ଟିରୁ ଆମେ ଅନେକ ଏସ୍ଏମ୍ଏସ୍ ସ୍ଥାନ ଦେଇପାରିନାହୁଁ, ସେଥିପାଇଁ ଦୁଃଖିତ। ଇଚ୍ଛା ତ ହେଉଛି ଶ୍ରୋତା ବନ୍ଧୁ, ଏମିତି ଆପଣମାନଙ୍କର ଏସ୍ଏମ୍ଏସ୍ ପଢ଼ି ଚାଲିଥାନ୍ତି, ଆପଣଙ୍କର ଗୀତ ଶୁଣେଇ ଚାଲିଥାନ୍ତି, କିନ୍ତୁ କ'ଣ କରିବା, ଆମେ ତ ସମୟର ଦାସ, କାର୍ଯ୍ୟକ୍ରମକୁ ତ ସମାପ୍ତ କରିବାକୁ ପଡ଼ିବ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ତୁ ମୋ ଆଖିର ତାରା। ଗୀତଟିକୁ ଗାଇଛନ୍ତି ଇରା ମହାନ୍ତି।

ପରବର୍ତ୍ତୀ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ନିବେଦିତା ଏବଂ ଅଭିଜିତ। କଥାଚିତ୍ର ତୁ ଯେ ସେହି।

କାର୍ଯ୍ୟକ୍ରମ ଶେଷରେ କଥାଚିତ୍ର ତୁ ଏକା ମସାହା ଭରସା ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଇରା ମହାନ୍ତି।

ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆକାଶବାଣୀ କଟକ ଅସରନ୍ତି ଅପରାହ୍ନରେ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ହୈସିୟତ, ଗୀତଟିକୁ ଗାଇଛନ୍ତି ୟେସୁ ଦାସ।

କଥାଚିତ୍ର ଫାଷ୍ଟ ଲଭ୍ ଲେଟର ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଏସ୍ପି ବାଲସୁବ୍ରମଣ୍ୟମ ଏବଂ ଲତା ମଙ୍ଗେସ୍କର।